ଆକାଶବାଣୀ ଜୟପୁର ଆଜି ଶନିବାର 1948 ଶତାବ୍ଦ ଆଶ୍ୱିନ 13 ଦିନ 2026 ମସିହା ସେପ୍ଟେମ୍ବର ମାସର 26 ତାରିଖ ଆପଣଙ୍କୁ ଶୁଭେଚ୍ଛା ଶୁଭକାମନା ତଥା ସୁପ୍ରଭାତ ଜଣି ଆରମ୍ଭ କରୁଛୁ ଆଜିର ପ୍ରାଥ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 150ତମ ଭାଗ।
1: ଏପିସୋଡ୍ ନମ୍ବର 150।

ଶୁଣିଲି ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 150ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ଖାଦ୍ୟ ବିନା ଜୀବନ ଧାରଣ ଅସମ୍ଭବ। ଏହି କାରଣରୁ ଖାଦ୍ୟକୁ ଆମ ପରମ୍ପରା ଅନ୍ନ ବ୍ରହ୍ମ ବୋଲି ବର୍ଣ୍ଣନା କରିବା ସହ ଭୋଜନ ଗ୍ରହଣ ପ୍ରକ୍ରିୟାକୁ ଏକ ଯଜ୍ଞ ଭାବରେ ମାନ୍ୟତା ପ୍ରଦାନ କରିଛି। ଖାଦ୍ୟରେ ଥିବା ସମସ୍ତ ସାରତତ୍ତ୍ୱକୁ ବିଷ୍ଣୁ, ଖାଦ୍ୟ ଗ୍ରହଣ କରୁଥିବା ଜୀବକୁ ମହେଶ୍ୱର ବୋଲି ବିବେଚନା କଲେ ଖାଦ୍ୟରେ ନିହିତ ସମସ୍ତ ଅପମିଶ୍ରିତ ପଦାର୍ଥ ଅଥବା ଅସାର ଜିନିଷର ପ୍ରାଣୀ ଉପରେ କିଛି କୁପ୍ରଭାବ ହୋଇପାରେ ନାହିଁ ବୋଲି ଶାସ୍ତ୍ରରେ ଦର୍ଶାଯାଇଛି। ଖାଦ୍ୟ ଗ୍ରହଣ କରିବାକୁ ବସିବା ସମୟରେ ଅନ୍ନବ୍ରହ୍ମଙ୍କୁ ଅନ୍ନବ୍ରହ୍ମ ରସୋ ବିଷ୍ଣୁ ଭୋକ୍ତା ଦେବ ମହେଶ୍ୱର ଏବଂ ଜ୍ଞାତ ତୁୟୋଭୁକ୍ତ ଅନ୍ନଦୋଷ ନ ଲିପ୍ୟତେ ଏହି ମନ୍ତ୍ର ଉଚ୍ଚାରଣ କରି ଭୋଜନ ପ୍ରକ୍ରିୟା ଆରମ୍ଭ କଲେ ଭୋଜନର ସମସ୍ତ ସାରତତ୍ତ୍ୱ ପ୍ରାଣଦାୟକ ହୁଏ। ଶରୀର ଭିତରେ ଜଳୁଥିବା ଜଠରାଗ୍ନିକୁ ସନ୍ତୁଷ୍ଟ କରିବା ଏହି ଭୋଜନ ଯଜ୍ଞର ଉଦ୍ଦେଶ୍ୟ ବୋଲି ବିଚାର କରାଯାଏ। ଖାଦ୍ୟ ଆମ ପେଟ ଭିତରକୁ ଯାଏ, କିନ୍ତୁ ଖାଦ୍ୟରେ ଥିବା ପୁଷ୍ଟିସାଧକ ତତ୍ତ୍ୱ ସବୁ ରକ୍ତରେ ମିଶି ସମଗ୍ର ଶରୀରକୁ ଶକ୍ତି ଯୋଗାଏ। ପ୍ରତି ଜୀବକୋଷକୁ ମହେଶ୍ୱରଙ୍କ ଅଂଶ ଭାବରେ ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ଖାଦ୍ୟରେ ଅନ୍ତର୍ନିହିତ ପ୍ରାଣଶକ୍ତି ହିଁ ଅନ୍ନବ୍ରହ୍ମ, ସେଥିରେ ଥିବା ସ୍ୱାଦ ବା ରସ ହିଁ ବିଷ୍ଣୁ। ଖାଦ୍ୟରୁ ଯେଉଁ ତତ୍ତ୍ୱ ଆମକୁ ବୁଦ୍ଧି ବିବେକ ପ୍ରଦାନ କରେ ସେଇଟି ହେଉଛି ଶିବତତ୍ତ୍ୱ। ଖାଦ୍ୟ ଗ୍ରହଣ ପ୍ରକ୍ରିୟାକୁ ଏହି ସ୍ତରକୁ ନେଇପାରିଲେ ସେଥିରେ ଥିବା ସମସ୍ତ ସାର ଆମକୁ ପୁଷ୍ଟ କରିବା ସହ ଖାଦ୍ୟରେ ଥିବା ଅସାର ଆମ ଉପରେ କୌଣସି କୁପ୍ରଭାବ ପକାଇପାରେ ନାହିଁ ବୋଲି ବିଶ୍ୱାସ କରାଯାଏ। ଖାଦ୍ୟ କେବଳ ଶରୀର ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ଆମର ମନ, ପ୍ରାଣ ଆଉ ଆତ୍ମା ପାଇଁ ଏକ ପ୍ରସାଦ। ଏହି କଥା ମନରେ ରହିଲେ ଖାଦ୍ୟଦ୍ରବ୍ୟ ପ୍ରତି ଏକାତ୍ମଭାବ ବଢ଼େ ଏବଂ ଏକାଗ୍ର ଭାବରେ ଖାଦ୍ୟ ଗ୍ରହଣ ପ୍ରକ୍ରିୟାକୁ ମଧ୍ୟ ଏକ ଯଜ୍ଞର ଗୁରୁତ୍ୱ ମିଳେ। ଖାଦ୍ୟ ହିଁ ଭଗବାନ ଏବଂ ଭୋକକୁ ସନ୍ତୁଷ୍ଟ କରିବା ହିଁ ପୂଜା। ଶରୀର, ମନ ଓ ଆତ୍ମାକୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ବୋଲି ମନେ କରି ଏହି ତିନି ତତ୍ତ୍ୱଙ୍କୁ ଭୋଜନ ମାଧ୍ୟମରେ ସନ୍ତୁଷ୍ଟ କରିବା କଥା ଆମ ପରମ୍ପରା ଆମକୁ ଶିକ୍ଷା ଦେଇ ଆସିଛି। କାୟ ମନ ବାକ୍ୟରେ ଏକ ହେବା, ଆମ ବିଚାର, କଥା ଏବଂ କାମରେ ମଧ୍ୟ ସଙ୍ଗତି ରଖିବା, ଏହିଭଳି ଏକ ଭାବନା ମନରେ ରଖି ଆମେ ଖାଦ୍ୟ ଗ୍ରହଣ କଲେ ତାହା ଆମକୁ ଯେଉଁ ସକାରାତ୍ମକ ଚେତନାରେ ଭରିଦିଏ ତାକୁ ସାଧାରଣ ଭାଷାରେ ବୁଝାଇବା ସହଜ ନୁହେଁ। ସବୁଦିନିଆ ଜୀବନରେ ଏହି ମହତ୍ କାମଟିକୁ ଏକ ଅଭ୍ୟାସ ଭାବରେ ନେଇପାରିଲେ ଆମ ଜୀବନ ସୁସ୍ଥ, ନିରୋଗ, ନିରାମୟ ରହିବା ସହ ଏକ ଚିରନ୍ତନ ଆନନ୍ଦର ଉତ୍ସ ହୋଇପାରିବ ବୋଲି ଆମ ଶାସ୍ତ୍ରବିତ୍ମାନେ ଦମ୍ଭର ସହ କହିଥାନ୍ତି। ବିଶ୍ଳେଷଣ ଭିତରେ ହଜି ଖାଦ୍ୟର ବିଭିନ୍ନ ଉପାଦାନକୁ ଅଲଗା କରିବା ଅପେକ୍ଷା ଏହାକୁ ବ୍ରହ୍ମ ବୋଲି ବିଚାର କରି ଏଥିରେ ଆମ ଜ୍ଞାନ ଗୋଚର ଏବଂ ଅଗୋଚରରେ ଥିବା ସମସ୍ତ ଶକ୍ତି ଲୁଚି ରହିଛି ବୋଲି ବୁଝିବା ନିଶ୍ଚିତ ଭାବରେ ଆମକୁ ଆହୁରି ବଳିଷ୍ଠ କରିବା ଦିଗରେ ସାହାଯ୍ୟ କରିବ। ଖାଦ୍ୟକୁ ନେଇ ମନରେ ଉପୁଜୁଥିବା ସମସ୍ତ ବିଭ୍ରାନ୍ତିକର ସନ୍ଦେହ ଦୂର ହୋଇପାରିଲେ ଖାଦ୍ୟ ସହ ଆମେ ଏକାତ୍ମ ହେବା ଏବଂ ଭୋଜନ କ୍ରିୟା ବାସ୍ତବିକ ଏକ ଯଜ୍ଞ ପାଲଟିଯିବ।

0: ଶୁଣିଲି ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା କଲରା ଚାଷ ବିଷୟରେ। କଲରା ଏକ ଅତ୍ୟନ୍ତ ଲାଭଜନକ ପନିପରିବା ଚାଷ, ଯାହା ଓଡ଼ିଶାର ସବୁ ଅଞ୍ଚଳରେ ସଫଳତାର ସହ କରାଯାଇପାରିବ। ଆଧୁନିକ ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ ଆମେ ଏଥିରୁ କମ୍ ଖର୍ଚ୍ଚରେ ଅଧିକ ଆଦାୟ ପାଇପାରିବା। କଲରା ଚାଷ କରିବା ପାଇଁ ଜଳବାୟୁ ଓ ମାଟି ଦରକାର। ଜଳବାୟୁ ଗରମ ଏବଂ ଆର୍ଦ୍ର ଜଳବାୟୁ ଏହି ଚାଷ ପାଇଁ ଉତ୍ତମ। ଅତ୍ୟଧିକ ଥଣ୍ଡା ବା କାକର ଏହି ଚାଷକୁ ପ୍ରଭାବିତ କରେ। ଏଥିପାଇଁ ମାଟି ଉର୍ବର, ନିଗିଡ଼ା ଓ ଦରସା ମାଟି କଲରା ଚାଷ ପାଇଁ ସବୁଠାରୁ ଉପଯୁକ୍ତ। ମାଟିର ଅମ୍ଳତା ପିଏଚ୍ 6.0-7.0 ମଧ୍ୟରେ ରହିବା ଉଚିତ। ଚାଷ ସମୟ କଲରାକୁ ବର୍ଷକୁ ତିନିଥର ଚାଷ କରାଯାଇପାରେ। ଜାନୁଆରୀରୁ ଫେବୃଆରୀ, ଯାହାକି ଖରାଦିନିଆ ଚାଷ, ମେ ଆଉ ଜୁନ୍, ଯାହାକି ବର୍ଷାଦିନିଆ ଚାଷ, ସେପ୍ଟେମ୍ବର ଏବଂ ଅକ୍ଟୋବର ଶୀତଦିନିଆ ଚାଷ। ଉନ୍ନତ କିସମ, ଉନ୍ନତ ଲୋକପ୍ରିୟ କିସମ ପୁଷା, ଦୋ ମୌସୁମୀ, ଆର୍କା ହରିତ, କୋଏମ୍ବାଟୁର ଲଙ୍ଗ, ଲଙ୍ଗ ଗ୍ରୀନ୍। ହାଇବ୍ରିଡ୍ କିସମ ପୁଷା ହାଇବ୍ରିଡ୍ 2, ହାଇବ୍ରିଡ୍ 49, ପିଏଏନ୍ 1983। ଏଥିପାଇଁ ଜମି ପ୍ରସ୍ତୁତି ଓ ବିହନ ବୁଣା ନିହାତି ଆବଶ୍ୟକ। ଜମି ପ୍ରସ୍ତୁତି, ପ୍ରଥମେ ଜମିକୁ 2-3 ଥର ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିଦେବା। ଏହା ସହିତ ଏକର ପିଛା 4-5 ଟନ୍ ସଢ଼ା ଗୋବର ଖତ ମାଟିରେ ମିଶାଇବା। ଏଥିପାଇଁ ବିହନ ପରିମାଣ ଏକର ପ୍ରତି ପ୍ରାୟ 1.5-2 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବିଶୋଧନ, ବୁଣିବା ପୂର୍ବରୁ ବିହନକୁ କାର୍ବନ ଏଞ୍ଜିମ୍ ବା ଟ୍ରାଇକୋଡାମ ଦ୍ୱାରା ବିଶୋଧନ କରିବା, ଯାହାଫଳରେ ଗଛକୁ ରୋଗ ଦାଉରୁ ରକ୍ଷା କରାଯାଇପାରିବ। ବିହନ ବୁଣିବାର ବ୍ୟବଧାନ, ଧାଡ଼ିରୁ ଧାଡ଼ିର ଦୂରତା 1.5 ମିଟର ଏବଂ ଗଛରୁ ଗଛର ଦୂରତା 1 ମିଟର ରଖି ମଞ୍ଜି ପୋତିବା। ଆଧୁନିକ ପଦ୍ଧତି ମଲ୍ଚିଂ ଓ ଟ୍ରେଲିସ୍। ମଲ୍ଚିଂ ପଦ୍ଧତି କ'ଣ? ପ୍ଲାଷ୍ଟିକ ପେପର ବ୍ୟବହାର କଲେ ଘାସ ଉଠେ ନାହିଁ ଏବଂ ମାଟିରେ ଆର୍ଦ୍ରତା ବଜାୟ ରହେ। ଟ୍ରେଲିସ୍ ବା ମାଣ୍ଡିଆ ପଦ୍ଧତି, କଲରା ଏକ ଲତାଜାତୀୟ ଫସଲ ହୋଇଥିବାରୁ ଏହାକୁ ବାଉଁଶ

0: ଏବଂ ତାର ସାହାଯ୍ୟରେ ମଞ୍ଚା କରି ମଡ଼ାଇବା ଉଚିତ। ଏହାଦ୍ୱାରା ଫଳ ମାଟିରେ ଲାଗି ସଢ଼େ ନାହିଁ ଏବଂ ଅମଳ ବୃଦ୍ଧି ପାଏ। ଏଥିପାଇଁ ଜଳସେଚନ ଓ ସାର ପରିଚାଳନା। ଜଳସେଚନ ଖରାଦିନେ 5-7 ଦିନ ବ୍ୟବଧାନରେ, ଶୀତଦିନେ 10-12 ଦିନ ବ୍ୟବଧାନରେ ଜଳସେଚନ କରିବା। ବିନ୍ଦୁ ଜଳସେଚନ ଏଥିପାଇଁ ସବୁଠାରୁ ଉତ୍ତମ। ଏଥିପାଇଁ ସାର ପ୍ରୟୋଗ, ମାଟି ପରୀକ୍ଷା ଅନୁସାରେ ଉପଯୁକ୍ତ ପରିମାଣର ଯବକ୍ଷାରଜାନ, ସ୍ଫୁରତ ଓ ପଟାସ ସାର ବ୍ୟବହାର କରିବା। ଗଛ ଲଟେଇବା ସମୟରେ ଅଳ୍ପ ୟୁରିଆ ସାର ଦେଇ ଚେର ମୂଳରେ ମାଟି ଚଢ଼ାଇବା। ପ୍ରତ୍ୟେକ ପନିପରିବାରେ ରୋଗପୋକ ଲାଗେ। ରୋଗ ଓ କୀଟ ପରିଚାଳନା, ଏହି କଲରା ଚାଷରେ ଫଳବିନ୍ଧା ପୋକ ଓ ବାଉଡ଼ି ରୋଗ ପୋକ ହୁଏ। ଫଳବିନ୍ଧା ପୋକ ଏହି କଲରା ଚାଷର ମୁଖ୍ୟ ଶତ୍ରୁ। ଏହାର ନିରାକରଣ ପାଇଁ ଜମିରେ ଫେରୋମନ ଟ୍ରାପ୍ ବ୍ୟବହାର କରିବା। ବାଉଡ଼ି ରୋଗ, ପତ୍ରରେ ଧଳା କିମ୍ବା ହଳଦିଆ ଦାଗ ଦେଖାଗଲେ ମ୍ୟାଙ୍କୋଜେବ୍ ବା କପର ଅକ୍ସିକ୍ଲୋରାଇଡ୍ ସ୍ପ୍ରେ କରିବା। ଅମଳ, ମଞ୍ଜି ବୁଣିବାର 50-60 ଦିନ ମଧ୍ୟରେ କଲରା ଅମଳକ୍ଷମ ହୋଇଥାଏ। ସପ୍ତାହକୁ 2 ଥର ନରମ ଥିବା ଅବସ୍ଥାରେ ଫଳ ତଳିବା। ସାଧାରଣତଃ ଏକର ପିଛା 30-40 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଭଲ ଅମଳ ମିଳିଥାଏ। ଜୈବିକ ପଦ୍ଧତିରେ କଲରା ଚାଷ କଲେ ଭଲ ଲାଭ ମିଳେ।
1: ଶୁଣିଲି ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଡିଡାଇ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ତ୍ରିନାଥ ଚାଲାଣ ଏବଂ ସାଥୀ।
2: ଡିଡୋଇ ସମ୍ପ୍ରଦାୟର ଭାଇଭଉଣୀମାନେ ମାଲକାନଗିରି ଜିଲ୍ଲାର କୁଡ଼ୁମଲଗୁମା ଓ ଖଇରପୁଟ ବ୍ଲକର କେତେକ ଅଞ୍ଚଳରେ ବସବାସ କରି ରହିଆସୁଛନ୍ତି। ଏମାନେ ଆଦିମ ଅଧିବାସୀ। ଏମାନେ ବର୍ଷରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ କରନ୍ତି ଏବଂ ଏମାନଙ୍କର ପର୍ବପର୍ବାଣୀ ସହିତ ନାଚ ଗୀତର ସମ୍ପର୍କ ଅଭେଦ। ପ୍ରତି ମୁହୂର୍ତ୍ତରେ ଏମାନେ ନାଚନ୍ତି ଏବଂ ଗୀତ ଗାଆନ୍ତି। ଆଜିର ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଡିଡୋଇ ଭାଇଭଉଣୀମାନଙ୍କର ଗୁବ୍ରିକ୍ସା ବା ଓଷା ପର୍ବ ବେଳର ଗୀତ। ତାକୁ ସେମାନେ କହନ୍ତି ଓଷାର କେ ପାଣ୍ଡେନେ ଅସ୍ମାର। ଏହି ଗୀତଟିକୁ ସେମାନେ ତାଙ୍କର ଓଷା ପର୍ବ ସମୟରେ ଗାଇଥାନ୍ତି। ଓଷା ପର୍ବ ସମୟରେ ସେମାନେ ବିଭିନ୍ନ ଜିନିଷ ନୂଆ କରି ଖାଆନ୍ତି। ଯେତେବେଳେ ଅନ୍ୟମାନେ ଗୀତ ଗାଉଥାନ୍ତି ସେତେବେଳେ ଜଣେ ସ୍ତ୍ରୀ ଲୋକ ଗୋଟିଏ ହାଣ୍ଡି ଉପରେ କୁଲାଟିଏ ଓଲଟା ଭାବରେ ରଖିଥାଏ। କୁଲା ଉପରେ ଧନୁଟିଏକୁ ଢେରା ଦିଆଯାଇଥାଏ। ଧନୁ ଉପରେ ଜଣେ ଗୋଟିଏ କାଠିକି ଘଷେ, ସେଥିରୁ ଗୋଟିଏ ବିଚିତ୍ର ଶବ୍ଦ ବାହାରେ ଏବଂ ଅନ୍ୟ ଜଣେ ଧନୁର ଗୁଣଟିକୁ ଟାଣୁଥାଏ। ଗୀତ ଚାଲିଥାଏ, ତା ସାଙ୍ଗରେ ଧନୁରେ ତାଳ ପଡ଼ୁଥାଏ ଢୁମ୍ ଢୁମ୍ ଢୁମ୍ ଢୁମ୍ ହୋଇ। ତେବେ ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋବ୍ରିକ୍ସା ଓସାର କେ ପାଣ୍ଡେନେ ଅସ୍ମାର। ପରିବେଷଣ କରିଛନ୍ତି ଆଣେ ଏବଂ ସାଥୀ।

ଏଥର ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଡିଡୋଇ ଭାଇ ଭଉଣୀମାନଙ୍କର ଗୋଟିଏ ଶ୍ରମ ସଙ୍ଗୀତ। ଜମିରେ ଯେତେବେଳେ କାମ ଚାଲିଥାଏ କିମ୍ବା ଅନ୍ୟାନ୍ୟ କାମ ଯେତେବେଳେ ଚାଲେ, ସେତେବେଳେ ଉଭୟ ଡିଡୋଇ ପୁରୁଷ ଏବଂ ସ୍ତ୍ରୀମାନେ କାମ କରୁଥାନ୍ତି। କାମ କରିକରି ଯେତେବେଳେ ହାଲିଆ ଲାଗେ, ସେତେବେଳେ ଆରମ୍ଭ ହୁଏ ଗୀତ। ଏ ଗୀତଟି ହାସ୍ୟରସ ସୃଷ୍ଟି କରିବା ପାଇଁ ପ୍ରକୃତରେ ଉଦ୍ଦିଷ୍ଟ। ଏ ଗୀତଟିକୁ ସେମାନେ ତାଙ୍କ ଭାଷାରେ କହନ୍ତି ବାତେରିଆନି ଅସ୍ମାର, ବା କାମ ବେଳେ ଗାଇବା ଗୀତ। ଏ ଗୀତଟିରେ ସେମାନେ ଘୁଷୁରୀର ରୂପ ବର୍ଣ୍ଣନା କରୁଛନ୍ତି। ହାସ୍ୟରସ ସୃଷ୍ଟି ପାଇଁ ଗୀତରେ ସେମାନେ କୁହନ୍ତି ଘୁଷୁରୀର ମୁଣ୍ଡ ହାଣ୍ଡି ପରି, ତା କାନ କୁଲା ପରି, ଲାଞ୍ଜ ଛାଞ୍ଚୁଣି ପରି ଏବଂ ଗୋଡ଼ ମୁଷଳ ପରି। ଏସବୁ ବର୍ଣ୍ଣନା ଯେତେବେଳେ ଗୀତରେ ହୁଏ, ସେତେବେଳେ ସେମାନେ କାମ କରୁଥାନ୍ତି, ଗୀତ ଗାଉଥାନ୍ତି ଏବଂ ହସୁଥାନ୍ତି। ହସୁ ହସୁ କାମ କେତେବେଳେ ସରିଯାଏ ସେ କଥା ଜଣାପଡ଼େନି। ତେବେ ବର୍ତ୍ତମାନ ଏହି ମର୍ମର ଗୋଟିଏ ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ତ୍ରିନାଥ ଚଲାଣ ଏବଂ ସାଥୀ।

0: कर्तव्यम् प्रत्युत प्रत्येकस्य उत्तरदायित्वम् इत्यपि असौ सबलं न्यगादीत्। उत्तरप्रदेशे प्रादुर्भूतया अतिवृष्ट्या जनजीवनं संजातम् अस्तव्यस्तम्। आसन्नां भीषणवृष्टिं विलोक्य प्रशासनपक्षतः बहुषु जनपदेषु पाठशालाः पिहिताः सन्ति। चक्रवातप्रभावेन राजधान्यां लखनऊ नगर्याम् अविरतं जलवृष्टिः प्रचलति। अत्रावधेयं यत् रविवासरं यावत् पूर्व्योत्तरप्रदेशे अतिभीषणा वृष्टिः विद्युत्पातः तीव्रसमीरश्च सम्भविष्यतीति सञ्चेतनाम् अयच्छत् ऋतुविज्ञानविभागः। नागोया एशियाई क्रीडासु भारतस्य पदकानां संख्या 23 सम्प्राप्ता। लक्ष्यभेदस्पर्धायां कमलजीतसुरुचि युग्मेन स्वर्णम् गुलवीर सिंहेन च रजतपदकं प्रासाधि। राष्ट्रपति द्रौपदी मुर्मुः उपराष्ट्रपतिः सीपी राधाकृष्णन् प्रधानमन्त्री नरेन्द्रमोदी प्रभृतयः सर्वेभ्यः विजेत्री क्रीडकेभ्यः वर्धापनसन्देशम् अयच्छन्। इति वार्ताः।
1: ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ବର୍ଣ୍ଣାଳୀରେ ରହିଛି ସମ୍ଭାବନା କାର୍ଯ୍ୟକ୍ରମ, ଏଥିରେ ବିଷୟ ରହିଛି ଗୋଠୋ ଛଡ଼ା। ସକାଳ 8:30ରେ ଭେଟିଦେବୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 8:45ରେ। ଶିଳ୍ପୀମାନେ ହେଲେ ଶୈଳଭାମା, ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ସକାଳ 9:00ରେ ଗୀତିଧାରା କ୍ରମରେ ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30ରେ ସପ୍ତଧାରା କ୍ରମରେ ରହିଛି କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ମଧ୍ୟାହ୍ନ 12:00ରେ, ଦିନ 2:15ରେ ଏବଂ ସନ୍ଧ୍ୟା 6:10ରେ। ପୂର୍ବାହ୍ନ 10:40ରେ ପ୍ରଚାର କରିବୁ କନ୍ଧବାସାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୋ। ପୂର୍ବାହ୍ନ 11:00ରେ ରହିଛି ଦେଶାତ୍ମବୋଧକ ଗୀତ। ଶିଳ୍ପୀମାନେ ହେଲେ ଶୈଳଭାମା ମହାପାତ୍ର, ଅଶ୍ୱିନୀ କୁମାର ମହାପାତ୍ର, ରୀନାରାଣୀ ପ୍ରଧାନ, ବାଦଲ କୁମାର ଆଚାର୍ଯ୍ୟ ଏବଂ ସାଥୀ। ପୂର୍ବାହ୍ନ 11:30ରେ ଭେଟିଦେବୁ ବେତାର ନାଟକ କଣ୍ଢେଇ ଖେଳ, ରଚନା ଜଗଦୀଶ ଅଧିକାରୀ, ପ୍ରଯୋଜନା ରଞ୍ଜନ କୁମାର ବେହେରା। କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଶୁଣିବେ ମଧ୍ୟାହ୍ନ 12:30ରେ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50ରେ। ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ ଶୁଣିବେ ଦିନ 1:05ରେ, ଏଥିରେ ରହିଛି ଛତିଶଗଡ଼ି ଲୋକଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଗଙ୍ଗୁଭାଇ ଦେବୀ, ଜିତେନ୍ଦ୍ର କୌର ଏବଂ ସାଥୀ। କିଶୋର ଭାରତୀ କାର୍ଯ୍ୟକ୍ରମ ଦିନ 1:20ରେ, ଏଥିରେ ଶୁଣିବେ ନାଟକ କ୍ରିକେଟ ପରେ ରହିଛି କାହାଣୀ। ଅପରାହ୍ନ 5:00ରେ ଭେଟିଦେବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଜୁଆନ କଥାରେ ରହିଛି ସାକ୍ଷାତକାର ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ। ଚୈତିଜନ କାର୍ଯ୍ୟକ୍ରମ ଅପରାହ୍ନ 5:30ରେ, ଏଥିରେ ହାଲଚାଲରେ ଶୁଣିବେ ବାସି ଓ ବାହାର ଖାଦ୍ୟଠୁ ଦୂରେଇ ରହିବା। ପରେ ଶୁଣିବେ ନାଟକ ଗାଉଁର ପାଠ ଅଧିକ ନାଟ। ଧାରାବାହିକ ଶ୍ରୀମଦ୍ ଭାଗବତର 208ତମ ଭାଗ ଶୁଣିବେ ସନ୍ଧ୍ୟା 6:20ରେ। ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30ରେ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ, ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30ରେ ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ, ପୁଣି ରାତି 8:00ରେ। ରାତି 8:10ରେ ପ୍ରଚାର କରିବୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର, ଏଥିରେ ଶୁଣିବି ଗର୍ଭାବସ୍ଥାରେ ପୋଷଣ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ଏକ ସାକ୍ଷାତକାର। ରାତି 9:30ରେ ଶୁଣିବେ ଜାତୀୟ ବିଜ୍ଞାନ ପ୍ରତୀକ୍ଷାର କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00ରେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂତନ ଭାବେ ଚୟନ ହୋଇଥିବା ଚାରିଟି ବିଭାଗର 1101 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମ୍ଠାରେ ଅପରାହ୍ନରେ ଆୟୋଜନ ହେବାକୁ ଥିବା ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର 906 ଜଣ, ଅର୍ଥ ବିଭାଗର 106, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର 72 ଏବଂ ସମବାୟ ବିଭାଗର 17 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏହି ଅବସରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କିତ ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ପୁସ୍ତକର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଥାଲାସେମିଆ ବା ରକ୍ତଶିକୁଳିରେ ପୀଡ଼ିତ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଦେଇଛନ୍ତି। ଭାରତୀୟ ରେଡ୍କ୍ରସ ସୋସାଇଟିର ଓଡ଼ିଶା ଶାଖାକୁ ଆହ୍ୱାନ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ନୂଆ ଅଭିଷେକ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଦୀର୍ଘକାଳୀନ ସଚେତନତା ଅଭିଯାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଅବପାତ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ 10 ଜିଲ୍ଲାର 56 ବ୍ଲକର 272 ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ 7 ସହରାଞ୍ଚଳର 28 ୱାର୍ଡ ପ୍ରଭାବିତ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ 18,466 ଜଣ ଲୋକ ପ୍ରଭାବିତ ହୋଇଛନ୍ତି।
1: ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଛି, ଯେଉଁଥିରେ ସବୁଠାରୁ ଅଧିକ ମାଲକାନଗିରିରେ 1500 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତାର ବାହାରେ ନବରଙ୍ଗପୁରରେ ମଧ୍ୟ 4,360 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଗଜପତିରେ ମଧ୍ୟ 7,652 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ରାଜ୍ୟରେ ପ୍ରାୟ 15,000 ଲୋକ ସ୍ଥାନାନ୍ତରିତ ହୋଇକରି ବିଭିନ୍ନ ରିଲିଫ ସେଣ୍ଟରରେ ଅଛନ୍ତି ଏବଂ ଯେଉଁ ଯେଉଁ ଜାଗା ଟିକେ କ୍ଷତିଗ୍ରସ୍ତ ହୋଇଛି ସେହି ଜାଗାରେ ଶୁଖିଲା ଖାଦ୍ୟ ମଧ୍ୟ ଆବଣ୍ଟନ ଚାଲିଛି। ସବୁ ରିଲିଫ ସେଣ୍ଟରରେ ମଧ୍ୟ ଡାକ୍ତରମାନେ ମହଜୁଦ ଅଛନ୍ତି।
0: ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟିରେ ସର୍ବାଧିକ 395 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କଟକ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାର 7 ବ୍ଲକର 369 ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଭଦ୍ରକ ଜିଲ୍ଲାରେ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମାଲକାନଗିରି ଜିଲ୍ଲାରେ 2,269 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। କେନ୍ଦ୍ର ସରକାର ଦେଶର 4 ପ୍ରମୁଖ ବନ୍ଦରକୁ ମେଗା ବନ୍ଦର ମାନ୍ୟତା ପ୍ରଦାନ କରିଛନ୍ତି। ଓଡ଼ିଶାର ପାରାଦୀପ ବନ୍ଦରକୁ ଏହି ମାନ୍ୟତା ମିଳିଛି। ନିର୍ଦ୍ଧାରିତ ମାନଦଣ୍ଡର ମୂଲ୍ୟାଙ୍କନ ପରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ପାରାଦୀପ ବନ୍ଦରକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଆଙ୍ଗନ କାର୍ଯ୍ୟକ୍ରମର ଉଦ୍ଘାଟନ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ଏହି

0: କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ। ବୈଠକରେ ଚଳିତ ବର୍ଷ ଘୋଷଯାତ୍ରାରେ ସହଯୋଗ କରିଥିବା ସେବକ ଓ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ ସହ ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ 2025-26 ଆର୍ଥିକ ବର୍ଷର ଚୂଡ଼ାନ୍ତ ଅଡିଟ୍ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି 2026 ଆସନ୍ତା 30 ତାରିଖରେ ଅନୁଷ୍ଠିତ ହେବ। ସକାଳ 9:00 ପୂର୍ବାହ୍ନ 11:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେଉଛି। ପୁରୀ ଶ୍ରୀମନ୍ଦିରରେ ଆଜି ଇନ୍ଦ୍ରଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ରହସ୍ତୀ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ହରଚଣ୍ଡୀ ସାହି ଆଖଡ଼ା ଅନ୍ତର୍ଗତ ବାସେଳି ସାହିରୁ ଇନ୍ଦ୍ରହାତୀ ଆସିବା ପରେ ଏହି ନୀତି ଅନୁଷ୍ଠିତ ହେବ। ନିରନ୍ତର ଜୀବନ ଅଭ୍ୟାସକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ, ସହରୀକରଣ ଆଦି ଦ୍ୱାରା ମାନବ ସ୍ୱାସ୍ଥ୍ୟ ପ୍ରତି ସୃଷ୍ଟ ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପରିବେଶଗତ ସ୍ୱାସ୍ଥ୍ୟ ସମ୍ପ୍ରଦାୟକୁ ସୁରକ୍ଷା ଦେବା ନିମନ୍ତେ ବିଜ୍ଞାନ ସହିତ ସହମତ ହେବା। ସର୍ବଭାରତୀୟ ସ୍ତରରେ ଚଳିତ ମାସ 28-30 ତାରିଖ ପର୍ଯ୍ୟନ୍ତ ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ ଯୋଗୁଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇବା ଲାଗି କୌଣସି ଶୁଳ୍କ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଆସନ୍ତାକାଲି ରବିବାର ବ୍ୟାଙ୍କ ଖୋଲା ରହିବ ବୋଲି ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ 10 ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ସୁରୁଚି ସିଂ ଓ କମଲଜିତ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ହକିରେ ଭାରତୀୟ ମହିଳା ଦଳ ପୁଲ୍ ବି ମ୍ୟାଚ୍ରେ 3-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ମାଢ଼ିରେ ହେଉଥିବା ରୋଗର କାରଣ ଓ ପ୍ରତିକାର ଆଲୋଚନା କରିଛନ୍ତି ଡାକ୍ତର ରବିରଞ୍ଜନ ସାହୁ।
2: ମାଢ଼ି ରୋଗର କାରଣ ଓ ନିରାକରଣ। ସୁସ୍ଥ ନିରୋଗ ଦାନ୍ତ ପାଇଁ ମାଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ମାଢ଼ି ଉତ୍ତମ ସ୍ୱାସ୍ଥ୍ୟଯୁକ୍ତ ନ ହୋଇ କୌଣସି କାରଣରୁ ରୋଗାକ୍ରାନ୍ତ ହୁଏ ତେବେ ପରୋକ୍ଷ ଭାବେ ଦାନ୍ତ ଉପରେ କୁପ୍ରଭାବ ପଡ଼ିଥାଏ। ମୁଖଗହ୍ୱରର ଆବଶ୍ୟକୀୟ ଯତ୍ନ ନେବାରେ ଅଭାବ, ଲୌହ ଖଣିଜର ଅଭାବ ଓ କେତେକ ନିର୍ଦ୍ଦିଷ୍ଟ ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧର ବିଷକ୍ରିୟା ପ୍ରଭୃତି ଅନ୍ୟାନ୍ୟ କାରଣ। ମାଢ଼ି ରୋଗ ବିଶେଷ ଯନ୍ତ୍ରଣାଦାୟକ ହୋଇନଥିବାରୁ ଅନେକ ଆବଶ୍ୟକ ଚିକିତ୍ସା ଗ୍ରହଣ କରିବାରେ ଅବହେଳା କରିଥାନ୍ତି। ମାଢ଼ି ରୋଗ ଆରମ୍ଭରୁ ଜୋରରେ ଚୁଚୁମିଲେ, ଆଙ୍ଗୁଠି ସାହାଯ୍ୟରେ ମାଢ଼ିକୁ ମାଲିସ କଲେ, ବ୍ରସ୍ କରୁଥିବା ସମୟରେ ପୁରୁଣା ହେଲେ, ଏପରିକି ଶଯ୍ୟାତ୍ୟାଗ ସମୟରେ ଆପେ ଆପେ ରକ୍ତସ୍ରାବ ହେବା ଦେଖାଯାଇଥାଏ। ଫ୍ରିଜ୍ ପାଣି, ବରଫ ପାଣି, ଆଇସ୍କ୍ରିମ୍, କୁଲ୍ଫି ଭଳି ଥଣ୍ଡା ଖାଦ୍ୟ ସଂସ୍ପର୍ଶରେ ଆସିଲେ ବା ଥଣ୍ଡା ଲାଗିଲେ କେବେ କେମିତି ମାଢ଼ି ଫୁଲିବା ଓ ଲାଲ ହୋଇ ଦେଖାଯିବା ଲକ୍ଷଣ ପ୍ରକାଶ ପାଇଥାଏ। ରୋଗ ପୁରୁଣା ହେଲେ ଦାନ୍ତ ହଲିବା ଦେଖାଯାଏ। କୌଣସି ଯନ୍ତ୍ରଣା ନ ହୋଇ ଗୋଟିଏ ପରେ ଗୋଟିଏ ଦାନ୍ତ କାଳକ୍ରମେ ପଡ଼ିଯାଏ। ପ୍ରାକୃତିକ ଦାନ୍ତ କୌଣସି କାରଣରୁ ଝଡ଼ିଗଲେ କୃତ୍ରିମ ଦାନ୍ତ ଦ୍ୱାରା ଆବଶ୍ୟକତା ପୂରଣ ହୋଇଥାଏ ସତ, କିନ୍ତୁ କୃତ୍ରିମ ଦାନ୍ତ ପ୍ରାକୃତିକ ଦାନ୍ତ ଭଳି କାର୍ଯ୍ୟକ୍ଷମ ଓ ପରିପୂରକ ହୋଇନଥାଏ। ତେଣୁ ପ୍ରାକୃତିକ ଦାନ୍ତର ସ୍ଥାୟିତ୍ୱ ପାଇଁ ସୁସ୍ଥ ଓ ନିରୋଗ ମାଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ଖାଦ୍ୟ ଖାଇସାରି କୁଳି କରିବା ଓ ପ୍ରତିଦିନ ଦାନ୍ତ ଘଷିବାର ମୁଖ୍ୟ ଲକ୍ଷ୍ୟ ହେଲା ଖାଦ୍ୟ ଖାଇବା ପରେ ଦାନ୍ତ ସନ୍ଧିରେ ଲୁଚି ରହିଥିବା ଖାଦ୍ୟ କଣିକାକୁ ସଫା କରିବା। ମୁତୁରି, ନିମ୍ବ, କରଞ୍ଜ ଭଳି କାଠି ଦାନ୍ତ ଘଷା ପାଇଁ ବ୍ୟବହାର କରିବା ଭଲ। ଏଥିରୁ ଔଷଧୀୟ ଗୁଣ ମିଳିଥାଏ, କିନ୍ତୁ ସବୁ ସମୟରେ ସବୁ ଜାଗାରେ ଏହା ମିଳୁନଥିବାରୁ ଓ ଦାନ୍ତର ପ୍ରତ୍ୟେକ ଅଂଶକୁ ସଫା କରିବା ପାଇଁ ଦାନ୍ତ ଘଷା ବ୍ରସ୍ ବ୍ୟବହାର କରିବାର ଏକ ସ୍ୱତନ୍ତ୍ର ନିୟମ ରହିଛି ଓ ଏହା ଭଲ। ଦାନ୍ତର ସମଗ୍ର ଭାଗକୁ ଉପର ମାଢ଼ିର ତଳକୁ ଓ ତଳ ମାଢ଼ିର ଉପରକୁ ଦାନ୍ତର ଚୋବେଇ ଖାଇବା ପଟ ଓ ପଛପଟ ଯେକୌଣସି ପେଷ୍ଟ ସାହାଯ୍ୟରେ ବ୍ରସ୍ କରିବା ଭଲ, କିନ୍ତୁ ଅନେକ ଦାନ୍ତର କେବଳ ସାମ୍ନା ପଟକୁ ବ୍ରସ୍ କରିଥାନ୍ତି, ଚୋବେଇ ଖାଇବା ପଟ ଓ ଦାନ୍ତର ପଛପଟକୁ ସଫା କରିନଥାନ୍ତି। ତା ଛଡ଼ା ଯେନେତନ ପ୍ରକାରେ ବ୍ରସ୍ ବ୍ୟବହାର କରିବା ଯୋଗୁଁ ଦାନ୍ତ ଓ ମାଢ଼ି ସନ୍ଧିରେ ବ୍ରସ୍ର ଭୁଲ ବ୍ୟବହାର ଯୋଗୁଁ ଦାନ୍ତ ଉପରେ ଉପକାର ଅପେକ୍ଷା ଅପକାର ମଧ୍ୟ ପଡ଼ିଥାଏ। ତେଣୁ ଯୋଗ୍ୟ ବିଧି ଅନୁଯାୟୀ ବ୍ରସ୍ କରିବା ଓ ପ୍ରତି 2 ମାସରେ ଥରେ ପୁରୁଣା ବ୍ରସ୍ ବଦଳାଇ ନୂଆ ବ୍ରସ୍ ବ୍ୟବହାର କରିବା ଉଚିତ। ଖାଦ୍ୟ ଖାଉଥିବା ସମୟରେ ସବୁଜ ପନିପରିବା, କ୍ଷୀର, ଅଣ୍ଡା, ମାଛ ମାଂସ ପ୍ରଭୃତି ଖାଇଲେ ସନ୍ତୁଳିତ ଆହାର ମିଳିଥାଏ, ଯେଉଁଥି ଯୋଗୁଁ ସୁସ୍ଥ ଓ ନିରୋଗ ମାଢ଼ି ନିମନ୍ତେ ଖାଦ୍ୟପ୍ରାଣ, ଖଣିଜ ଦ୍ରବ୍ୟ ଆବଶ୍ୟକୀୟ ମାତ୍ରାରେ ଉପଲବ୍ଧ ହୁଏ। ବହୁମୂତ୍ର ଭଳି ଅନ୍ତଃସ୍ରାବୀ ଗ୍ରନ୍ଥିର ରୋଗ ଯୋଗୁଁ ମାଢ଼ିର ଜୀବାଣୁ ସଂକ୍ରମଣ ପ୍ରତିରୋଧକ ଶକ୍ତି କମିଯାଇଥାଏ। ତେଣୁ ଯୋଗ୍ୟ ବିଧି ଅନୁଯାୟୀ ବ୍ରସ୍ କରିବା ଓ ପ୍ରତି 2 ମାସରେ ଥରେ ପୁରୁଣା ବ୍ରସ୍ ବଦଳାଇ ନୂଆ ବ୍ରସ୍ ବ୍ୟବହାର କରିବା ଉଚିତ। ଖାଦ୍ୟ ଖାଉଥିବା ସମୟରେ ସବୁଜ ପନିପରିବା

0: କ୍ଷୀର ଅଣ୍ଡା ମାଛ ମାଂସ ପ୍ରଭୃତି ଖାଇଲେ ସନ୍ତୁଳିତ ଆହାର ମିଳିଥାଏ, ଯେଉଁଥି ଯୋଗୁଁ ସୁସ୍ଥ ଓ ନିରୋଗ ମାଢି ନିମନ୍ତେ ଖାଦ୍ୟପ୍ରାଣ ଖଣିଜ ଦ୍ରବ୍ୟ ଆବଶ୍ୟକ ମାତ୍ରାରେ ଉପଲବ୍ଧ ହୁଏ। ବହୁମୂତ୍ର ଭଳି ଅନ୍ତଃସ୍ରାବୀ ଗ୍ରନ୍ଥିର ରୋଗ ଯୋଗୁଁ ମାଢିର ଜୀବାଣୁ ସଂକ୍ରମଣର ପ୍ରତିରୋଧକ ଶକ୍ତି କମିଯାଇଥାଏ। ତେଣୁ ବହୁମୂତ୍ର ରୋଗୀ ନିୟମିତ ରକ୍ତ ଶର୍କରା ଯାଞ୍ଚ କରାଇ ରକ୍ତରେ ଶର୍କରା ଭାଗକୁ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ପ୍ରତି ତିନି ମାସରେ ଥରେ ଅଭିଜ୍ଞ ଦନ୍ତ ବିଶେଷଜ୍ଞଙ୍କ ଦ୍ୱାରା ମୁଖ ଗହ୍ୱର ଯାଞ୍ଚ କରାଇବା ଉଚିତ। ମୁଖ୍ୟ ଭୋଜନ ପୂର୍ବରୁ କାକୁଡ଼ି, ଗାଜର, ପିଆଜ ପ୍ରଭୃତିର ସାଲାଡ ଚୋବାଇଲେ, ପିଜୁଳି ଓ ସେଉ ଭଳି ଫଳ ଚୋବାଇବା ଦ୍ୱାରା ଦାନ୍ତସନ୍ଧିରେ ପଶି ଲୁଚି ରହିଥିବା ଖାଦ୍ୟ କଣିକାକୁ ସଫା କରିବାରେ ସାହାଯ୍ୟ କରିଥାଏ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିଥିଲେ ମାଢିରେ ହେଉଥିବା ରୋଗର କାରଣ ଓ ପ୍ରତିକାର। ଆଲୋଚନା କରିଥିଲେ ଡାକ୍ତର ରବି ରଞ୍ଜନ ସାହୁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ବିଶ୍ୱର ବିଭିନ୍ନ ମହାସାଗରରେ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣାରେ ଉଦ୍ବେଗ ପ୍ରକାଶ କରିଛି ଭାରତ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜଳ ସୁରକ୍ଷା ଏକ ଭାଗିଦାରୀ ଦାୟିତ୍ୱ ବୋଲି ଜଳଶକ୍ତି ମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱବ୍ୟାପୀ ଦେଖାଦେଉଥିବା କୃତ୍ରିମ ବୁଦ୍ଧିମତା ଜନିତ ସମସ୍ୟାର ସମାଧାନ ଲାଗି ମିଳିତ ପଦକ୍ଷେପ ନେବା ଦିଗରେ ଆମେରିକା ଓ ଚୀନ ସହମତ। ଏବଂ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ବିଶ୍ୱର ବିଭିନ୍ନ ମହାସାଗରରେ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଉଦ୍ବେଗ ପ୍ରକାଶ କରିଛନ୍ତି। ନ୍ୟୁୟର୍କଠାରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଅବସରରେ ଅନୁଷ୍ଠିତ ଜାହାଜ ଚଳାଚଳ ଓ ନାବିକମାନଙ୍କ ସୁରକ୍ଷା ଲାଗି ଗଠିତ ବନ୍ଧୁଗୋଷ୍ଠୀ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏଭଳି ଘଟଣା ଆଉ ଅସାଧାରଣ ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ଏବଂ ଲିବେରିଆ ଜାହାଜ ଚଳାଚଳ ଏବଂ ନାବିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମିଳିତ ପଦକ୍ଷେପ ନେବେ ବୋଲି ଡକ୍ଟର ଜୟଶଙ୍କର ଘୋଷଣା କରିଛନ୍ତି। ସେ କହିଛନ୍ତି ଭାରତ ନାବିକମାନଙ୍କ ଏକ ପ୍ରମୁଖ ଉତ୍ସ ହୋଇଥିବା ବେଳେ ବିଶ୍ୱର ସର୍ବବୃହତ୍ ଜାହାଜ ଚଳାଚଳ ପଞ୍ଜିକରଣ ବ୍ୟବସ୍ଥା ଲିବେରିଆ ନିକଟରେ ରହିଛି। ତେଣୁ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ହାତ ମିଳାଇଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଏହି କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନେ ମିଳିତ ଭାବେ ଆଲୋଚନା କରି ପ୍ରଦାନ କରୁଥିବା ପରାମର୍ଶଗୁଡ଼ିକୁ ସଫଳତାର ସହ କାର୍ଯ୍ୟକାରୀ କରାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପିଏମ୍ କିଷାନ ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର

0: 2019 ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ବାର୍ଷିକ 6,000 ଟଙ୍କା ତିନୋଟି କିସ୍ତିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଡିବିଟି ଜରିଆରେ ପ୍ରଦାନ କରାଯାଇଥାଏ। ବିଶ୍ୱର ଏହା ସର୍ବବୃହତ୍ ପ୍ରତ୍ୟକ୍ଷ ଲାଭ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଭାବେ ପରିଚିତ ଏହି ଯୋଜନାରେ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା 4,00,000 କୋଟି ଟଙ୍କା କୃଷକମାନଙ୍କୁ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ମହିଳା କୃଷକମାନଙ୍କୁ 1.06 ଲକ୍ଷ କୋଟି ଟଙ୍କା ଦିଆଯାଇଛି। ଏହି ଯୋଜନାରେ ପ୍ରତ୍ୟେକ 4 ଜଣ ହିତାଧିକାରୀଙ୍କ ମଧ୍ୟରୁ ଜଣେ ମହିଳା ଚାଷୀ ଥିବା ଜଣାଯାଇଛି। ଇତିମଧ୍ୟରେ ଏହି ଯୋଜନାର 23ତମ କିସ୍ତି ପ୍ରଦାନ କରାଯାଇଛି। ଏହି କିସ୍ତିରେ 9.49 କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ 18,900 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ପିଏମ୍ କିଷାନ ହିତାଧିକାରୀମାନଙ୍କୁ ବ୍ୟାଙ୍କରୁ ସହଜରେ ଋଣ ମିଳୁଥିବା ସହିତ କୃଷି କାର୍ଯ୍ୟ ଲାଗି ସେମାନେ ପୁଞ୍ଜିନିବେଶ କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି। ନୀତି ଆୟୋଗଙ୍କ ଆକଳନ ଅନୁଯାୟୀ 90% ହିତାଧିକାରୀ ଏହି ଆର୍ଥିକ ସହାୟତାକୁ କୃଷି କ୍ଷେତ୍ରରେ ନିବେଶ କରୁଛନ୍ତି। ପ୍ରାୟ 85% ହିତାଧିକାରୀଙ୍କ ଆୟ ବୃଦ୍ଧି ପାଇଥିବା ବେଳେ ଋଣ ହାର ମଧ୍ୟ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି। ଏହି ଆର୍ଥିକ ସହାୟତା ଦ୍ୱାରା କୃଷକମାନେ ନିଜର ସନ୍ତାନ ସନ୍ତତିଙ୍କର ଶିକ୍ଷା, ପରିବାରର ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖର୍ଚ୍ଚ ମେଣ୍ଟାଇବାରେ ସକ୍ଷମ ହେଉଛନ୍ତି। କୃଷକମାନେ ଏହି ଯୋଜନାର ଆର୍ଥିକ ସହାୟତା ମାଧ୍ୟମରେ ଏକ ସୁରକ୍ଷିତ ଜୀବନଯାପନ ବ୍ୟବସ୍ଥା ଆପଣାଇବା ସହିତ ବିଭିନ୍ନ ଅନିଶ୍ଚିତତା ସ୍ଥିତିକୁ ସହଜରେ ପରିଚାଳନା କରି ନିଜର ଆତ୍ମବିଶ୍ୱାସକୁ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଯୋଜନାର ଶୁଭାରମ୍ଭ କରି ଚାଷୀମାନେ ଏହାଦ୍ୱାରା କିଭଳି ଉପକୃତ ହୋଇପାରିବେ ସେ ସମ୍ପର୍କରେ ଆଲୋକପାତ କରି କହିଥିଲେ,
1: लगभग 75,000 करोड़ रुपये किसानों के खाते में पहुंचने वाले हैं। देश के वो 12 करोड़ छोटे किसान जिनके पास 5 एकड़ या उससे कम भूमि है, ऐसे सभी किसानों को इस योजना का सीधा लाभ मिलेगा। केंद्र सरकार हर साल जो 6,000 रुपये सीधे आपके बैंक खाते में ट्रांसफर करेगी, उससे जरूरत के सारे काम कर सकते हैं।
0: आपण माने संवाद सुनुचंती आकाशवाणी रो। ଜଳ ସୁରକ୍ଷା ଏକ ଭାଗିଦାରୀ ଦାୟିତ୍ୱ ବୋଲି ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 9ମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ 2026ର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ପକ୍ଷ, ଦେଶର ନାଗରିକ, ସରକାର ଏବଂ ଶିଳ୍ପାନୁଷ୍ଠାନମାନଙ୍କର ମିଳିତ ପ୍ରୟାସ ମାଧ୍ୟମରେ ହିଁ ଜଳ ସୁରକ୍ଷା ସମ୍ଭବ ହୋଇପାରିବ। ଏ କ୍ଷେତ୍ରରେ ଅଧିକରୁ ଅଧିକ ଜନସାଧାରଣଙ୍କ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ପାଟିଲ କହିଛନ୍ତି, ଜଳଜୀବନ ମିଶନ, ନମାମି ଗଙ୍ଗେ, ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଏବଂ ଜଳ ସଞ୍ଚୟ ଜଳ ଭାଗିଦାରୀ ଭଳି ବିଭିନ୍ନ ପଦକ୍ଷେପର ନିରନ୍ତର ସଫଳତା ଲାଗି ଜନଭାଗିଦାରୀ ଏକାନ୍ତ ଆବଶ୍ୟକ।
2: हमें जल प्रबंधन को केवल आज की आवश्यकता नहीं बल्कि आने वाली पीढ़ियों की सुरक्षा से जोड़कर देखना होगा। इन दिनों की चर्चाओं से 3 बातें विशेष रूप से सामने आई हैं। पहली, जल संरक्षण से जल भागीदारी सबसे जरूरी है। दूसरी, विज्ञान और नई तकनीक का लाभ जमीन तक पहुंचना चाहिए। और तीसरी, जल की चुनौतियों का समाधान देशों और संस्थाओं के बीच निरंतर सहयोग से ही मजबूत होगा।
0: ବିଶ୍ୱସ୍ତରରେ ଦେଖାଦେଉଥିବା ଜଳ ସମ୍ପର୍କିତ ସମସ୍ୟା ଉପରେ ଆଲୋକପାତ କରି ଶ୍ରୀ ପାଟିଲ କହିଛନ୍ତି, ବିଭିନ୍ନ ଦେଶ ଏବଂ ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ଏବଂ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯାଇପାରିବ। ଏହି କ୍ଷେତ୍ରରେ କରାଯାଉଥିବା ଗବେଷଣା ଓ ଏହାର ବିକାଶ ସହିତ ନବସୃଜନ ଦ୍ୱାରା ବିକଶିତ ହେଉଥିବା ଅତ୍ୟାଧୁନିକ ଚିନ୍ତାଧାରାର କାର୍ଯ୍ୟକାରିତା ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଶ୍ରୀ ପାଟିଲ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାର ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶର ଚିହ୍ନଟ ଅଶାନ୍ତ ଅଞ୍ଚଳଗୁଡ଼ିକରେ ସଶସ୍ତ ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ 1958ର କାର୍ଯ୍ୟକାରିତାକୁ ଆଉ 6 ମାସ ପାଇଁ ବୃଦ୍ଧି କରିଛନ୍ତି। ଏହା ଆସନ୍ତା ମାସ 1 ତାରିଖରୁ ଲାଗୁ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ 3 ଦିନିଆ ଆମେରିକା ଗସ୍ତ ଶେଷ ହୋଇଛି। ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ବୈଦେଶିକ ନୀତି ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଆଲୋଚନା କରାଯାଇଛି। ଶ୍ରୀ ଜିନ୍ପିଙ୍ଗ୍ ତାଙ୍କର ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କରିଥିବା ଦ୍ୱିପକ୍ଷୀୟ ଆଲୋଚନାରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ବିଶ୍ୱବ୍ୟାପୀ କୃତ୍ରିମ ବୁଦ୍ଧିମତା ଜନିତ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଉଭୟ ପକ୍ଷ ମିଳିତ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଏକତ୍ର କାର୍ଯ୍ୟ କରି କୃତ୍ରିମ ବୁଦ୍ଧିମତା ଯେଭଳି ମାନବ ଅଧୀନରେ ରହିବ ତାହା ସୁନିଶ୍ଚିତ କରିବା ଉପରେ ଉଭୟ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଜିନ୍ପିଙ୍ଗ୍ଙ୍କ ଏହି ଗସ୍ତକୁ ରାଷ୍ଟ୍ରପତି ଟ୍ରମ୍ପ

0: ଉଭୟ ଦେଶ ଲାଗି ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଛନ୍ତି। ସେହିଭଳି ଚଳିତ ବର୍ଷ ଶେଷ ସୁଦ୍ଧା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆଉ ଦୁଇଥର ପ୍ରତ୍ୟକ୍ଷ ଆଲୋଚନା କରିବେ ବୋଲି ଶ୍ରୀ ଜିନ୍ପିଙ୍ଗ୍ ସୂଚନା ଦେଇଛନ୍ତି। ଇରାନ୍ର ବିଭିନ୍ନ ବନ୍ଦରରୁ ଆମେରିକା ଅବରୋଧ ହଟାଇବା ସହିତ ଇରାନ୍ର ତୈଳ ବିକ୍ରି ଉପରୁ ବାସନ୍ଦ ଉଠାଇବା ପରେ ହିଁ ହର୍ମୁଜ୍ ପ୍ରଣାଳୀକୁ ପୁନଶ୍ଚ ଖୋଲାଯିବ ବୋଲି ଇରାନ୍ ପ୍ରସ୍ତାବ ଦେଇଛି। ବୈଦେଶିକ ମନ୍ତ୍ରୀ ଆବାସ ଆରାକ୍ଜି ମିଳିତ ଜାତିସଂଘର ସୁରକ୍ଷା ପରିଷଦ ବାହାରେ ଏ ସମ୍ପର୍କିତ ଏକ ବିସ୍ତୃତ ପ୍ରସ୍ତାବ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି। ଏହି ପ୍ରସ୍ତାବରେ ଆମେରିକା ରାଜି ହେଲେ ସାତ ଦିନ ମଧ୍ୟରେ ଇରାନ୍ ନିଜର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସ୍ତାବ ଉପରେ ହ୍ୱାଇଟ୍ ହାଉସ୍ ପକ୍ଷରୁ କୌଣସି ମତାମତ ମିଳିନଥିବା ଜଣାଯାଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ମିଳିଥିବା ସୂଚନା ଅନୁଯାୟୀ ରାମପୁର, ପିଲଭିତ, ବରେଲି, ଶାହାଜାନପୁର ଓ ବାହାରିଚ୍ ଏବଂ ମଧ୍ୟପ୍ରଦେଶର ସାତନା, ଛତରପୁର, ଟିକମଗଡ଼ ଓ ନିୱାରି ସମେତ ଅନ୍ୟାନ୍ୟ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଓଡ଼ିଶା, ପଶ୍ଚିମବଙ୍ଗ, ସିକ୍କିମ୍, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଚଣ୍ଡୀଗଡ଼, ହରିୟାଣା ଓ ଦିଲ୍ଲୀର କେତେକ ସ୍ଥାନରେ ମଧ୍ୟ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱର ବିଭିନ୍ନ ମହାସାଗରରେ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣାରେ ଉଦ୍ବେଗ ପ୍ରକାଶ କରିଛି ଭାରତ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱବ୍ୟାପୀ ଦେଖାଦେଉଥିବା କୃତ୍ରିମ ବୁଦ୍ଧିମତା ଜନିତ ସମସ୍ୟାର ସମାଧାନ ଲାଗି ମିଳିତ ପଦକ୍ଷେପ ନେବା ଦିଗରେ ଆମେରିକା ଓ ଚୀନ୍ ସହମତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ଭାବନା। ଆଜି ଏଥିରେ ବିଷୟ ରହିଛି ଗୋଠଛଡ଼ା। ଉପସ୍ଥାପନା କରିଛନ୍ତି ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର।

0: କେବେ କେବେ ଭିଡ଼ଠାରୁ ଦୂରରେ ରହିବାକୁ ଖୁବ୍ ଇଚ୍ଛା ହୁଏ। କେହି ପାଖରେ ନଥିଲେ ବି କିଛି ସ୍ମୃତି ମନ ଭିତରେ ଉଙ୍କି ମାରେ। ସେତେବେଳେ ଆପେ ଆପେ ସବୁକିଛି ସାମ୍ନାକୁ ଚାଲିଆସେ, ଆଉ ନିସଙ୍ଗତା ବି ଏକ ମିଠା ଅନୁଭବ ଦେଇଥାଏ।
1: ଏକଲାପଣମାନେ କେବଳ ଏକୁଟିଆ ରହିବା ନୁହେଁ, ଏହା ହେଉଛି ନିଜ ମନର ଗଭୀରତାରେ କାହାକୁ ନିରବରେ ଅନୁଭବ କରିବା। ଚାରିପାଖେ ନିରବତା, ଆକାଶର ଜହ୍ନ, ମନ ଭିତରେ ସ୍ମୃତି, ଏହି ନିରୋଳାପଣ ସେତେବେଳେ ଆହୁରି ସୁନ୍ଦର ଦିଶେ। ତେବେ ସେପ୍ଟେମ୍ବର ମାସର ଶେଷ ସମ୍ଭାବନା ସହିତ ଆମେ ଦୁହେଁ, ମୁଁ ରଞ୍ଜନ।

0: ମଣିଷ ହେଉଛି ଗୋଟେ ସାମାଜିକ ପ୍ରାଣୀ। ସେ ଏକୁଟିଆ ନୁହଁ, ବରଂ ପରିବାରର ଲୋକମାନଙ୍କ ସହିତ, ବନ୍ଧୁ ବାନ୍ଧବ ସହିତ ରହି ସମସ୍ତଙ୍କ ଭିତରେ ଜୀବନ ଯାପନ କରିବା ପାଇଁ ଭଲ ପାଇବ ନିଶ୍ଚୟ।
1: ହଁ ସୁରଭି, ସେ ଏକୁଟିଆ ଜମା ବି ରହିପାରିବନି। ତାକୁ ସବୁବେଳେ ସମସ୍ତଙ୍କର ସାହାଯ୍ୟ ସହଯୋଗ ଦରକାର। ପରସ୍ପର ବିଶ୍ୱାସ ଭାଇଚାରା ହେଉଛି ସାମାଜିକ ଜୀବନର ମୂଳ ଆଧାର।
0: ଜଣେ ଆଉ ଜଣଙ୍କର କାମରେ ଆସିଥାଏ, ସେଇଟା ହିଁ ତ ସମାଜ ବା ପରିବାରର କର୍ତ୍ତବ୍ୟ। ବିପଦ ସମୟରେ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢ଼ିବା ପାଇଁ ସାଙ୍ଗସାଥି, ଭାଇ ବନ୍ଧୁ ସାହସ ଦିଅନ୍ତି। ସେମାନେ ନଥିଲେ ହୁଏତ ମଣିଷ ନିଜକୁ

0: ଓଡ଼ିଆ ଅନୁଭବ କରିଥାନ୍ତା।
1: ଯେଉଁଠାରେ ଏକତା ରହେ ସେଠାରେ ଶକ୍ତି ଦ୍ୱିଗୁଣ ବଢ଼ିଯାଏ ଆଉ ସଫଳତା ଆପେ ଆପେ ଚାଲିଆସେ। ଆମେ ଛୋଟ ବା ବଡ଼ ଯେଉଁ ବି କାମ କରିବା ତା ପାଇଁ ଆମକୁ ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ଦରକାର।
0: ଦିନ ଥିଲା ମଣିଷ ଘଞ୍ଚ ଅରଣ୍ୟରେ ବସବାସ କରି ଜୀବନଯାପନ କରୁଥିଲା, ତାପରେ ଗୁମ୍ଫା ଭିତରେ ରହିବା ଶିଖିଲା। ପରବର୍ତ୍ତୀ ସମୟରେ ଛୋଟ ଛୋଟ ଗାଁ ତିଆରି କରି ନଦୀ ତଟରେ ବସତି ସ୍ଥାପନ କଲା ଆଉ ଆଜି ଗାଁଠାରୁ ମଣିଷ ସହରମୁହାଁ ହୋଇଛି। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ତାର ଏତେ ସବୁ ପରିବର୍ତ୍ତନ ଭିତରେ ଗୋଟିଏ କଥା ରହିଛି ଯେ ସେ ସବୁବେଳେ ଦଳବଦ୍ଧ ବା ସଂଘବଦ୍ଧ ଭାବରେ ରହିବାକୁ ଭଲ ପାଉଛି।
1: କାରଣ ସେ ଜାଣିଛି ଯେ ଦଳଠାରୁ ଅଲଗା ହେଲେ ତାକୁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କେତେବେଳେ ଶତ୍ରୁର ଆକ୍ରମଣ ତ ପୁଣି କେବେ ହିଂସ୍ର ଜନ୍ତୁଙ୍କର ଭୟ, ଏସବୁ ବିପଦକୁ ଏଡ଼ାଇବା ପାଇଁ ସେ ଏକାଠି ରହିବା ଶିଖିଲା।
0: ଯେପରି ଗାଈ ଗୋରୁ ମେଣ୍ଢା ଛେଳି ହାତୀ ସବୁ ଦଳ ଦଳ ହୋଇ ରହିବାକୁ ଭଲ ପାଆନ୍ତି, ସେହିପରି ମଣିଷ ବି ରୁହେ। ସମାଜରେ ଏକାଠି ରହିଲେ ଜୀବନ ସୁନ୍ଦର ହୁଏ, କିନ୍ତୁ ବେଳେବେଳେ ନିଜର ସ୍ୱାର୍ଥ ପାଇଁ ମଣିଷ ଦଳଠାରୁ ବା ନିଜ ପରିବାରଠାରୁ ଦୂରେଇ ଯିବାକୁ ଚାହେଁ। ସଂଘବଦ୍ଧ ଭାବରେ ରହିବାର କିଛି ନିୟମ ରହିଛି, ଏହି ନିୟମକୁ ସମସ୍ତେ ମାନିବା ପାଇଁ ବାଧ୍ୟ। ଆଉ ଯେଉଁମାନେ ସେହି ନିୟମକୁ ମାନିକି ଚଳନ୍ତିନି ସେମାନେ ଅଲଗା ହୋଇଯାଆନ୍ତି, ସେ ଚାହେଁ ଗାଁଠାରୁ ହେଉ, ପରିବାର ପ୍ରିୟଜନଠାରୁ ହେଉ ବା ସମାଜଠାରୁ ହେଉ, ତାକୁ ହିଁ ଗୋଠ ଛଡ଼ା ବୋଲି ଆମେ କହିବା।
1: କିଛି ଲୋକ ଭାରି ସୁବିଧାବାଦୀ, ନିଜ କଥା କାମ ବା ନିଜର ସ୍ୱାର୍ଥ ପାଇଁ ସେମାନେ କିଛି ବି କରିପାରନ୍ତି। ଏମାନେ ପରିବାରର ଏକତା ଆଉ ସମ୍ପର୍କୀୟମାନଙ୍କର ସୌହାର୍ଦ୍ଦ୍ୟକୁ ବହୁତ ସୁନ୍ଦର ଭାବେ ଭାଙ୍ଗିପାରନ୍ତି, ଏମାନଙ୍କୁ ଆଉ କ'ଣ ବି କୁହାଯିବ। ମଣିଷ ଯେତେ ବୁଦ୍ଧିମାନ ବା ସ୍ୱାଧୀନ ହେଉନା କାହିଁକି, ସମାଜଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇ ରହିପାରିବନି। ଜୀବନର ବିଭିନ୍ନ ପରିସ୍ଥିତିରେ ସୁଖ ଦୁଃଖର ସମୟରେ ତାକୁ ସାହାଯ୍ୟର ହାତଟେ ନିଶ୍ଚୟ ଦରକାର ହୋଇଥାଏ। ଘରର ଗୋଟିଏ ସଦସ୍ୟ ଯଦି ନିଜ ମନ ମୁତାବକ ଚାଲିବାକୁ ଚାହେଁ, ଅନ୍ୟମାନଙ୍କର ଭାବନାକୁ ଖାତିର କରିବ ନାହିଁ, ତାହେଲେ ଘରେ ଅଶାନ୍ତିର ଝଡ଼ ସୃଷ୍ଟି ହେବ, ଯାହାକୁ ରୋକିବା ସତରେ ଭାରି କଷ୍ଟ ହୋଇପଡ଼େ।
0: ଏହିଭଳି ଏକ ପ୍ରସଙ୍ଗକୁ ନେଇ ସମ୍ଭାବନାରେ ବିଷୟ ରହିଛି ଗୋଠ ଛଡ଼ା। ତେବେ ଆସନ୍ତୁ ଆମ ଶ୍ରୋତା ଏ ସମ୍ପର୍କରେ କ'ଣ ମତାମତ ରଖିଛନ୍ତି ଶୁଣିବା।
2: ମୋ ନାଁ କାମିଚରଣ ମହାବୋଇ, ଅବସରପ୍ରାପ୍ତ ଶିକ୍ଷକ। ଗୋଠ ଖଣ୍ଡିଆର ଅର୍ଥ ହେଉଛି ଜଣେ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ହେଇକି ଚଳିବା, ଅଲଗା ହେଇକି ରହିବା, କୌଣସି ଲୋକମାନଙ୍କ ସହିତ ମିଶିପାରିବନି ଏବଂ ସିଏ ନିଜେ ନିଜେ ତା କାମ କରୁଥିବ, ଅନ୍ୟମାନଙ୍କ କାମ କରିବନି କି ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ବି ହେବନି, ସିଏ ଗୋଟିଏ ଜାଗାରେ ଅଲଗା ରହୁଥିବ, ନିଜ କାମ ନିଜେ କରୁଥିବ। ଯେମିତି ଆମର ଦେଖିବାକୁ ଗଲେ ଗୋଠ ବୋଲେ ଗାଈର ମେଳକୁ ଗୋଠ କହନ୍ତି। ଯଦି ସେ ଗୋଟେ ଗାଈ ସେ ଗୋଠରୁ ଅଲଗା ହେଇଗଲା, ଚରିବାକୁ ଯାଇଛନ୍ତି, ଜଙ୍ଗଲକୁ ବୁଲିବାକୁ ଯାଇଛନ୍ତି, ପଡ଼ିଆରେ ଚଳୁଛନ୍ତି, ସିଏ ଅଲଗା ହେଇଗଲା, ସେ କୁଆଡେ ପଳେଇ ଯିବ, କିନ୍ତୁ ଅନ୍ୟମାନେ ସବୁ ଜାଗା ଯାଇ ତାଙ୍କର ଘରକୁ ଫେରିପାରିବେ। ସିଏ ଦରକାର ପଡ଼ିଲେ ସେ ବାଟରେ ବି ନ ପାଇଲା ଆଉ ଘରକୁ ବି ଫେରିପାରିବନି, କୁଆଡେ ରହିଯିବ, ଏଟା ତାର କ୍ଷତି ହବ। ଆଉ ମଣିଷମାନଙ୍କ ପାଇଁ ମଣିଷ ଯଦି ଗୋଟେ ସମାଜରୁ ଅଲଗା ଭଳିଆ ରହିବ, ଗୋଟେ ଖଣ୍ଡିଆ ହେଇକି ରହିବ, ତାର ବିପଦରେ ତାକୁ କିଛି ସାହାଯ୍ୟ କରିବେନି କି ସେ ଅନ୍ୟ କାହାକୁ ସାହାଯ୍ୟ କରିବନି। ଦରକାର ପଡ଼ିଲେ ଯୋଉଠି ସେ କୌଣସି ଏକ ଜାଗାରେ ସେ ହଇରାଣ ହେଇଯାଉଛି, ତାକୁ ଯଦି କିଏ ସାହାଯ୍ୟ କରିବେନି, ସେ ଦରକାର ପଡ଼ିଲେ ନିଜ ପ୍ରାଣ ବି କୋଉଠି ଦେଇ ଦେଇପାରେ। ତେଣୁ ସମାଜରେ ଆମେ ରହିବାକୁ ହେଲେ ସମସ୍ତଙ୍କ ସହିତ, ମଣିଷ ଏକ ସାମାଜିକ ପ୍ରାଣୀ, ତେଣୁ ସମାଜରେ ସମସ୍ତେ ମିଳିମିଶି ରହିବା ଉଚିତ। ଆମ ଦେଶ ଛାଡ଼ିକି ଅନ୍ୟ ଜାଗା ରହିଲା ମିଳିଛି, ସେ କିଛି ଯୋଉ ପ୍ରଥା ସାମାଜିକ ଚଳଣି ଏସବୁ କିଛି ପାଇବନି, ସେ ତାର ଖାଇ ପିଇକି ରହିବ, ପଇସା ଇନକମ୍ କରିବ, କିନ୍ତୁ ତାର ଯୋଉ ସାମାଜିକ ପ୍ରଥାରୁ ମଣିଷ ଗୋଟେ ଆନନ୍ଦ ପାଇଥାଏ, ସମସ୍ତେ ମିଶିକି ସେଟା କରୁଛନ୍ତି, ତାଦ୍ଵାରା ସେମାନେ ମଧ୍ୟ ଆନନ୍ଦ ପାଆନ୍ତି, କିନ୍ତୁ ସେ ଜିନିଷ ସେ ପାଇପାରିବନି ଦେଶ ବାହାରେ ରହିଲେ। ପଇସା ସବୁକିଛି ନୁହେଁ, ପଇସା ନଥିଲେ, ପଇସା ଥିଲେ ମଧ୍ୟ ଗୋଟେ ଲୋକ ଯଦି ରୋଗରେ ପଡିଲା ତାକୁ ମେଡିକାଲ ଡାକ୍ତରଖାନାକୁ କେହି ନେଇପାରିବେନି, ଦେବେନି, ତେଣୁ ସିଏ ଦରକାର ପରେ ତା ପାଖରେ ପଇସା ଲକ୍ଷ ଲକ୍ଷ ପଇସା ଥିବ, ସେ ମରି ମଧ୍ୟ ଯିବ। ତେଣୁ ପଇସା ଜୀବନର ସବୁକିଛି ନୁହେଁ ଏବଂ ପଇସା ବି ଜୀବନର ସବୁକିଛି। ଯଦି ଆମେ ସମାଜରେ ମିଶିକରି ରହିବା, ଆମେ ଅନ୍ୟମାନଙ୍କୁ ଆମର ଦୁଃଖ ପ୍ରକାଶ କରିପାରିବା, ଅନ୍ୟମାନେ ଆମ ତାଙ୍କ ଦୁଃଖ ପ୍ରକାଶ କରିପାରିବେ, ସିଏ ଆମର କାମରେ ସହଯୋଗ କରିବେ, ଆମେ ତାଙ୍କର କାମରେ ସହଯୋଗ କରିବୁ, ତାଦ୍ଵାରା ଆମେ ବହୁତ ଉପକାର ମଧ୍ୟ ପାଇବୁ, ଏବଂ ସମସ୍ତେ ସମସ୍ତଙ୍କୁ ସହଯୋଗ କଲେ

ସମସ୍ତ ମନରେ ଖୁସି ମଧ୍ୟ ଆସିବ। ମଣିଷ ମଧ୍ୟ ସେୟା, ସେ ଯଦି ଅନ୍ୟମାନଙ୍କ ସହିତ ମିଶିବନି ତାକୁ ଲୋକମାନେ କୋଉଠି ଆକ୍ରମଣ କରୁଥିବ କେହି ତାକୁ ସାହାଯ୍ୟ କରିବେନି, କିମ୍ବା ସେ କୋଉଠି ବିପଦରେ ପଡିଥିବ ତାକୁ ଲୋକମାନେ ଉଦ୍ଧାର କରିବେନି, ତେଣୁ ସେ ମରିଯାଇପାରେ ମଧ୍ୟ। ତେଣୁ ଆମେ ସମାଜରେ ସମସ୍ତେ ମିଶିକରି ରହିବା ଦରକାର, ବା ନିଜ ନିଜ ଭିତରେ ସୁସମ୍ପର୍କ ରଖି ସମାଜରେ ଚଳିବା ଦରକାର, ସମସ୍ତେ ମିଳିମିଶି ନିଜ ନିଜ କାମ କରିବା ଦରକାର। ଆମର ଯୋଉ ପ୍ରଥା ରହିଛି ସାମାଜିକ ଚାଲିଚଳନ ଯାନିଯାତ୍ରା, ଆମକୁ ସବୁ ମିଳିମିଶି ପାଳନ କରିବା ଉଚିତ।

0: ମୁଁ ବିକ୍ରମ ଆଚାର୍ଯ୍ୟ, ମୁଁ ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ରେ ରହେ।
1: କୁହନ୍ତୁ ଗୋଠ ଖଣ୍ଡିଆ ମାନେ ଆମେ କଣ ବୁଝିବା?
0: ଆମର ଓଡ଼ିଆ ଭାଷାର ଅତି ସୁନ୍ଦର ଶବ୍ଦ ଭଣ୍ଡାର, ଏଇ ଯୋଉ ସବୁ ପ୍ରବଚନ ଆଉ ରୂଢ଼ି ଶବ୍ଦ ଅଛି, ରୂଢ଼ି ଭାଷାକୁ ଅତି ରୁଦ୍ଧିମନ୍ତ କରିଛି। ତ ଓଡ଼ିଆ ଭାଷାରେ ଯେତେ ପ୍ରବାଦ ପ୍ରବଚନ ରୂଢ଼ି ଅଛି, ବୋଧହୁଏ ଅନ୍ୟ ଭାଷାରେ ସେତିକି ନଥିବ। ତ ଏଇ ଗୋଠ ଖଣ୍ଡିଆ ଯୋଉ ଗୋଟେ କୁହାହେଇଛି, ଗୋଠଖଣ୍ଡିଆର ଅର୍ଥ ସଂଗଠିତ ହେଇକି ନ ରହିକିରି, ସାମୂହିକ ଭାବରେ ନ ରହିକିରି ନିଜ ବାଟ ନିଜେ ଦେଖିବା ବା ନିଜ ସ୍ୱାର୍ଥ ନିଜେ ଚିନ୍ତା କରିବା। ଆଉ ଆଜିକାଲିର ଯାହାକୁ କହୁଛି ବ୍ୟକ୍ତିବାଦ, ଇଣ୍ଡିଭିଜୁଆଲିଜିମ, ଏଇ ଇଣ୍ଡିଭିଜୁଆଲିଜିମର ଅତି ସରଳ ଆଉ ମଜାକିଆ ଅର୍ଥ ହଉଛି ଏଇ ଗୋଠଖଣ୍ଡିଆ। ଯେତେବେଳେ ମଣିଷ ଉପରେ ସମ୍ପଦ ଥାଏ, ସେତେବେଳେ ମଧ୍ୟ ଗୋଠଖଣ୍ଡିଆ ହେବା ଦ୍ୱାରା ମଣିଷ ବିପଦରେ ପଡେ, ଅର୍ଥାତ୍ ନିଜ ପରିବାରକୁ ଛାଡିକିରି, ନିଜ ସମାଜକୁ ଛାଡିକିରି, ବନ୍ଧୁଙ୍କୁ ଛାଡିକିରି ସେ ଆଉ ନିଜର ସମ୍ପତ୍ତିରେ ବା ସମ୍ପନ୍ନତାରେ ସେ ଭାବ ବିହ୍ୱଳ ହେଇଯାଏ। ତା ଭିତରେ ମନରେ ଗର୍ବ ଅହଙ୍କାର ଆସେ, ନିଜ ପାରିପାର୍ଶ୍ୱିକ ବନ୍ଧୁ ବାନ୍ଧବ ପରିବାର କୁଟୁମ୍ବକୁ ଛାଡିକିରି ସେ କେବଳ ନିଜର ସ୍ୱାର୍ଥ ଚିନ୍ତା କରେ। କିନ୍ତୁ ତାର ଅପର ପକ୍ଷରେ ବି ଆମେ ଯଦି ଦେଖିବା, ଦୁଃଖ ସମୟରେ ବା ଅସୁବିଧା ସମୟରେ ବି ଯଦି ଗୋଠଖଣ୍ଡିଆ ବିଚାର ରହିବ ଗୋଟେ ବ୍ୟକ୍ତିର, ସେ ମଧ୍ୟ ଅତି ନିକୃଷ୍ଟ ଧରଣର ବିଚାର। ଯେତେବେଳେ ଅସୁବିଧା ଅଛି, ବନ୍ଧୁ ବାନ୍ଧବ ଆପଣ ତ ଜାଣିଛନ୍ତି, ଯେଉଁମାନେ ଅସୁବିଧା ସମୟରେ ଠିଆ ହୁଅନ୍ତି ସିଏ ହିଁ ପ୍ରକୃତ ବନ୍ଧୁ। ପ୍ରକୃତ ବନ୍ଧୁର ମଧ୍ୟ 6ଟା ଲକ୍ଷଣ ଅଛି। ତ ତା ଭିତରେ ଯଦି ଜଣେ ନିଜର ପରିବାରକୁ ଛାଡ଼ିଦେବ ଅସୁବିଧା ସମୟରେ, କି ନିଜର ପାରିପାର୍ଶ୍ୱିକ ବନ୍ଧୁ କାର୍ଯ୍ୟ ସମ୍ବନ୍ଧୀୟ ଗୋଷ୍ଠୀ ହଉ, ସାମାଜିକ ସମ୍ବନ୍ଧୀୟ ଗୋଷ୍ଠୀ ହଉ, ରକ୍ତଗତ ସମ୍ବନ୍ଧୀୟ ଗୋଷ୍ଠୀ ହଉ, କିମ୍ବା ପରିବାର ସମ୍ବନ୍ଧୀୟ ଗୋଷ୍ଠୀ ହଉ, କୌଣସି ବି ଗୋଷ୍ଠୀରେ ନିଜର ସଂଗଠିତ ହେଇକି ରହିବା ଦ୍ୱାରା ତାର ଯୋଉ ସମନ୍ୱିତ ଏବଂ ସଂଗଠିତ ଉପାୟରେ ସେଇ କଷ୍ଟଟାକୁ ବା ଅସୁବିଧାଟାକୁ ସମାଧାନ କରିପାରନ୍ତେ। ସେ ଗୋଠଖଣ୍ଡିଆ ହେଇଯିବା ଦ୍ୱାରା କେବଳ ନିଜର ସିନା ସେ ଆପେ ବଞ୍ଚିଲେ ବାପର ନାଁ ବି ଏଇଭଳିଆ କୁହାଯାଇପାରେ। ତ ଆପେ ବଞ୍ଚିଲେ ବାପର ନାଁ ବୋଲିକି ସେ ସିନା କିଛି ସମୟ ପାଇଁ ସେଠୁ ବର୍ତ୍ତି ଯାଇପାରେ, କିନ୍ତୁ ସେ ଯୋଉ ବିଚାର ତାର କୁବିଚାର ତାକୁ ନିମ୍ନ ଆଡକୁ ବା ମୃତ୍ୟୁ ଆଡକୁ ଟାଣି ନବ। ତେଣୁ ଗୋଠଖଣ୍ଡିଆ ପ୍ରବଚନଟା ପ୍ରତ୍ୟେକ ବ୍ୟକ୍ତି ପାଇଁ ଗୋଟେ ଚେତନା, ଗୋଟେ ଚେତାବନୀ, ଗୋଟେ ସାବଧାନ ହେବାର ଚାହିଁ ଯେ ଆମେ କେବେ ବି, ତେଣୁ ତାର ବିପରୀତରେ ରହୁଛି ଯେ ଆମେ ଯଦି ସଂଗଠିତ ହେଇକି ରହିବା ତାହେଲେ ସୁଖରେ ରହିବା। ବଟେଙ୍ଗେ ତୋ କଟେଙ୍ଗେ ଆଜିକାଲି ବଢିଆ ଚାଲିଛି ହିନ୍ଦୀରେ, ମାନେ ଆମେ ଯଦି ଅସଂଗଠିତ ହେଇଯିବା, ବିଗଠିତ ହେଇଯିବା, ତାହେଲେ ଆମେ ମୃତ୍ୟୁ ଆଡକୁ ଯିବା। ଆଉ ତାର ଏଇଟା ବିପରୀତ ହେଲା ଯଦି ଆମେ ଗୋଠଖଣ୍ଡିଆ ନ ହେଇକିରି ସାମୂହିକ ଚିନ୍ତା ଆଉ ସଂଗଠିତ ଭାବର ଚିନ୍ତା ଇଏ କରିବା, ତାହେଲେ ଆମେ ନିଶ୍ଚିତ ଭାବରେ ବିପଦରୁ ଦୂରେଇକି ରହିପାରିବା ଆଉ ସୁରକ୍ଷିତ ହେଇକି ରହିପାରିବା।

0: ଗୋଟିଏ ଗଛର ଡାଳଟେ ଯଦି ଭାଙ୍ଗିଯାଏ ତେବେ ଗଛର ବିଶେଷ କ୍ଷତି ହୁଏନି, କାରଣ ତାର ଅନ୍ୟ ଡାଳ ଆଉ ମୂଳ ମିଶି ଗଛଟିକୁ ଦୃଢ଼ ରଖିଥାନ୍ତି।
1: ସେହିପରି ଜଣେ ବ୍ୟକ୍ତି ଯଦି ପରିବାର ସମ୍ପର୍କୀୟଠାରୁ ଅଲଗା ହୁଏ ତେବେ ଅନ୍ୟମାନଙ୍କ କିଛି କ୍ଷତି ହୁଏନି, ସେହି ବ୍ୟକ୍ତିର ହିଁ କ୍ଷତି ହୁଏ। ତେଣୁ ଚେଷ୍ଟା କରିବା ନିଜ ପାଇଁ, ନିଜ ପରିବାର ପାଇଁ ସେମାନଙ୍କର ସ୍ନେହ ଶ୍ରଦ୍ଧା ଭିତରେ ବାନ୍ଧି ହୋଇକି ରହିବା।
2: ଡକ୍ଟର ପ୍ରମୋଦିନୀ ହୋତା, ମୁଁ ଜଣେ ରିଟାୟାର୍ଡ ପ୍ରଫେସର। ବର୍ତ୍ତମାନ ମୁଁ କିଛି ଆପଣମାନଙ୍କୁ କହୁଛି। ଗୋଠ ଖୁଣ୍ଡିଆ ହେଉଛି ଓଡ଼ିଆ ଭାଷାର ଗୋଟିଏ ରୂଢି ପ୍ରୟୋଗ। ଏହାର ଅର୍ଥ ହେଉଛି ଦଳ ବା ସମାଜରୁ ବାସନ୍ଦ ହୋଇଥିବା ବ୍ୟକ୍ତି ବା ଅଲଗା ରହିଥିବା ବ୍ୟକ୍ତି। ଗୋଠ ଅର୍ଥ ପଶୁମାନଙ୍କର ଦଳ, ଏଇ ଖଣ୍ଡିଆ ଅର୍ଥ ଯିଏ ସେଇ ଦଳରୁ ଅଲଗା ହୋଇଯାଇଛି, ସେଇ ବ୍ୟକ୍ତି ସମାଜ, ପରିବାର କିମ୍ବା କୌଣସି ଦଳର ନୀତି ନିୟମ ନ ମାନି ନିଜ ମନମୁଖୀ ଚଳେ ଏବଂ ସମସ୍ତଙ୍କଠାରୁ ଦୂରେଇ ରହେ, ତାକୁ ସମାଜରେ ଗୋଠ ଖଣ୍ଡିଆ କୁହାଯାଏ। ଯେତେବେଳେ କୌଣସି ଗାଈ ବା ବଳଦ ନିଜ ଗୋଠରୁ ଅଲଗା ହୋଇ ଏକୁଟିଆ ଚରିବାକୁ ଯାଏ, ତାକୁ ଗୋଠ ଖଣ୍ଡିଆ କୁହାଯାଏ। ସମାଜର ନୀତି ନିୟମ ନ ମାନି ଚଳୁଥିବା ବ୍ୟକ୍ତି ଆଜି ନିଜ ଗାଁରେ ଗୋଠ ଖଣ୍ଡିଆ ହୋଇ ରହିଛନ୍ତି। ଏମିତି ବ୍ୟକ୍ତି ଥାନ୍ତି ଯିଏକି କାହାରି ସୁଖ ଦୁଃଖରେ ମିଶନ୍ତି ନାହିଁ, କାହା ସହିତ କୌଣସି କଥାରେ ସମଭାଗୀ ହୁଅନ୍ତି ନାହିଁ, ସେମିତି ଲୋକମାନଙ୍କୁ ଗୋଠ ଖଣ୍ଡିଆ କୁହାଯାଏ। ସେ ସାରା ଗାଁରେ ଏକା ହୋଇ ରୁହନ୍ତି ଏବଂ ଗୋଠ ଖଣ୍ଡିଆ ହୋଇ ଚଳନ୍ତି। ଏଥିପାଇଁ ଗୋଟେ ସୁନ୍ଦର ଗପଟେ ମୁଁ କହୁଛି। ଗୋଟିଏ ଗାଁ ଥିଲା, ସେ ଗାଁରେ ଗୋରୁ ଗାଈ ସମସ୍ତେ ଏକାଠି ରହୁଥିଲେ ଏବଂ ସାଙ୍ଗ ହୋଇ ଜଙ୍ଗଲକୁ ବି ଯାଉଥିଲେ ଏବଂ ସେଠାରେ ସେମାନେ ଖାଉଥିଲେ, ବୁଲୁଥିଲେ ଏବଂ ବିଭିନ୍ନ କାମ ବି କରୁଥିଲେ। ଗୋଠରେ ରହିବା ଦ୍ଵାରା ସେମାନଙ୍କର ଗୋଟିଏ ସୁବିଧା ଥିଲା, ହିଂସ୍ର ଜନ୍ତୁ ମାନେ ସେମାନଙ୍କ ଉପରକୁ ଆକ୍ରମଣ କରିବାକୁ ସାହସ କରୁନଥିଲେ। ସମସ୍ତେ ଏକାଠି ରହୁଥିଲେ ଏବଂ ପରସ୍ପର ସାହାଯ୍ୟ କରୁଥିଲେ। ସେଇ ଗୋଠରେ କାଳିଆ ନାମକ ଗୋଟିଏ ହଟ୍ଟାକଟ୍ଟା ବଳବାନ ବଳଦ ଥିଲା। କାଳିଆ ଭାରି ଅଭିମାନୀ ଏବଂ ଜିଦ୍ଖୋର, ତାକୁ ସବୁବେଳେ ଲାଗୁଥିଲା ସେ ବହୁ ଶକ୍ତିଶାଳୀ, ତେଣୁ ତାକୁ କାହାର ସାହାଯ୍ୟ ଦରକାର ନାହିଁ। ସେ ଭାବୁଥିଲା ମୁଁ ଏଇ ଗୋଠରେ ରହିବା ଦ୍ଵାରା ଅନ୍ୟ ଦୁର୍ବଳ ଗୋରୁମାନଙ୍କ ପାଇଁ ଯେତେ ଘାସ ମିଳୁଛି ସେସବୁ ସେମାନେ ଖାଇଦେଉଛନ୍ତି ଏବଂ ମୁଁ କିଛି ପାଉନାହିଁ। ମୁଁ ଯଦି ଅଲଗା ଚରିବି ତେବେ ଜଙ୍ଗଲର ସବୁଠାରୁ କୋମଳ ସ୍ୱାଦିଷ୍ଟ ଘାସ ଏକାଠି ଖାଇପାରିବି। ଏହିପରି ଭାବି କାଳିଆ ଗୋଠରୁ ଅଲଗା ହେଇଗଲା। ଗୋଠ ଜଗୁଆଳି ତାକୁ ବହୁତ ଡାକିଲା, ସେ ଶୁଣିଲାନି। ଗଭୀର ଜଙ୍ଗଲ ଭିତରକୁ ଧୀରେ ଧୀରେ ଚାଲିଗଲା। ତାକୁ ଗାଁ ଲୋକେ ଗୋଠ ଖଣ୍ଡିଆ କହିଲେ। ସେହି ଜଙ୍ଗଲରେ ଗୋଟେ ବାଘ ଥିଲା। ସେ ଭାବିଲା ଗୋଟେ ଗୋଠ ଖଣ୍ଡିଆ ବଳଦକୁ ଯଦି ମୁଁ ଶିକାର କରିପାରିବି ତେବେ ତ ମୁଁ ବହୁତ ଗୁଡ଼େ ବେଶୀ ଖାଇପାରିବି। ଏଇ ଗାଈଟାକୁ, ଏଇ ବଳଦକୁ ମୁଁ କଣ କରିବି ନା ଶିକାର କରିବି। ଏଇ ଗୋଠ ଖଣ୍ଡିଆ ବଳଦକୁ ଶିକାର କରିବାକୁ ତାର ଆଗ୍ରହ ବଢିଲା। ବଳଦକୁ ଏକାକି ଦେଖି ବାଘ ତା ଉପରକୁ ଡେଇଁ ପଡିଲା। କାଳିଆ ବଳଦ ବାଘ ସହିତ ଲଢେଇ କଲା, କିନ୍ତୁ ବେଶୀ ସମୟ ସେ ଲଢି ପାରିଲା ନାହିଁ। ଯଦି ସେଦିନ ସେ ଗୋଠରେ ଥାନ୍ତା, ଅନ୍ୟ ବଳଦ ମାନେ ମିଶିକି ବାଘକୁ ଘଉଡାଇଥାନ୍ତେ। ଶେଷରେ ବାଘ କାଳିଆ ବଳଦକୁ ଶିକାର କଲା, କାରଣ କାଳିଆ ବଳଦ ଗୋଠ ଖଣ୍ଡିଆ ଥିଲା। ଏଥିରୁ ଆମେ ଏଇ ଶିକ୍ଷା ପାଉଛୁ ଯେ ସମାଜ ବା ଗୋଷ୍ଠୀରୁ ଅଲଗା ହୋଇ ମଣିଷ ରହିଲେ ଦୁର୍ବଳ ହେଇଯାଏ ଏବଂ ବିପଦ ସମୟରେ ତାକୁ କେହି ସାହାଯ୍ୟ କରନ୍ତି ନାହିଁ। ସେଇ ସମୟ ପାଇଁ ସେ ଅପେକ୍ଷା କରିଥାଏ ବୋଧେ, କାରଣ ଆଜିକାଲି ଆପଣ ମାନେ ଜାଣିଛନ୍ତି ଏକାଠି ଯଦି ସମସ୍ତେ ନ ରହିବା ତେବେ କଣ ହବ ନା, ସମସ୍ତେ ଏମିତି ଗୋଠ ଖଣ୍ଡିଆ ହେଇକି ରହିଲେ କେହି କାହାକୁ ସାହାଯ୍ୟ କରିପାରିବେ ନାହିଁ। ତେଣୁ କୁହାଯାଏ ଏକତା ହିଁ ପ୍ରକୃତ ବଳ।

ମୁଁ ସୁରେନ୍ଦ୍ରନାଥ ସାମଲ କଟକରୁ କହୁଛି। ଗୋଥ ଖଣ୍ଡିଆ ସେ ଆମ ଓଡ଼ିଆର, ଏଗୁଡ଼ା ସବୁ ଆମର ଓଡ଼ିଆର ଗୋଟେ ଲେଖା ରୂଢ଼ି। ସମାଜରେ ବିଭିନ୍ନ ଜିନିଷ ଦେଖିକିରି ସେମାନେ ବିଭିନ୍ନ ପ୍ରକାର ସବୁ ସୃଷ୍ଟି ହେଇଛି। ଗୋଥ ଖଣ୍ଡିଆ ହଉଛି ଯେ ଯିଏ ଅନେକ ଲୋକ ଥାନ୍ତି ସମାଜରେ, ସମସ୍ତଙ୍କର ଗୋଟିଏ ବାଟ, ତାର ଏକୁଟିଆ ଗୋଟେ ବାଟ, ସମସ୍ତେ ଗୋଟିଏ କଥା ଚାହୁଁଥିବେ ବା ଗୋଟେ କାମରେ ସମସ୍ତେ ଏକତ୍ରିତ ହେବେ, ଗୋଟେ ସୋସାଇଟି ଗଢା ହେଲା, ଯାହା ହେଲା ଭଲ ମନ୍ଦ ହେଲା, ସେଥିରେ ଗୋଟେ ଗୋଟେ ଲୋକ ଅଛନ୍ତି ସିଏ ତାଙ୍କର ଅଲଗା ମତ, ଅଲଗା ମତ ହେଲେ କିଛି ଅସୁବିଧା ନାହିଁ, ମତ ତ ଅଲଗା ହବ, କିନ୍ତୁ ଯୋଉ ସମୂହ ମତ ଆମର ସଂଖ୍ୟାଗରିଷ୍ଠ ମତ ସେ ଗ୍ରହଣ କରାଯିବା କଥା। ସିଏ କଣ ଅଛନ୍ତି ଗୋଟେ ଜଣେ ଜଣେ ସମସ୍ତେ ଯୋଉ କଥା କହିବେ ତାକୁ ସେ ବିରୋଧ କରିବେ ଏବଂ ସେଥିରୁ ସେ ବାହାରିକି ପଳେଇବେ, ଏଇଆ ନହେଲେ ହବନି। ୟାକୁ ସବୁ ଗୋଠ ଖଣ୍ଡିଆ ବୋଲି ସେମାନଙ୍କୁ କୁହାଯାଏ। କଣ ଏ ଗୋଠ ଖଣ୍ଡିଆ, ଗାଁବାଲା ସମସ୍ତେ ଗୋଟେ କଥା କରୁଥିଲେ, ସେ ଆଉ ଜଣେ ଗୋଟେ, ସେ ଆଉ ଗୋଟେ ପ୍ରକାର କଥା କରୁଛନ୍ତି। ବିଶେଷ କରି ସାମାଜିକ ମାନେ ଆଇନଗତ ହେଉଛି ତ ସେ ହିଁ ପଡିବ, ଯୋଉ ଲୋକ ସେମିତି ବି ସମାଜରେ ଯିଏ ଯାହା କରୁଛନ୍ତି ଗାଁର ଉନ୍ନତି ପାଇଁ ଗ୍ରାମବାସୀ ମାନେ ବସନ୍ତି, ସବୁ ଆମର ଗ୍ରାମସଭା ଇତ୍ୟାଦି ସବୁ ଅଛି, ସେମାନେ ବସନ୍ତି କାମ କରନ୍ତି, ଯୋଉ କଥା ସବୁ ସେ କରନ୍ତି, ତେଣୁ ସେଗୁଡାକ ସମସ୍ତେ ଏକମତ ହିଁ କରନ୍ତି। ଉଦାହରଣ ସ୍ୱରୂପ ମୁଁ ଗୋଟେ କହିବି ଯେ ଗୋଟେ ଡଙ୍ଗାଟେ ଚାଲିଛି, ଡଙ୍ଗାରେ ଆହୁଲା ଥାଏ, ଆହୁଲା ମାରିକି ଯୋଉ ଡଙ୍ଗା ନଦୀ ମାନଙ୍କରେ କାତ ପାଏନି, ଡଙ୍ଗା ଚାଲେ ତା ଦେହରେ ଚାରିଟା ଲେଖା ଆହୁଲା ଥାଏ, ଚାରି ଜଣ ବସିକିରି ସେ ଆହୁଲାକୁ ମାରିଲେ ଡଙ୍ଗାଟା ଆଗ। ଯୋଉ ମୁଁ କହୁଛି ଏବେ ତ ଡଙ୍ଗା ଇଏ ସବୁ ନଈ ଇଏ ସବୁ କମିଗଲାଣି, ନଈ ଶୁଖାଙ୍କି ସମୟ ଥିଲା 25-40 ବର୍ଷ ତଳେ, ଏଥିରେ ଏବେ ବି ଅଛି ଯୋଉଗୁଡାକ ସବୁ ନଦୀକୂଳ ଅଞ୍ଚଳ ଉପକୂଳ ଅଞ୍ଚଳରେ, ଚାରି ଜଣ ଚାରିଟା ଆହୁଲା ମାରିବେ, ଜଣେ ସେ ପାଖରେ ମଙ୍ଗ ଧରିବ, ଡଙ୍ଗାଟା ଚାଲିବ, ତା ଦେହରେ କଣ ହବ, ଜଣେ ଲୋକ ବି କହିବ ଯେ କଣ ହେଲା, ସେ ବାଣ୍ଟି ଦେଲେ, ତୁ ସେ ଆହୁଲା ମାରିବୁ, ସେ ଆହୁଲା ମାରିବ, ସେ ସେଇଟା ପାଇଁ ଚାରିଟା ଭାଗ କରିଦେଲେ। ଭାଗ କରିଦେଲା ପରେ କଣ ହେଲା, ତିନି ଜଣ ମାରିଲା, ଇଏ ତମ ଆହୁଲା ମାନ, ମୋର ମାରିବିନି, ଆଗରେ ମତେ ମୋ ଆହୁଲା ଏଟା ମୋର, ମତେ ତୋର ଛାଡ଼ିଦିଅ, ମାନେ ଏଇଟା କଣ, ଆରେ ଚାରିଟା ଜିନିଷ ଏକାଥରେ ହେଲେ ସେ କାମଟା ହବ, ତୁ ତୋର ହେଲା ବୋଲି ବାଣ୍ଟି ଦେଲେ ତୁ କହୁ ନା ମୁଁ ଅନ୍ୟ ସମୟରେ ମାରିବି, ତୁ ଡଙ୍ଗା ଯାଇ ପହଞ୍ଚି ଯାଇଥିବ, ତାପରେ ବାଲାନ୍ସ ରହିବନି, ଏଇସବୁ ଜିନିଷ ସୃଷ୍ଟି ହବ। ସେଇଭଳି ସମାଜରେ ଆମେ ଯୋଉ କଥାଟା ସମସ୍ତେ କରିବା ପାଇଁ ଚାହେଁ, ତାହେଲେ ଜଣେ କହ ନାଇଁ ତମେ ତମର ସବୁ କର, ମୋର ଅଲଗା, ମୁଁ ଅନ୍ୟ କଣ ଗୋଟେ କରିବି, ସେଠି କଣ ହୁଏ ନା ସାମାଜିକ ବିଶୃଙ୍ଖଳା ସୃଷ୍ଟି ହୁଏ। ଧୀରେ ଧୀରେ ଧୀରେ ଧୀରେ କଣ ହୁଏ, ସେଇ ଲୋକଟି ଯୋଉ ଲୋକ ଏଇଭଳି କରେ ଗୋଥ ଖଣ୍ଡିଆ, ତାକୁ ହିଁ କହନ୍ତି ଯେ ତାକୁ ସମାଜରେ ଏକ ପ୍ରକାର ବାଛନ୍ଦ କରିଦିଆଯାଏ, ବା ସେଇ ଯୋଉ ସଂସ୍ଥା ବା ସେଇ ଯୋଉ ଇଏ ଆମର ଯୋଉ ଏକତ୍ରିତ ହେଇଥାଏ ସମୂହଟି, ସେ ସମୂହ ଯୋଉ ତାକୁ ଧୀରେ ଧୀରେ ବାଛନ୍ଦ କରିଦିଏ, ସେ ଅଲଗା ହେଇକିରି ରହିଯାଏ, ସେ ତ କିଛି କହିବନି, ସେ ତା କଥା ତ ଅଲଗା, ସେଟା ଗୋଠ ଖଣ୍ଡିଆ, ସେ ଗୋଠ ଖଣ୍ଡିଆ ରହିଛି। ଜଣେ ଜଣେ ଲୋକ ମଧ୍ୟ ସେଇଭଳି ଆମର ଭଲ ଯୋଉ ଜିନିଷ ଗୁଡାକ ତା ଦେହରେ ବି ବିରୋଧ କରିବା ଉଚିତ, ଲୋକ ଗ୍ରାମବାସୀ ସମସ୍ତେ କହୁଥିବା ଯେ ଆମେ ଏଇଟାକୁ କରିବା, ସେ କଥା ମୁଁ ଏଇଟା କରିବିନି, ଏବଂ ତମେ ମୋର କଣ କରୁଛ କର, ସମାଜ ଭିତରର ଆଇନ ଅନେକ ଭଲ ଜିନିଷ ପାଇଁ ସମାଜରେ ମଧ୍ୟ ଭଲ ଭଲ କଥା ସବୁ ଅଛି, ଏମାନେ ତାକୁ କରନ୍ତିନି କିଏ ଗୋଠ ଖଣ୍ଡିଆ ଯୋଉମାନଙ୍କୁ କୁହାଯାଏ, ସିଏ କଣ କରିବେ, ଯେତେ ଭଲ ହେଇଥିଲେ ମଧ୍ୟ ନା ମୁଁ ଏଇଟା କରିବିନି। ଗାଈ ମାନଙ୍କୁ ଆଗରୁ କଣ କହୁଥିଲା, ଗାଁରେ ଯେତେ ଯାଇଥିଲେ ସମସ୍ତଙ୍କୁ ନେଇକି ଗୋଟେ ଗୋଠ କରିକି ଯାଏ ଚଳେଇବା ପାଇଁ ନେଇଯାଆନ୍ତି, ତା ଦେହରେ ସମସ୍ତେ ସେଇ ଗାଈ ମାନେ ଧୀରେ ଧୀରେ ଏମିତି ଶୃଙ୍ଖଳାରେ ପଡିଯାଇଥାନ୍ତି ଯେ ସେ ଚାଲିଲା ମାନେ ଦଳଟା ଯୁଆଡ଼େ ଚାଲିଲା ସମସ୍ତେ ସିଆଡ଼େ ଚାଲନ୍ତି। ଗୋଟା ଗୋଟା ଗାଈଟା ହେଉଥିବେ ସେ ତାଙ୍କଠୁ ଅଲଗା ହେଇକି ସେ ଏବେ ଯାଉଛନ୍ତି ଦଣ୍ଡା ଦେଇକି ଯାଉଛନ୍ତି, ସେ ସେପାଖରେ ଯାଇକି ତା ବିଲରେ ପଶିକିରି ଖାଇବନି, ବୁଲିଲାକୁ ସେ ପାଖରେ ବୁଲେଇ ପଳେଇବ, ଗୋଠ ଖଣ୍ଡିଆ ଶବ୍ଦଟା ସେଠୁ ଆରମ୍ଭ ହେଇଛି, ଗୋଡ଼େଇକି ଯାଇକି ତାକୁ କହିବେ, ତାକୁ ଓଡ଼େଇ ଓଡ଼େଇ ପୁଣି ଆଧାରଣୀ ପୁରୁଥିବ, ଗାଈ ଗୋଠ ଭିତରେ ପୁରୁଥିବେ, ସେ ପୁଣି କବାଟ ଦେଇକିରି ବାହାରି ଯାଉଥିବ। ଏଇଭଳି ପ୍ରକୃତିର ଲୋକମାନେ ଯିଏ ଅଛନ୍ତି ଆମ ସମାଜରେ, ଯିଏ ସମୂହ କଥା ସମାଜର କଥା ହିତ କଥା ହେଇଥିଲେ ମଧ୍ୟ ତାକୁ ସେ ବିରୋଧ କରନ୍ତି ଏବଂ ସେଥିରେ ସେ ମିଶନ୍ତି ନାହିଁ, ସମସ୍ତେ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ଗୋଠ ଖଣ୍ଡିଆ ବୋଲି କୁହାଯାଏ। ସେମାନେ ହଉଛନ୍ତି ସ୍ୱତନ୍ତ୍ର ଭାବରେ ସେଇ ବ୍ୟକ୍ତିଟିକୁ ଗୋଠ ଖଣ୍ଡିଆ ବୋଲି କୁହାଯାଏ, ତା ସମୂହ ସହିତ ସହଯୋଗ କରନ୍ତି ନାହିଁ, ସେମାନେ ହେଉଛନ୍ତି ଗୋଠ ଖଣ୍ଡିଆ।

0: ଆପଣ ଦେଖିବେ ସ୍କୁଲ କଲେଜରେ ଯଦି କୌଣସି ପ୍ରତିଯୋଗିତା ବା ସାଂସ୍କୃତିକ କାର୍ଯ୍ୟକ୍ରମ, ବିଜ୍ଞାନ ପ୍ରଦର୍ଶନୀ ବା ଅନ୍ୟ କୌଣସି ସାମୂହିକ କାର୍ଯ୍ୟ ହେଉଛି, ତେବେ କେମିତି ସବୁ ଛାତ୍ରଛାତ୍ରୀ ଏକାଠି ହୋଇ ଲାଗିପଡ଼ନ୍ତି ସେହି କାମ କରିବା ପାଇଁ। ମିଳିମିଶି କାମ କଲେ ସଫଳତା ନିଶ୍ଚୟ ମିଳେ।
1: କିନ୍ତୁ ଯଦି କେହି ଭାବେ ଯେ ମୁଁ ସବୁଠାରୁ ଅଧିକ ଜାଣିଛି, ମୋର ଜ୍ଞାନ ଅଧିକ, ଏମାନଙ୍କର କଥାକୁ ମୁଁ ଅବହେଳା କରିବି, ତେବେ ସେ ହିଁ ଗୋଠ ଛଡ଼ା ହୋଇ ଦୂରେଇ ଯାଏ, ଏକୁଟିଆ ଅସହାୟ ହୁଏ। ତାର ଆବଶ୍ୟକ ସମୟରେ ସାଙ୍ଗସାଥି ତାକୁ ଜମା ସାହାଯ୍ୟ କରନ୍ତିନି। ତେଣୁ ସବୁବେଳେ ସମସ୍ତଙ୍କ ସହିତ ମିଳିମିଶି କାମ କରିବାକୁ ଆମେ ଚେଷ୍ଟା କରିବା।
0: ଏକୁଟିଆ ରହିବା, ସ୍ୱାଧୀନ ଚିନ୍ତାଧାରା ରଖିବା ଯେ ଭୁଲ ନୁହଁ, କିନ୍ତୁ ନିଜର ଲାଭ ପାଇଁ ସାମୂହିକ ସ୍ୱାର୍ଥକୁ ଅଣଦେଖା କରିବା ଭୁଲ।
2: ମୁଁ ଆସିଷ୍ଟାଣ୍ଟ ଫାୟାର ଅଫିସର ଛତ୍ରପୁର ଧନଞ୍ଜୟ ମଲ୍ଲିକ। ଘଟଗଣ୍ଡିଆ ଅର୍ଥଟା ବହୁତ ଗଭୀର ଅର୍ଥ, ଯୋଉଟାକି ଶୁଣିବାକୁ ବହୁତ ଛୋଟ ଲାଗେ, କିନ୍ତୁ ବାସ୍ତବ ଜୀବନରେ ଏହାର ଅର୍ଥ ବହୁତ ଅଛି। ଯେମିତି ଆମେ ଶୁଣିଛୁ, ପଶୁଟିଏ ଗୋଠରୁ ଅଲଗା ହେଇଯାଏ, ନିଜ ଅସ୍ତିତ୍ୱ ହଜେଇ ଦିଏ, ପରିବାର ସାଙ୍ଗସାଥୀଙ୍କଠୁ ଦୂରେଇ ରହିଯାଏ। ସେଇଭଳି ଏଟା ଗୋଟ ଖଣ୍ଡିଆ ମଣିଷ ଜୀବନରେ ବି କିଛି ଏହାର ବାସ୍ତବ ବି ରହୁଛି, କିନ୍ତୁ ବେଳେବେଳେ ଭୁଲ ବୁଝାମଣା ଏବଂ ସ୍ୱାର୍ଥରେ ଆଞ୍ଚ ଆସିଲେ ସମ୍ପର୍କଟା ଦୂରେଇ ଯାଏ, ଏବଂ ନିଜର ଭୁଲକୁ ବି ବେଳେବେଳେ ଅସ୍ୱୀକାର କରିକି ମଧ୍ୟ ସମ୍ପର୍କକୁ ଭାଙ୍ଗି ଦିଆଯାଏ, ଆଉ ମଣିଷ ସେତେବେଳେ ଏକା ହେଇଯାଏ। ସବୁଠୁ ବଡ କଥା ହେଲା ମ୍ୟାଡମ୍, ଏକା ରହିବା ଏବଂ ଗୋଟ ଖଣ୍ଡିଆ ଦୁଇଟା ସମାନ ନୁହେଁ। ମଣିଷ ଏକା ରହିକି ବି ଖୁସି ହେଇପାରେ, କିନ୍ତୁ ଗୋଟ ଖଣ୍ଡିଆର ଶବ୍ଦର ଅର୍ଥ ହଉଛି ଗୋଷ୍ଠୀର ବିଚ୍ଛିନ୍ନ ହେବା, ମାନେ ସମର୍ଥନ ହରାଇବା ଏବଂ ପରିସ୍ଥିତିରେ ପଡି ଏଭଳି କାମ ହୋଇଥାଏ। ଆମେ ସେଇ ସମୟରେ ବହୁତ କିଛି ହରାଇଥାଉ, ପରିବାରଠୁ ଭିଡ଼ ଭିତରେ ରହିଲେ ଆମେ ଲୋକମାନଙ୍କ ପରିବାରର ସମର୍ଥନ ପାଇଥାଉ, ଯେତେବେଳେ ଅସୁବିଧାରେ ପଡ଼ିଥାଉ ସେଇ ସମୟରେ ବି ସମର୍ଥନ ପାଇଥାଉ, ଯେତେବେଳେ ଏକା ହେଇଯାଉ ସେତେବେଳେ ନିରୋଳା ଫିଲିଂ ହୁଏ ଏବଂ କୋଠ ଖଣ୍ଡିଆ ଭଳିଆ ଆମକୁ ଲାଗେ। ଜୀବନରେ ଟଙ୍କା, ପଦବୀ, ପ୍ରତିଷ୍ଠା, ଶକ୍ତି ସବୁକିଛି ସବୁଦିନ ପାଇଁ ରହେ ନାହିଁ। ଭଲ ସମୟରେ ଅନେକ ଲୋକ ପାଖରେ ଥାନ୍ତି, କିନ୍ତୁ ଖରାପ ସମୟ ଆସିଲେ ଯେ ପ୍ରକୃତରେ ନିଜର ସେହି ପାଖରେ ଆସେ ଏବଂ ତାର ଅସ୍ତିତ୍ୱ ଜଣାପଡ଼େ। ସେତେବେଳେ ମଣିଷ ପାଖରେ ନିଜର ବୋଲି କେହି ନଥାନ୍ତି, ସେଇ ଅବସରଟାକୁ ଗୋଟ ଖଣ୍ଡିଆ କୁହାଯାଏ। କିନ୍ତୁ ମଣିଷ ଏସବୁ ଚିନ୍ତା ନ କରି ପରିବାର ସହ ଏବଂ ସମସ୍ତଙ୍କ ସହ ଉତ୍ତମ ବୁଝାମଣା ରଖି ଚଳିବାଟା ମୁଁ ମତରେ ଭାବୁଛି।

ଅଳ୍ପ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କୁ ଭାଙ୍ଗିବା ନାହିଁ, ବରଂ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବା ହେଉଛି ମଣିଷର ପ୍ରବୃତ୍ତି। ଏକତାରେ ଶକ୍ତି ରହିଛି, ସହଯୋଗରେ ସଫଳତା ଆଉ ବିଶ୍ୱାସରେ ସମ୍ପର୍କ ସୁଦୃଢ଼ ହୋଇଥାଏ। ତେଣୁ ଭଲ ମନୋଭାବ ରଖିବା, ସମସ୍ତଙ୍କ ସହିତ ମିଳିମିଶିକି ଚାଲିବା, ଏହା ହିଁ ଜୀବନର ସୁନ୍ଦର ପଥ। ତେଣୁ ଆମେ ସବୁବେଳେ

0: ଚେଷ୍ଟା କରିବା ଅନ୍ୟମାନଙ୍କ ସହିତ ମିଳିମିଶି କାମ କରିବା ପାଇଁ, ନା କି ଗୋଠ ଛଡ଼ା ହେବା ପାଇଁ। ତେବେ ଏ ଥିଲା ସମ୍ଭାବନାର ବିଷୟ ଗୋଠ ଛଡ଼ା। ଯେଉଁମାନେ ଏଥିରେ ଅଂଶଗ୍ରହଣ କରିଥିଲେ ଆଉ ଯେଉଁମାନେ ବର୍ତ୍ତମାନ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସଭିଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତାହେଲେ ବର୍ତ୍ତମାନ ଆମେ ଶ୍ରୋତାଙ୍କୁ ଆଗାମୀ ଶନିବାର ଅର୍ଥାତ୍ ଅକ୍ଟୋବର ମାସର ପ୍ରଥମ ସମ୍ଭାବନାରେ କ'ଣ ବିଷୟ ଅଛି କହିବା?
1: ଆସନ୍ତା ସମ୍ଭାବନା ମାନେ ଅକ୍ଟୋବର ମାସର 3 ତାରିଖ ଶନିବାର ପାଇଁ ଆମର ବିଷୟ ରହିଛି ସମ୍ପଦ ବେଳେ ସର୍ବେ ସଖା। ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ଅକ୍ଟୋବର ମାସର 2 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ମୋବାଇଲ ନମ୍ବର ହେଲା 8252203280। ନମ୍ବରଟି ପୁଣି ଥରେ କହି ରଖୁଛୁ 8252203280। ତାହେଲେ ସମ୍ଭାବନାରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁରଭି।
1: ନମସ୍କାର।

0: ଶୁଣିଲି ବର୍ଣ୍ଣାଳୀ କ୍ରମରେ ସମ୍ଭାବନା, ଏଥିରେ ବିଷୟ ଥିଲା ଗୋଠୋ ଛଡ଼ା। ଉପସ୍ଥାପନା କଲେ ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କଲେ ମନୀଷ କୁମାର ଠାକୁର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଇଠି ଆମ ପ୍ରିୟ ଶ୍ରୋତାଙ୍କୁ କହି ରଖୁଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସର 27 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସର 27 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423-0690। ବିଷୟଟି ପୁଣି ଥରେ କହି ରଖୁଛୁ, ଟିକା ଆମର କାଜେ କେତେ ଜରୁରୀ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

0: ଦୂରଦର୍ଶନ ଯୋଗ କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8203069279 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଠି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସର 27 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ। ଏଥିରେ ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସର 27 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, ଟିକା ଆମର କାଜେ କେତେ ଜରୁରୀ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାର କରୁଛୁ ସୁଗମ ସଙ୍ଗୀତ। ଏହି କ୍ରମରେ ଶୁଣନ୍ତୁ କେତୋଟି ଆଲବମ୍ର ଗୀତ। ପ୍ରଥମେ ଶୁଣନ୍ତୁ ବାଇ ଚଢ଼େଇ ଆଲବମ୍ର ଗୀତ, ଶିଳ୍ପୀ ହେଲେ ଶକ୍ତି ମିଶ୍ର, ଅଲେଖ ବିଶ୍ୱାଳଙ୍କ ଗୀତ, ସଙ୍ଗୀତ ସୁବାସ ଦାସ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ପିଲା ବୁଢା ଆଉ ଭେଣ୍ଡା ମାନେ ସହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ QR କୋଡ୍ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
2: RBI କହେ QR କୋଡ୍ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
3: ସୂଚନା ବିରତି ପରେ ସ୍ୱାଗତ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ। ଆପଣମାନେ ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଟିକେ ଦେଖ ମୋ ଆଲବମ୍ର ଗୀତ। ନିର୍ମଳ ନାୟକଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଶୈଳଭାମା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

ଶୁଣିଲେ ସୁଗମ ସଙ୍ଗୀତ, ଏହି କ୍ରମରେ ଶୁଣିଲେ ଆଲବମ୍ରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଇଠି ମୋ ପ୍ରିୟ ଶ୍ରୋତାଙ୍କୁ ପୁଣି ଥରେ ମନେ ପକାଇ ଦେଉଛୁ, ଆଜି ଦିନ 11:30ରେ ଭେଟିଦେବୁ ବେତାର ନାଟକ କଣ୍ଢେଇ ଖେଳ, ରଚନା ଜଗଦୀଶ ଅଧିକାରୀ, ପ୍ରଯୋଜନା ରଞ୍ଜନ କୁମାର ବେହେରା। କିଶୋର ଭାରତୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20ରେ, ଏଥିରେ ଶୁଣିବେ ନାଟକ କ୍ରିକେଟ, ପରେ ରହିଛି କାହାଣୀ। ଚୈତିଜାନ କାର୍ଯ୍ୟକ୍ରମ ଅପରାହ୍ନ 5:30ରେ, ଏଥିରେ ହାଲଚାଲରେ ଶୁଣିବେ ବାସି ଆଉ ବାହାର ଖାଦ୍ୟଠୁ ଦୂରେଇ ରହିବା, ପରେ ଶୁଣିବେ ନାଟକ ଗାଉଁର ପାଠ ଅଧିକ ନାଟ, ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଗୀତିଧାରାର ପ୍ରଥମ ଗୀତଟିକୁ ଆମେ ନେଇଛୁ ସୌଦାଗର ଚଳଚ୍ଚିତ୍ରରୁ, ଶିଳ୍ପୀ ହେଲେ ମନୋହର।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଏହି ବିଜ୍ଞାପନ ବିରତି ପରେ।
1: ଇଏ ହେଉଛି ମୋ ସାନ ଭାଇ, ବହୁତ ଦୁଷ୍ଟ। କଲେଜରେ ମାର୍କସିଟ୍ ଫଟୋସପ୍ କରିକି ବାପାଙ୍କୁ ଦେଖାଉଥିଲା। କାଲି ମୁଁ ଲାଇଟ୍ ବିଲ୍ରେ ଜିରୋ ଆମାଉଣ୍ଟ ଦେଖିଲି, ତାପରେ ଭାବିଲି କି ନିହାତି ଏଇଟା ଫଟୋସପ୍ କରାହେଇଛି, ନହେଲେ ଜିରୋ ବିଜୁଳି ବିଲ୍ ପସିବଲ୍ କେମିତି? ପଚାରିଲି ତ କହିଲା,
2: ଭାଇ ସବୁ ସେଇ ଉପରବାଲାର ଦୟା, ସୋଲାର ପ୍ୟାନେଲ ଅଛି ନା।
1: ମୁଁ କହିଲି ଓ ସେଇଟା ସତ କଥା ଭାଇ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
0: ବିଜ୍ଞାପନ ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରାକୁ। ଏଥର ଶୁଣନ୍ତୁ ସୋଲା ଅର୍ ସବନମ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅଲକା ୟାଗ୍ନିକ, ଦେବାଶିଷ ଏବଂ ଶୈଳେନ୍ଦର ସିଂ। ଅଞ୍ଜନଙ୍କ ଗୀତ, ସଙ୍ଗୀତ ବାପି ଲାହିଡ଼ି।

ଏଥିରୁ ଶୁଣନ୍ତୁ ୟଶବୋସ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅଭିଜିତ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ଶୁଣୁଛନ୍ତି ଲମ୍ହେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଲତା ମଙ୍ଗେସ୍କର, ଇଲା ଅରୁନ୍ ଏବଂ ସାଥୀ ଆନନ୍ଦ ବକ୍ସିଙ୍କ ଗୀତ। ସଙ୍ଗୀତ ଶିଭ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଡର ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଉଦିତ ନାରାୟଣ ଏବଂ ସାଥୀ। ଗୀତ ରଚନା ଆରନ୍ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଶିବ ହରି।

ଗୀତିଧାରରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ମୋ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05।

ମିନିଟ୍ରେ ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସପ୍ତଧାରାରେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ନେଇଛୁ ତୁ ମୋ ଆରମ୍ଭ ତୁ ମୋ ଶେଷ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ।

0: ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସୂଚନା ବିରତି ପରେ ସ୍ୱାଗତ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରାକୁ। ଆପଣମାନେ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରର ଗୀତ। ଶିରିଷାନନ୍ଦଙ୍କ ଗୀତରେ କଣ୍ଠଦାନ କରିଛନ୍ତି ସନୁ ନିଗମ ଏବଂ ପମେଲା ଜେନ୍। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର।

ଏଥର ଶୁଣନ୍ତୁ ରାଜା ଝିଅ ସଙ୍ଗେ ହେଇଗଲା ଭାବ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ନିବେଦିତା ଏବଂ ସୌରିନ, ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଆପଣମାନେ ଶୁଣୁଛନ୍ତି ବାହୁଡ଼ିବେ ମୋ ଜଗାବଳିଆ ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ଇରା ମହାନ୍ତି, କୁମାର ବାପି, ଦେବଦାସ ଛୋଟରାୟଙ୍କ ଗୀତ, ସଙ୍ଗୀତ ମଳୟ ମିଶ୍ର।

0: ଶୁଣିଲେ ସପ୍ତଧାରାରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7ଟାରେ ଏବଂ ରାତି 8ଟାରେ। ଏଇଠି ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପୁଣି ଥରେ ମନେ ପକାଇଦେଇଛୁ ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସର 27 ତାରିଖ ରବିବାର ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସର 27 ତାରିଖ ରବିବାର ଅପରାହ୍ନ 5:30ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423060। ବିଷୟଟି ପୁଣି ଥରେ କହି ରଖୁଛୁ ଟିକା ଆମର କାଜେ କେତେ ଜରୁରୀ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ। ସମୟ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ମୁକେଶ କୁମାର ବଲ। विदेश मंत्री एस जयशंकर आज न्यूयॉर्क में 81वीं संयुक्त राष्ट्र महासभा के उच्च स्तरीय सत्र को संबोधित करेंगे। इस सत्र का विषय विश्वास बहाल करना, परिवर्तन का प्रबंधन, एक ऐसा संयुक्त राष्ट्र जो सभी के लिए काम करे है। महासभा में संयुक्त राष्ट्र के सभी 193 सदस्य देशों के राष्ट्रपति, प्रधानमंत्री और वरिष्ठ प्रतिनिधि शामिल हैं। वे प्रमुख अंतर्राष्ट्रीय मुद्दों पर अपने देशों की प्राथमिकताओं और नजरिए को सामने लाएंगे। संयुक्त राष्ट्र के अनुसार 81वें सत्र में वैश्विक सहयोग को पुनर्जीवित करने, सतत विकास लक्ष्यों को आगे बढ़ाने तथा शांति, गरिमा और समानता के लिए सामूहिक कार्रवाई को बढ़ावा देने पर ध्यान

ଏଥର ଶୁଣନ୍ତୁ କଜରାରେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ହିମେଶ ରେଶମିଆ ଏବଂ ସୁନିଧି ଚୌହାନ। ସମୀରଙ୍କ ଗୀତ, ସଙ୍ଗୀତ ହିମେଶ ରେଶମିଆ।

ଶ୍ରେୟା ଘୋଷାଲଙ୍କ କଣ୍ଠରେ ଶୁଣନ୍ତୁ ରାମଲୀଳା ଚଳଚ୍ଚିତ୍ରର ଗୀତ। ଗୀତ ରଚନା ସିଦ୍ଧାର୍ଥ ଗରିମା, ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୟ ଲୀଳା ଭଂସ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: TPS ଓ DL ଦ୍ୱାରା ଜନହିତରେ ଜାରି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

40 ମିନିଟ୍ରେ ପ୍ରଚାର କରିବୁ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ। ଦିନ 11ଟାରେ ରହିଛି ଦେଶାତ୍ମବୋଧକ ଗୀତ। ଶିଳ୍ପୀମାନେ ହେଲେ ଶୈଳଭାମା ମହାପାତ୍ର, ଅଶ୍ୱିନୀ କୁମାରୀ ମହାପାତ୍ର, ରୀନାରାଣୀ ପ୍ରଧାନ, ବାଦଲ କୁମାର ଆଚାର୍ଯ୍ୟ ଏବଂ ସାଥୀ। ପୂର୍ବାହ୍ନ 11:30ରେ ଭେଟିଦେବୁ ବେତାର ନାଟକ କଣ୍ଢେଇ ଖେଳ, ରଚନା ଜଗଦୀଶ ଅଧିକାରୀ, ପ୍ରଯୋଜନା ରଞ୍ଜନ କୁମାର ବେହେରା, କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ। ଶୁଣିବେ 12:30ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50ରେ। ଶିଳ୍ପୀମାନେ ହେଲେ ଅଲେଖ ଚନ୍ଦ୍ର ସାମଲ, ବନ୍ଦିତା ଦାସ ଏବଂ ଜୀବନାନନ୍ଦ ପାଣି। ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତିଭାରତୀ ଶୁଣିବେ ଦିନ 1:05ରେ। ଏଥିରେ ରହିଛି ଛତିଶଗଡ଼ି ଲୋକଗୀତ, ପରିବେଷଣ କରିଛନ୍ତି ଶିଳ୍ପୀ ଗଙ୍ଗୁବାଇ ଦେବୀ, ଜତିନ୍ଦର କୌର ଏବଂ ସାଥୀ। କିଶୋର ଭାରତୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20ରେ। ଏଥିରେ ଶୁଣିବେ ନାଟକ, କ୍ରିକେଟ, ପରେ ରହିଛି କାହାଣୀ। ଅପରାହ୍ନ 5ଟାରେ ଭେଟିଦେବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଜୁଆନକଥାରେ ରହିଛି ସାକ୍ଷାତକାର ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ। ପରେ ଜାଣିବା କଥାରେ ରହିଛି ଆମ କ୍ଲିନିକ୍ ଯୋଜନା ଏବଂ ଓଡ଼ିଶା ସହାୟ ଯୋଜନା ସମ୍ପର୍କରେ। ଚୈତିଜନ କାର୍ଯ୍ୟକ୍ରମ ଅପରାହ୍ନ 5:30ରେ, ଏଥିରେ ହାଲଚାଲରେ ଶୁଣିବେ ବାସି ଆଉ ବାହାର ଖାଦ୍ୟଠୁ ଦୂରେଇ ରହିବା। ପରେ ରହିଛି ନାଟକ ଗାଉଁର ପାଠ ଅଧିକ ନାଟ। ଧାରାବାହିକ ଶ୍ରୀମଦ୍ ଭାଗବତର 208ତମ ଭାଗ ଶୁଣିବେ ସନ୍ଧ୍ୟା 6:20ରେ। ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30ରେ। ଶିଳ୍ପୀମାନେ ହେଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ, ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ, ଏବଂ ରାତି 7:30ରେ ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 7ଟାରେ ଏବଂ ରାତି 8ଟାରେ। ରାତି 8:10ରେ ପ୍ରଚାର କରିବୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର, ଏଥିରେ ଶୁଣିବେ ଗର୍ଭାବସ୍ଥାରେ ପୋଷଣ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାରେ ଗୁରୁତ୍ୱ ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ସ୍ୱାସ୍ଥ୍ୟ ସୂଚନା କ୍ରମରେ ରହିଛି ଲୁଣ ଓ ଚିନିର ଅଧିକ ବ୍ୟବହାରର କୁପ୍ରଭାବ ସମ୍ପର୍କରେ। ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାର ବାଦନ ଶୁଣିବେ ରାତି 8:30ରେ। ଆମର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମିଶ୍ରଘରା। ରାତି 9:30ରେ ଶୁଣିବେ ଜାତୀୟ ବିଜ୍ଞାନ ପ୍ରତିକ୍ରିୟାର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10ଟାରେ, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଜବ୍ ତକ୍ ହେ ଜାନ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ନୀତି ମୋହନ, ଗୀତ ରଚନା କରିଛନ୍ତି ଗୁଲଜର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ ଆର୍ ରେହମାନ୍।

ଏଥର ଶୁଣନ୍ତୁ ଜନ୍ନତ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କେକେ। ଗୀତ ରଚନା ସାଇଦ୍ କ୍ୱାଦ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୋ। ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା।

0: ତାଇତାଙ୍କି ସବୁତିର ଜହରା
1: ହାତି ନିରି ମାର ହାଡ଼ କଥା ନ ହାନ୍ତା କି ଛାର ମାର ତ ପୁଞ୍ଜି ନାଇ ଗୋଟେ ମାରସ କେ ଇ ଚାଷବାସ ତ କାତେ ହାଡ଼ାନ ମାଲୁ କହିଲେ ବାରେ ତ ନାଇ ଜାଗା ତ ମାନେ ଚାଷବାସ କେହି ନାଇ ତଲି ପୂର୍ବେଟେ ଆଜି ପର୍ଯ୍ୟନ୍ତ ମାର ଚାଷବାସ କେହା ନା ନିଡ଼ା ବ୍ୟବହାର ଛିଞ୍ଜି ନାଇ ଇ ଦିଆତେ ମାଦି କାମା ଏଦା ପାଇଁ ଯେ ଚାଷ କିନା ଛାର ନିହିକି କିନା ଦି ମାନେ ନିଜ ଏଲା ହିଁ ଏ ହଲଦି ଚାଷ ଇଚ୍ଛାରେ ହିଙ୍ଗା ଚାଷ ତ କାତେ ମାର ହାଡ଼ କଥା ନୁହେଁ
0: ହଁ ମାର ଇଞ୍ଜୁ ହିଙ୍ଗା ଚାଷ ଏନ୍କି କିବିଆ ହିଁ ଏ ବିଷୟ ତାହେଲେ ହାଡ଼ାନ ଏ ହିଙ୍ଗା ଚାଷ କି ହେଲେ ଇଞ୍ଜି ମାର ଅଗେ ଏନ୍କି ନ ବାଡ଼ି ଲାଟା ବୁଟା ମାନ ବି ନୁ ତାଙ୍କ କାହାନା ଏଦାଣି ହୁଡ଼ିନ ହୁଡ଼ାନା ପିଉ ଆତିସାରେ ତାଙ୍କ ଋଣ ର ତିନ ଚାର ଦେବା ଡୁହାନା
1: ଏଦି ତ ଆତି ଉହି ନାଇ ହାଏ ହେଲା କା ଡୁହାନା ଏଲା ହିଁ ମାର ସିନିକିନ ଆତି ଆତି ହିଙ୍ଗା ଛାରା ମାର ପୁଞ୍ଜା ନାଇ ଆତି ମି ଅଞ୍ଚଳ ଆମେ ଡାକି ଲକ୍ଷ୍ମୀପୁର ଏ ଅଞ୍ଚଳଟା ଗାଡ଼ି ଚାଷବାସ ଆହିନୁ ମା କୋରାପୁଟ ଜିଲ୍ଲା ତା
0: ହିଙ୍ଗା ଚାଷ ଆହିନୁ ମା ଲକ୍ଷ୍ମୀପୁର ତା ଗୋଟେ ମାଇଜ ଜାକା ଏବା ଲୋକ କିବି ଆହିନୁ
1: ମେଜସ୍ କୁ ହିଞ୍ଜାରି ନ କଥା
0: ହଁ ମାଇଜ ଜାକା ଉହି ନବୁ
1: ଆତି ଇଦି ନେହି କଥା ଗୋଟେ ମା ବୁସ୍କା ତଲେ ମାଜସ୍ କୁ ଉହି ଛମି ସତ କଥା ଆଜିକାଲି ହେରେ ରଚକା ଉହାଲି ପାଟି ଲମି ଏଦା ପାଇଁ ଯେ ଚେଷ୍ଟା କିନ ଯେ ବାର ଲୋକସ୍କେ ଇଦରଣ୍ଡେ ତ ନେହି ଚାଷ ଇଦିସ୍କର ଅର୍ଥକାରୀ ଫସଲ ଅଡ଼େ ମାର ଉହିନ ନେହିକି ଅଡ଼େ ମାର ସବୁ ସେନିକିନା ଦି ମାନେ ବିଚାର ମାର ଚାଷ କିନା ଦିନ ଆମେ ଉଇସାରେ ଗାଡ଼ୁ କୁନା କାଜା ଆନେ ଅଡ଼େ ଗାଡ଼ି ବାନୁ ଜାଣି ଆନୁ ଗାଡ଼ୁ ଆନୁ ଏଲେ ତି ହିଙ୍ଗା ତି ଉହିନ ଉହିସାରେ ମାର ଗାଡ଼ି ଲାଭବାନ ବେଟା ନାଇ
0: ହଁ ସତ କଥା ମାର ଅଜିତି ବିଚା ଯଦି ଉହିନ ସାରେ ମାଙ୍ଗ ଲାଭ ବେଟା ଆନେ ବେଶୀ ଆତି ସାରେ ମାଙ୍ଗ ତାକି ଲାଭ ଆମେ ଆମଦି ହିଙ୍ଗା ମାନୁ ବେଶୀ ଅହନୁ ଅଡ଼େ
1: ଦେଶୀ ହିଙ୍ଗା ଆସ୍କେ ଇଞ୍ଜିନିୟର ଗୋଟେ ହିଙ୍ଗା ବିଷୟରେ ଆସ୍କେ ତମେ ଜାତି ମାଞ୍ଜାନ ଆମେ ଗୋଟେ ହାଇବ୍ରିଡ୍ ମାନୁନ ଆମେ ଗୋଟେ ଏ ତ ଦେଶୀ ମାଞ୍ଜାନୁ ଆମେ ଗୋଟେ ଏ ତୋଇଲା ହିଁ ବେଙ୍ଗଲୋର ହିଙ୍ଗା ଆସ୍କେ ମାଞ୍ଜାନୁ କି କୋରାପୁଟିଆ ହିଙ୍ଗା ଆସ୍କେ ମାଞ୍ଜାନୁ କନ୍ଧମାଲ ହିଙ୍ଗା ଇଞ୍ଜିନରେ ଏଲା ହେଲେ ଏଚାର ଏଚାର ରକମ ତି ହିଙ୍ଗା ମାନୁ ମାତ୍ର ଇ ହିଙ୍ଗା ମାର ଆମେ ଗୋଟେ କି ମା ଅଞ୍ଚଳତା ମା କୋରାପୁଟ ଅଞ୍ଚଳତା ଗାଡୁଆନୁ ଗୋଟେ ଅଜିନୁ ଚାଷ ଏବା ସିନିକି ନାତି ମାନେ ଗୋଟେ ଏ ହିଙ୍ଗାନ୍ତି ମାର ଉହିସାରେ ରଚକ ଲାଭବାନ ବେଟା ନାହିଁ ଏଦା ପାଇଁ ଯେ ମାର ଦେଶୀ ପଦ୍ଧତି ଆମେ ଗୋଟେ କି କୁନା ଏବେ ଗାହାର କା ନଷ୍ଟ ଆଉ ଗୋଟେ ଗାଡ଼ି ଓହନୁ ନିନ୍ ବ୍ୟସ୍ତି ସମାନା ରଚାଣି ମେଥି ସାରେ ଏଦି ହିଙ୍ଗା ମୁଁ ନେଇନି କଥା ଯାଇ ତାପେ କି ରତରକାର କି ନିସ୍କେ ରଚା ମେଥି ସାରେ ଗାଡ଼ୁ ହିଙ୍ଗା ବା ଆନେ କିଛି ସମାନ ଆନେ ରଣ୍ଡି ରଣ୍ଡି ମାଞ୍ଜାନୁ ମାର କଡିମ ନାଇଁ ପକେଟେ ହିଙ୍ଗା ଗୁଣ୍ଡା ଏବା ହେଲେ ମୁଟେକ ମେଥି ସ୍କେ ଏଦି କଲର ଚାଞ୍ଜା ଏଇନି କଥା ଏଦା ପାଇଁ ଯେ ନେ ନାହିଁ ଇ ହିଙ୍ଗା ମା ଦେଶୀ ପ୍ରଣାଳୀ ଇଚ୍ଛାରେ ନେହେବି ଇଚ୍ଛାରେ ଚିଞ୍ଜାଲ ଥାକି ଗୋଟେ ବାସ୍ନାସ୍କେ ବାନୁ ଗୋଟେ ରଙ୍ଗସ୍କେ ହିଙ୍ଗା ମୁନେସ୍କେ ଗାଡ଼ୁ ଏଦା ଇଦି ନିହି କଥା
0: ହଁ ଇଦି ନିହି କାତେ
1: ଗୋଟେ ମାର ତ ପୁଞ୍ଜା ନାଏ ଆଜିକାଲି ହିଙ୍ଗା ଚାଷ କି ନଚରେ ନେ ଏଠେ ହାଲେ ଭାରତ ମାର ପିଇମାଡ଼ ହେଲେ ଉଭାତ ସାମାନ ଯାଞ୍ଚାଏ ଗୋଟେ ଏ ସମୟ ତ ମାର ଯେତିକି ଆତେ ନେ ତ ଅମଲ କିନି ସମୟ ବାତେ ଏବା ଏନିକି କାରନାଦି ମାନେ ଏନିକି ଇଜୋତା ନାଏ ମାନେ ଏବା ପାର୍ନି ସମୟ ଚାଷ କିନି ସମୟ ତା ପରିଶ୍ରମ କିତାଏ ବାଟେ ମାନେ ଯାହା କଷ୍ଟ କିତାଏ ଗୋଟେ ଆତି ସେବା ସୁତରା କିତାଏ ବାରରେ କିତାଏ ନି କଥା ଏତେ ଜାଡ଼ା ଜାଣ୍ଡୁଟେ ଅସ ପତ୍ର ଇଲା ହିଁ ବାର ଜାଣ ଥାଏ କାମାଲଡ଼ା ହାନା ଏବା ବାର ଜାଣ ଥାଏ ଆଣ୍ଡାନା ଇଲୁ ବେଲି ଥାଏ କାମାଲଡ଼ା କେହା ମାନେ ମାତ୍ର ଇ ସମୟ ତାଏ ନା ଇ କାରଣ ସମୟ ଥାଏ ଅମଲ କିନି ସମୟ ଥାଏ ଏଛାରେ ଏ ହିଙ୍ଗା ଆତି ମାରୁ ନିହିନି କି କାରଚାନା ଚାଚାନା ଦାରା ମାନୁ କ୍ୟା ଏ ଆମେ କଣ୍ଡା ଦାରା ମାନୁ ଇମାନେ ସିନିକାନା ଆଜିକାଲି ଏ ହିଙ୍ଗା ଆତି ମାର କାରନାତି ମାନେ କାରା ଆମେ ଗୋଟାଏ ତ ବିହନାନୁ ଏବା ଆତେ ମାର ଏଟକା ଆଚନା ଗୋଟେ ବେଣ୍ଡେଇଟି ନାହିଁ ଗୋଟେ ଆମେ ଗୋଟାଏ ପାର୍ନି ଜିନିଷ ଉଚ୍ଚାରେ ମାର ନିହି ବେପାର ବାଟା କିନାଦି ମାନେ ନିହିକି ଭାଜନ ମାର୍କେଟ ତ ପାର୍ନାଦି ମାନେ
0: ହଁ ନିନୁ ବେସ୍ତିଲେ ଦାଦା ସତ କାତେ ମାର ନେ ଏଇଦି ଅମଳ କିନି ସମୟ ଆତେ ଆନେ ଏବା କାରହାନା ମାର ଏନକି ହିନ ଏ ଉହିନା ଆଇକି କାଜା କାଜା ଅଲଗା ଇଟିନ ଅଡେ ପାର୍ନା ଅଲଗା ଇଟିନ ଏ ଯୋଉ ପାର୍ନା ଏନା କି ହିନ ମାର ଏବା ମାର ଉପିନ ଉପାନା କାର୍ଣ୍ଣୁ ପ୍ରସୂତି କାହାନା ଏବେ ମାର କାର୍ଣ୍ଣୁ ତା ପେର୍ସାନା ଏବା ପୁରା ଉଣା ଆତି ଯାଇ ମାନା ବାଇ କାହାନା ଏବା ପାର୍ନ
1: ରାକନା ଗୋଟେ ସେ
0: ହଁ ରାକନା ଏବା ହିଁ
1: ରାକି ରାକି ହିଁ ଏବେ ଆତି ସମାନ କଲର ବାନୁ କଥା
0: ହଁ ବେଶୀ ରାକି ସାରେ କଲର ବାନୁ
1: ହେଲା ହିଁ କଲର ବାତୁ ସାରେ ବା ପାର୍ଚାଲ ତା କି ଅଜି ନେଇନି କଥା ହାତେ ହେଲେ କି ତା ଗାଡି ଦ୍ୱାରା ମାଣବି ନୁ ଆଜିକାଲି ତ ରବାନ୍ଦା ଗାଡୁସ୍କେ ମାଞ୍ଜା ଆନୁ କିଆ ଶହେ ଟଙ୍କା ଉପରେ ଆମେ ଗୋଟେ ଶହେ କୋଡ଼ିଏ ଶହେ ପଚାଶ କିଛି ସମୟ କାଳ ସିନିକା ନା ଏନି କଥା ଅର୍ଡର ସମୟ ତା ରିବାଞ୍ଜା ଲାଗା ସଡ଼ିନୁ ଏଦା ପାଇଁ ଯେ ମାର ସିନିକି ନାଦି ମାନେ ଗୋଟେ ପାର୍ନି ଏଦା ପାଇଁ ସବୁବେଳେ ମାର କାମଲଡ଼ା କିତାଏ ଅମଲ କିତାଏ ବାରରେ କଷ୍ଟ କିତାଏ ଉପିତାଏ ରାଖାଏ ବାଇ କିତାଏ ବାରରେ କ୍ୟାନ ପାର୍ନି ସମୟ ତା ଯଦି ମାର ନିହିକି ଯଦି ପାରା ହେଇଛି ସାରେ ରଚେକ ଉଣା ଆହା ଜାନୁ ଗୋଟେ ଏଦି ଆମର ଲସ୍ କେ ଆନାଏ ଏଦା ପାଇଁ ସିନିକି

0: ବାରେ ଇ ହିଙ୍ଗା ଚାଷ କେ ହାଲି ଇଚ୍ଛାରେ ବାର ନିହିନି କିନାଦି ମାନେ ତ ହିଙ୍ଗା ଚାଷ ଉପରେ ର ତାଇ ମାନସି ଏ ତାଇ ତାଣ୍ଡେ ମାର ହାଡ କଥା ଆନ
1: ଜୁହାର ବା
2: ହଁ ଜୁହାର ଜୁହାର ରଜା
1: ମି ପରିଚୟ ଟିକେ ବା
2: ନା ମୁଁ ଧାମରି ବାଣ୍ଡିଂ ତାଏ ଏତେ ଚାଷ କି ମାଇ ହେଲେ ସାର କତ ହିଆନା ଚାଷ କି ମାଇ
1: ଏ ନେ ନେ ଚାଷ କି ଜୁରବା
2: ଏ ମାଣ୍ଡିଆ କୁଲିଆ ଏବେ ବିଲ ତ ହିଲେ କାଲି ମାଣ୍ଡିଆ କୁଲି ଜନା
1: ମତେ ମିରୁ କୋଡିଂ ତେଲେ ଡୁହାନା କି ହିଁଜିରୁ କି ଟ୍ରାକ୍ଟର ତେଲେ କି ହିଁଜିରୁ
2: କୋଡିଂ ତେଲେ ଡୁହାନ
1: ମତେ ଏବେ କାଲି ସାର ପୋକ କି ହିଁଜିରୁ କି ଓଡେ କତ ଜାଗା ପୋକ କି ହିଁଜିରୁ
2: ସାର କତ ଅଟପାନା ବନି ଲୋକୁ କତ ସାର ଠାନୁ ହିଲା ଲୋକୁ ଇସାର ସାର
1: ମତେ କାଲି କୁଲି ମାଣ୍ଡିଏ ଦେଖି ହିଁଜିରୁ କି ଓଡେ ଏନି ଚାଷ କି ହିଁଜିରୁ
2: କୁଲି ମାଣ୍ଡିଆ ଓଡେ ନେ ତ ପଙ୍ଗା କୁଲି ଆଦେ ବିଲ ଚାଷ କେହି ନିରୁ କିନାରୁ ମାବୁ ମାଣ୍ଡିଆ ଜନାୟା ସବୁ ଇଲାକି କେହି ନବୁ
1: ଓଡେ ଏଣି ପିସାନା ଓଡେ ଏନି ଏନା କି ହିଁଜିରୁ କି ଆଏ
2: ଏନି ଚାଷ ଓଡେ କହଡ଼ା କୁହୁଡୁ ମାଟି ନବୁ ମାଟି ନାରୁ ଟିକେ ନିଜା କେଲା ସବୁ କିହା ନା ମାବୁ ଚାଚାନା ଚିଞ୍ଜେଇ ନବୁ ହି ଗାଁ ଆଡ଼େ ଉହି ନବୁ ହି ଗାଁ ତା ରୁହାନା ଓଡେ ଉହାନା ପି ଚୁପଡ଼ି ଖି ନବୁ ମେଖାନା ଓଡେ ଉପି ନବୁ ବାଇଖାନା ପାଚି ନବୁ
1: ମତେ ହିଙ୍ଗା ଲାଗେ ଚାଷ କେବେ ଆନେ
2: ହିଙ୍ଗା ଲାଗେ ଚାଷ କେବେ
1: ବେଶୀ ଲାଗେ ଆହିନୁ କି
2: ବେଶୀ ଲେଖା ହାର ହିସାବରେ ବେଶୀ ଲେଖା ଆନୁ ଅଳ୍ପ ହିସାବରେ ଉଣ ଲେଖା ଆନୁ
1: ଏବା ଚିଞ୍ଜିରୁ କି ସବୁ ପାରଚି ଇଞ୍ଜିରୁ
2: ହାର ପାଞ୍ଚ କେଜି ଦଶ କେଜି ପିସା ନା ପାର ଚାଚି ନବୁ
1: ହେଲେ
2: ପନିପରିବା ତ ହିଲେ ଆହିଲେ ହେଲେ ଏଇ ଉହିଲା ଏଇ ଚାଲକା ଆଷଡ଼ା ବେଳ ଉହିତା ଆଜିକାଲି ବାଲାବୁଲୁ ଚିଞ୍ଜେଇ ନବ
3: ଇ ଆବାଟି ତମର ବେଚ କି ଏନିକି ହିଁ ଗାଁ ଚାଷ କେବେ ଆହିନେ
0: ନା ମାର ରାହା ଶାରଦା ଥାକି ପାଚର ନାଡ଼ି ମାରବେ ନା

君がせいちゃかてちうたいちゃかてだなピコティレムレー

0: എനിക്ക് ഇത് ആ ഹീനേച്ചിസറെ മാറോ ബിസി കാടു ഉണ്ടീനോ
1: ഹായ് ഗഡുസറെ നാക്കി ഇലാഹി തോ മാറോ കാദി കൊണ്ട ഉപരെ നിയമിത മാറോ ജോതി തിനാ ഈ ഓടെ ലഗത ജിൻസ തിനാ നിനു വെസ്തെ സമന ഗുഡാകു ബീഡി ମାଦକ ଦ୍ରବ୍ୟ ଇଞ୍ଜିନ ଇଲେତେ ଜିନିଷ ହେଲେ ଗାଡ଼ି ମାର ବ୍ୟବହାର କେତେ ସାରେ ଓଡ଼େ ମାର ମା ଶାରୀରିକ ପରିଶ୍ରମ ଇଞ୍ଜିନ ନାହିଁ ଏଦେଣା ହେଲେ ମାର କି ଆଶାରେ କାମାଲୋଡ଼ା କି ଆଶାରେ ଗାଡ଼ି ଆଙ୍ଗାହତି ସାରେ ଗୋଟେ ଗାଡ଼ି ମାର ଇଲା ଅଲସୁଆ ଯୁ ହତାଶାରେ ଗୋଟେ ଆମନିଘେଟାରେ କି ଗାଡ଼ି କିଛି ମଧୁମେହ ରୋଗମାନେ ହେଲେ ତ ଲୋକ ତାକେ ଯେ ହାରେକା ଇ ମସ୍ତିଷ୍କ ଘାତ ରୋଗ ଆହିମନେ ତ ଇ ଦାଣୀ ପାଇଁ ଯେ ତାନେ ପ୍ରତିକାର ସ୍କେ ମାଞ୍ଜାନେ ମାର ଯଦି କିନ ଅଛି ସାରେ ମାର ମନ କେତେ ସାରେ କି ମାର ଇଚ୍ଛା ଶକ୍ତି ମାନେ ସାରେ ମାର ତାନି ପ୍ରତିକାର ପାଇଁ ମାର ଚେଷ୍ଟା କିନାଦି ମାନେ
0: ଇ ବ୍ରେନ୍ ଷ୍ଟୋକ୍ ଏନେ ଆହିନେ ତାନା ପ୍ରତିକାର କହିଛେ ମାର ମା ଯୋଉ କାଡ଼ୁ ଉଣ୍ଡି ନଦାଣୀ କମ କିନାନ୍ତି ମାନେ ମା ନେତ୍ରୁ ଉଞ୍ଜା କାହିଁକି ମାନା ଡାକ୍ତରଖାନା ତାହା ଜାନା ଚେକ୍ କିନାନ୍ତି ମାନେ
1: ଅର୍ଡ଼ର କଥା ମାର ଏମିତି ଧୂମପାନ ଜିନିଷ ଇଞ୍ଜିନ ମଦ୍ୟପାନ ଜିନିଷ ଇଞ୍ଜିନ ଇଲିତେ କାହିଁ ଉଣା କି ନଦୀ ମାନେ ପିସ୍ତପାତ ନଦୀ ମାନେ ହେମାଟେ ମଞ୍ଜ ଆମନି ଗୋଟାଇକି ଗାଡ଼ି ଆଙ୍ଗା ଲୋଡ଼ା ତାରିସ୍କେ ମାନେ ଗାଡ଼ି ଆଙ୍ଗା ହେଇସାରେ ତାନେ ଓଜନ ତିସ୍କର ଚେକ ଉଣା କି ନଦୀ ମାନେ ହେମାଟେ ମଞ୍ଜ ଆମର ନିହି ଜିନିଷ ତିନ ଆମନି ଗୋଟାଇକି ମାଛ ମାଂସ ଆପେ କି ପରିବା ଜାତୀୟ ଜିନିଷ ଯାଇକୁ ଚାହେଲେ ମାର ତିନ ଅଛେ ନିହି ଜିନିଷ ସଚ ଜିନିଷ ଅଡ଼େ ନିହି ଜିନିଷ ମାର ଚେଚି ସାରେ ଇ ରୋଗଟି ମାର ମୁକ୍ତ ଆନାଏ ଯଦି ଇଲା ହିଁ ଯଦି ଆମ୍ବାରକେ ହଚି ନେଇ ସାରେ ଦାରିମାନେ ହସ୍ପିଟାଲ ତାହା ଯାଏ ଡାକ୍ତର ତଲେ ପରାମର୍ଶ ଆହାନା ଔଷଧପତ୍ର ତିନ ଅଛାରେ ଇ ରୋଗଟି ମୁକ୍ତ ଆନାଏ ଦୂର ଆନେ ପୁନେଲେ ଯେଉଁ କାର୍ଯ୍ୟକ୍ରମ ହାଟା ତାକେ ରହିତି ନା ମଙ୍ଗଳବାର ଅଡ଼େ ଶନିବାର
0: ମାଦନାପୁଟା 12:30 ତା ୱେସ୍ପି ଆହିନେ
1: ମାଙ୍ଗେ ହେଲେ ଚିଠି ହିଆଦୁ ମା ଠିକଣା ଆତେ ପୁନେଲେ ଯେଉଁ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
0: ଜିଲ୍ଲା ଆତେ କୋରାପୁଟ
1: ପିନକୋଡ଼ ନମ୍ବର 7640005
0: 12:00 ଜହରା।

ଶୁଣିଲେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟିଏ। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଚଳିତ ସେପ୍ଟେମ୍ବର ମାସର 27 ତାରିଖ ଅର୍ଥାତ୍ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ଏହି ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ଫୋନ୍ ଯୋଗେ ପ୍ରଶ୍ନ ପଚାରିପାରିବେ। ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଟିକା ଆମର କାଜେ କେତେ ଜରୁରୀ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଦେଶଭକ୍ତି ଗୀତ।

ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ ଶୁଣିଲେ ଦେଶଭକ୍ତି ଗୀତଟିକୁ ଶୈଳଭମ ମହାପାତ୍ର ଏବଂ ସାଥୀମାନଙ୍କ କଣ୍ଠରେ। ପରବର୍ତ୍ତୀ ଦେଶଭକ୍ତି ଗୀତ ସମବେତ କଣ୍ଠରେ। ଗୀତଟିକୁ ରଚନା କରିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ।

ପରବର୍ତ୍ତୀ ଗୀତଟିରେ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଅଶ୍ୱିନୀ କୁମାର ମହାପାତ୍ର ଏବଂ ରେନାରାଣୀ ପ୍ରଧାନ। ଶିଳ୍ପୀମାନଙ୍କ କଣ୍ଠରେ ଶୁଣନ୍ତୁ ଡକ୍ଟର ହୃଷିକେଶ ପଣ୍ଡାଙ୍କ ରଚନା।

ଦେଶଭକ୍ତି ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚନାରୁ, ପରିବେଷଣ କରିଛନ୍ତି ବାଦଲ କୁମାର ଆଚାର୍ଯ୍ୟ ଏବଂ ସାଥୀମାନୀ।

ସୁଧୀବୃନ୍ଦ ନମସ୍କାର। ମୁଁ ଜଣେ କଣ୍ଢେଇ ଖେଳାଳି ଆଜ୍ଞା। ମୋ ପାଖରେ ଅନେକ କିସମର କଣ୍ଢେଇ ଅଛି। ସ୍ତ୍ରୀ ବେଶର କଣ୍ଢେଇ, ପୁରୁଷ ବେଶର କଣ୍ଢେଇ, ନାନା ରଙ୍ଗର ନାନା ଭଙ୍ଗୀର ଅନେକ ପ୍ରକାରର କଣ୍ଢେଇ। ହେଲେ ମୁଁ ସବୁ କଣ୍ଢେଇକୁ ଏଇଠିକି ଆଣିନି। ମୁଁ ଜାଣିଛି ଆପଣମାନେ ବୁଦ୍ଧିମାନ, ପଣ୍ଡିତ ଏବଂ ବିଜ୍ଞଜନ, ଏଣୁ ଆପଣଙ୍କ ମନକୁ ପାଇଲା ଭଳି ଚାରୋଟି ବଛା ବଛା ଏକ୍ସପର୍ଟ କଣ୍ଢେଇ ନେଇ ଆସିଛି। ସେମାନେ ଖେଳ ଦେଖାଇ ଆପଣଙ୍କର ଦିଲଖୁଶ କରିଦେବେ। ମୁଁ ଜାଣିଛି ଆପଣମାନେ ବୁଦ୍ଧିମାନ, ଶିକ୍ଷିତ, ହେଲେ ମଧ୍ୟ ବେଳେବେଳେ କଣ୍ଢେଇ ହୋଇ ଖେଳିବାକୁ ଭଲ ପାଆନ୍ତି।

0: କିମ୍ବା ମନେ କରନ୍ତୁ କାହାକୁ କଣ୍ଢେଇ କରି ଖେଳେଇବାକୁ ଭଲ ପାଆନ୍ତି। ତେଣୁ ଆଜ୍ଞା, ଆପଣଙ୍କ ମନ ପସନ୍ଦର ଏହି କଣ୍ଢେଇ ଖେଳ ଖାସ୍ ଆପଣମାନଙ୍କ ପାଇଁ। ହେଲେ ଏ କଣ୍ଢେଇକୁ ଖାଲି କଣ୍ଢେଇ ଭାବିବେ ନାହିଁ ଶ୍ରୁଧିବୃନ୍ଦ, ଏମାନେ ତ୍ରିକାଳଦର୍ଶୀ, ସବୁ ଦେଖନ୍ତି ସବୁ ଶୁଣନ୍ତି, ହେଲେ କିଛି କହନ୍ତିନି ଆଜ୍ଞା। କାରଣ କ'ଣ ଜାଣନ୍ତି? ଏମାନେ ମୁହଁ ଖୋଲିଲେ ପୃଥିବୀ ଓଲଟ ପାଲଟ ହୋଇଯିବ, ମୁଖା ଫିଟି ପଡ଼ିବ, ସତ ପଦାକୁ ବାହାରି ଆସିବ, ସେଇଥିପାଇଁ ଏମାନେ କିଛି କହନ୍ତି ନାହିଁ, କିନ୍ତୁ ଖେଳିବାକୁ ଭାରି ଭଲ ପାଆନ୍ତି। ତେବେ ଆପଣମାନେ ତ ବୁଦ୍ଧିମାନ ପଣ୍ଡିତ, ଆପଣମାନଙ୍କ ମନକୁ ପାଇଲା ପରି ସବୁ ଯୁଗର ସବୁ କାହାଣୀର ପେଡ଼ି ସାଇତି ରଖିଛନ୍ତି, ଖାଲି ଅପେକ୍ଷା କରିଛନ୍ତି ମୋ ନିର୍ଦ୍ଦେଶକୁ। ସୁଧୀବୃନ୍ଦ, ତେବେ ଆସନ୍ତୁ ଏଥର ଖେଳ ଦେଖିବା। ମନେ କରନ୍ତୁ ଆପଣମାନେ ବର୍ତ୍ତମାନ ପୁରାଣ ଯୁଗରେ ଅଛନ୍ତି, ସେହି ରାଜ୍ୟରେ ବିଚରଣ କରୁଛନ୍ତି। ଆସନ୍ତୁ ନା, ମୁଁ ପୁରାଣର କାହାଣୀଟି କହୁଛି। ହଁ, ଯେଉଁଠି ମୁଁ ଅଟକି ଯିବି ସେଇଠୁ କାହାଣୀ ଆରମ୍ଭ କରିବି ମୋ କଣ୍ଢେଇମାନେ। ହଁ, ଥରେ ସ୍ୱର୍ଗଲୋକର ବ୍ରହ୍ମା ଆଉ ନାରଦ ମନେ କଲେ ପୃଥିବୀ ଭିତରକୁ ଆସିବେ, ବୁଲାବୁଲି କରିଯିବେ। ଏମିତି ବୁଲାବୁଲି କରିବା ଭିତରେ ସେମାନେ ଆସି ପହଞ୍ଚିଗଲେ ଗୋଟିଏ ଜଙ୍ଗଲ ଭିତରେ। ଜଙ୍ଗଲ ତ ଆଜ୍ଞା ଜଙ୍ଗଲ, କାଠ ପଡ଼ିଲେ ଢେଙ୍କି ପଡ଼ିବା ପରି ଶବ୍ଦ, ଅଗନା ଅଗନି ବନସ୍ତ, କିନ୍ତୁ ଆଜ୍ଞା ସେ ଥିଲା ରତ୍ନାକରର ଜଙ୍ଗଲ। ରତ୍ନାକରର ନାଁ ଶୁଣିଥିବେ? ହଁ, ତା ଆଗରେ ପଡ଼ିଗଲେ ବ୍ରହ୍ମା ଆଉ ନାରଦ। ତାପରେ କ'ଣ ହେଲା? ତାଙ୍କଠାରୁ ଶୁଣନ୍ତୁ। ହଁ ହଁ, ମୁଁ ମଝିରେ ମଝିରେ ଆସୁଥିବି ଯେ।
1: ନାରାୟଣ ନାରାୟଣ ନାରାୟଣ, ପ୍ରଭୁ ଭାରି ଭୟ ଲାଗୁଛି, ପ୍ରଭୁ ଭାରି ଭୟ ଲାଗୁଛି।
2: ବ୍ୟସ୍ତ ହୁଅ ନାହିଁ ନାରଦ, ସ୍ୱର୍ଗର ଦେବତା ହୋଇ ମଞ୍ଚଲୋକର ହିଂସ୍ର ଜନ୍ତୁଙ୍କୁ ଭୟ କରିବା ଶୋଭା ପାଇନି।
1: ନାରାୟଣ ନାରାୟଣ, ହିଂସ୍ର ଜନ୍ତୁ ନୁହେଁ ପ୍ରଭୁ, ହିଂସ୍ର ଜନ୍ତୁ ନୁହେଁ, ବାଘ ସିଂହ ଠାରୁ ମଧ୍ୟ ଭୟଙ୍କର। ନର ପିଶାଚ ରତ୍ନାକର ପ୍ରଭୁ, ଜଙ୍ଗଲଟା ତାର ପ୍ରଭୁ, ସେଇ ଦସ୍ୟୁ ରତ୍ନାକର। ନାରାୟଣ ନାରାୟଣ,
2: ରତ୍ନାକର ହତ୍ୟାକାରୀ ଲୁଣ୍ଠନକାରୀ ଦସ୍ୟୁ ରତ୍ନାକର?
1: ହଁ ପ୍ରଭୁ, ଚାଲନ୍ତୁ ଚାଲନ୍ତୁ ଫେରିଯିବା ପ୍ରଭୁ। ନାରାୟଣ ନାରାୟଣ,
3: ଚାଲିଯିବ ମୋର ସାମ୍ରାଜ୍ୟକୁ ଆସି ମୋ ସହ ସାକ୍ଷାତ ନ କରି ଚାଲିଯିବ? ଜାଣିଛ ଜାଣିଛ ମତେ, ମୁଁ ରତ୍ନାକର, ଏ ଜଙ୍ଗଲ ରାଜ୍ୟର ଛତ୍ରପତି। ଏଠି ମୋ ବିନା ହୁକୁମରେ ସୂର୍ଯ୍ୟ କିରଣ ଦିଏନି, ପକ୍ଷୀ କୁଞ୍ଜନ କରେନି, ଗଛ ନିଶ୍ୱାସ ନେଇପାରେନି। ସେଠାରୁ ତମେ ଦୁଇଜଣ ଚାଲିଯିବ, ଏତେ ଆସ୍ପର୍ଦ୍ଧା। ଦେଖୁଛ ଦେଖୁଛ, ଏ ଘଣ୍ଡା ଏହା ପ୍ରତିଦିନ ମଣିଷ ରକ୍ତ ନେଇ ତାର ତୃଷା ମେଣ୍ଟାଏ, ଆଉ ଏଇ ହାତ ଲୁଣ୍ଠନ କରେ ବାଟୋଇର ଧନ ରତ୍ନ ସବୁ।
1: ନାରାୟଣ ନାରାୟଣ, ବାବା ରତ୍ନାକର, ଆମେ ନ ଜାଣି ନ ଶୁଣି ଭୁଲରେ ଏଠାକୁ ଚାଲି ଆସିଛୁ ବାବା। ଏ ବାବା, ଏଇ ନେ ଆମର ଯେତିକି ଧନ ରତ୍ନ ଅଳଙ୍କାର ଅଛି ସବୁ ନେଇଯା, ଆମକୁ ଛାଡ଼ିଦେ ବାବା, ଆମକୁ ଛାଡ଼ିଦେ। ନାରାୟଣ ନାରାୟଣ ନାରାୟଣ, ପ୍ରଭୁ ଆପଣଙ୍କର ମୁକୁଟ ଦେଇ ଦିଅନ୍ତୁ ପ୍ରଭୁ, ଆପ୍ ଥିଲେ ବାପ କା ନାମ। ନାରାୟଣ ନାରାୟଣ, ନେ ବାବା, ମୋ ବିନାଟି ବି ନେଇଯା।
2: ସନ୍ତୁଷ୍ଟ ତ ରତ୍ନାକର, ତେବେ ଆମେ ଯାଉଛୁ।
3: ଯିବା ଆଗରୁ
2: ବାଟଇମାନଙ୍କ ଜୀବନ ନେଇ ତ ମତିଭ୍ରମ ହୋଇଯାଇଛି, ଜାଣୁ ତ ପାପର ଭାର କେତେ ବଢ଼ିଗଲାଣି।
3: ପାପର ଭାର?

0: କାହା ପାଇଁ ତୋର ଏଇ ନାରକୀୟ ଅଭିଯାନ? ତୁ ଯଦି ବଞ୍ଚିବାକୁ ଚାହୁଁ, ପାପର ନରକ ପଥରୁ ନିବୃତ ହୁଅ ରତ୍ନାକର। ତୁ ଜାଣୁ ତୋ ନରକଗାମୀ ହୋଇ ଯେଉଁ ପାପ ଅର୍ଜନ କରୁଛୁ, ସେ ପାପର ଭାର ତତେ ଏକା ହିଁ ବହନ କରିବାକୁ ପଡ଼ିବ।
1: ନା, ଅସମ୍ଭବ, ଏହା ହୋଇପାରେ ନା। ମୁଁ ଯଦି ପାପ କରିଥାଏ, ଯଦି କିଛି ଅନ୍ୟାୟ କରିଥାଏ, ତେବେ ମୁଁ ନିଜ ପାଇଁ କରୁନି, କରୁଛି ମୋ ପିତା ମାତା ସ୍ତ୍ରୀ ପୁତ୍ର ମୋ ପରିବାର ପାଇଁ। ସେମାନେ ନିଶ୍ଚୟ ମୋ ପାପର ଅଂଶୀଦାର ହେବେ। ନିଶ୍ଚୟ ଅଂଶୀଦାର ହେବେ।
0: ତୁ ନିର୍ବୋଧ ରତ୍ନାକର, ଅଧର୍ମ ପଥରେ ଚାଲିତୁ, ଜ୍ଞାନଶୂନ୍ୟ ହୋଇପଡ଼ିଛୁ। ଯା, ଥରେ ଯାଇ ସେମାନଙ୍କୁ ପ୍ରଶ୍ନ କରି ବୁଝି ଆସ, ସେମାନେ ତୋ ପାପର ଅଂଶୀଦାର ହେବେ ତ?
1: ହଁ, ପଚାରିବି, ନିଶ୍ଚୟ ପଚାରିବି। ମୁଁ ବାପାଙ୍କୁ ପଚାରିବି, ଯିଏ ମୋତେ ସୃଷ୍ଟି କଲେ। ମୋ ବୋଉ, ଯିଏ ମୋତେ ଲାଳନ ପାଳନ କଲା। ମୋ ପ୍ରିୟତମା ପତ୍ନୀ, ଯିଏ ଆପଦ ବିପଦରେ ମୋର ସାହାବାର ପ୍ରତିଶ୍ରୁତି ଦେଲା। ଯାହାଙ୍କ ପାଇଁ ଏ ପନ୍ଥା ଧରିଛି, ସମସ୍ତଙ୍କୁ ପଚାରିବି। ହଁ, ସମସ୍ତଙ୍କୁ ପଚାରିବି।
2: କିନ୍ତୁ ମନେ ରଖ, ତମେ ଯଦି ଛଳନାରେ ପ୍ରତାରିତ କରି ମୋତେ ଫାଙ୍କି ଦେବାକୁ ଚେଷ୍ଟା କରୁଥ, ତେବେ ତାର ପରିଣାମ ବିଷମୟ ହେବ। ଯାଉଛି, ଯିବା ଆଗରୁ ତମ ଦୁଇଜଣଙ୍କୁ ଏ ବୃକ୍ଷ ଦେହରେ ବାନ୍ଧି ଦେଇ ଯାଉଛି, ଯେପରି ଖସି ନ ପାରେ।
3: ନାରାୟଣ ନାରାୟଣ।
4: ହଁ ସୁଧୀବୃନ୍ଦ, ରତ୍ନାକର ଯାଇ ତା ବାପାକୁ, ସ୍ନେହ କାଙ୍ଗାଳୁଣୀ ମାଆକୁ, ପ୍ରିୟତମା ପତ୍ନୀକୁ ପଚାରିଲା। ପଚାରିଲା ବସ୍ତିର ସାଙ୍ଗସାଥି ସମସ୍ତଙ୍କୁ। ସମସ୍ତେ ସେଇ କଥା କହିଲେ, ଏକା କଥା, ତୁ ଆମକୁ ପାଳିବା ତୋର କର୍ତ୍ତବ୍ୟ, ତୋ ପାପରେ କାହିଁକି ଆମେ ଭାଗିଦାର ହେବୁ?
0: କଣ ହେଲା ରତ୍ନାକର, ବିରସ ଦେଖାଯାଉଛ, ତୁମେ ଖୁବ୍ ବିମର୍ଷ ଯେ।
1: ମୋତେ କ୍ଷମା କର ପ୍ରଭୁ, ସତରେ ମୁଁ ନିର୍ବୋଧ, ମୁଁ ଜାଣିନଥିଲି ଏ ସମାଜ କେବଳ ସ୍ୱାର୍ଥର ଦାସ। ଯେଉଁମାନଙ୍କ ମୁହଁରେ ଗଣ୍ଡିଏ ଅନ୍ନ ଦେବା ପାଇଁ, ଯେଉଁମାନଙ୍କୁ ବଞ୍ଚେଇ ରଖିବା ପାଇଁ ଗୋଟାଏ ପରେ ଗୋଟାଏ ହତ୍ୟା ଲୁଣ୍ଠନ କରି ଚାଲିଥିଲି, ସେମାନେ ଆଜି ଶୂନ୍ୟ ହସ୍ତରେ ମୋତେ ଫେରେଇ ଦେଲେ। ସେମାନେ କେହି ମୋର ପାପର ଅଂଶୀଦାର ହେଲେ ନାହିଁ ପ୍ରଭୁ, ହେଲେ ନାହିଁ। ମୋତେ ତମେ ଅନ୍ଧାରରୁ ଆଲୋକକୁ ନେଇଯାଅ ପ୍ରଭୁ, ଅଧର୍ମରୁ ମୁକ୍ତିର ପଥ ଦେଖାଅ ପ୍ରଭୁ। ମୁଁ ମୁକ୍ତି ଚାହେଁ, ମୁଁ ମୁକ୍ତି ଚାହେଁ ପ୍ରଭୁ, ମୁଁ ମୁକ୍ତି ଚାହେଁ।
0: ରତ୍ନାକର, ପଶ୍ଚାତାପର ଅଶ୍ରୁ ତୋ ପାପକୁ ଧୋଇଦେବ, ଥରେ ଚେଷ୍ଟା କର, ତୋ ହୃଦୟରେ ପରିବର୍ତ୍ତନ ଆସିଯାଇଛି, ତୁ ସୁସ୍ଥ ମଣିଷ ହୋଇପାରିବୁ, ତୁ ମହାପୁରୁଷ ହୋଇପାରିବୁ।
1: କହି ପ୍ରଭୁ, କହି ମୋ ପାଇଁ ମୁକ୍ତି, ଚାରିପଟେ କେବଳ କିଟି କିଟି ଅନ୍ଧାର ପ୍ରଭୁ, କିଟି କିଟି ଅନ୍ଧାର।
0: ତଥାପି ପଥ ଅଛି, ଆଲୋକ ଅଛି, ଏଣିକି ତୁ ମୁକ୍ତିଦାତା ରାମଚନ୍ଦ୍ରଙ୍କର ନାମ ଜପ କର।
3: ନାରାୟଣ ନାରାୟଣ ନାରାୟଣ। ଜୀବନ ସାରା ପାପ କରିବା ହେତୁ ଏ ପବିତ୍ର ଶବ୍ଦ ତୁମ ପାଟିରେ ଉଚ୍ଚାରିତ ହୋଇପାରୁନି ନା ରତ୍ନାକର। ଏଇ ଗଛ ଦେଖ, ଏଇ ଗଛ
1: ସେ ତ ମରିଯାଇଛି।
3: ନାରାୟଣ ନାରାୟଣ। ମରା
0: ସେଇ ଶବ୍ଦ କୁହ, ରାମ ରାମ
3: ମରା
0: ରାମ
3: ମରା, କୁହ କୁହ ରତ୍ନାକର।
1: ମରା
3: ମରା ମରା
1: ମରା
3: ମରା
0: ରାମ
1: ମରା
0: ରାମ
1: ମରା
0: ରାମ
1: ମରା
3: ମରା
1: ମରା
3: ମରା
1: ମରା
3: ମରା
1: ମରା ମରା ମରା ମରା।

0: ତାପରେ ସୁଧୀବୃନ୍ଦ, ରତ୍ନାକର ରାମ ନାମ କହି ବସିଗଲା ତପସ୍ୟାରୀ। ଦିନ ନାହିଁ, ରାତି ନାହିଁ, ବର୍ଷ ବର୍ଷ, ଶତାବ୍ଦୀ ଶତାବ୍ଦୀ। ଆଉ ତାପରେ ସେଇ ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମୀକିରେ ପରିଣତ ହୋଇ ଲେଖିଗଲେ, ରଚିଗଲେ ମହାନ କାବ୍ୟ ରାମାୟଣ। ହେଲେ ସୁଧୀବୃନ୍ଦ, ମୋ କଣ୍ଢେଇଗୁଡ଼ିକ ସେମିତି କେତୋଟି ଯୁଗ ଦେଇ ଆସି ପହଞ୍ଚିଗଲେ ଏଇ ଯୁଗରେ, ମାନେ ଆପଣମାନଙ୍କ ଯୁଗରେ। ହଁ, ବର୍ତ୍ତମାନଠାରୁ ଏମାନଙ୍କୁ ରାଜା, ଜିତୁ ଆଉ ବାପି କୁହାଯାଉ।
1: ଆରେ ଆରେ ରାଜା, ଦେଖ ଦଳ ଦଳ ପକ୍ଷୀ ଆସୁଛନ୍ତି।
2: ପକ୍ଷୀ
1: ତାହେଲେ ଶିକାର କରିବା।
2: ଆବେ ରହ, ମସଲା ବାଟିବା।
1: ଦଳ ଦଳ ଉଡନ୍ତା ପକ୍ଷୀ ବେ। ଆବେ ରାଜା, ମାର ମାର, ଆରେ ମାର, ନହେଲେ ହାତ ଖସିଯିବ।
2: ଆରେ ଆରେ ରହ ରହ, ଏମ୍ କରୁଛି, ରହ ରହ ରହ।
3: ମୋ ମସଲା ବଟା ସରିବା ଉପରେ ବଢିଆ ତରକାରୀ ହେବ।
1: ଆରେ ରହ, ପାଟି କରନା, ପାଟି କରନା। ଏଇ ଦେଖ, ରାଜା ପକ୍ଷୀ ମାରିବ।
2: ଓହ, ପଞ୍ଚର ହେଇଗଲା, ବେକାର,
3: ଗୁଳି ବାଜିଲା ନାହିଁ,
1: ଚଢ଼େଇ ଉଡ଼ିଗଲେ।
3: କଣ କରିବା,
2: କଣ ଆଉ କରିବା,
1: ଚାଲ ଛକକୁ ଯିବା।
2: ନା ମ, ଏ ପଡ଼ିଆରେ ବସିବା,
3: ହଁ ଗପ କରିବା।
2: ଉଡ଼ିବା ଚଢ଼େଇକୁ ନେଇ ଏତେ ଗୁଡ଼ାଏ ସ୍ୱପ୍ନ ଦେଖିବା ଉଚିତ ନଥିଲା,
3: ଆମେ ହାରିଗଲେ।
2: ରିଏଲି ପ୍ୟାଥେଟିକ୍।
4: ଏ ବାବୁମାନେ, ବାବୁମାନେ ଟିକେ ଶୁଣିବ।
3: କିଏ କିଏ ବେ ତୁ
1: ଆମକୁ ଡାକୁଛୁ ଏ ବାବୁ?
4: ମାନେ
2: ଏଇଟା କାହା ଇଲାକା ଜାଣିଛୁ?
4: ପାର୍କ।
3: ଆସିବା ଆଗରୁ ଆମକୁ ଜାଣିଥିଲ?
4: ହାଲିଆ ହେଇଯାଇଥିଲି ବାବୁ, ବସି ପଡ଼ିଲି।
2: ତୁମ ନାଁ କଣ?
4: ବାଟୋଇ।
3: ବାଟୋଇ,
1: ଏଇଟା ବି ଗୋଟେ ନାଁ।
3: ତୁମ ଘର ମଙ୍ଗଳ ଗ୍ରହରେ କି?
2: କାହିଁକି ବସିଛ?
4: କହିଲି ପରା ଆଜ୍ଞା, ମୁଁ ଜଣେ ବାଟୋଇ। ରାସ୍ତାର ଦୈର୍ଘ୍ୟ ପ୍ରସ୍ତ ମାପୁ ମାପୁ ଯେତେବେଳେ କ୍ଲାନ୍ତ ହେଇଯାଏ, ଏମିତି କିଛି ନାମହୀନ ପାର୍କରେ ବସିଯାଏ।
1: ଜାଣିଛ ଆମେ ଏଠାରେ ଥିଲୁ?
4: ଆମେ
3: ଆମେ ଜିତୁ, ରାଜା, ବାପି।
4: ହଁ, ମୁଁ ତୁମ କଥାବାର୍ତ୍ତା ଶୁଣିଲି। ଉଡ଼ିବା ଚଢ଼େଇକୁ ବେସର ବଟା
2: କେମିତି ଲାଗିଲା?
4: ଭାରି ଭଲ ଆଜ୍ଞା,
3: ଭଲ।
1: ଆମ ସାଥୀ ହେବ?
4: ହଁ, ଏମିତି ସାଥୀ ଖୋଜୁଥିଲି ଯାହାକୁ କିଛି ଇଶାରା ଦେବି, ଏକବିଂଶ ଶତାବ୍ଦୀରେ ବଞ୍ଚିବାର ମନ୍ତ୍ର ଶିଖେଇବି। ତୁମେ ତିନି ଜଣ ମୋର ସାଥୀ ହେବ, ଆମେ ସ୍ୱପ୍ନରେ ଏକ ସୁନ୍ଦର ଦେଶ ଗଢ଼ି ତୋଳିବା, ଯେଉଁଠାରୁ ଏ ଅନ୍ୟାୟ, ଅତ୍ୟାଚାର, ବଳାତ୍କାର, ଶୋଷଣ, କଳାବଜାରୀ, ହିଂସା, ଦ୍ୱେଷ ସବୁଦିନ ପାଇଁ ବନ୍ଦ ହୋଇଯିବ। ନୂତନ ରାହା ଦେଖାଇ ଏ ନବୀନ ଗଗନରେ ସୁନାର ସୂର୍ଯ୍ୟଟି ହସି ଉଠିବ, ତାର ପବିତ୍ର ଆଲୋକ ଆମ ସମସ୍ତଙ୍କୁ ସୃଷ୍ଟିର ପରିବର୍ତ୍ତିତ ପରମ୍ପରା ସମ୍ପର୍କରେ ସଚେତନ କରିଦେବ। ଗୋଟି ଗୋଟି କରି ସମସ୍ତ ରତ୍ନାକରମାନେ ଶହ ଶହ ରାମାୟଣ ଲେଖି ବସିବେ।
3: ରତ୍ନାକର
2: ହତ୍ୟାକାରୀ,
3: ଦସ୍ୟୁ ରତ୍ନାକର?
4: ହଁ, ମୁଁ ସେଇ ରତ୍ନାକରମାନଙ୍କୁ ଖୋଜି ବୁଲୁଛି, ବହୁତ ଦିନ ହେଲା ଖୋଜୁଛି ଭାଇ। ସେଇଥିପାଇଁ ପରା ମୁଁ ଆଜି ବାଟୋଇ ସାଜିଲି। ଅନେକ ରାସ୍ତା ଘୁରି ଘୁରି ଯେଉଁ ରତ୍ନାକରର ସନ୍ଧାନ କରୁଥିଲି, ଯାହାକୁ ବାଲ୍ମୀକି କରିବାର ଶପଥ କରୁଥିଲି, ତାଙ୍କୁ ଆଜି ପାଇଗଲି। ତୁମେ, ତୁମ ପରି ଯୁବକମାନେ।
3: ଆପଣ କାହିଁକି ରତ୍ନାକରକୁ ଖୋଜୁଛନ୍ତି?
2: ରାମଚନ୍ଦ୍ରଙ୍କ ଆଦର୍ଶକୁ କାହିଁକି ଆପଣ ଗ୍ରହଣ କରୁନାହାନ୍ତି?
1: ଆପଣ ଜାଣନ୍ତି ତ, ରତ୍ନାକର ଜଣେ ଦସ୍ୟୁ ଥିଲା।
4: କାହିଁକି ମୋତେ ପ୍ରଶ୍ନ ପଚାରୁଛ? ତେବେ ଶୁଣ, ଆଜିର ସମାଜ କଳୁଷିତ ହୋଇଯାଇଛି, ଏ କଳଙ୍କିତ ପୃଥିବୀର ପ୍ରତିଟି ସ୍ଥାନ ଅପବିତ୍ର ହୋଇଯାଇଛି। ଏ ପରିବେଶ ଭିତରେ ପୁରୁଷୋତ୍ତମ ରାମଙ୍କ ପରି ବ୍ୟକ୍ତିତ୍ୱ ବି ରତ୍ନାକର ପରି ଦସ୍ୟୁରେ ପରିଣତ ହୋଇଯାଇଛି, ନିଜର ବିବେକ ହରେଇ ଜଣେ ଅମଣିଷ ହୋଇଯାଇଛି। ସେଇଥିପାଇଁ ଭାଇ,
2: ହୋ, ସେଇଥିପାଇଁ ଆପଣ ଜାଣିଶୁଣି ନିଷ୍ପତ୍ତି ନେଲେ, କଣ୍ଟାରେ ହିଁ କଣ୍ଟା ବାହାର କରିବେ?
4: ନିଶ୍ଚୟ।
2: କିନ୍ତୁ ବର୍ତ୍ତମାନ ଆମେ ଛାତ୍ର, ଆମ ଚାରିପଟେ ଗୋଟିଏ ସୁନ୍ଦର ଖୋଲା ପୃଥିବୀ ଅଛି,
3: ଆମ ପାଇଁ କାରାଗାର ନାହିଁ, ବିପ୍ଳବ କରିବାର ସ୍ପୃହା ନାହିଁ,
1: ଏଣୁ ଆପଣ ଯାଆନ୍ତୁ, ପରେ ମିଶିବେ, ଯଦି ଦରକାର ହୁଏ ଆମେ ଆପଣଙ୍କୁ ଡାକିବୁ।
4: ଠିକ୍ ଅଛି ବାବୁ, ଠିକ୍ ଅଛି।

0: 站立了。
1: पानी मारी गोला छाई
2: पानी मारी गोला छाई
1: पानी मारी गोला छाई
3: पानी मारी गोला छाई रे दादा पानी मारी गोला छाई
1: बाप मा एठी पैसा देले पाठ पढ़वा पाई हां बाप मा एठी पैसा देले पाठ पढ़वा पाई पैसा न देले चाकरी नइला गरीब पाइबो काई
3: दादा पानी मारी गोला छाई
1: पानी मारी गोला जाई रे दादा पानी मारी गोला जाई
4: हां सुधी वृंद एमिति गीत गाइबा भितरे एमानंक जीवनरे विराट प्रश्नटी आसी पहुंचिला प्रश्न मुंडरे बोझ दुनिया रे सेमानंकु मनुष्य परि बंचिबाकु पडिबो प्रतिष्ठित हेबाकु पडिबो कोन करिवे सेमाने एमानंक दरद भरा कहानी किए बा सुनिबो हां श्रुधिवृंद हातरे 20 वर्ष योग्यतार स्मारकी रूपे पाइथिबा विश्वविद्यालयर डिग्री मनरे उच्छ्वास हृदयरे आवेग चाहणीरे उद्वेग कल्पनारे अनेक बुढ़ियाणी जाल अनेक इंटरव्यू देवापरे एमाने क्लांत तथापि आशा अछि चेष्टा अछि एजेमिति
5: नमस्कार सर नमस्कार अनेक चेष्टा करिबी आपणकर साक्षात पाई पारु नथिली ঘরে মোর অনেক অসুবিধা বাপা রিটায়ার্ড বৌর দেহ ভীষণ খারাপ ছোট ছোট ভাই ভৌণী অবহেলিত আপনার বহুত নেহুরা হচ্ছে স্যার মোহরে চাকরি আপনার টিকি কৃপা করতু
6: ছাড় তুম চাকরি বেশ বেশ গত নির্বাচন বেড়ে তো তুমার এ কাকুতি মিনতি নথিলা মো বিরুদ্ধে বেশ প্রচার করুছিল
5: স্যার ଆପଣ ମୋ ଉପରେ ପ୍ରତିଶୋଧ ନେଉଛନ୍ତି ମୁଁ ଜାଣିଛି ସାର୍ କିନ୍ତୁ କିନ୍ତୁ ଦୟାକରି ଆପଣ ମୋତେ ଥରେ ମାତ୍ର କ୍ଷମା କରିଦିଅନ୍ତୁ ସାର୍ ଡାଇରେକ୍ଟର ବାବୁ କହୁଛନ୍ତି ଆପଣ ହିଁ ଚାହିଁଲେ
6: ଯିଏ ଚାହିଁଲେ ନ ଚାହିଁଲେ କିଛି ହେବାର ନାହିଁ ଆଉ ମୋ ତୁମ କଥା ଯାଅ
7: ୟେସ୍ ଭେରି ଗୁଡ୍ ଆଚ୍ଛା ଆପଣଙ୍କର ନାଁ
8: ଜିତେନ ମହାନ୍ତି ସାର୍ ଏମ୍ କମ୍ ପ୍ରଥମ ଶ୍ରେଣୀ
7: ଭେରି ଫାଇନ୍ ଭଲ କ୍ୟାରିୟର ରଖିଛ କେବେଠାରୁ ପାସ୍ କଲ
8: 3 ବର୍ଷ ହେବ
7: ଆଉ ଏପର୍ଯ୍ୟନ୍ତ ଚାକିରି ପାଇନ
8: ନା ସାର୍
7: ଆଚ୍ଛା ଚେଷ୍ଟା କଲେ ହୁଏତ ଏ ଚାକିରି ତୁମେ ପାଇପାରିବ ମିଷ୍ଟର ଜିତେନ ମହାନ୍ତି ଦରମା ଆକର୍ଷଣୀୟ ମାସକରେ 20,000 ଟଙ୍କା କମେଇବ ଗୁଡ଼ାଏ ପ୍ରତିପତ୍ତି ଏ ଲଟ୍ ଅଫ୍ ପ୍ରେଷ୍ଟିଜ୍ ବି ୟୁ ୱିଲ୍ ପ୍ରସ୍ପର ଇନ୍ ୟୋର ଲାଇଫ୍ ତୁମର ଏହି ଜୀବନ କ୍ରମେ ସୁନ୍ଦର ହେଇଯିବ
8: ମାନୁଛି ସାର୍
7: କିନ୍ତୁ ଏସବୁରେ ମୋର ଲାଭ
8: ମୁଁ ବୁଝିପାରିଲିନି ସାର୍
7: ଓହୋ ସବୁ କଥା ବୁଝିବାକୁ ପଡ଼େନି ମିଷ୍ଟର ଜିତେନ ମହାନ୍ତି ଚେଷ୍ଟା କଲେ ତୁମେ ଆପେ ଆପେ ବୁଝିଯିବ ଏ ଚାକିରି ପାଇଁ ତୁମେ ମୋତେ 10 ଲକ୍ଷ ଟଙ୍କା ଦେଇପାରିବ
8: ସାର୍ 10 ଲକ୍ଷ ଟଙ୍କା ଆପଣ ଏ କ'ଣ କହୁଛନ୍ତି ସାର୍
7: ଠିକ କହୁଛି ଚିନ୍ତା କର ତୁମେ ଟଙ୍କା ଚାହ ନା ଚାକିରି
8: ନା ନା ସାର୍ ଆପଣ ସେମିତି କରନ୍ତୁ ନାହିଁ ସାର୍ ମୋ ବାପା ବୋଉର ଗୁଡ଼ାଏ ଆଶା ଓ ବିଶ୍ୱାସ ନେଇ ମୁଁ ପାଠ ପଢ଼ିଛି ସେମାନେ
7: ଷ୍ଟପ୍ ଦିସ୍ ମିଷ୍ଟର ଜିତେନ ମହାନ୍ତି ତୁମେ ବର୍ତ୍ତମାନ ମୋ କେବିନ୍ରେ ଅଛ ଆଉ ଏଇଟା ଗୋଟିଏ ଇଣ୍ଟରଭ୍ୟୁ ତୁମ ଘର କଥାଟି ଶୁଣିବାକୁ ମୋର ସମୟ ନାହିଁ ତୁମେ ଆସିପାର
8: କିନ୍ତୁ ସାର୍ ମୋ ପାଖରେ ଏତେ ଟଙ୍କା ନାହିଁ ସାର୍
7: ଓ ତୁମେ ଏଠାରୁ ଯିବ ନା ମୁଁ ବହାଦୁରକୁ ଡାକିବି
8: ନା ନା ସାର୍ ମାତ୍ର 10 ଲକ୍ଷ ଟଙ୍କା ପାଇଁ ମୋତେ ନିରାଶ କରନ୍ତୁନି ସାର୍ ମୋତେ ଅତଳ ସମୁଦ୍ରକୁ ଠେଲି ଦିଅନ୍ତୁ ନାହିଁ ସାର୍ ଦୟାକରି ମୋତେ ମୋ ଦୁଃଖ ମୋ ପରିସ୍ଥିତିକୁ ବିଚାର କରନ୍ତୁ ସାର୍
7: ବହାଦୁର
9: ବହାଦୁର
8: ଛାଡ଼ନ୍ତୁ ମୋ ହାତ ଛାଡ଼ନ୍ତୁ ଛାଡ଼ନ୍ତୁ

0: ଏମାନଙ୍କ ଜୀବନ ମରୁଭୂମିର ଶୁଖିଲା ବାଲି ପରି ପଡ଼ି ରହିଲା ଅନେକ ଦିନ ପର୍ଯ୍ୟନ୍ତ। ଏମାନଙ୍କୁ କିଏ ଦେଖେଇବ ଆଲୋକର ପଥ? ଉପଯୁକ୍ତ ରାସ୍ତା କିଏ ଦେଖେଇବ? କିଏ କିଏ ଦେଖେଇବ?
1: ପାଇଗଲି, ପାଇଗଲି, ୟୁରେକା, ୟୁରେକା!
2: କଣ କାହାର
3: ବିପଦରେ ସାହା ହେବାକୁ କହିଥିଲା ସେଇ ସେଇ ବାଟୋଇକୁ?
2: ହଁ, ବାଟୋଇ,
3: ବାଟୋଇ,
2: ହଁ, ହେ ବାଟୋଇ, ଆସ ଆମ ପାଖକୁ, ଆସ,
3: ଆସ ବାଟୋଇ ଭାଇ, ଆସ ହେ, ଆସ ହେ ବାଟୋଇ ଭାଇ,
2: ଆସ।
4: ଆସିଲି ଭାଇ, ମୁଁ ତ ତୁମମାନଙ୍କ ପଛରେ ଥିଲି।
3: ଆମକୁ ପଥ ଦେଖାଅ ବାଟୋଇ, ରାସ୍ତା ଦେଖାଅ।
4: ବେଶ, ତୁମେମାନେ ରାମାୟଣ ଲେଖ।
3: ରାମାୟଣ?
4: ହଁ, ଗୋଟିଏ ନୂଆ ରାମାୟଣ, ଯାହାର ପ୍ରତ୍ୟେକ ପୃଷ୍ଠା ଆଉ ପ୍ରତ୍ୟେକ ଶବ୍ଦରେ ଥିବ ତୁମମାନଙ୍କ କାହାଣୀ, ଯୁବକ ଯୁବତୀମାନଙ୍କ କାହାଣୀ, ଅତ୍ୟାଚାର ଆଉ ଅତ୍ୟାଚାରିତର କାହାଣୀ, ରକ୍ତ ପିପାସୁ ଦାନବମାନଙ୍କ କାହାଣୀ, କ୍ଷମତାର ଅପପ୍ରୟୋଗ କରୁଥିବା ଯକ୍ଷମାନଙ୍କ କାହାଣୀ, ଲାଞ୍ଚ ଦେଇ ଚାକିରି ନ ପାଉଥିବା ବେକାରର କାହାଣୀ, ଯୌତୁକ ତାଡ଼ନାରେ ଆତ୍ମହତ୍ୟା କରୁଥିବା ନିରିଆ ଗୃହିଣୀର କାହାଣୀ, କୁହ ପାରିବ? ଏ ରାମାୟଣର ରଚନା ପାଇଁ ଏକ ନୂଆ ଲେଖନୀ ଅସ୍ତ୍ର ପ୍ରୟୋଗ କରିପାରିବ? ତାହେଲେ ତାହେଲେ ତମେ ସବୁ ବିପ୍ଳବ କର, ବିଦ୍ରୋହ କର, ସ୍ଲୋଗାନ ଦିଅ, ଏ ସୁପ୍ତ ଜନତାଙ୍କୁ ଜାଗ୍ରତ କର, ନିଜ ଜୀବନକୁ ମଣିଷ ପରି କର, କା ପୁରୁଷ ପରି ନୁହେଁ, ମୋ ସହ ତାଳ ମିଶାଇ ଚିତ୍କାର କରି କୁହ ଇନକଲାବ ଜିନ୍ଦାବାଦ।

ସୁଧୀବୃନ୍ଦ, ଏମାନେ ବିପ୍ଳବ କଲେ, ସ୍ଲୋଗାନ ଦେଲେ, ବିଦ୍ରୋହ କଲେ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ, ପିତାମାତାଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ, ଏକ ସରଳ ଜୀବନ ଧାରଣର ରୂପରେଖ ଗଢ଼ିବା ପାଇଁ।

ତାପରେ ମାନେ ତାପରେ ଏପରା କଣ୍ଢେଇମାନଙ୍କ କାହାଣୀ, ଏମିତି ଗୁଡ଼ାଏ କାହାଣୀ, କାହାଣୀ ପରେ କାହାଣୀ। କାହାଣୀ ତ ଗୋଟିଏ ନଦୀର ନା, ନା ତାର ଆରମ୍ଭ ଅଛି ନା ଶେଷ, ତେଣୁ ବୋଧେ କୌଣସି କାହାଣୀ କେବେ ସରେ ନାହିଁ। ଯେଉଁଠି ସରିବ ସେଇଠୁ ପୁଣି ଆରମ୍ଭ ହୁଏ। ଛାଡ଼ନ୍ତୁ, ମୋ କଣ୍ଢେଇମାନେ ନୀରବ ହୋଇଗଲେ ମୋ ଇସାରାରେ, କିନ୍ତୁ ସେମିତିଆ କଣ୍ଢେଇମାନଙ୍କୁ ଖେଳେଇବା ଭିତରେ ବି ମୁଁ ଗୋଟିଏ କଣ୍ଢେଇ ହୋଇ ସେମାନଙ୍କ ଇସାରାରେ ନାଚିଲି, ଖେଳିଲି, ହସିଲି, କାନ୍ଦିଲି, କିନ୍ତୁ କିନ୍ତୁ ମଣିଷ ଭଳି ମଣିଷଟିଏ ହୋଇପାରିଲିନି। ହେଲେ ସୁଧୀବୃନ୍ଦ, ଆପଣମାନେ କୁହନ୍ତୁ, ଆପଣମାନେ ମଣିଷ ପରି ମଣିଷ ହେବେ ନା କଣ୍ଢେଇ ହେବେ? ମଣିଷ ପରି ବଞ୍ଚିବେ ନା ସେଇ ଅଦୃଶ୍ୟ ହାତର ଇଙ୍ଗିତରେ ଆପଣଙ୍କ ମଣିଷ ପଣିଆ ହରାଇ ଦେଇ ପାଲଟିଯିବେ ଏକ କଣ୍ଢେଇ? ମୋ ଇସାରାରେ ଯେମିତି ଏ କଣ୍ଢେଇମାନେ ଚୁପ୍ ହୋଇଗଲେ, ସେମିତି ଅନ୍ୟାୟ ଅତ୍ୟାଚାର ସହି ଚୁପ୍ ରହିଯିବେ ନା ସ୍ୱର ଉତ୍ତୋଳନ କରିବେ? ଏହାର ସମାଧାନ ଆପଣମାନଙ୍କ ଉପରେ ନା ସୁଧୀବୃନ୍ଦ। ଶେଷରେ ପୁଣି କିଛି କହି ରଖେ, ମୁଁ ନିଶ୍ଚିତ, ମୋର ବିଶ୍ୱାସ, କଣ୍ଢେଇମାନେ ଚୁପ୍ ହୋଇଗଲେ ବୋଲି ଆପଣମାନେ ଚୁପ୍ ହେବେ ନାହିଁ। କହନ୍ତୁ କହନ୍ତୁ, ମୋ ସହ ସ୍ୱର ମିଶାଇ କୁହନ୍ତୁ, ଇନକିଲାବ।

ଶୁଣିଲେ ନାଟକ କଣ୍ଢେଇ ଖେଳ। ନାଟକଟିକୁ ରଚନା କରିଥିଲେ ଜଗଦୀଶ ଅଧିକାରୀ, ପ୍ରଯୋଜନା କଲେ ରଞ୍ଜନ କୁମାର ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତଟିରେ ଶିଳ୍ପୀ ହେଲେ

ମହମ୍ମଦ ରଫି ଗାଇଥିବା ଗୀତଟିକୁ ଶୁଣିଲେ ଅଭିଳାଷା କଥାଚିତ୍ରରୁ। ଗୀତ ରଚନା କରିଥିଲେ ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାହୁଲ ଦେବ ବର୍ମନ। ପରବର୍ତ୍ତୀ ଶିଳ୍ପୀ ଲତା ମଙ୍ଗେସ୍କର। ଗୀତିକାର ସାହିଲ, ସଙ୍ଗୀତ ରବି, କଥାଚିତ୍ର ଆଖେ।

ଆପକି ପରିଛାଇଆ ଏକଥା ଚିତ୍ରର ଗୀତଟିକୁ ଶୁଣନ୍ତୁ ଏଥର ଶିଳ୍ପୀ ମହମ୍ମଦ ରଫି ଗୀତିକାର ରାଜା ମେହେଦି ଅଲି ଖାନ ସଙ୍ଗୀତ ମଦନ ମୋହନ।

ଆଖରି ଖତ ଏଇ କଥା ଚିତ୍ରର ଗୀତଟିକୁ ଶୁଣନ୍ତୁ ଏଥର ଶିଳ୍ପୀ ଲତା ମଙ୍ଗେସ୍କର, ଗୀତିକାର କେଫି ଆଜମୀ, ସଙ୍ଗୀତ ଖୟାମ।

ଆଖରି ଖତ୍ ଏଇ କଥା ଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଥିଲେ ଲତା ମଙ୍ଗେସ୍କର। ଗୀତ ରଚନା କରିଥିଲେ ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଖୟାମ। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟିକୁ ଶୁଣିବା ପୂର୍ବରୁ ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟିଏ। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଚଳିତ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ଫୋନ୍ ଯୋଗେ ପ୍ରଶ୍ନ ପଚାରିପାରିବେ। ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଟିକା ଆମର କାଜେ କେତେ ଜରୁରୀ। ସୂଚନାଟି ଏତିକିରେ ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଆବାରା କଥାଚିତ୍ରରୁ। ଶିଳ୍ପୀ ମୁକେଶ, ଗୀତିକାର ଶୈଳେନ୍ଦ୍ର, ସଙ୍ଗୀତ

କିଶୋର କୁମାର ଗାଇଥିବା ଗୀତଟିକୁ ଶୁଣିଲେ ଆରାଧନା କଥାଚିତ୍ରରୁ। ଗୀତ ରଚନା କରିଥିଲେ ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍ଡି ବର୍ମନ। ଏଥର ଶିଳ୍ପୀମାନେ ହେଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି, ଗୀତିକାର ମଜରୁ, ସଙ୍ଗୀତ ଆର୍ଡି ବର୍ମନ। କଥାଚିତ୍ର ତିସ୍ରି ମଞ୍ଜିଲ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ। ଏହି କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଭାରତର ବିଶାଳ ମାନଚିତ୍ରରେ ଅସଂଖ୍ୟ ରଙ୍ଗରେ ଅଙ୍କାଯାଇଛି ଅନେକ ରାଜ୍ୟର ଚିତ୍ର। ପାହାଡ଼ରୁ ସମୁଦ୍ର, ନଦୀରୁ ମରୁଭୂମି, ପ୍ରକୃତି ଯେପରି ଭିନ୍ନ ଭିନ୍ନ ରୂପରେ ସଜେଇ ହୋଇଛି, ସେହିପରି ପ୍ରତ୍ୟେକ ରାଜ୍ୟର ରହିଛି ନିଜସ୍ୱ ଭାଷା, ସଂସ୍କୃତି ଓ ପରମ୍ପରା। ତଥାପି ଏହି ବିବିଧତା ଅନ୍ତରାଳରେ ଶୁଭୁଥାଏ ଗୋଟିଏ ହିଁ ସ୍ୱର, ଆମେ ଭାରତୀୟ।

ଗୋଟିଏ ଜନନୀର ସନ୍ତାନ, ଆମ ମଧ୍ୟରେ ଥାଇପାରେ ଭାଷାର ବିଭିନ୍ନତା, କଳା ସଂସ୍କୃତି ପରମ୍ପରା ବେଶଭୂଷାର ବିଭିନ୍ନତା, କିନ୍ତୁ ଯାହା ଆମକୁ ଗୋଟିଏ ମାଳାରେ ବାନ୍ଧି ରଖିଛି ତାହା ହେଉଛି ଆମର ଏକତା। ଏ ମାଟି କେବଳ ଏକ ଭୂଖଣ୍ଡ ନୁହେଁ, ଏ ମାଟି ହେଉଛି ଅନେକ ସ୍ୱରର ଏକ ସୁମଧୁର ସଙ୍ଗୀତ, ଅନେକ ରଙ୍ଗର ଏକ ଅପୂର୍ବ ଚିତ୍ରପଟ, ଅନେକ ସଂସ୍କୃତିର ଏକ ଅବିଚ୍ଛିନ୍ନ ମାଳା। କେଉଁଠି ଗଙ୍ଗାର ଧାରା, କେଉଁଠି ଗୋଦାବରୀର ଗତି, କେଉଁଠି ନୀଳାଚଳର ନୀଳ ଆକାଶ, ତ ପୁଣି କେଉଁଠି ହିମାଳୟର ଧବଳ ଶିଖର। ଏହି ଭିନ୍ନତା ମଧ୍ୟରେ ଏକତାର ସେତୁ ହେଉଛି ଆମର ଏ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ।

0: ଶ୍ରୋତାବନ୍ଧୁ, ଯେଉଁ ଦେଶର ଭାଷା ସାହିତ୍ୟ ଯେତେ ସମୃଦ୍ଧ ସେହି ଦେଶ ସେତେ ସମୃଦ୍ଧ ବୋଲି ଆମେ ସମସ୍ତେ ଜାଣିଛେ। ଭାରତର ସାହିତ୍ୟ ଭାରତକୁ କରିଛି ସମୃଦ୍ଧ। ଆମ ଦେଶ ଭାରତ ତାର ଧର୍ମ, କଳା, ସଂସ୍କୃତି, ସ୍ଥାପତ୍ୟ, ସାହିତ୍ୟ କ୍ଷେତ୍ରରେ ବେଶ୍ ଉତ୍କର୍ଷ ଲାଭ କରିଛି। ଦେଶ ବାହାରେ ମଧ୍ୟ ନିଜ ପରିଚୟକୁ କରିଛି ସୁଦୃଢ଼। ଆମ ଦେଶର ପୁରାତନ ରଚନାମାନ ତଥା ବେଦ, ଉପନିଷଦ, ପୁରାଣ, ଶାସ୍ତ୍ର ପଢ଼ିଲେ ଆମେ ବୁଝିପାରିବା ଆମ ଦେଶର ସାହିତ୍ୟ ଆଜିକାଲିର ନୁହେଁ, ଆବାହମାନ କାଳର। ତେବେ ଆମେ ମରାଠୀ ସାହିତ୍ୟକୁ ଅନୁଧ୍ୟାନ କଲେ ଜାଣିପାରିବା, ସ୍ୱାଧୀନତା ପରବର୍ତ୍ତୀ ସାହିତ୍ୟ କ୍ଷେତ୍ରରେ ଉନ୍ନତି ଘଟିବା ସହିତ ବହୁ ପ୍ରତିଷ୍ଠିତ ସାହିତ୍ୟ ସାହିତ୍ୟିକ ମଧ୍ୟ ସୃଷ୍ଟି ହୋଇଥିଲେ। ରଚନା କରିଥିଲେ ଅନେକ ଗଳ୍ପ, କବିତା, ଉପନ୍ୟାସ। ତେବେ ସେହି ସମ୍ପର୍କରେ ଆଜିର କାର୍ଯ୍ୟକ୍ରମରେ ଶୁଣିବା ଆଲୋଚନା, ସ୍ୱାଧୀନତା ପରବର୍ତ୍ତୀ ମରାଠୀ ସାହିତ୍ୟ। ଏହି ବିଷୟରେ ଆଲୋଚନା କରିଛନ୍ତି ଡକ୍ଟର ଚିନ୍ମୟୀ ମହାପାତ୍ର।
1: ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ କରି ମରାଠୀ ସାହିତ୍ୟର ଧାରା ଅନେକ ଶତାବ୍ଦୀର ପାହାଚ ଡେଇଁ ନବଯୁଗ ଆଡ଼କୁ ଅଗ୍ରସର ହୋଇଛି। ପ୍ରାଚୀନ ସନ୍ଥମାନଙ୍କର ଭକ୍ତିଭାବାଶ୍ରିତ ରଚନା, ପରେ ପରେ ଆଖ୍ୟାନ କାବ୍ୟର ଧାରା, ଶିବାଜୀ ମହାରାଜ ଓ ପେଶବାମାନଙ୍କ ରାଜତ୍ୱରେ ବିକଶିତ ଗଦ୍ୟ ସାହିତ୍ୟ, ବ୍ରିଟିଶ ଶାସନ କାଳରେ ପାଶ୍ଚାତ୍ୟ ପ୍ରଭାବ ହେତୁ ବିଭିନ୍ନ ନୂତନ ସାହିତ୍ୟିକ ବିଭାଗର ବିକାଶ, ସ୍ୱାଧୀନତା ପରେ ନିରଙ୍କୁଶ ଭାବପ୍ରକାଶର ସୁଯୋଗରେ ଉତ୍ତରୋତ୍ତର ବିକାଶ ଲାଭ କରିଛି। ପ୍ରାକ୍ ସ୍ୱାଧୀନତା କାଳର କେତେଜଣ ସାହିତ୍ୟ ସ୍ରଷ୍ଟା ସ୍ୱାଧୀନତା ପରବର୍ତ୍ତୀ କାଳରେ ମଧ୍ୟ ଅଗ୍ରଣୀ ଭାବେ ପରିଗଣିତ ହୋଇଛନ୍ତି ଓ ପରବର୍ତ୍ତୀ ଅନେକ କବିଙ୍କର ମୌଳିକତା ମରାଠୀ କାବ୍ୟ କବିତାର ଭାବବସ୍ତୁ ଓ ଶୈଳୀକୁ ନୂତନ ଶୃଙ୍ଖଳା ଦେଇଛି। ଅନିଲଙ୍କର ପର୍ତେହୁଆ ଓ ସାଙ୍ଗାତି, ଏନ୍ ଜି ଦେଶପାଣ୍ଡେଙ୍କ ସିଲ୍, ବିବି ବର୍କରଙ୍କ ଦୁଧସାଗର ଓ ଚିତ୍ରବୀଣା ସେ ସମୟରେ ଉତ୍କୃଷ୍ଟ କବିତାର ନିଦର୍ଶନ ହୋଇଥିଲା। 1947ରେ ଭାରତ ସ୍ୱାଧୀନ ହେଲା ବେଳକୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିଣାମରେ ସାହିତ୍ୟ ପ୍ରତି ନୂତନ ଆଭିମୁଖ୍ୟ ମୁଣ୍ଡ ଟେକିଥିଲା। ପ୍ରଥମେ କବିତା ଓ ପରେ ପରେ କଥା ସାହିତ୍ୟରେ ନବସାହିତ୍ୟ ଆନ୍ଦୋଳନର ସୂତ୍ରପାତ ହେଲା। ନବକାବ୍ୟ ଓ ନବକଥା ଧାରାର ପ୍ରସାର ହେବାକୁ ଲାଗିଲା। ନବକାବ୍ୟ ଧାରାରେ 1947ରେ ପ୍ରକାଶିତ ବାଲ ସୀତାରାମ ମାର୍ଢେକରଙ୍କ କାହିଁ କବିତା ପୁସ୍ତକ ସାହିତ୍ୟ କ୍ଷେତ୍ରରେ ଝଡ଼ ସୃଷ୍ଟି କରିଥିଲା। ପୁଣି 1951ରେ ତାଙ୍କର ଆଣଖି କାହି କବିତାରେ ମଣିଷର ଦୁଃଖ ଦୁର୍ଭୋଗ ଭିତରେ ଆଧ୍ୟାତ୍ମିକ ଅନ୍ୱେଷାର ସ୍ୱର ପ୍ରକାଶ ପାଇଲା। ମାତ୍ର ତାଙ୍କର ସମସାମୟିକ ପିଏସ୍ ରେଗେଙ୍କ କବିତା ବ୍ୟକ୍ତିଗତ ଭାବନା ଓ ପ୍ରେମ ପ୍ରଣୟକୁ ଆଧାର କରିଥିଲେ ହେଁ ଭାଷାର ଲାଳିତ୍ୟ ତାହାକୁ କଳାତ୍ମକ କରିଥିଲା। 1954ରେ ବିନାୟକ ଗୋବିନ୍ଦ କରନ୍ଦିକରଙ୍କ ମୃଦୁଗନ୍ଧାରେ ସମାଜବାଦୀ ସ୍ଫୋରଣ ଘଟିଥିଲେ ହେଁ ପରେ ଧ୍ରୁପଦ, ବିରୂପିକା, ଜାତକ ଆଦିରେ ବିଷୟ ଓ ଶୈଳୀର ବିବିଧତା ତାଙ୍କୁ ଅଗ୍ରଣୀ କବି ଭାବେ ପରିଗଣିତ କରାଇଲା ଓ 2003ରେ ସେ ଜ୍ଞାନପୀଠ ପୁରସ୍କାର ଲାଭ କଲେ। ବସନ୍ତ ବାପଟଙ୍କ ବିଜଲି ଓ ସେତୁ ସଂକଳନର ପ୍ରଣୟ ଚେତନା ଓ ଛନ୍ଦ ମାଧୁର୍ଯ୍ୟ, ଶରତ ଚନ୍ଦ୍ର ମୁକ୍ତିବୋଧଙ୍କ ପ୍ରଗତିବାଦୀ ରାଜନୈତିକ ଚେତନା, ମଙ୍ଗେଶ ପାଡ଼ଗାଓକରଙ୍କ କବିତାରେ ନାନା ନୂତନ ଭାବଧାରା, ସଦାନନ୍ଦ ରେଗେଙ୍କ କବିତାରେ

ବୁଦ୍ଧିବାଦିତା, ଆତ୍ମଗରିମା ଓ ବାଗ୍ଧାରାର ପ୍ରୟୋଗ ମରାଠୀ କବିତାରେ ଅନେକ ସ୍ୱାଦର ସଞ୍ଚାର କରିଥିଲା। କବୟିତ୍ରୀ ଇନ୍ଦିରା ସନ୍ତଙ୍କ କ୍ରମ ପରିପକ୍ ସର୍ଜନ ପ୍ରତିଭା, ସୂକ୍ଷ୍ମ ସମ୍ବେଦନା ସହିତ ସରଳ ସୁସ୍ପଷ୍ଟ ବାଗ୍ବିନ୍ୟାସରେ ପୂର୍ଣ୍ଣ ମୃଗଜଳ ତାଙ୍କର ଏକ ଉତ୍କୃଷ୍ଟ ସୃଷ୍ଟି। ସଞ୍ଜୀବନୀ ମରାଠେ, ପଦ୍ମା ଗୋଳେ, ଶାନ୍ତା ଶେଳକେ ପ୍ରମୁଖଙ୍କ ନାମ ଏଠାରେ ସ୍ମରଣୀୟ। ବିଂଶ ଶତାବ୍ଦୀର ଷଷ୍ଠରୁ ଅଷ୍ଟମ ଦଶକ ମଧ୍ୟରେ ମୁଣ୍ଡ ଟେକିଥିବା ଲିଟିଲ୍ ମେଗାଜିନ୍ ମୁଭମେଣ୍ଟ

ଆଦିବାସୀ ପରବ ବାଲଚନ୍ଦ୍ର ନେମାଡେ ବସନ୍ତ ଆବାଜୀ ହୋକେ ପ୍ରଭୃତିଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ। ବିଂଶ ଶତକର ଶେଷ ଭାଗରେ ଉଦାରୀକରଣ, ଜଗତୀକରଣ, ଘରୋଇକରଣର ପ୍ରଭାବରେ ଅର୍ଥନୀତି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଲା। ପୁଣି ପ୍ରଯୁକ୍ତି ବିଜ୍ଞାନ, ଦୂରଭାଷ ଓ ଦୂରଦର୍ଶନ ତଥା ଡିଜିଟାଲ ରିଭଲ୍ୟୁସନର ପ୍ରଭାବରେ ସମାଜ ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଦେଲା। ମହାରାଷ୍ଟ୍ରର ଜନଜୀବନ ସହିତ ସାହିତ୍ୟ ମଧ୍ୟ ନୂଆ ମୋଡ଼ ନେଲା। ଏହି ନୂତନ ପର୍ଯ୍ୟାୟରେ ମାନ୍ୟା ଯୋଶୀ, ମଙ୍ଗେଶ ନାରାୟଣ ରାଓ କାଲୋଏ, ହେମନ୍ତ ଦିବତେ, ସଞ୍ଜୀବ ଖାଣ୍ଡେକର, ସଲିଲ ୱାଘ, ସଚିନ କେଟକର, ଭୁଜଙ୍ଗ ମେସରାମ, କବିତା ମହାଜନ, ମଲ୍ଲିକା ଅମର ଶେଖ ପ୍ରମୁଖଙ୍କ କବିତାରେ ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନ ସହ ତାଳ ଦେଇ ନୂତନ ଭାବ ସମ୍ବେଦନା ପ୍ରକାଶ ପାଇଲା। ଏକବିଂଶ ଶତକରେ କବିତା କ୍ଷେତ୍ରରେ ନୂତନ ଭାବଭାବନା ଓ ଶକ୍ତିମତ୍ତା ବିଶେଷ ଭାବେ ପରିଲକ୍ଷିତ ହୋଇଛି। ସାଂସ୍କୃତିକ ବିବିଧତାର ମିଶ୍ରଣ ଓ ଅବିରାମ ଗତିଶୀଳତା ଜନିତ ଜଟିଳ ଅବସ୍ଥାର ପ୍ରତିଫଳନ ଏଥିରେ ରହିଛି। ଏ ସମୟରେ ପ୍ରକାଶିତ ବିଭିନ୍ନ ପତ୍ରିକାର ବିଭିନ୍ନ ବିଶେଷାଙ୍କ ଏସବୁର ସଂକେତ ବହନ କରିଛନ୍ତି। ଏ କାଳରେ ପ୍ରକାଶିତ ଅନେକ ନୂତନ ପତ୍ରପତ୍ରିକା ଅଜିତ ଅଭଙ୍ଗ, ଓଙ୍କାର କୁଲକର୍ଣ୍ଣୀ, ପ୍ରଣବ ସଖଦେବ, ସତ୍ୟପାଲ ସିଂ ରାଜପୁତ ଆଦି ନୂଆ ପିଢ଼ିର କବିଙ୍କୁ ବରିଷ୍ଠ କବିମାନଙ୍କ ସହିତ ପାଦକୁ ପାଦ ମିଳାଇ ଅଗ୍ରସର ହେବାର ସୁଯୋଗ ଦେଇଛନ୍ତି। ସ୍ୱାଧୀନତା ପରବର୍ତ୍ତୀ ମରାଠୀ ଉପନ୍ୟାସ କ୍ଷେତ୍ରରେ ଗୋପାଳ ନୀଳକଣ୍ଠ ଦାଣ୍ଡେକର ଏକ ଉଲ୍ଲେଖଯୋଗ୍ୟ ନାମ। ସିତୁ, ପଢ଼ଘଉଲି, ଆମ୍ଭି ଭାଗିରଥା ଚେ ପୁତ୍ର, କୁଣା ଏକାଚି ଭ୍ରମଣଗାଥା, ପବନ କଥା ଚା ଧୋଣ୍ଡି, ୱାଘାରୁ ଆଦି ଅନେକ ଉପନ୍ୟାସର ଭାବପୂର୍ଣ୍ଣ କଥାବସ୍ତୁ ଓ କଥିତ ଭାଷା ସହିତ ପ୍ରାଚୀନ ଉଦ୍ଧୃତିର ସମାବେଶ ତାଙ୍କ ଲୋକପ୍ରିୟତାର କାରଣ। ବିଏସ୍ ମାଢେକରଙ୍କ ପାଣି ଗ୍ରାମ୍ୟ ଜୀବନର ପୁନର୍ଗଠନର ବାର୍ତ୍ତା ଦେଇଥିଲା। ପଦ୍ମଶ୍ରୀ ବସନ୍ତ କାଣ୍ଟେକରଙ୍କ ଘର, ପଙ୍ଖ, ପୋର୍ଖା ଆଦି ଉପନ୍ୟାସର କାହାଣୀ ଅତି ଉତ୍ତମ। ଗଙ୍ଗାଧର ଗାଡ଼ଗିଲଙ୍କ ଲିଲି ଚେ ଫୁଲ ତଥା ଏସ୍ ଏନ୍ ପେଣ୍ଡସେଙ୍କ ଏଲଗାର, ଗାରିମ୍ବିଚା ବାପୁ, ହାତ୍ୟା, କଲନ୍ଦର ଆଦି ଆଞ୍ଚଳିକତାର ସୌରଭରେ ସୁରଭିତ ଉପନ୍ୟାସ ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ। ଟୁକାରାମ ଭାଉରାଓ ବା ଆନ୍ନା ଭାଉ ସାଠେଙ୍କ ଫକିରାରେ ଗ୍ରାମର ଅତ୍ୟାଚାରୀ ଶୋଷକ ଗୋଷ୍ଠୀ ତଥା ବ୍ରିଟିଶ ସରକାରଙ୍କ ସହ ଲଢ଼ି ଫାଶୀ ପାଇଥିବା ଗୋଟିଏ ଚରିତ୍ରର ଜୀବନ କଥା ଚିତ୍ରିତ ହୋଇଛି। ମରାଠୀ ଉପନ୍ୟାସ ସାହିତ୍ୟ କ୍ଷେତ୍ରରେ ନାରୀବାଦୀ ଚେତନାର ସ୍ୱର ଶୁଣାଇଥିବା ବିଭାବରୀ ଶିରୁରକରଙ୍କ ସର୍ବୋତ୍କୃଷ୍ଟ ଉପନ୍ୟାସ ବାଲିରେ ଅପରାଧୀ ଜନଜାତିଙ୍କ ବନ୍ଦୋବସ୍ତ ଶିବିରର ଅବସ୍ଥା ଚିତ୍ରିତ ହୋଇଛି। ପଦ୍ମଭୂଷଣ ବିଷ୍ଣୁ ଶାଖାରାମ ଖାଣ୍ଡେକର ଯଜାତି ଉପନ୍ୟାସ ପାଇଁ 1960ରେ ମହାରାଷ୍ଟ୍ର ଷ୍ଟେଟ ଆୱାର୍ଡ ଓ ସାହିତ୍ୟ ଏକାଡେମୀ ପୁରସ୍କାର, ପୁଣି 1974ରେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ। ପଦ୍ମଶ୍ରୀ ରଣଜିତ ଦେଶାଇ ବାରି, ରାଧେୟ, ଶେଖର, କାଞ୍ଚନ ମୃଗ, ରାଜା ରବିବର୍ମା ଆଦି ଅନେକ ଉପନ୍ୟାସର ରଚୟିତା ହେଲେ ହେଁ ସ୍ୱାମୀ ଓ ଶ୍ରୀମାନ ଯୋଗୀ ତାଙ୍କର ଶ୍ରେଷ୍ଠ ରଚନା। ଜ୍ଞାନପୀଠ ବିଜେତା ପଦ୍ମଶ୍ରୀ ବସନ୍ତ ପୁରୁଷୋତ୍ତମ କାଲେଙ୍କର ମରାଠୀ ଉପନ୍ୟାସ ସାହିତ୍ୟ ପାଇଁ ଉଲ୍ଲେଖନୀୟ ଅବଦାନ ରହିଛି। ଭାଉ ପାଠ୍ୟ ଭାବେ ଜଣାଶୁଣା ପ୍ରଭାକର ନାରାୟଣ ପାଠ୍ୟ ମହାରାଷ୍ଟ୍ରର ଜଣେ ଆଗଧାଡ଼ିର ସାହିତ୍ୟିକ। ସେ ବୈତାକବାଡ଼ି ଉପନ୍ୟାସ ପାଇଁ ମହାରାଷ୍ଟ୍ର ଷ୍ଟେଟ ଆୱାର୍ଡ ଓ ବାରିଷ୍ଟର ଅନିରୁଦ୍ଧ ଧୋପେଶ୍ୱରକର ପାଇଁ ଲଳିତ ଆୱାର୍ଡ ପାଇଛନ୍ତି। ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ସୁପରିଚିତ ଅରୁଣ ସାଧୁ ସିଂହାସନ ଓ ମୁମ୍ବାଇ ଦିନାଙ୍କ ପାଇଁ ବେଶ ସୁଖ୍ୟାତ। ଶିବାଜୀ ସାୱନ୍ତ ଶ୍ରୀକୃଷ୍ଣଙ୍କ ବିଷୟରେ ଯୁଗନ୍ଧର ଉପନ୍ୟାସ ରଚନା କରି ସାହିତ୍ୟ ଏକାଡେମୀ ପୁରସ୍କାର ଓ କର୍ଣ୍ଣଙ୍କ ବିଷୟରେ ମୃତ୍ୟୁଞ୍ଜୟ ଉପନ୍ୟାସ ଲେଖି 1994ରେ ମୂର୍ତ୍ତିଦେବୀ ପୁରସ୍କାର ଲାଭ କରିଛନ୍ତି। ଛାବା, କାବାଦାସେ, କାଞ୍ଚନକର୍ଣ୍ଣ, ଲଢ଼ାଟ, ଆସିମାଣେ ଆସେ ନମୁନେ ଆଦି ତାଙ୍କର ଅନ୍ୟାନ୍ୟ ସୃଷ୍ଟି। ଲକ୍ଷ୍ମଣ ମାରୁତି ଗାଇକୱାଡ ନିଜର ଅନୁଭୂତି ଆଧାରିତ ଉପନ୍ୟାସ ଉଚ୍ଚଲାୟ ପାଇଁ ଏକାଧିକ ସମ୍ମାନଜନକ ପୁରସ୍କାର ତଥା ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କରିଛନ୍ତି। ବାଲଚନ୍ଦ୍ର

ଏଥର ଶୁଣନ୍ତୁ ଗୋଟିଏ ଡୋଗ୍ରି ଲୋକଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଯତୀନ୍ଦର କୌର ଏବଂ ସାଥୀମାନେ।

0: ମାହୁ ପୋକ ଏବଂ ପତ୍ର କୁଞ୍ଚନ ରୋଗ ଦେଖାଯାଇପାରେ। ଏଥିପାଇଁ ନିୟମିତ ନିରୀକ୍ଷଣ ଏବଂ ଉପଯୁକ୍ତ ନିରୀକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ରୋପଣର ପ୍ରାୟ 70-90 ଦିନ ପରେ ଟମାଟୋ ଅମଳ ଆରମ୍ଭ ହୁଏ। ପାଚିଲା ଏବଂ ସୁସ୍ଥ ଫଳଗୁଡ଼ିକୁ ସଂଗ୍ରହ କରାଯାଇଥାଏ। ଭଲ ପରିଚର୍ଯ୍ୟା କଲେ ଟମାଟୋ ଚାଷରୁ ଅଧିକ ଉତ୍ପାଦନ ଆଉ ଲାଭ ମିଳିଥାଏ। ଆଧୁନିକ କୃଷି ପଦ୍ଧତି ଅନୁସରଣ କରି ଟମାଟୋ ଚାଷ କଲେ ଚାଷୀମାନେ ଭଲ ଆୟ ପାଇପାରିବେ ଏବଂ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିବେ। ଟମାଟୋ ଆମ ଦୈନନ୍ଦିନ ଖାଦ୍ୟର ଏକ ଅବିଚ୍ଛିନ୍ନ ଅଂଶ। ଏହାକୁ ଆମେ ତରକାରୀ, ସାଲାଡ଼, ସୁପ୍, ସସ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। ଟମାଟୋରେ ଭିଟାମିନ୍ ଏ, ଭିଟାମିନ୍ ସି, ପଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ। ଟମାଟୋ ଚାଷ ଏକ ପୌଷ୍ଟିକ, ଉପଯୁକ୍ତ, ଲାଭଦାୟକ କୃଷି କାର୍ଯ୍ୟ। ଏହା ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ଲୋକମାନଙ୍କର ପୋଷଣ ଚାହିଦା ପୂରଣ କରି ଦେଶର କୃଷି ଅର୍ଥନୀତିର ଉନ୍ନତିରେ ସହାୟକ ହୋଇଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ତା ସହିତ ହୃଦୟ ଓ ଚର୍ମର ସ୍ୱାସ୍ଥ୍ୟ ରକ୍ଷାରେ ସାହାଯ୍ୟ କରେ। ସେଥିପାଇଁ ଟମାଟୋକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ଗଣାଯାଇଥାଏ।
1: ଟମାଟୋ ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଶୋର ଭାରତୀ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ମିନତୀ ରାଣୀ ନନ୍ଦ।

ପିଲାଇ, ବିଦ୍ୟାଳୟ ହେଉଛି ଏପରି ଏକ ସ୍ଥାନ ଯେଉଁଠି ତୁମ ଭଳି ପିଲାମାନେ ନିଜକୁ ଗଠନ କରନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ସେଥିରେ ସହଯୋଗ କରନ୍ତି। ଭଲ ଚରିତ୍ର ଗଠନ, ସମୟାନୁବର୍ତ୍ତିତା, ଶୃଙ୍ଖଳା ରକ୍ଷା, ସତ୍ ବଚନର ଅଭ୍ୟାସ, ସାହାଯ୍ୟ, ପରୋପକାର ଭଳି ଅନେକ ଭଲ ଭଲ ଗୁଣ ଶିଖାଇଥାନ୍ତି। ବିଦ୍ୟାରମ୍ଭ କରି ବିଦ୍ୟା ଶେଷ ହୁଏ। ଭଲ ଚାକିରି କରନ୍ତି ପିଲାଇ, ପୁଣି ଭଲ ମଣିଷ ବି ହୁଅନ୍ତି। ପିଲାଇ ଅନ୍ୟର ମନରେ ଆନନ୍ଦ ଦେବା, ଅନ୍ୟକୁ ସାହାଯ୍ୟ କରି ନିଜେ ଖୁସି ହେବା, ଏହାର ଅନୁଭୂତି ହିଁ ସ୍ୱତନ୍ତ୍ର। ଏଣୁ ପିଲାଇ ସବୁବେଳେ ଭଲ କରିବା ଉଚିତ। ଏଇତକ ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

ସେଥିପାଇଁ ଖେଳ ଖେଳିବା ପ୍ରତ୍ୟେକ ପିଲାଙ୍କ ପାଇଁ ଖୁବ୍ ଜରୁରୀ। ଖେଳ ଦ୍ୱାରା ମନ ଓ ଶରୀର ଭଲ ରହେ। ନିଜ ଅଞ୍ଚଳରୁ ଖେଳର ଅଭ୍ୟାସ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିବାରେ ସାହାଯ୍ୟ କରିଥାଏ। ଭଲ ଖେଳାଳିଟି ଖୁବ୍ ସହଜରେ ଆଗକୁ ଆଗକୁ ବଢ଼ିଥାଏ। ପିଲାଇ, ତୁମେମାନେ କ'ଣ ସବୁ ଖେଳ ଖେଳିଥାଅ କହିଲ? ହଁ, ଖୋଖୋ, କବାଡ଼ି, ଫୁଟବଲ, ଭଲିବଲ, ହକି, କ୍ରିକେଟ, ଏମିତି କେତେ ଖେଳ ରହିଛି। ୟା ଭିତରେ କାହାର କେଉଁ ଖେଳ ଅଧିକ ପ୍ରିୟ ଥିବ? ଭିନ୍ନ ଭିନ୍ନ ଖେଳ ପାଇଁ ଭିନ୍ନ ଭିନ୍ନ ନିୟମ ମଧ୍ୟ ରହିଛି। ପିଲାଇ, ଆଜି ଚାଲ କ୍ରିକେଟକୁ ନେଇ ନାଟିକାଟିଏ ଶୁଣିବା। ତୁମ ପାଇଁ ନାଟିକାଟିକୁ ନେଇ ଆସୁଛନ୍ତି ତ୍ରିରଙ୍ଗା ସାଂସ୍କୃତିକ ପ୍ରତିଷ୍ଠାନ କଟକର ଛାତ୍ରଛାତ୍ରୀମାନେ। ତାହେଲେ ଚାଲ ଶୁଣିବା ନାଟକ କ୍ରିକେଟ।

0: ଦେଇ ମା, ମତେ ମରଣ ହଉନି। ଦେଇ ଆଜି ଚା ଖାଇବନି ନା କଣ ମା?
1: ପୃଥିବୀର ବାୟୁମଣ୍ଡଳ ଅନେକ ପ୍ରକାର ଗ୍ୟାସୀୟ ପଦାର୍ଥର ସମଷ୍ଟିରେ ପରିପୂର୍ଣ୍ଣ। ଆଚ୍ଛା, ଏହି ବାୟୁକୁ ସାଇକେଲ ଟାୟାର ମଧ୍ୟରେ ଥିବା ରବର ଟ୍ୟୁବରେ ଭର୍ତ୍ତି କରି ଟାୟାରଟିକୁ ଫୁଲାଇ ରଖିଲେ ସାଇକେଲଟି ଭଲ ଗଡ଼େ। ଭଲ ଗଡ଼େ ନା ଢୋ ହେଇଯିବ। ଟାୟାର ମଧ୍ୟସ୍ଥ ଟ୍ୟୁବ ଭିତରେ ଥିବା ବାୟୁର ଚାପ ଯୋଗୁଁ ଏହା ସମ୍ଭବ ହୁଏ। ଆଚ୍ଛା ଆଚ୍ଛା,
0: ଦେଇ ମୋ କଥା କଣ ଶୁଭୁନି? ଚା ପରା ଥଣ୍ଡା ହୋଇଗଲା।
1: ବୁଝିଲୁ ଦିନା, ଚା ଖାଇବାଟା ବଡ଼ ନା ପରୀକ୍ଷାଟା ବଡ଼? ମୁଣ୍ଡ ଉପରେ ପରୀକ୍ଷା, ଚା ଖାଇବାକୁ କଣ ସମୟ ମିଳୁଛି?
0: ମତେ ମରଣ ହଉନି। ହଉ ହଉ, ଖୋଲ, ଯାହା ତ ପଢୁଛ। ଯୁକ୍ତ ଦୁଇରେ ଦି ବର୍ଷ ଗରମ ମାରି ସାରିଲଣି ବାବୁ, ଆମର ଟଙ୍କା ଗଣିବାରେ ବ୍ୟସ୍ତ। ଏଇ ତ ଘର ଭିତରେ ଖଟ ଖଟ କଣ ଗୋଟା ଶୁଭୁଥିଲା, ପଢୁଥିଲ କେତେବେଳେ ବା?
1: ତୁ ବୁଝିପାରିବୁନି ଦିନା, କଟକ ସହରରେ ଏ ମଶା ଗୁଡେ ଏତେ ପ୍ରବଳ ହେଲେଣି ଯେ ଶାନ୍ତିରେ ଟିକେ ମଣିଷ ବସି ପଢିପାରୁନି ପା।
0: ମତେ ମରଣ ହଉନି, ମତେ ତୁମେ ଲୁଚେଇ ପାରିବ? ମୁଁ ପରା ସବୁ ଦେଖିଛି। ବା ହାତରେ ସେ ଖେଳ ପଟାଟା, ଆଉ ଡାଣ ହାତରେ ସେ ଖାତାଟା ଧରି ଫଟକୁ ଅନେଇ ବଲ ଗଡ଼ାଉଥିଲ।
1: ଦିନା, ବହୁତ ବଡି ବଡି କଥା କହୁଛୁ। ମୋ ପାଠପଢାଟା ଏ ଘରର କାହାରି ଆଖିରେ ଦେଖାଯାଉନି। ମୋର ରେଜଲ୍ଟ ଖରାପ କରିବା ପାଇଁ ସମସ୍ତଙ୍କର ଚକ୍ରାନ୍ତ।
0: ମଲା ମଲା ମଲା, ମତେ ମରଣ ହଉନି, ପାଠ ପଢିବା ପାଇଁ ସେ କାଠ ପଟାଟା କଣ ଦରକାର ବା?
1: ବୁଝିଲ ଦିନବନ୍ଧୁ, ମିଛରେ କଣ ତୁମେ ଘରର ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ ଲାଭ କରିଛ? ଆରେ ତୋର ଏଜୁକେସନ କେତେ? ତୁ ଏ ଗଭୀର କଥା କୁଆଡୁ ବୁଝିବୁ?
0: ହଁ ମା, ମୁଁ ବୁଝିଛି। ତୁମେ ସେ ଘରେ କ୍ରିକେଟ ଖେଳୁଥିଲ।
1: ଏ କଣ କହିଲୁ, କ୍ରିକେଟ ନା କର୍କଟ ମାନେ କ୍ୟାନ୍ସର?
0: ହଁ, ସେଇଆ ନୁହେଁ ଆଉ କଣ। ସେ ଖେଳଟା ପରା କାନସିରି ବେମାରୀ ପରି ଚାରିଆଡେ ମାଡିଗଲାଣି। ତୁମଠି ବି ସେଇ ରୋଗ?
1: ଦିନା, ନାଇଁ ନାଇଁ, ଆଗକୁ ଜାନା କହୁଛି, ସେ ରୋଗ ନୁହେଁ, ଶକ୍ତି, ଶକ୍ତିମାନର ଶକ୍ତି। ବୁଝିଲୁ ଦିନା, ହାତରେ ସେ ବ୍ୟାଟଟା ଧରି ଓ ନୋଟ ଖାତାଟା ଦେଖିନେଲେ ସବୁ ପାଠ ତ ଫେବିକଲ ଲାଗିଲା ପରି ମୋ ମନ ଭିତରେ ଲାଗିଯାଉଛି।
0: ମତେ ମରଣ ହଉନି, ଆଉ ମୁଁ ଯାହା ଦେଖିଲି
1: ତତେ ମରଣ ହେଇଯିବା ଉଚିତ। ବୁଝିଲୁ ଦିନା, ତୁ ଦେଖିଛୁ ଭୁଲ, ବୁଝିଲୁ ରଙ୍ଗ। ତାପରେ କ୍ରିକେଟ ଖେଳଟା ବି ଏମିତି ସେମିତି ଖେଳ ନୁହେଁ। ପ୍ରଧାନମନ୍ତ୍ରୀଙ୍କୁ କେତେ ଜଣ ଜାଣିଛନ୍ତି ମତେ କହିଲୁ? କିନ୍ତୁ ସଚିନ, ଧୋନି, କୁମ୍ବଲେ, ଗାଙ୍ଗୁଲି, କପିଲ, ରଣତୁଙ୍ଗା, ସେହବାଗ, ଏମାନଙ୍କୁ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି। ଆଜିକାଲି ସବୁଠାରୁ ଲାଭଜନକ ଖେଳ ହେଲା କ୍ରିକେଟ। ଥରେ କ୍ରିକେଟ ଖେଳରେ ପଶିଗଲେ ଆଉ କ୍ରିକେଟ ବୋର୍ଡର ଶୁଭ ଦୃଷ୍ଟି ପଡ଼ିଗଲେ ଓହ, ଭାଗ୍ୟ ପୁରା ବଦଳି ଯିବ, ପୁରା ଲାଲେ ଲାଲ। ଟିଭି, ରେଡିଓ ସବୁଥିରେ ତୁମ ମୁହଁ ଆଉ କଣ୍ଠ ନାଚି ଉଠିବ। ଇଣ୍ଟରଭ୍ୟୁ ନେବାକୁ କାହୁଁ କାହୁଁ ଲୋକ ପହଞ୍ଚିଯିବେ। ଟି ବିଜ୍ଞାପନ ପାଇଁ ଘନ ଘନ ଅନେକ ଅଫର ଆସିବ।

0: ବାବୁ ଆଉ ତୁମ ପାଇଁ ବର ଖୋଜିବେନି ବା, ବର ତ ତୁମକୁ ଖୋଜି ବୁଲିବ।
1: ତୋର ଖାଲି ସେ ବାହାଘର କଥା ଶୁଣ, ଆମ ଏ ଓଡ଼ିଶାଟା ବହୁତ ପଛୁଆ ରାଜ୍ୟ ହୋଇଥିବାରୁ ମହିଳା କ୍ରିକେଟ ଟିମ୍ଟା ଷ୍ଟ୍ରଙ୍ଗ ହେଇପାରିନି। ମୋ ଲକ୍ଷ୍ୟ ଓଡ଼ିଶାରେ ମୁଁ ଗୋଟିଏ ଷ୍ଟ୍ରଙ୍ଗ ମହିଳା କ୍ରିକେଟ ଟିମ୍ ଗଠନ କରିବି।
0: କିଛି କରିପାରିବୁନି।
1: ତୁମର ପୁଣି କଣ ହେଲା ଲିଟିଲ ହିରୋ?
0: ହବ ଆଉ କଣ, ତେନ୍ଦୁଲକର ଆଜି ଜିରୋରେ ଆଉଟ। ସେଥିପାଇଁ ମନଟା ଆଜି ଭଲ ଲାଗୁନି। ମତେ ମରଣ ହଉନି, ତୁମେ ବି ସାନ ବାବୁ ସେଇଥିରେ ପାଗଳ। ସ୍କୁଲରୁ ଆସି ଖିଆ ନାହିଁ ପିଆ ନାହିଁ, ଖାଲି ସେଇ ନୁଛୁଣା ଖେଳ କଥା। ଆର ମାସରେ ମାସିକିଆ ଫଳ ବାହାରିବା ଦିନ ତ ଏତିକି ଭାଙ୍ଗି ପଡ଼ିନଥିଲ, ସେଥିରେ ତ ଫେଲ
2: ହୋଇଯିବ।
0: ହଉ, ବାବୁଙ୍କର ଅଫିସରୁ ଆସିବା ସମୟ ହୋଇଗଲାଣି, ଏ ଚରଚା ଛାଡ଼ି ଚା ଜଳଖିଆ ଖାଇବ ଆସ, ପାଠ ପଢ଼ିବା ଡେରି ହୋଇଯିବ।
1: ତୁ ଗୋଟାଏ ନିତାନ୍ତ ବେରସିକ ଲୋକଟା। ହଉ ହେଲା, ଚା କପ୍ଟେ ଦେଲୁ।

0: ବୁଝିଲ ଭାଗ୍ୟଧର ମା, କୁଆଡେ ଗଲ? ସେମାନେ ସବୁ ଏଇନି ଆସିଯିବେ ଯେ, ସବୁ ମୋ କପାଳ, ମୋ ଦୁର୍ଭାଗ୍ୟ।
1: କଣ ବାପା, ମୋତେ ଡାକୁଥିଲେ?
0: ଆରେ ତତେ ନୁହେଁ, ତୋ ମାଆକୁ।
1: ତାହେଲେ ମୁଁ ଯାଉଛି, ଆଜି ଆମ ଟିମ୍ ସହ ଡାଳପୁରର ଗୋଟେ ମ୍ୟାଚ୍ ଅଛି। ଗୁଡ୍ ବାଏ ଡାଡ୍।
0: ଗୁଡ୍ ବାଏ। ଆରେ ଦିନବନ୍ଧୁ,
2: ମତେ ମରଣ ହଉନି। କଣ କି ବାବୁ, ଏଡେ ଜୋରରେ ରଡି ଛାଡୁଛ କାହିଁକି ବା?
0: ଆଉ କଣ ଖେଙ୍ଗେଇ ହସିଥାନ୍ତି। ବୁଝିଲ ଦିନବନ୍ଧୁ, ମୁଁ ଭାବୁଛି ମତେ କାହିଁକି ମରଣ ହେଉନି ଘରେ। ମୋ ଭାଗ୍ୟ କି ରେ, ଆଜି ପରା ପାର୍ଟି ଲୋକମାନେ ଆମ ଘରକୁ ସବୁ ଆସିବେ, ମୋ ଇଲେକ୍ସନ କଥା ଫାଇନାଲ ହେବ, ଆଉ ତାଙ୍କ ପାଇଁ ଚା ପାଣିର। ଆଚ୍ଛା ଦିନା, ମା ତୁମର କୁଆଡେ ଗଲେ?
2: ମତେ ମରଣ ହଉନି। ମା କଣ ଅଛନ୍ତି କି, ସେ ପରା ତାଙ୍କ ଇଲେକ୍ସନ ନେଇ ବ୍ୟସ୍ତ।
0: କଣ କହିଲୁ, ତାଙ୍କ ଇଲେକ୍ସନ ପୁଣି କଣ?
2: ମଲା, ସେ ପରା ଗୋଟିଏ ମାଇପି ଦଳକୁ ସାଙ୍ଗରେ ନେଇ ମହିଳା ସମିତିର ଚେୟାରମ୍ୟାନ ପାଇଁ ୟା ଘର ତା ଘର ଖାଲି ବୁଲୁଛନ୍ତି।
0: ସରିଗଲା କିରେ, ସାମାନ୍ୟ ମହିଳା ସମିତିର ଚେୟାରମ୍ୟାନ ହେବେ ବୋଲି ମୋ ଇଲେକ୍ସନଟା ନଷ୍ଟ କରିଦେବେ ନା କଣ? କିରେ, ସ୍ତ୍ରୀ ଜାତିର ପୁଣି ସମିତି ଗୋଟାଏ କଣ, ପୁଣି ତା ପାଇଁ ଗୋଟେ ନିର୍ବାଚନ। କିରେ, ସେମାନେ ତ ସ୍ୱଭାବେ ଅବଳା ଦୁର୍ବଳା। କେତେକ ଦେଶରେ ସ୍ତ୍ରୀ ଲୋକମାନଙ୍କୁ ଭୋଟ ଦେବାର ଅଧିକାର ଦିଆଯାଇନି, ଏଇଥିପାଇଁ ଘରର ଘରଣୀ ତ ମାମଲ ତ କରିବ, ଘର ଚଳିବ କେମିତି?
3: କାହିଁକି ତମେ ଘର ଚଳିବନି? ସ୍ତ୍ରୀ ଜାତି କଣ ମଣିଷରେ ଗଣା ନୁହଁ? ବୁଝିଲ, ମାଗଣାକୁ ସମିତିର ଚେୟାରମ୍ୟାନ ପଦରା ମିଳୁଛି, ଛାଡ଼ିଦେବି?
0: ନାଇଁ, ମାଡ଼ିବସ ମାଡ଼ିବସ। ହେଲେ ଆଜି ଯେଉଁ ଭଦ୍ରଲୋକମାନେ ଆମ ଘରକୁ ସବୁ ଆସିବେ, ତାଙ୍କ ପାଇଁ କିଛି ଚା ପାଣିର ବ୍ୟବସ୍ଥା ହେଇଛି ତ? ହରିବାବୁ, ନରିବାବୁ ଆଉ ଚଗଲି ବାବୁ, ପାର୍ଟିର ତୁଙ୍ଗ ନେତା ବୃନ୍ଦ, କେଡ଼େ ବଡ଼ ଲୋକ, ମନ୍ତ୍ରୀଙ୍କ ନିତାନ୍ତ ପାଖ ଲୋକ।
3: କଣ ହେଲା ସେଠୁ? ତାଙ୍କ ପାଇଁ ନୀତିଶ ଆଉ ଦୋକାନରୁ ସବୁ ମଗେଇ ଘରେ ରଖିଦେଇଛି।
0: ରଖିଦେଇଛ ତ? ମୁଁ ଜାଣେ ପରା, ରାଉତରାୟ ବଂଶର ବୁନିଆଦିକୁ ତୁମେ କେବେ ତଳକୁ ପକାଇବାକୁ ଦେବନି। ସେମାନଙ୍କର ଯଦି କିଛି ଅସୁବିଧା ହୁଏ
3: କଣଟା ହେଇଯିବ ଯେ? ରାଜନୀତି କଥା କଣ ମୁଁ ଜାଣିନି? ଘରୁ ଖାଇ ଘୋଡ଼ା ଆଗରେ ଡେଇବା କଥା ଖାଲି।
0: ତୁମେ ସବୁ ବୁଝିଛ, ପୁଣି କିଛି ବୁଝିନା। ବୁଝିଲ ଭାଗ୍ୟଧର ମା, ରାଜନୀତିରେ ଆଜିକାଲି ଯେଉଁ ଲାଭ ଆଉ କେଉଁଥିରେ ତା ନାହିଁ, ଖାଲି ପାର୍ଟି ଚିଫ୍ଙ୍କ ଶୁଭ ଦୃଷ୍ଟିରେ ପଡ଼ିଗଲେ ତେଣିକି ଚାଲିଲା। ଗାଡ଼ି, ଫ୍ରିଜ, ଫ୍ଲାଟ, ପିଅନ, କେଉଁଥିରେ କିଛି ଅସୁବିଧା ରହିବ ନାହିଁ। ଦୁଇ ତିନିଟା ଚାକିରି ଟେଣ୍ଡର ନେଇଗଲେ ସେଇଥିରେ ତ ଲକ୍ଷପତି, ଆଉ ତାପରେ ଅଛି କାହାର ଟ୍ରାନ୍ସଫର, କାହାର ସସ୍ପେଣ୍ଡ ଅର୍ଡର ବାତିଲ, ସାହି ବସ୍ତି ରାସ୍ତା ମରାମତି ପାଇଁ ଗ୍ରାଣ୍ଟ ଇତ୍ୟାଦି କେତେ କଣ।
3: ହଁ ମା, ମୁଁ ଏମିତି କେତେ ଦେଖିଛି। ଆମ ନାରୀ ଜାଗରଣ ମଞ୍ଚର ସରକାରୀ ମହଲରେ ଯେମିତି ହାତ, ତମର ସେଥିରୁ କାଣି ଚାଏ ବି ନଥିବ। ଖାଲି ଖବର ଦେଇଦେଲେ ଗଣ୍ଡାଗଣ୍ଡା ମନ୍ତ୍ରୀ ଆସି ହାଜର ହେବେ। ହଉ, ତମେ ତମର ପାର୍ଟି ଚର୍ଚ୍ଚା କରୁଥା, ମୁଁ ମୋ କାମରେ ବାହାରିଲି।

0: ମତେ ମରଣ ହଉନି, ଏ ଘରଟାରେ ଏତିକି କାମ, ଟଙ୍କା ପାଞ୍ଚଶହକୁ କିଏ ଏତେ କାମ କରିବ ବା? ଝିଅର କ୍ରିକେଟ ବ୍ୟାଟ ସଜାଡ, ମାଙ୍କର ମହିଳା ସମିତି ମାଇପଙ୍କୁ ଦିନକୁ ତିନି ଥର ଚା, ବାବୁଙ୍କର ପାର୍ଟି ଲୋକଙ୍କର ଚା ଜଳିଖିଆ ମଲା, ମତେ ମରଣ ହଉନି, ସାନ ବାବୁଙ୍କର ବହିପତ୍ର ସଜାଡ଼ିନି, ମତେ ମରଣ ହଉନି।
1: ଆଜ୍ଞା, ଏଇଟା କଣ ସ୍ୱପ୍ନେଶ୍ୱର ବାବୁଙ୍କ ଘର?
0: ହଁ।
1: କାହିଁ ଏ ପର୍ଯ୍ୟନ୍ତ କେହି ଆସି ନାହାନ୍ତି?
0: ଆପଣ କଣ ପ୍ରେତକାର?
1: ପ୍ରେତକାର ନୁହେଁ, ପତ୍ରକାର, ସଂକ୍ଷିପ୍ତ ଉପାଚାର, ସାମ୍ବାଦିକ ପ୍ରକାଶ ଚନ୍ଦ୍ର ମହାପାତ୍ର।
0: ମତେ ମରଣ ହଉନି, ବସନ୍ତୁ ଆଜ୍ଞା, ଚା ଆଣିବି।
1: ଆସୁ, ଏ ବୋର ସମୟଟାକୁ ପାସ କରିବା ପାଇଁ ଚା କପ ତ ନିହାତି ଦରକାର। ଏଇ ଘରଟା ବୋଧହୁଏ
2: ଧୂମ୍ରପାନ ନିଷେଧ।
1: କଣ କଣ କଣ? ଧୂମ୍ରପାନ ନିଷେଧ, କିନ୍ତୁ ସ୍ପେଲିଂଟା ଭୁଲ ଅଛି, ଧୂମପାନ ହବ। ଓଡ଼ିଆ ଭାଷାଟାକୁ ଏମିତି ଭାବରେ ବିକୃତ କରିଦିଆଗଲା, ସବୁଠି ଖାଲି ତ୍ରୁଟି ଆଉ ତ୍ରୁଟି।
2: ବୁଝିଲେ, ଯୁଗ ଯାଏ କୋଉଠି ପହଞ୍ଚିଲାଣି।

0: ତମେ ଛୋଟେଇ ଛୋଟେଇ ଏଇଠି ହୟ, ବଡ଼ ବଡ଼ ନେତା ଗୁଡ଼ା ପରା ଓଡ଼ିଆ ଭାଷାର ଉନ୍ନତି ଉପରେ ଲମ୍ବା ଲମ୍ବା ବକ୍ତୃତା ଦେଲାବେଳେ ନିଜେ ଓଡ଼ିଆରେ କଥା କହିଲା ବେଳକୁ ପାଟି ଖନି ମାରିଯାଉଛି, ବାଧ୍ୟ ହୋଇ ଅଧା ହିନ୍ଦୀ ଅଧା ଇଂରେଜୀ ମିଶା ଓଡ଼ିଆ କହି କାମ ଚଳେଇ ନେଉଛନ୍ତି। ଆମେ ଏବେ କୋଉ ଗାଈର ଗୋବର କି?
1: କିନ୍ତୁ ଜଣେ ଭଦ୍ର ଲୋକଙ୍କ ଘରେ ସିଗାରେଟ୍ ଖାଇବା କେତେ ତୁ ତ୍ରୁଟିମୁକ୍ତ ଗାନ୍ଧୀ ବାବୁ।
0: ନମସ୍କାର ପ୍ରକାଶ ବାବୁ, ଆପଣ ଏଠି କେତେବେଳୁ?
2: ଭାଇ ବଦ୍ଧ ବେଶଟା ରହିଯାଇଛି। ହଉ ଏଥର କୁହନ୍ତୁ ଆପଣ ପତ୍ରିକା ଖବର।

0: ସଂସ୍କାର ନାମର ଅପସଂସ୍କାରର ରାଜତ୍ୱ ଚାଲିଛି। ସେଇ ଛଦ୍ମବେଶୀମାନଙ୍କ ସାହାଯ୍ୟ ଓ ସହାନୁଭୂତିରେ ପତ୍ରିକାଟି ତଥା କଥା ଚଳି ଯାଉଛି।
1: ଆଉ ଆପଣଙ୍କର କାନ୍ତି ବାବୁ ନିଆଚୁଙ୍ଗା ପତ୍ରିକା?
2: ନିଆଚୁଙ୍ଗାର ଅବସ୍ଥା ସେମିତି ଭଲ ନୁହେଁ। ସମସ୍ତଙ୍କଠି ନିଆଚୁଙ୍ଗିରେ ସଂସ୍ଥା କେମିତି ଚଳିବ? ଭାବୁଛି ପତ୍ରିକା ନାଁ ଚେଞ୍ଜ କରି ଚନ୍ଦନ ଲେପନ ଦେବି ବୋଲି।
1: ଆରେ ବା, ଏ ତ ଖୁବ ଭଲ ଆଇଡିଆ।
0: ଆରେ ଆରେ, ଏଡ ଦେଖିଲେଣି? କର୍କଟ ପତ୍ରିକାର ସାମ୍ବାଦିକ ମର୍କତ ନନ୍ଦନ ଚମନଲାଲ ଆସି ପହଞ୍ଚିଗଲେ।
1: ଆରେ ନମସ୍କାର, ନମସ୍କାର, ନମସ୍କାର। ମୋର ଟିକେ ବିଳମ୍ବ ହେଇଗଲା।
2: ମର୍କତ ବାବୁ, ଆପଣଙ୍କ କର୍କଟ ପତ୍ରିକା ଖବର କଣ?
1: ଭଲ ମନ୍ଦ ଆଉ କଣ, ଆଜିକାଲି ତ ଆପଣ ମାନେ ଦେଖୁଛନ୍ତି ସବୁ ଜିନିଷ କର୍କଟ ଆକାର ଧାରଣ କଲେନି। ଦୁର୍ନୀତି ହଉଛି ତ ହଉଛି, କର୍କଟ ପରି ମାଡି ଚାଲିଛେ। ଖେଳରେ ମାତିଛନ୍ତି, ହୋସ୍ ରହୁନି। ମ୍ୟାଚ୍ଟା ହେଲେ ମାଷ୍ଟର ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଟିଭି ପାଖରେ। ଏ ଖେଳଟା ପରା କର୍କଟ ପରି ମାଡି ଚାଲିଛି।
0: ମୁଁ ବୁଝିପାରୁନି ଆଜ୍ଞା, ଏ ସବୁ ମୂଳରେ ରହୁଛି କଣ?
2: ସବୁରେ ମୂଳରେ ମୋ ମତରେ ରହୁଛି ହାଇ ହୋପ୍, ଅର୍ଥାତ୍ ଉଚ୍ଚାଭିଳାଷ। ସମସ୍ତେ ଚାହୁଁଛନ୍ତି ଏପରି କିଛି ଗୋଟାଏ ମାଧ୍ୟମର ଆଶ୍ରୟ ନେବେ, ସେଥିରେ ରାତାୟତ ବଲକ ହୋଇଯିବେ।
3: ନମସ୍କାର, ନମସ୍କାର, ମୁଁ ସ୍ୱପ୍ନେଶ୍ୱର ରାଉତରାୟ, 5 ୱାର୍ଡ ପାଇଁ କାଉନସିଲର ପ୍ରାର୍ଥୀ।
4: ନମସ୍କାର, ନମସ୍କାର, ନମସ୍କାର, ନମସ୍କାର।
5: ନାରୀ ଜାଗରଣ
6: ଜିନ୍ଦାବାଦ,
5: ରଣଚଣ୍ଡୀ ମହିଳା ସମିତି
6: ଜିନ୍ଦାବାଦ।
5: ଆମର ଦାବି,
6: ଦାବି,
5: ନାରୀ ବଞ୍ଚିଲେ
6: ଦେଶ ବଞ୍ଚିବ।
1: ଇଏ ପୁଣି କଣ ସ୍ୱପ୍ନେଶ୍ୱର ବାବୁ?
3: ଏ ଆଜ୍ଞା, ଆମ କୋଅପରେଟିଭ ସଂସ୍ଥା
0: ମାନେ
3: ଚଳିତ ଇଲେକ୍ସନକୁ ଯୁଦ୍ଧକାଳୀନ ଭିତ୍ତିରେ ସାମନା କରିବା ପାଇଁ ଆମ ମିକ୍ସଚର ପାର୍ଟି ରଣଚଣ୍ଡୀ ମହିଳା ସମିତି ସହ ମିଶି ଏକ କୋଅପରେଟିଭ ଇଲେକ୍ସନ କମିଟି ଗଢ଼ିଛି। ଆଜିର କନଫରେନ୍ସରେ ସେମାନଙ୍କ କଥା ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
7: ରଣଚଣ୍ଡୀ ମହିଳା ସମିତି କଥା ପ୍ରଥମ ଏଜେଣ୍ଡାରେ ରହିବ।
0: ବୁଝି ହଉନି ଆଜ୍ଞା, ଆଜିର ପ୍ରେସ୍ କନଫରେନ୍ସ କାହା ପାଇଁ ଆଉ କେଉଁଥିପାଇଁ ହଉଛି?
1: ଆମ୍ଭମାନଙ୍କୁ ତ କେବଳ ମିକ୍ସଚର ପାର୍ଟିର ସ୍ୱପ୍ନେଶ୍ୱର ବାବୁଙ୍କ ନିର୍ବାଚନ ପାଇଁ ଡକାଯାଇଛି।
3: ଛାଡ଼ନ୍ତୁ ଆଜ୍ଞା, ଗୁନ୍ଥାଗୁନ୍ଥି ନକଲେ ପାର୍ଟି ଉନ୍ନତି କରିପାରିବ ନାହିଁ। ଏ ପରା ଆମ ମିକ୍ସଚର ପାର୍ଟିର ମୁଖ୍ୟ ଆଭିମୁଖ୍ୟ।
2: ଛାଡ଼ ସେସବୁ କଥା, ଆଉ ସମୟ ନଷ୍ଟ ନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଉ।
8: ମତେ ମରଣ ହଉନି, ଏ ଜଳିଖିଆ ଚା କାମଟା ଶେଷ କରି ଯାହା କରିବ କର, ମୋର ସିଆଡ଼େ ବେଜାଏ କାମ।
1: ଆଚ୍ଛା ଠିକ ଅଛି, ସେ ପର୍ବଟା ଆଗ ଶେଷ କରାଯାଉ।
8: ଛକା, ଆକୁ ମିଶାଇ 4 ଛକା ହେଲା। ଏଥର ପାକିସ୍ତାନ ଠାରୁ ଭାରତ ପରାଜିତ ହୋଇପାରିବନି।
0: ସ୍ୱପ୍ନେଶ୍ୱର ବାବୁ, ଏ କଣ?
3: ହାଇ ହୋ, ଉଚ୍ଚ ଆଶା, ପାଠ ତ ହେଲାନି, ଭଲ କ୍ରିକେଟ ପ୍ଲେୟାର ହେବାର ଗୋଟାଏ ବିରାଟ ସ୍ୱପ୍ନ ରଖି ଛକାଟାଏ ମାରିଛି ଆମ ଗୁଣମୁଣି ପୁତ୍ର ବାପି। ସେଥିପାଇଁ ସମସ୍ତ ସୁବିଧା ସୁଯୋଗ ପରିବାର ପକ୍ଷରୁ ଯୋଗାଇ ଦିଆଯାଇଛି ଉଦୀୟମାନ ଶିଶୁ ବ୍ୟାଟ୍ସମ୍ୟାନ ଭାଗ୍ୟଧରଙ୍କୁ।
2: ହେଲେ ମର୍କତ ବାବୁଙ୍କର ଦୂରବସ୍ଥାରେ କନଫରେନ୍ସ ଆଜି ଆଉ ସମ୍ଭବ ନୁହେଁ।
1: ଚାଲ ଚାଲ।
0: ହଁ ଆପାତତ ଆଜି ପାଇଁ ଏ କନଫରେନ୍ସ ଏଇଠି ଥାଉ।
3: ଆଜ୍ଞା ଟିକେ ଶୁଣନ୍ତୁ,
1: କଣ ହେଲା? ସଭା ସରିଗଲା?
9: ଏତେ ସରଳ?
3: ସେମାନେ ଚାଲିଗଲେ।
1: କେଉଁଠିକି?
3: ଡାକ୍ତରଖାନାକୁ।
7: କଣ ହେଲା? କାଲି ବଡ ବଡ ଅକ୍ଷରରେ ସମ୍ବାଦଟା ବାହାରିବ ଟି?
3: ନିଶ୍ଚୟ,

0: ଶୁଝ, କଣ ଶୁଭୁଛି ନା ନାହିଁ?
1: କଣ ହେଲା? ଯାଉଛି ସିଆଡେ, ପୁରା ମିଟିଂ ବେଳେ ଲେଟ୍ ହେଇଯାଉଛି।
0: ସମ୍ବାଦଟି ବାହାରି ଯାଇଛି।
1: ମୁଁ ଜାଣେ ପରା ଆମ ସମ୍ବାଦଟା ସେ ଖୁବ ଭଲ କରି ବାହାର କରିଥିବେ। ଦେଖିବ କେତେ ଆଡୁ କେତେ ଚିଠି ଆସି ପହଞ୍ଚିବ।
0: ସମ୍ବାଦଟା ତୁ ଆଗ ପଢ଼।
1: ରୀନା ପଢୁନୁ ଲୋ?
2: ଦିଅ, ମତେ ଦିଅ। ମୋ କଥା ବି ସେମାନେ ଛାଡ଼ି ନଥିବେ, ନିଶ୍ଚୟ ବାହାର କରିଥିବେ। ସାମ୍ବାଦିକଙ୍କ ଦୁର୍ଦ୍ଦଶା।
1: ଆରେ ପଢୁନୁ ଲୋ।
2: ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାବି କାଉନସିଲର ପ୍ରାର୍ଥୀ ଶ୍ରୀଯୁକ୍ତ ସ୍ୱପ୍ନେଶ୍ୱର ରାଉତଙ୍କର ଘରେ ମିକ୍ସଚର ପାର୍ଟି ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ଶ୍ରୀଯୁକ୍ତ ରାଉତରାୟଙ୍କର ଯୋଗ୍ୟତମ ପୁତ୍ରଙ୍କର ବ୍ୟାଟରୁ ଏକ ବଲ୍ ତୀବ୍ର ଗତିରେ ଆସି କର୍କଟ ପତ୍ରିକାର ବରିଷ୍ଠ ସମ୍ପାଦକ ଶ୍ରୀଯୁକ୍ତ ମର୍କତ ନନ୍ଦନ ଚମଲ୍ଲାଲଙ୍କ ନାସାଗ୍ର ସ୍ପର୍ଶ କରିବା ଫଳରେ ଶ୍ରୀଯୁକ୍ତ ଚମଲ୍ଲାଲ ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

0: ଏଥର ଖୁସି ତ ସ୍ୱପ୍ନେଶ୍ୱର ବାବୁଙ୍କର ସମସ୍ତ ସ୍ୱପ୍ନ ଆଜି ଧୂଳି ସାଥ ହେଇଯାଇଛି। ଭାବିଥିଲି ବିଭିନ୍ନ ପତ୍ର ପତ୍ରିକାରେ ମୋ ଉପରେ ବଡ଼ ବଡ଼ ସନ୍ଦର୍ଭ ପ୍ରକାଶ ପାଇବ, କେତେ କେତେ ଗଣମାଧ୍ୟମ ବାଲା ଆସି ମୋ ଇଣ୍ଟରଭ୍ୟୁ ନେବେ, ଟିକେଟଟା ମିଳିଯାଇଥାନ୍ତା, ବୋର୍ଡଟା ଥୁଆ ହୋଇଥାନ୍ତା ମଝିରେ କ୍ରିକେଟଟା।
1: ଖାଲି କଣ ତୁମରି କ୍ଷତି ହେଲା, ମୋ ସ୍ୱପ୍ନ ବି ତୁମ ସହିତ ଧୂଳି ସାଥ ହୋଇଗଲା। ଏଭଳି ଉଗ୍ର ଚଣ୍ଡିଆ ପୁଅର ମା କୁ କିଏ ଭୋଟ ଦେବ?
0: କାହିଁକି ଉଗ୍ର ଚଣ୍ଡିଆ ପୁଅର ମା ରଣଚଣ୍ଡୀ ମହିଳା ସମିତିର କ୍ୟାଣ୍ଡିଡେଟ ହେବାରେ ଅସୁବିଧା ରହିଗଲା କେଉଁଠି?
1: ତମେ ଯୋଉ କଥା ଗୁଡା କୁହ
0: ବୁଝିଲ ଦୁର୍ଗାବତୀ, ରଣଚଣ୍ଡୀ ମହିଳା ସମିତିର ପ୍ରେସିଡେଣ୍ଟ ହେବା କଥା ମନରୁ ପୋଛି ଦିଅ, ମିଶ୍ଚର ପାର୍ଟି କଥା ମୁଁ ଭୁଲି ଯାଉଛି। କନ୍ୟା ରତ୍ନଙ୍କୁ କୁହ ମହିଳା କ୍ରିକେଟ ଟିମ କଥା ସେ ଭୁଲିଯିବ। ସେ ଉଗ୍ର ଚଣ୍ଡିଆକୁ କୁହ ବ୍ୟାଟ ଫୋପାଡ଼ି ବହିରେ ମନ ଦେଉ, କାନ୍ଥରେ ଦେଖ ଲେଖା ହୋଇଛି, ଉଚ୍ଚ ହେବା ପାଇଁ କର ଯଦି ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା। ଆମ ଦେଶର ପରମ୍ପରା ସଂସ୍କୃତି ଭୁଲି ପାଶ୍ଚାତ୍ୟ ସଭ୍ୟତା ପଛରେ ଗୋଡ଼ାଇ ଆମେ ଯେଉଁ ଭୁଲ କରୁଛେ ତାର ସଂଶୋଧନ ଦରକାର। କାମ କରି ଦେଖାଅ, ପ୍ରଶଂସା ପାଇଁ ଆଶା ରଖ ନାହିଁ, ଏ ଆମ ପରମ୍ପରାର ମୂଳ କଥା। ଦିନ ବନ୍ଧୁକୁ ଡାକ ଗରମ ଗରମ ଚା ଦିନିକ ପାଣି।
2: ମତେ ମରଣ ହଉନି, ମତେ କାହିଁକି ଡାକିବ ମୁଁ ପରା ଆସିଗଲିଣି।

ପିଲାଇ ଏବେ ଚାଲ ଶୁଣିବା କାହାଣୀଟିଏ। ଜଣେ କୃଷକ ଥାଆନ୍ତି, ଅନେକ ପରିଶ୍ରମ କରନ୍ତି, ହେଲେ ଟିକିଏ କମ୍ ସଫଳ ହୁଅନ୍ତି। ଏଣୁ ସେ ଥରେ ଜଣେ ତପସ୍ୱୀଙ୍କ ପାଖକୁ ଗଲେ ଆଉ କହିଲେ, ମୋତେ ଭଗବାନ କିପରି ମିଳିବେ? ହେଲେ ଏମିତି ଉପାୟଟିଏ କହିବେ ଯାହା ସାଙ୍ଗେ ସାଙ୍ଗେ ହୋଇଯିବ, କାହିଁକି ନା ମୋ ପାଖରେ ସମୟ ନାହିଁ। ତପସ୍ୱୀ ତାଙ୍କୁ କହିଲେ, ତୁମେ ସବୁଦିନ ଥରେ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କର, ଭଗବାନ ନିଶ୍ଚୟ ମିଳିବେ। ହେଲେ କୃଷକ କହିଲେ, ମୋ ପାଖରେ ସେତିକି ସମୟ ନାହିଁ ଯେ ମୁଁ ସବୁଦିନ ମନ୍ଦିରରେ ଭଗବାନଙ୍କୁ ଯାଇ ଦର୍ଶନ କରିବି। ତପସ୍ୱୀ କହିଲେ, ହଉ ଠିକ୍ ଅଛି, ଯଦି ସେମିତି କରିପାରିବନି ତେବେ ମନ୍ଦିର ସାମ୍ନା ଦେଇକି ଥରେ ଚାଲିଯାଅ। ସେଥିରେ ବି ରାଜି ହେଲେନି କୃଷକ। ଏଥର ତପସ୍ୱୀ କହିଲେ, ଆଚ୍ଛା ତୁମେ ହିଁ କୁହ କ'ଣ କରିପାରିବ। କୃଷକ କହିଲେ, ମୋ କ୍ଷେତ ପାଖରେ ମୋ ସାଙ୍ଗର କ୍ଷେତ ଅଛି, ମୁଁ ଏତିକି କରିପାରିବି ଯେ ମୁଁ ସବୁଦିନ ତା ମୁହଁକୁ ଦେଖିକି ହିଁ ଖାଇବି। ତପସ୍ୱୀ କିଛି ସମୟ ଆଖିକୁ ବନ୍ଦ କରିଦେଲେ ଆଉ କହିଲେ, ଠିକ୍ ଅଛି, ତୁମେ ସେମିତି ହିଁ କର, କିନ୍ତୁ ସବୁଦିନ ଏହି ନିୟମକୁ ପାଳନ କରିବ। କୃଷକ କହିଲେ, ଭଗବାନ ମିଳିବେ ତ? ତପସ୍ୱୀ କହିଲେ, ନିଶ୍ଚୟ ମିଳିବେ। କୃଷକ ଖୁସି ମନରେ କ୍ଷେତକୁ ଆସିଲେ। ସବୁଦିନ ତାଙ୍କ ବନ୍ଧୁଙ୍କ ମୁହଁକୁ ଦେଖିକି ହିଁ ସେ ଖାଉଥିଲେ। ଏମିତି କିଛି ଦିନ ଚାଲିଲା। ଦିନେ ତାଙ୍କ ବନ୍ଧୁ କୁଆଡ଼େ ଚାଲିଯାଇଛନ୍ତି, ତାଙ୍କୁ ଦେଖିବାକୁ ପାଇଲେନି କୃଷକ। ଏପଟେ ଭୋକ ବି ଲାଗୁଥାଏ, ପୁଣି ନିୟମକୁ ବି ଭାଙ୍ଗିପାରିବେନି। ପାଖ କ୍ଷେତରେ ଅନ୍ୟମାନଙ୍କୁ ପଚାରିଲେ ଯେ ତାଙ୍କ ବନ୍ଧୁ କୁଆଡ଼େ ଗଲେ। ସମସ୍ତେ କହିଲେ, ନଦୀ ତଟକୁ ଯାଇଛନ୍ତି। କୃଷକ ବହୁତ ସମୟ ଅପେକ୍ଷା କଲେ, କିନ୍ତୁ ତାଙ୍କ ସାଙ୍ଗ ଆସିଲେନି। ତେଣୁ କୃଷକ ଦୌଡ଼ିଲେ ନଦୀ କୂଳକୁ। ନଦୀ ତଟରେ ତାଙ୍କ ବନ୍ଧୁ ମାଟି ତାଡ଼ୁ ତାଡ଼ୁ ପାଇଛନ୍ତି ସ୍ୱର୍ଣ୍ଣ ମୁଦ୍ରାରେ ଭର୍ତ୍ତି ଥିବା ଏକ ଥଳି। ଆନନ୍ଦରେ ଚାରିଆଡ଼େ ଦେଖୁଥାନ୍ତି। ଏତିକିବେଳେ ତାଙ୍କର ଦୃଷ୍ଟି ପଡ଼ିଲା ତାଙ୍କ କୃଷକ ସାଙ୍ଗ ଉପରେ। ଏପଟେ କୃଷକ ସାଙ୍ଗ ତାଙ୍କ ବନ୍ଧୁଙ୍କ ମୁହଁକୁ ଦେଖିଲେ ଆଉ କହିଲେ, ମୁଁ ଦେଖିଲି, ଏଥର ମୁଁ ଚାଲିଲି। ଏତକ କହି ସେ ଖାଇବାକୁ ଚାଲିଆସିଲେ। କିନ୍ତୁ ବନ୍ଧୁ ଭାବିଲେ, ମୋ ସୁନା ଭର୍ତ୍ତି ଥଳି ଦେଖିଦେଲା ବୋଲି ଭାବିଲେ। ଆଉ କିଛି ଚିନ୍ତା ନକରି ସେ କହିଲେ, ଦେଖୁଛନ୍ତି ମାନେ ଗାଁ ସାରା ଲୋକଙ୍କୁ ସେ କହିଦେବେ, ମୋ ପାଇଁ ଗୋଟିଏ ବି ସୁନା ମୁଦ୍ରା ମିଳିବନି, ଏଣୁ ବରଂ ତାକୁ ଅଧା ଦେଇ ତା ପାଟିକୁ ବନ୍ଦ କରିଦେବା ହିଁ ହେବ। ଏତିକି କହି ଅଧା ସୁନା ମୁହଁର ଦେଇ ସବୁ କଥା କହିଲେ। କୃଷକ ଚୁପଚାପ ସୁନା ମୁଦ୍ରା ନେଇ ଘରକୁ ଚାଲିଆସିଲେ ଏବଂ ଖୁବ୍ ଖୁସି ହେଲେ। ତପସ୍ୱୀଙ୍କର କଥା ମନେ ପକାଇଲେ, କେତେ ଧନ୍ୟବାଦ ଦେଲେ। ପିଲାଏ, ଆଜି ତ ସମୟ ହେଇଗଲାଣି, ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ମତାମତ ନିଶ୍ଚୟ ଦେବ। ତୁମ ମତାମତ ଅପେକ୍ଷାରେ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରେ ଉଠିବା।

କିଶୋର ଭାରତୀ କାର୍ଯ୍ୟକ୍ରମ ଶୁଣିଲେ। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ମିନତୀ ରାଣୀ ନନ୍ଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 1:50 ହେବା ପାଇଁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଜାତିସଂଘର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ବିଶ୍ୱ ସହଯୋଗ, ସମାବେଶୀ ବିକାଶ ଲକ୍ଷ୍ୟ ହାସଲ, ଶାନ୍ତି ଏବଂ ସ୍ଥିରତା ପାଇଁ ମିଳିତ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଗିଫ୍ଟ ସିଟି ଭଳି ଦୂରଦୃଷ୍ଟି ସମ୍ପନ୍ନ ଅଭିଯାନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2008 ମସିହାରେ ଭାରତର ପ୍ରଥମ ସବୁଜ ସ୍କାର୍ଟ ସିଟି ଭାବେ ଗୁଜରାଟ ଆନ୍ତର୍ଜାତିକ ଫାଇନାନ୍ସ ଟେକ୍ ସିଟି ପରିକଳ୍ପନା ହୋଇଥିଲା ଏବଂ ଏହା ସହରାଞ୍ଚଳ ଯୋଜନା ତଥା ବିଶ୍ୱ ଆର୍ଥିକ ବ୍ୟବସ୍ଥା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ମଧ୍ୟ ହୋଇଥିଲା। ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଭିତ୍ତିଭୂମିରେ ସ୍ୱୟଂକ୍ରିୟ ବର୍ଜ୍ୟବସ୍ତୁ ସଂଗ୍ରହ, ତାପମାତ୍ରା ନିୟନ୍ତ୍ରଣ ତଥା ଟନେଲ ଏହି ଗିଫ୍ଟ ସିଟିକୁ ଭାରତର ପ୍ରଥମ ଆନ୍ତର୍ଜାତିକ ଆର୍ଥିକ ସେବାକେନ୍ଦ୍ର ଭାବେ ମାନ୍ୟତା ଦେଇଥିଲା। 2020ରେ ଏହା ସ୍ଥାପନ ହେବା ପରେ ଏଥିରେ ପ୍ରମୁଖ ବ୍ୟାଙ୍କିଙ୍ଗ୍ କେନ୍ଦ୍ର ରହିଛି। ପ୍ରାୟ 18 ବିଦେଶୀ ବ୍ୟାଙ୍କ ଏବଂ 17 ଘରୋଇ ବ୍ୟାଙ୍କ ଏହି କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
1: 2008 ୱର୍ଲ୍ଡ ଇକୋନୋମିକ କ୍ରାଇସିସ ଅର୍ ରିସେସନ କା ଦୌର ଥା, ଲେକିନ ଉସ ସମୟ ଗୁଜରାତ ଫିନ୍ଟେକ୍ କେ ଏକ କ୍ଷେତ୍ର ମେ ନୟେ ଅର୍ ବଡେ କଦମ ବଢା ରହା ଥା। मुझे खुशी है कि वो आइडिया आज इतना आगे बढ़ चुका है। गिफ्ट सिटी कॉमर्स और टेक्नोलॉजी के हब के रूप में अपनी मजबूत पहचान बना रहा है। गिफ्ट सिटी वेल्थ और विजडम दोनों को सेलिब्रेट करता है। मुझे ये देखकर भी अच्छा लगता है कि गिफ्ट सिटी के जरिए भारत विश्व स्तर पर सर्विस सेक्टर में मजबूत दावेदारी के साथ आगे बढ़ रहा है।
0: ଗିଫ୍ଟ ସିଟି ନବସୃଜନ, ସମାବେଶୀ ସହରାଞ୍ଚଳ ବିକାଶ ଏବଂ ଭାରତର ବିଶ୍ୱ ଅର୍ଥନୈତିକ ପ୍ରଚ୍ଛଦ ପଟରେ ବୃଦ୍ଧି ପାଉଥିବା ପ୍ରଭାବକୁ ଦର୍ଶାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କେରଳମ୍ ଗସ୍ତ କରିବେ। ସେଠାରେ ଶ୍ରୀ ଶାହା କୁନ୍ଦରାଠାରେ ସମବାୟ କ୍ଷେତ୍ରରେ ମହିଳା ସଶକ୍ତିକରଣ ପଦକ୍ଷେପଗୁଡ଼ିକର ଶୁଭାରମ୍ଭ କରିବେ। ପରେ ଶ୍ରୀ ଶାହା ଅମ୍ରିତା କୀର୍ତ୍ତି ପୁରସ୍କାର ପ୍ରଦାନ କରିବେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି କେରଳମ୍ ଗସ୍ତ କରି ମାତା ଅମୃତାନନ୍ଦମୟୀ ମଠ ପରିଦର୍ଶନ କରିବା ସହ ସନ୍ଧ୍ୟାରେ ଏସ୍ୟୁଟି ଏକାଡେମୀ ଅଫ୍ ମେଡିକାଲ ସାଇନ୍ସର ଏକ ଉତ୍ସବରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ବିକଶିତ ଦେଶଗୁଡ଼ିକର ପ୍ରତିନିଧିତ୍ୱକୁ ଆହୁରି ଦୃଢ଼ କରିବା ପାଇଁ ଜାତିସଂଘରେ ସଂସ୍କାର ଉପରେ ଗୁରୁତ୍ୱ ଦେଇଛନ୍ତି। ନ୍ୟୁୟର୍କରେ ଜାତିସଂଘର 81ତମ ଅଧିବେଶନ କାଳରେ ବୈଦେଶିକ ମନ୍ତ୍ରୀମାନଙ୍କର 50ତମ ବାର୍ଷିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମିସ୍ତ୍ରୀ କହିଛନ୍ତି, ଗ୍ଲୋବାଲ୍ ସାଉଥ୍ର ଭୂମିକାକୁ ଆହୁରି ସଶକ୍ତ କରିବା ଲାଗି ମିଳିତ ପଦକ୍ଷେପର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀ ମିସ୍ତ୍ରୀ G77 ଗୋଷ୍ଠୀର ଆବଶ୍ୟକତା ଉପରେ ଜୋର୍ ଦେଇ କହିଛନ୍ତି, ଏହା ଲୋକକୈନ୍ଦ୍ରିକ ଏବଂ ବହୁପକ୍ଷୀୟ ବିକାଶ ଦିଗରେ ଗତି କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଡକ୍ଟର ସିଂହ ସାଧାରଣ ଜୀବନରେ ଦୀର୍ଘ ବର୍ଷ ଧରି ତ୍ୟାଗ ଓ ନିଷ୍ଠାର ସହ ଦେଶସେବା କରିଛନ୍ତି। 2026 ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କବାଡ଼ି ଦଳ ଇରାନ୍କୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଜାପାନରେ ଚାଲୁଥିବା ଏହି ପ୍ରତିଯୋଗିତାରେ ଭାରତୀୟ କବାଡ଼ି ଦଳ ଅପରାଜିତ ରହିଛି। ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ଆଇଚିନା ଗୁଆଠାରେ ଟୋକାଇ ସିଟିଜମ୍ ଜିମ୍ନାସିୟମ୍ରେ ଚାଲିଥିବା ମ୍ୟାଚ୍ରେ ଇରାନ୍କୁ 37-34 ପରାସ୍ତ କରିଛି। ସେହିପରି ଭାରତୀୟ ପୁରୁଷ କବାଡ଼ି ଦଳ ଆଜି ଇରାନ୍କୁ ଫାଇନାଲ୍ରେ ଭେଟିବ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ବିଜୟ ପଥ ଏହି କଥାଚିତ୍ରର ଗୀତଟିକୁ ଶୁଣୁଛନ୍ତି ଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁଙ୍କ କଣ୍ଠରେ। ଗୀତିକାର ଜମିର କାଜମୀ, ସଙ୍ଗୀତ ଅନୁ ମଲ୍ଲିକ।

ପ୍ୟାର କିୟା ତୋ ଡରନା କ୍ୟା। ଏହି କଥାଚିତ୍ରର ଗୀତଟିକୁ ଶୁଣନ୍ତୁ ଏଥର ଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତିକାର ସୁଧାକର ଶର୍ମା, ସଙ୍ଗୀତ ହିମେଶ ରେଶମିଆ।

ଶେଷରେ ଶୁଣନ୍ତୁ ମୁସ୍କାନ କଥାଚିତ୍ରର ଗୀତଟିକୁ। ଶିଳ୍ପୀମାନେ ହେଲେ ସୋନୁ ନିଗମ, ଅନୁରାଧା ପଡ଼ୱାଲ ଏବଂ ସାଥୀମାନେ। ଗୀତିକାର ସମୀର, ସଙ୍ଗୀତ ନିଖିଲ ବିନାୟକ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଆଜି ଅଙ୍ଗନକା ଉତ୍ସବ ଅଭିଯାନର ଆଭାସୀ ମାଧ୍ୟମରେ ଉଦ୍ଘାଟନ ଉପମୁଖ୍ୟମନ୍ତ୍ରୀ କରି କହିଛନ୍ତି ଏହି ପଦକ୍ଷେପ ରାଜ୍ୟରେ ଶିଶୁ ମହିଳା ଓ କିଶୋରୀମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସଚେତନତାକୁ ଆହୁରି ବ୍ୟାପକ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ କଲ୍ୟାଣକୁ ଆହୁରି ସୁଦୃଢ଼ କରିବା ସହ ଆଗଧାଡ଼ିର କର୍ମୀ ଓ ସହାୟିକାଙ୍କ ଯୋଗଦାନକୁ ସ୍ୱୀକୃତି ଦେଇ ଶାଢ଼ୀ ଭତ୍ତା ବାବଦକୁ 1,500 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା 1,48,000 ଅଙ୍ଗନବାଡ଼ି ଓ ସହାୟିକା ଉପକୃତ ହେବେ। ପୋଷଣ ସ୍ୱାସ୍ଥ୍ୟ ପ୍ରାକ୍ ବିଦ୍ୟାଳୟର ଶିକ୍ଷା ସେବାର ମୁଖ୍ୟ ପୁରୋଧା ସାଜିଥିବା ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶାସନିକ କାର୍ଯ୍ୟକୁ କମାଇବା ପାଇଁ ଉପମୁଖ୍ୟମନ୍ତ୍ରୀ ଦୀପ୍ତି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ପୋର୍ଟାଲ ମାଧ୍ୟମରେ ବିଜୁଳି ବିଲ୍ ଯାଞ୍ଚ ପରିଶୋଧ ଓ ଟ୍ରାକିଂ ସିଧାସଳଖ ହୋଇପାରିବ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଗତ 9 ତାରିଖରୁ ଆସନ୍ତା ମାସ 8 ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ଏବଂ ଗତ 17 ତାରିଖରୁ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ ରାଜ୍ୟରେ ଚାଲିଛି। ଅଭିଯାନ ଅଧୀନରେ 74,224 ଅଙ୍ଗନବାଡ଼ି କେନ୍ଦ୍ରରେ ଆସନ୍ତା 27ରୁ 29 ତାରିଖ ପର୍ଯ୍ୟନ୍ତ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟରେ ଆସନ୍ତା ଫେବୃୟାରୀ ମାସ ସୁଦ୍ଧା 10,000 ପୁଲିସ୍ ପଦବୀରେ ନିଯୁକ୍ତି ଦିଆଯିବ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି। ବିଭାଗକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ଓ ପୁଲିସ୍ ପ୍ରଶାସନ ନିରନ୍ତର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି। ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପ୍ରତି ଜିଲ୍ଲାରେ ସାଇବର ଥାନା କାର୍ଯ୍ୟ କରୁଛି। ପୂର୍ବରୁ 14 ସାଇବର ଥାନା ରହିଥିଲା। 20 ନୂଆ ଥାନା ଅନୁମୋଦିତ ହୋଇ ବର୍ତ୍ତମାନ 34 ସାଇବର ଥାନା କାର୍ଯ୍ୟକ୍ରମ ରହିଛି। ଏଥିରେ ଆଇଟି ଏକ୍ସପର୍ଟ, ସାଇବର ଫରେନ୍ସିକ୍ ବିଶେଷଜ୍ଞ ଓ ଫାଇନାନ୍ସ ଆନାଲିଷ୍ଟ ନିଯୁକ୍ତି ଦିଆଯାଉଛି ବୋଲି ଡିଜିପି କହିଛନ୍ତି। ସାଇବର ସୁରକ୍ଷା ପାଇଁ ଅପରେସନ ସାଇବର କବଚ ଭଳି ଅଭିଯାନ, 1930 ସହାୟତା ନମ୍ଘର ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ୟଦୁବୀର ସିଂହ ରାଓ୍ୱତ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସହ ଶ୍ରୀମନ୍ଦିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଉପରେ ଆଲୋଚନା କରିଛନ୍ତି। ଆସନ୍ତା ମାସରେ କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର ଗର୍ଭଗୃହରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଆଇରନ୍ ବିମ୍କୁ ଅନୁଧ୍ୟାନ କରାଯିବା ସହ ନାଟମଣ୍ଡପ, ଜଗମୋହନ, ଭୋଗମଣ୍ଡପ, ମେଘନାଦ ପ୍ରାଚୀର ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀ ମନ୍ଦିରକୁ ଯାଞ୍ଚ କରାଯିବ ବୋଲି ଶ୍ରୀ ରାଓ୍ୱତ କହିଛନ୍ତି। ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ସମ୍ଭଲପୁର ବୁର୍ଲା ବିଟିଆଇରେ ସିପାହୀମାନଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଛନ୍ତି। 2025 ଅକ୍ଟୋବର ମାସ 15 ତାରିଖରୁ ଚଳିତ ବର୍ଷ ଏପ୍ରିଲ୍ ମାସ 29 ତାରିଖ ପର୍ଯ୍ୟନ୍ତ ସିପାହୀମାନଙ୍କ ପ୍ରଶିକ୍ଷଣ ଦିଆଯାଇଥିଲା। ମୋଟ 1,237 ଜଣ ପ୍ରଶିକ୍ଷଣ ନେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରେ ମେ ମାସ 12 ତାରିଖରୁ ସେପ୍ଟେମ୍ବର ମାସ 7 ତାରିଖ ଆଡ୍ଭାନ୍ସ ଟ୍ରେନିଂ ନେଇ ବିଟିଆଇର ପଞ୍ଚମ ବ୍ୟାଚ୍ରେ ରିଜର୍ଭ କନେଷ୍ଟେବଳ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିଛନ୍ତି। ଶ୍ରୀ ମିଶ୍ର ଡିଆଇଜି ଅଫିସରେ 5 ଜିଲ୍ଲାର ଆରକ୍ଷୀ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମ କେନ୍ଦ୍ର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର 4 ବ୍ଲକ ଦଶରଥପୁର, ଯାଜପୁର, ବିଞ୍ଝାରପୁର ଓ ପୁରୀ ବ୍ଲକ ପ୍ରଭାବିତ ହୋଇଛି। ବୈତରଣୀର ଶାଖା ନଦୀ କାଣୀ ନଦୀରେ 70 ଫୁଟର ଘାଇ ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲାର ବୈତରଣୀ ଓ ସାଳନ୍ଦୀ ନଦୀରେ ଚଳିତ ବର୍ଷର ସପ୍ତମ ଥର ପାଇଁ ବନ୍ୟା ସୃଷ୍ଟି ହୋଇଛି। 2 ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲ୍ଲାର 4 ବ୍ଲକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖା ପାଇଁ ବାଲିଆପଡ଼ାର 5 ପଞ୍ଚାୟତର 25 ପାଣି କ୍ଷୀରରେ ରହିଛି। ବର୍ଷାଜନିତ ବନ୍ୟା ପରିସ୍ଥିତି ସମ୍ପର୍କରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,
1: ଜିଲ୍ଲାପାଳମାନଙ୍କର ପରାମର୍ଶ ଅନୁସାରେ ବାଲେଶ୍ୱରରେ ଓଡିଆର୍ଏଫ୍ର 9 ଟିମ୍ ଅଛନ୍ତି ଏବଂ ଏନ୍ଡିଆର୍ଏଫ୍ର ମଧ୍ୟ 2 ଟିମ୍ ଅଛନ୍ତି। ଏଭଳିଆ 11 ଟିମ୍ ବାଲେଶ୍ୱରରେ ଅବସ୍ଥାପିତ ଅଛନ୍ତି। ଭଦ୍ରକରେ 3 ଓଡିଆର୍ଏଫ୍ ଟିମ୍ ଅଛନ୍ତି। ଇଏ କ୍ରମରେ ବିଗତ 24 ଘଣ୍ଟା ଭିତରେ ଓଡ଼ିଶାରେ ବୃଷ୍ଟିପାତ ବିଶେଷ ହେଇ ନାହିଁ। 26ରୁ ବର୍ଷା କମିବାଟା ଆରମ୍ଭ ହେଲାଣି। ଏବେ ମଧ୍ୟ ମୋଟାମୋଟି କାଁ ଭାଁ ଗୋଟେ 2 କିଛି ଜାଗା ଛାଡ଼ିଦେଲେ ଓଡ଼ିଶାରେ ଶୁଖିଲା ପାଗ ଅଛି।
0: ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 629.47 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 297,280 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 15 ଗେଟ୍ ଦେଇ 262,368 ଘନଫୁଟ ଜଳ ନିଷ୍କାସିତ ହେଉଛି। ଲଗାଣ ବର୍ଷା ପରେ ଗଞ୍ଜାମ ଜିଲ୍ଲାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସ୍ଥାନୀୟ ଅଞ୍ଚଳର ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ବର୍ଷା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି। କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳର ପରିଦର୍ଶନ କରି ଜଳବନ୍ଦୀ

ନେପାଳରେ ଯୋଗାଯୋଗ ବ୍ୟବସ୍ଥା ସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ରିଲିଫ୍ ଓ ଆବଶ୍ୟକୀୟ ସହାୟତା ତୁରନ୍ତ ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲାରେ କୋଟପାଡ଼, ବୋରିଗୁମା, କୁନ୍ଦ୍ରା, ନାରାୟଣପାଟଣା, ବୈପାରିଗୁଡ଼ା ଓ ସିମିଳିଗୁଡ଼ା ବ୍ଲକର ପ୍ରାୟ 50ଟି ଗାଁ ଜଳବନ୍ଦୀ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ତଳିଆ ଅଞ୍ଚଳର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାର ସାତଟି ବ୍ଲକ ଓ ତହସିଲ ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଛି।

0: ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ମେକ୍ ଇନ୍ ଇଣ୍ଡିଆ ସମ୍ପର୍କରେ।
1: ଭାରତକୁ ଏକ ପ୍ରତିଯୋଗିତାମୂଳକ ବିନିର୍ମାଣ ଲକ୍ଷ୍ୟ କ୍ଷେତ୍ରରେ ପରିଣତ କରିବା ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2014 ମସିହାରେ ମେକ୍ ଇନ୍ ଇଣ୍ଡିଆ ଆରମ୍ଭ କରିଥିଲେ। ବିଶ୍ୱସ୍ତରରେ ଭାରତକୁ ଏକ ବିନିର୍ମାଣ ଡିଜାଇନ୍ ଏବଂ ନବସୃଜନ ହବ୍ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଭାରତର ଶିଳ୍ପ ପ୍ରଚ୍ଛଦ ପଟରେ ବିନିର୍ମାଣ ଉତ୍ପାଦନ ପୁଞ୍ଜିନିବେଶ ଏବଂ ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଏହି ପଦକ୍ଷେପ ଅଧୀନରେ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 7 ଗୁଣ ବୃଦ୍ଧି ପାଇଛି। 2014-15 ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 1.9 ଲକ୍ଷ କୋଟି ଥିବାବେଳେ 2025-26 ସୁଦ୍ଧା 13 ଲକ୍ଷ କୋଟିରୁ ଅଧିକ ହୋଇଛି। ମୋବାଇଲ୍ ଫୋନ୍ ଉତ୍ପାଦନ 33 ଗୁଣ ବୃଦ୍ଧି ପାଇ 18,000 କୋଟିରୁ 2025-26 ସୁଦ୍ଧା 6.27 ଲକ୍ଷ କୋଟିରେ ପହଞ୍ଚିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ରାୟଗଡ଼ା ଜିଲ୍ଲାରେ ସଦର ସ୍ୱୟଂଶାସିତ ମହାବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ 2026 ପାଳନ ଅବସରରେ ଏକଦିବସୀୟ ଯୋଗ ଓ ଧ୍ୟାନ ଶିବିର ଆୟୋଜିତ ହୋଇଛି। ବୌଦ୍ଧ ଜିଲ୍ଲାରେ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ମୋଟ 48,300 ବୃକ୍ଷରୋପଣ କରାଯାଇଛି। ଜିଲ୍ଲାର 3 ବ୍ଲକରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନିରନ୍ତର ଜୀବନ ଅଭ୍ୟାସକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ, ସହରୀକରଣ ଆଦି ଦ୍ୱାରା ମାନବ ସ୍ୱାସ୍ଥ୍ୟ ପ୍ରତି ସୃଷ୍ଟ ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପରିବେଶଗତ ସ୍ୱାସ୍ଥ୍ୟ ସମ୍ପ୍ରଦାୟକୁ ସୁରକ୍ଷା ଦେବା ନିମନ୍ତେ ବିଜ୍ଞାନ ସହିତ ସହମତ ହେବା। ପରିବେଶ ଓ ମାନବ ସ୍ୱାସ୍ଥ୍ୟ ପରସ୍କର ସହ ଗଭୀର ଭାବେ ଜଡ଼ିତ। ପରିବେଶ ସୁରକ୍ଷା କେବଳ ପ୍ରକୃତି ସଂରକ୍ଷଣର ବିଷୟ ନୁହେଁ, ଏହା ଏକ ସୁସ୍ଥ ସମାଜ ଗଠନର ମୁଖ୍ୟ ଆଧାର। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ। ମୁଖ୍ୟମନ୍ତ୍ରୀ ଆଜି 4 ବିଭାଗର 1,101 ଜଣ ପ୍ରାର୍ଥୀଙ୍କୁ ପ୍ରଦାନ କରିବେ ନିଯୁକ୍ତିପତ୍ର। ଶିଶୁ, ମହିଳା ଓ କିଶୋରୀଙ୍କ ପୋଷଣ ସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ରାଜ୍ୟରେ ଅଙ୍ଗନ୍ କା ଉତ୍ସବ ଅଭିଯାନ ଉଦ୍ଘାଟିତ। ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏବଂ ନିରନ୍ତର ଜୀବନ ଅଭ୍ୟାସକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆଜି ଅପରାହ୍ନ ପାଞ୍ଚଟାରେ ଶୁଣିବେ ଯୁବବାଣୀ। ଏଥିରେ ଜୁଆନ କାତାରେ ରହିଛି ସାକ୍ଷାତକାର, ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ। ପରେ ଜାଣିବା କଥାରେ ରହିଛି ଆମ କ୍ଲିନିକ ଯୋଜନା ଏବଂ ଓଡ଼ିଶା ସହାୟ ଯୋଜନା ସମ୍ପର୍କରେ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜାନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ରହିଛି ବାସି ଆଉ ବାହାର ଖାଦ୍ୟଠୁ ଦୂରେଇ ରହିବା। ପରେ ପରେ ଶୁଣିବେ ନାଟକ ଗାଁର ପାଠ ଅଧିକ ନାଟ ଶ୍ରୀମଦ ଭାଗବତ ଶୁଣିବେ ସନ୍ଧ୍ୟା 6:20। କେତୋଟି ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30। ଶିଳ୍ପୀମାନେ ହେଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ। ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ପୁଣି ଥରେ ରାତି 8:00। ରାତି 8:10 ପ୍ରଚାର କରିବୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ଗର୍ଭାବସ୍ଥାରେ ପୋଷଣ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ଏକ ସାକ୍ଷାତକାର। ପରେ ପରେ ସ୍ୱାସ୍ଥ୍ୟ ସୂଚନା କ୍ରମରେ ରହିଛି ଲୁଣ ଓ ଚିନିର ଅଧିକ ବ୍ୟବହାରର କୁପ୍ରଭାବ। ପଣ୍ଡିତ ନିଖିଲ ପାନାଲଜୀଙ୍କର ସୀତାର ବାଦନ ଶୁଣିବେ ରାତି 8:30 ଆମର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମିଶ୍ରଗାର। ରାତି 9:30 ଶୁଣିବେ ଜାତୀୟ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା କିଛି ସୂଚନା ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏଁ ଶୁଣିଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ସିଧା ପ୍ରସାରଣ ଏଫ୍ଏମ୍ର 103.6 MHz ଯୋଗେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ରେ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଇଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଜରିଆରେ। ତାହେଲେ ଅପରାହ୍ନ 5:00 ଯାଏଁ ବିଦାୟ ଦିଅନ୍ତୁ ଆମକୁ।
2: एक विलक्षण गायक
3: अरे ओरे
2: संगीत के साधक
3: ओरे पथिकवा मत जइयो तू वृंदावन की।
2: उनके सुरों में भक्ति की निर्मलता है, संगीत की गहराई है, भावों में मिठास है।
3: राम नाम घन श्याम नाम शिव नाम सुनिर दिन राम।
2: वो है संगीतकार गायक और अभिनेता शेखर सेन।
4: बहुत कम लोग ये जानते हैं कि जो मीरा के भजन इस समय हम लोग सुनते हैं, अभी मेरे तो गिरधर गोपाल दूसरो ना कोई, ये जो भाषा है ये सधुखड़ी भाषा है। मीराबाई ने जो भी लिखा वो सारे भजन जो थे वो मेवाड़ की भाषा में।
2: 1 अक्टूबर से हम शुरू कर रहे हैं नई श्रृंखला शताब्दी।

ଆକାଶବାଣୀ ଜୟପୁର ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଶ୍ରୋତାବନ୍ଧୁ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କର ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ।

0: ଏରେ ସ୍ମୃତି, କଣ ଆଜି ବି ତୁ ଏତେ ଲେଟ୍ ଆସିଲୁ?
1: ଆରେ ଦେଖେ ରେ, ବର୍ଷା କେତେ ଜୋରରେ ହଉଛି, ଘରୁ ବାହାରିବାକୁ ଇଚ୍ଛା ହଉନି, ସବୁଆଡେ ପାଣି ଭର୍ତ୍ତି ବି ହେଇଯାଇଛି। ତାପରେ ମୁଁ ଗାଡି ତ ସ୍ପିଡରେ ଚଲେଇ ପାରିବିନି ନା, କାହିଁକି ଚକ ସ୍ଲିପ ହେଇଯିବ, ଚକ ସ୍ଲିପ ହେଇଗଲେ ମୁଁ ପଡ଼ିଯିବି, ପୁଣି ମାଡ଼ ବାଜିବ।
0: ନାଇଁ, ଠିକ କଥା କହିଲୁ ସ୍ମୃତି, ଭଲ କରୁ ତୁ ଗାଡି ଆରାମସେ ଚଲେଇକି ଆସିଲୁ। ଆଉ ଏବେ ଯେମିତି ବର୍ଷା ହଉଛି ନା, ଏଇ ସମୟରେ ଆମକୁ ଗଛ ତଳେ ବି ଛିଡ଼ା ହେବା କଥା ନାହିଁ, କାହିଁକି ନା କେତେବେଳେ ବି ବିଜୁଳି ମାରିବାର ସମ୍ଭାବନା ଅଛି। ଆଉ ଯେତିକି କରେଣ୍ଟ ଖମ୍ବ ହଉ କି ଲାଇଟ ଖମ୍ବ ହଉ କି ଟାୱାର, ତା ପାଖକୁ ବି ଯିବା କଥା ନାହିଁ। ଆଉ ଯୋଉ ବ୍ରିଜ ଯାକ ଅଛି ଆଉ ଘାଟି ଏରିଆ, ଏଇ ଜାଗାକୁ ଯିବାକୁ ଏଭଏଡ କରିବା କଥା। ତା ସହ ଯଦି କ'ଣ ଅର୍ଜେଣ୍ଟ କାମ ପଡ଼ୁଛି ତାହେଲେ ଆମେ ଘରୁ ବାହାରିବା କଥା, ନାହିଁ ମାନେ ଏଇ ଯୋଉ ଲଘୁଚାପ ସମୟରେ, ସାଇକ୍ଲୋନ ସମୟରେ ଆମେ ଘରୁ ବାହାରିବା କଥା ନାହିଁ।
1: ହଁ, ତୁ ଠିକ କହିଲୁ ସ୍ୱସ୍ତିକ। ହଉ ଚାଲେ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।
0: ହଁ ଚାଲେ, ଆଉ ଲେଟ୍ କରିବାନି।
1: ହେଲେ ଭାଇ ଆହୁରି ଭଉଣୀମାନେ, ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆଜିର କାର୍ଯ୍ୟକ୍ରମରେ ଅଛି ମୁଇଁ ସ୍ମୃତି ପ୍ରଜ୍ଞା ପାତ୍ର,
0: ଆରେ ମୁଇଁ ସାଇ ସ୍ୱସ୍ତିକ ପାଢୀ। ଜୁହାର।

0: ହେଲେ ସ୍ୱସ୍ତିକ, ତୁ ପରମାଣୁ ବୋମା ବିଷୟରେ ଜାଣିଛୁ କି ନାହିଁ କିଛି ବି?
1: ହଁ, ପରମାଣୁ ବୋମା ବିଷୟରେ ଜାଣି ନାହିଁ କି? ଏଇଟା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ 6 ଅଗଷ୍ଟ 1945ରେ ହିରୋସୀମା ଉପରେ ପଡ଼ିଥିଲା, 9 ଅଗଷ୍ଟ 1945ରେ ନାଗାସାକ୍ଷି ଉପରେ ପଡ଼ିଥିଲା। ଆଉ ପରମାଣୁ ବୋମା ପଡ଼ିବା ଯୋଗୁଁ ହିରୋସୀମା ଓ ନାଗାସାକ୍ଷିର ବହୁତ ଲୋକ ତୁରନ୍ତ ମୃତ୍ୟୁବରଣ କଲେ। ତା ସହ ଭୟଙ୍କର ବିସ୍ଫୋରଣ, ତାପ ଓ ଅଗ୍ନିରେ ଅନେକ ଲୋକ ଆହତ ହେଲେ। ଅନେକ ଘର ଅଟ୍ଟାଳିକା ଧ୍ୱଂସ ହୋଇଗଲା। ପରେ ମଧ୍ୟ ତା ରେଡିଏସନ୍ ଯୋଗୁଁ ଅନେକ ଲୋକ ଅସୁସ୍ଥ ହେଲେ ଏବଂ ବର୍ଷଗୁଡ଼ିକ ପରେ ମଧ୍ୟ କିଛି ଲୋକଙ୍କ ଉପରେ ପ୍ରଭାବ ପଡ଼ିଲା। ଦୁଇ ସହରର ସାଧାରଣ ଜୀବନ ବହୁତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା।
0: ହଁ ସ୍ୱସ୍ତିକ, ଯୋ ଏତେ ସବୁ ହେଇଥିଲା ସେଟା ପାଇଁ ବୋଲିକି ଏକା ଇଣ୍ଟରନ୍ୟାସନାଲ ଡେ ଫର ଦି ଟୋଟାଲ ଏଲିମିନେସନ ଅଫ ନ୍ୟୁକ୍ଲିୟର

0: ଡେ ପାଳନ କରାଯାଏ। ପରମାଣୁ ଅସ୍ତ୍ର କ'ଣ? ଆଧୁନିକ ବିଶ୍ୱର ସବୁଠାରୁ ବିନାଶକାରୀ ଅସ୍ତ୍ରମାନଙ୍କ ମଧ୍ୟରୁ ଗୋଟେ। ପରମାଣୁ ଅସ୍ତ୍ରଶସ୍ତ୍ର ଗୋଟେ ବ୍ୟବହାର ଦ୍ୱାରା କ'ଣ ହବ? ପୁରା ମାନବ ପରିବେଶ, ତା ସହିତ ସାମାଜିକ କ୍ଷତି ମଧ୍ୟ ହେଇପାରିବ, ଯୋଉଟାକି ଖାଲି ବର୍ତ୍ତମାନ ପିଢି ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବଡ଼ ବିପଦ। ଏଟା ପାଇଁ ବୋଲି ପରମାଣୁ ଅସ୍ତ୍ରର ସମ୍ପୂର୍ଣ୍ଣ ନିରାକରଣ ଓ ବିଶ୍ୱଶାନ୍ତି ପାଇଁ ଆନ୍ତର୍ଜାତୀୟ ସ୍ତରରେ ଦୀର୍ଘ ଦିନ ଧରି ପ୍ରୟାସ ଚାଲି ଆସୁଅଛି। ପ୍ରତିବର୍ଷ 26 ସେପ୍ଟେମ୍ବର ଦିନକୁ ଆନ୍ତର୍ଜାତୀୟ ପରମାଣୁ ଅସ୍ତ୍ରର ସମ୍ପୂର୍ଣ୍ଣ ନିରାକରଣ ଦିବସ ଭାବେ ପାଳନ କରାଯାଏ। ଜାତିସଂଘର ସାଧାରଣ ସଭାରେ ଏହି ଦିବସ ମାଧ୍ୟମରେ ପରମାଣୁ ଅସ୍ତ୍ରର ବିପଦ ସମ୍ପର୍କରେ ବିଶ୍ୱବାସୀଙ୍କୁ ସଚେତନ କରାଯାଏ ଏବଂ ପରମାଣୁ ନିରସ୍ତ୍ରୀକରଣ ପାଇଁ ଆନ୍ତର୍ଜାତୀୟ ପ୍ରୟାସକୁ ଉତ୍ସାହିତ କରାଯାଏ।
1: ହେଲେ ସ୍ମୃତି, ଏଇ ଯେଉଁ ଇଣ୍ଟରନ୍ୟାସନାଲ ଡେ ଫର୍ ଦି ଟୋଟାଲ ଏଲିମିନେସନ୍ ଅଫ୍ ନ୍ୟୁକ୍ଲିୟର ୱେପନ୍ସ ପାଳନ କରାଯାଉଛି, ଆର ମେନ୍ ରିଜନ୍ କ'ଣ ଜାଣିଛୁ କି ନାହିଁ? କେମିତି ଆମେ ସବୁ ଶାନ୍ତିରେ ରହିବା ଆଉ ସୁରକ୍ଷିତ ରହିବା, ତେଣୁ ସୁରକ୍ଷିତ ବିଶ୍ୱ ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ସୁରକ୍ଷିତ ବିଶ୍ୱ ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ମାନବ ସମାଜର ଏକ ମହତ୍ତ୍ୱପୂର୍ଣ୍ଣ ଆକାଂକ୍ଷା। ପୃଥିବୀରେ ପ୍ରତ୍ୟେକ ମଣିଷ ଭୟ, ଯୁଦ୍ଧ, ହିଂସା ଓ ବିନାଶରୁ ମୁକ୍ତ ହୋଇ ସୁରକ୍ଷିତ ଭାବରେ ବଞ୍ଚିବାକୁ ଚାହେଁ। ଏକ ସୁରକ୍ଷିତ ବିଶ୍ୱର ଅର୍ଥ କେବଳ ଯୁଦ୍ଧ ନଥିବା ନୁହେଁ, ବରଂ ମଣିଷର ଜୀବନ, ସ୍ୱାଧୀନତା, ମର୍ଯ୍ୟାଦା ଓ ଅଧିକାରର ସୁରକ୍ଷା ମଧ୍ୟ ଏହାର ଅଂଶ। ଏକ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ପାଇଁ ଦେଶଗୁଡ଼ିକ ମଧ୍ୟରେ ପରସ୍ପର ବିଶ୍ୱାସ, ଆଲୋଚନା, ସହଯୋଗ ଓ ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ ଆବଶ୍ୟକ। କୌଣସି ବିବାଦ ଦେଖାଗଲେ ଯୁଦ୍ଧର ପରବର୍ତ୍ତୀ ଆଲୋଚନା ଓ କୂଟନୈତିକ ପଦକ୍ଷେପ ମାଧ୍ୟମରେ ସମାଧାନ ଖୋଜିବା ଦରକାର। ଦେଶଗୁଡ଼ିକ ଯଦି ପରସ୍ପରକୁ ସମ୍ମାନ କରନ୍ତି ଏବଂ ଶାନ୍ତିର ପଥ ଅନୁସରଣ କରନ୍ତି, ତେବେ ବିଶ୍ୱର ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ହେଲେ ସ୍ମୃତି, ସୁରକ୍ଷିତ ବିଶ୍ୱ ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ପାଇଁ ତ ଆମର ବି ଯୁବପିଢ଼ିର କ'ଣ ଭୂମିକା ରହିଛି କି ନାହିଁ?
0: ହଁ,
1: ହେଲେ ଏହି ସମ୍ପର୍କରେ ଶୁଣିବା ଜାଗୃତି ଭଉଣୀଙ୍କ ଠାରୁ।
0: ହଉ ହଉ, ଚାଲେ ଶୁଣିବା।

0: ଅଶାନ୍ତିର କାରଣ ହୋଇପାରେ। ତେଣୁ ଶାନ୍ତି ସ୍ଥାପନା କେବଳ ଯୁଦ୍ଧ ବନ୍ଦ କରିବାର ସୀମିତ ନୁହଁ, ଲୋକମାନଙ୍କୁ ଶିକ୍ଷା, କୌଶଳ ବିକାଶ ଓ ରୋଜଗାରର ସୁଯୋଗ ଦେବା ମଧ୍ୟ ଦରକାର। ତେଣୁ ଯୁବମାନେ ନିଜ କୌଶଳ ହାସଲ କରିବା ସହିତ ଅନ୍ୟ ଯୁବକଙ୍କୁ ମଧ୍ୟ କୌଶଳ ଶିଖାଇ ପାରନ୍ତି। ଏପରି ପଦକ୍ଷେପ ଆର୍ଥିକ ଓ ସାମାଜିକ ସ୍ଥିରତାକୁ ସହାୟତା କରିପାରିବ।
1: ଯୁବପିଢ଼ି ମିଥ୍ୟା ଖବର ବିରୋଧରେ କିପରି ସଚେତନ ହୋଇପାରିବେ?
0: ଯଦି ଆଜି ମିଥ୍ୟା ଖବର ବହୁତ ଶୀଘ୍ର ପ୍ରସାରିତ ହୁଏ, ତେଣୁ ଏକ ଭୁଲ ଖବର ଲୋକମାନଙ୍କ ମଧ୍ୟରେ ଭୟ, ଘୃଣା କିମ୍ବା ଅଶାନ୍ତି ସୃଷ୍ଟି କରିପାରିବ। ତେଣୁ ଯୁବମାନେ କୌଣସି ଖବର ପାଇବା ପରେ ତୁରନ୍ତ ସେୟାର ନ କରି ତାହାର ଉତ୍ସ ଯାଞ୍ଚ କରିବା ଦରକାର। ଏକାଧିକ ବିଶ୍ୱସନୀୟ ମାଧ୍ୟମରେ ଖବରଟି ରହିଛି କି ନାହିଁ ତାହା ମଧ୍ୟ ଦେଖିବା ଉଚିତ। ଏହି ଡିଜିଟାଲ ସଚେତନତା ଦ୍ୱାରା ଯୁବମାନେ ସମାଜରେ ଭୁଲ ସୂଚନା ଓ ଘୃଣାର ପ୍ରସାରକୁ କମାଇବାରେ ସାହାଯ୍ୟ କରିପାରନ୍ତି।
1: ବିଶ୍ୱ ଶାନ୍ତି ପାଇଁ ସହନଶୀଳତା କାହିଁକି ଆବଶ୍ୟକ?
0: ସହନଶୀଳତା ମାନେ ଅନ୍ୟ ଲୋକଙ୍କ ମତ, ଚିନ୍ତାଧାରା, ଭାଷା, ପରମ୍ପରା କିମ୍ବା ଜୀବନଶୈଳୀ ଆମଠାରୁ ଭିନ୍ନ ହେଲେ ମଧ୍ୟ ତାହାକୁ ସମ୍ମାନ କରିପାରିବା। ଆମେ ସମସ୍ତେ ସମାନ ଭାବରେ ଚିନ୍ତା କରିବା ନାହିଁ। ମତଭେଦ ଗଣତାନ୍ତ୍ରିକ ସମାଜର ଏକ ସ୍ୱାଭାବିକ ଅଂଶ। ତେଣୁ ଯୁବମାନେ ଯଦି ମତଭେଦକୁ ଶତ୍ରୁତା ଭାବେ ନ ଦେଖି ଆଲୋଚନାର ସୁଯୋଗ ଭାବେ ଦେବେ, ତାହେଲେ ଅନେକ ବିବାଦ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହୋଇପାରିବ।
1: ଭଉଣୀ, କ୍ରୀଡ଼ା ମାଧ୍ୟମରେ ଯୁବମାନେ ଶାନ୍ତିର ବାର୍ତ୍ତା କିପରି ଦେଇପାରିବେ?
0: କ୍ରୀଡ଼ା ଲୋକମାନଙ୍କୁ ଭାଷା, ଧର୍ମ, ଅଞ୍ଚଳର ସୀମା ଉପରେ ଏକାଠି କରିପାରେ। ତେଣୁ ଏକ ଟିମ୍ରେ ଖେଳିବା ସମୟରେ ଯୁବମାନେ ଶୃଙ୍ଖଳା, ଟିମ୍ ୱାର୍କ, ପରସ୍ପର ସମ୍ମାନ ଓ ନିୟମ ମାନିବା ଶିଖନ୍ତି। ତେଣୁ ଜିତିବା ଯେତେ ଦରକାର, ପ୍ରତିପକ୍ଷକୁ ସମ୍ମାନ କରିବା ମଧ୍ୟ ସେତେ ଦରକାର। ସେଥିପାଇଁ ବିଭିନ୍ନ ସମ୍ପ୍ରଦାୟର ଯୁବକମାନଙ୍କୁ ନେଇ କ୍ରୀଡ଼ା ପ୍ରତିଯୋଗିତା କରାଗଲେ ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ଏକତା ମଧ୍ୟ ବଢ଼ିପାରିବ।
1: ତେବେ ଭଉଣୀ, ପରିବେଶ ସୁରକ୍ଷା ଓ ବିଶ୍ୱ ଶାନ୍ତି ମଧ୍ୟରେ କି ସମ୍ପର୍କ ଅଛି?
0: ନିଶ୍ଚିତ ଭାବେ ସମ୍ପର୍କ ଅଛି। ଏବେ ଆପଣ ଦେଖି ନିଅନ୍ତୁ, ପାଣି, ଜମି, ଜଙ୍ଗଲ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ମଧ୍ୟ ଅନେକ ସ୍ଥାନରେ ସାମାଜିକ ଓ ଆର୍ଥିକ ଚାପ ବଢ଼େଇ ପାରେ। ତା ସହିତ ପରିବେଶ ସୁରକ୍ଷା କହିଲେ ଲୋକଙ୍କ ଜୀବନ ଓ ଜୈବିକ ମଧ୍ୟ ସୁରକ୍ଷିତ ରହେ। ତା ସହିତ ଯୁବମାନେ ବୃକ୍ଷରୋପଣ, ପ୍ଲାଷ୍ଟିକ ବ୍ୟବହାର କମେଇବା, ଜଳ ସଂରକ୍ଷଣ ଓ ସ୍ୱଚ୍ଛତା ଭଳି କାମରେ ଅଂଶଗ୍ରହଣ କରିପାରନ୍ତି ଏବଂ ପରିବେଶ ପ୍ରତି ଦାୟିତ୍ୱଶୀଳ ଆଚରଣ ମଧ୍ୟ ଶାନ୍ତିପୂର୍ଣ୍ଣ ଓ ସ୍ଥାୟୀ ସମାଜ ଗଠନ କରିବାର ଏକ ଅଂଶ।
1: ମହିଳା ଓ ଯୁବତୀ ମାନଙ୍କର କଣ ଭୂମିକା ରହିଛି?
0: ମହିଳା ଓ ଯୁବତୀ ମାନଙ୍କ ଭୂମିକା କହିବାକୁ ଗଲେ ବିଶ୍ୱ ଶାନ୍ତି ଗଠନରେ ମହିଳା ଓ ଯୁବତୀ ମାନଙ୍କ ସମାନ ହିଁ ଭୂମିକା ରହିଛି। ଶାନ୍ତି କେବଳ ପୁରୁଷମାନଙ୍କର ହିଁ ଦାୟିତ୍ୱ ନୁହଁ, ଶିକ୍ଷା ହଉ, ନେତୃତ୍ୱ, ସାମାଜିକ ସେବା ଓ ସମୁଦାୟ ଗଠନରେ ଯୁବତୀମାନେ ସକ୍ରିୟ ହୋଇପାରନ୍ତି। ସମାଜରେ ମହିଳାଙ୍କ ସୁରକ୍ଷା, ସମାନ ସୁଯୋଗ ନିଶ୍ଚିତ କରିବା ମଧ୍ୟ ଏକ ଶାନ୍ତିପୂର୍ଣ୍ଣ ସମାଜର ଚିହ୍ନ। ତେଣୁ ଯୁବପିଢ଼ିର ପ୍ରତ୍ୟେକ ସଦସ୍ୟଙ୍କୁ ସମାନ ଭାବରେ ଏଥିରେ ଅଂଶ ନେବାକୁ ପଡିବ।
1: ହେଲେ ଭଉଣୀ, ଯୁବମାନେ ସମାଜ ସେବା ମାଧ୍ୟମରେ କିପରି ଶାନ୍ତି ସ୍ଥାପନା କରିପାରିବେ?
0: ସମାଜ ସେବା ମାଧ୍ୟମରେ ଯୁବମାନେ ଲୋକଙ୍କ ମଧ୍ୟରେ ସହଯୋଗ ଓ ମାନବିକତା ବଢେଇ ପାରନ୍ତି। ତା ସହିତ ରକ୍ତଦାନ, ଗରିବ ପିଲାଙ୍କୁ ପାଠ ପଢେଇବା, ବୃଦ୍ଧଙ୍କୁ ସହାୟତା କରିବା, ବିପଦ ସମୟରେ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିବା ଭଳି ଅନେକ କାମ ଯୁବମାନେ କରିପାରନ୍ତି। ତା ସହିତ ଏପରି କାର୍ଯ୍ୟରେ ଲୋକମାନେ ପରସ୍ପରକୁ ନିଜର ଭାବିବା ଶିଖନ୍ତି ଏବଂ ଏହି ବିଶ୍ୱାସ ଓ ସହଯୋଗର ଭାବନା ଶାନ୍ତିପୂର୍ଣ୍ଣ ସମାଜରେ ଭିତ୍ତିକୁ ମଧ୍ୟ ମଜବୁତ କରିଥାଏ।
1: ଭଉଣୀ, ଯୁବପିଢ଼ି ଅନ୍ତର୍ଜାତୀୟ ବନ୍ଧୁତ୍ୱ କିପରି ବଢେଇ ପାରିବ?
0: ଆଜି ଇଣ୍ଟରନେଟ୍, ସୋସିଆଲ ମିଡିଆ ଯୋଗୁଁ ବିଭିନ୍ନ ଦେଶର ଯୁବମାନଙ୍କ ସହିତ ଯୋଗାଯୋଗ କରିବା ସହଜ ହୋଇଛି। ତେଣୁ ଯୁବମାନେ ଅନ୍ୟ ଦେଶର ଭାଷା, ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀ ବିଷୟରେ ଜାଣିପାରନ୍ତି। ତା ସହିତ ଏହି ଭିନ୍ନ ଦେଶର ଲୋକଙ୍କୁ ପ୍ରତି ବୁଝାମଣା ମଧ୍ୟ ବଢାଇଥାଏ। ଯେତେବେଳେ ଆମେ ଅନ୍ୟ ସଂସ୍କୃତିକୁ ଭଲ ଭାବରେ ବୁଝୁ, ସେତେବେଳେ ଭୁଲ ଧାରଣା, ଅନାବଶ୍ୟକ ଘୃଣା ମଧ୍ୟ କମିପାରେ।
1: ଶାନ୍ତି ସ୍ଥାପନାରେ ପରିବାରର ଭୂମିକା କଣ ରହିଛି?
0: ପରିବାର ହେଉଛି ଜଣେ ଶିଶୁର ପ୍ରଥମ ଶିକ୍ଷାଳୟ। ଜଣେ ଯୁବକ ଛୋଟବେଳେ ଯଦି ପରିବାରରେ ସମ୍ମାନ, ସହଯୋଗ, ସତ୍ୟବାଦିତା ଓ ଭଲ ଭାବରେ ବ୍ୟବହାର ଦେଖେ, ତେବେ ଏହି ମୂଲ୍ୟବୋଧ ତାଙ୍କ ଜୀବନରେ ପ୍ରଭାବ ପକାଏ। ତା ସହିତ ପରିବାରରେ ମତଭେଦ ହେଲେ ମଧ୍ୟ ଶାନ୍ତିପୂର୍ଣ୍ଣ ଆଲୋଚନାରେ ସମାଧାନ କରିବା ଉଚିତ। ଏପରି ପରିବାରରୁ ଦାୟିତ୍ୱଶୀଳ ଓ ସହନଶୀଳ ଯୁବପିଢ଼ି ଗଢି ଉଠିପାରେ।
1: ଆଜିର ଯୁବପିଢ଼ି ସାମ୍ନା କରୁଥିବା ଶାନ୍ତି ସମ୍ପର୍କିତ ବଡ଼ ଚ୍ୟାଲେଞ୍ଜ କଣ?
0: ଆଜିର ଯୁବପିଢ଼ି ଅନେକ ଚ୍ୟାଲେଞ୍ଜ ସାମ୍ନା କରୁଛି, ଯେମିତି ମିଥ୍ୟା ଖବର, ଅନଲାଇନ ଘୃଣା, ଧର୍ମ ଓ ଜାତି ଆଧାରିତ ବିଭାଜନ, ହିଂସାର ପ୍ରଭାବ, ବେକାରୀ ଓ ସାମାଜିକ ଅସମାନତା। ଏହି ସମସ୍ୟା ଗୁଡ଼ିକର ସମାଧାନ କେବଳ ସରକାର କିମ୍ବା କୌଣସି ଗୋଟିଏ ସଂଗଠନ ଦ୍ୱାରା ସମ୍ଭବ ନୁହଁ। ତେଣୁ ଯୁବପିଢ଼ିକୁ ସଚେତନ ହୋଇ ନିଜ ଦାୟିତ୍ୱ ପାଳନ କରିବାକୁ ପଡିବ। ତା ସହିତ ସମସ୍ୟା ଦେଖି ଚୁପ୍ ରହିବା ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ଉପାୟରେ ସମାଧାନ ଖୋଜିବା ମଧ୍ୟ ଆବଶ୍ୟକ।
1: ଆପଣ ଯୁବପିଢ଼ିଙ୍କୁ କଣ ଶାନ୍ତିର ବାର୍ତ୍ତା ଦେବାକୁ ଚାହିଁବେ?
0: ମୋର ଯୁବପିଢ଼ି ପାଇଁ ବାର୍ତ୍ତା ହେଉଛି, ଆମେ ପ୍ରଥମେ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରିବା। ଆମର ଧର୍ମ, ଭାଷା, ଅଞ୍ଚଳ କିମ୍ବା ଚିନ୍ତାଧାରା ଅଲଗା ହୋଇପାରେ, କିନ୍ତୁ ମାନବିକତା ଆମ ସମସ୍ତଙ୍କୁ ଯୋଡ଼ିପାରେ। ତା ସହିତ ସୋସିଆଲ ମିଡିଆରେ ଘୃଣା ନୁହେଁ, ଭଲ ବାର୍ତ୍ତା ପ୍ରସାର କରିବା।

0: ମତବାଦ ହେଲେ ହିଂସା ନୁହେଁ ଆଲୋଚନାକୁ ବାଛିବା, ତା ସହିତ ଅନ୍ୟକୁ ତଳେ ଟାଣିବା ପରିବର୍ତ୍ତେ ଆବଶ୍ୟକ ସମୟରେ ତାଙ୍କ ହାତ ଧରିବା। ଶେଷରେ ମୁଁ ଏଇଆ କହିବି କି ବିଶ୍ୱଶାନ୍ତି କେବଳ ଏକ ସ୍ୱପ୍ନ ନୁହେଁ, ଏହା ପାଇଁ ପ୍ରତ୍ୟେକ ମଣିଷର ଛୋଟ ଛୋଟ ପ୍ରୟାସ ଆବଶ୍ୟକ। ଯୁବପିଢ଼ି ହେଉଛି ସମାଜର ସବୁଠାରୁ ଶକ୍ତିଶାଳୀ ଓ ସୃଜନଶୀଳ ଶକ୍ତି, ତେଣୁ ଆମେ ଘୃଣା ପରିବର୍ତ୍ତେ ଭଲ ପାଇବା, ବିଭାଜନ ପରିବର୍ତ୍ତେ ଏକତା, ହିଂସା ପରିବର୍ତ୍ତେ ଆଲୋଚନା, ନିଜ ପରିବାରରୁ ଶାନ୍ତିର ଆରମ୍ଭ କରି ସମାଜ ଓ ଦେଶ ପର୍ଯ୍ୟନ୍ତ ତାହାକୁ ପହଞ୍ଚାଇ ପାରିବା। ଶାନ୍ତି ଆମଠାରୁ ହିଁ ଆରମ୍ଭ ହୁଏ, ଏହି ଚିନ୍ତାଧାରାକୁ ନେଇ ଯୁବପିଢ଼ି ଆଗକୁ ବଢ଼ିଲେ ଏକ ଅଧିକ ଶାନ୍ତିପୂର୍ଣ୍ଣ ବିଶ୍ୱ ବଢ଼ିବାରେ ଆମେ ସମସ୍ତେ ଆବେଦନ କରିପାରିବା।
1: ଧନ୍ୟବାଦ ଭଉଣୀ, ଆପଣ ସାଙ୍ଗ କଥା ହେଇକି ବହୁତ ଖୁସି ଲାଗିଲା।
0: ଧନ୍ୟବାଦ ମତେ କିଛି କହିବାର ସୁଯୋଗ ଦେଇଥିବାରୁ, ସେଥିପାଇଁ ଧନ୍ୟବାଦ। ଏବଂ ମୁଁ ଆଶା କରେ କି ମୁଁ ଯାହା ବି ବାର୍ତ୍ତା ଆଜି ଦେଇଛି, ଆଜିର ଯୁବପିଢ଼ି ମାନେ ତାକୁ ଭଲ ଭାବରେ ଫଲୋ କରିବେ।
1: ଅବଶ୍ୟ ଭଉଣୀ, ଧନ୍ୟବାଦ, ରହିଲୁ, ନମସ୍କାର।
0: ନମସ୍କାର।
2: ହେଲେ ସ୍ମୃତି, ଜାଗୃତି ଭଉଣୀ କେତେ ବଢିଆ ବଢିଆ କଥା କହିଲେ। ତାଙ୍କେ ଆମକୁ ବହୁତ ସୁନ୍ଦର ଭାବରେ ବୁଝେଇଲେ ଯେ ସୁରକ୍ଷିତ ବିଶ୍ୱ ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କର କଣ କଣ ଭୂମିକା ସବୁ ରହିଛି।
3: ହଁ, ଠିକ କହିଲୁ ସ୍ୱାସ୍ତିକ, ଜାଗୃତି ଭଉଣୀ ବଢିଆ ବଢିଆ କଥା ଯାକ ସବୁ କହିଲେ। ହଉ ଚାଲେ ଚାଲେ ଆଉ କଥାବାର୍ତ୍ତା ହେବାନି, କାର୍ଯ୍ୟକ୍ରମକୁ ଆଗକୁ ବଢେଇବା ଆଉ ଶୁଣିବା କିଛି ଜାଣିବା କଥା।

0: ହଁ ଶ୍ରୋତା ବନ୍ଧୁ, ପ୍ରଥମେ ରହିଛି ଆମ କ୍ଲିନିକ୍ ଯୋଜନା। ଓଡ଼ିଶା ସହରାଞ୍ଚଳର ଲୋକମାନଙ୍କୁ ନିକଟସ୍ଥ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଚାଲୁ କରାଯାଇଥିବା ଏକ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ। ସାଧାରଣତଃ ଲୋକମାନଙ୍କୁ ନିକଟସ୍ଥ ସ୍ଥାନରେ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସୁବିଧା ମିଳିପାରିବ, ଯାହାଦ୍ୱାରା ଛୋଟ ଓ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବଡ଼ ହସ୍ପିଟାଲ ଯିବାର ଆବଶ୍ୟକ ପଡ଼ିବ ନାହିଁ। ଆମ କ୍ଲିନିକ୍ ଯୋଜନାରେ ବିଭିନ୍ନ ବିଶେଷଜ୍ଞର ସେବାର ବ୍ୟବସ୍ଥା ରହିଛି। ଏଥିରେ ସ୍ତ୍ରୀ ପ୍ରସ୍ତୁତି ବିଭାଗ, ଶିଶୁ ଚିକିତ୍ସା, ସାଧାରଣ ଚିକିତ୍ସା, ବୃଦ୍ଧଙ୍କ ଚିକିତ୍ସା, ଚକ୍ଷୁ ଚିକିତ୍ସା, ଫିଜିଓଥେରାପି ଓ ମାନସିକ ସ୍ୱାସ୍ଥ୍ୟ ସେବା ଭଳି ଅନ୍ୟାନ୍ୟ ସେବା ସବୁ ଉପଲବ୍ଧ ଅଛି।
1: ଚାଲନ୍ତୁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣିବା ଓଡ଼ିଶା ସହାୟ ଯୋଜନା ବିଷୟରେ। ଓଡ଼ିଶା ସହାୟ ଯୋଜନା ସରକାରଙ୍କର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି କିଡ୍ନୀ ରୋଗରେ ପୀଡ଼ିତ ରୋଗୀମାନଙ୍କୁ ମାଗଣାରେ ଡାଇଲିସିସ୍ ସେବା ଯୋଗାଇଦେବା। ଦୀର୍ଘକାଳୀନ କିଡ୍ନୀ ରୋଗୀଙ୍କ ପାଇଁ ନିୟମିତ ଡାଇଲିସିସ୍ ଆବଶ୍ୟକ ହୋଇଥାଏ ଏବଂ ଏହାର ଖର୍ଚ୍ଚ ଅନେକ ପରିବାରଙ୍କ ପାଇଁ ଆର୍ଥିକ କଷ୍ଟକର ହୋଇଥାଏ। ସହାୟ ଯୋଜନା ଏହି ଆର୍ଥିକ ଭାରକୁ କମେଇବାରେ ସହାୟତା କରେ, ଯାହାଦ୍ୱାରା କି ସେମାନଙ୍କୁ କୌଣସି ଆର୍ଥିକ ଅସୁବିଧା ଦେଖାଯାଏ ନାହିଁ। ସହାୟ ଯୋଜନା ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଲୋକ କଲ୍ୟାଣମୂଳକ ଯୋଜନା। ମାଗଣାରେ ଡାଇଲିସିସ୍ ସେବା ମାଧ୍ୟମରେ ଏହା କିଡ୍ନୀ ରୋଗୀ ଓ ସେମାନଙ୍କର ପରିବାରକୁ ଆର୍ଥିକ ଭାରରେ କମେଇବାରେ ସାହାଯ୍ୟ କରେ।
0: ହେଲେ ଭାଇ ଓ ଭଉଣୀମାନେ, ଏବେ ଜାଣିନେବା ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ଯୋଜନା, ଯାହାକୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ମଧ୍ୟ କୁହାଯାଏ। ସଂକ୍ଷେପରେ MMCPY ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଛାତ୍ରବୃତ୍ତି ଯୋଜନା। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଓଡ଼ିଶାର ମେଧାବୀ ଛାତ୍ରଙ୍କୁ ଉଚ୍ଚଶିକ୍ଷା ଓ ବୃତ୍ତିଗତ ଶିକ୍ଷା ପାଇଁ ଆର୍ଥିକ ସହାୟତା ଦେବା। ଏହି ଯୋଜନା 2023-2024 ଶିକ୍ଷାବର୍ଷରୁ ଆରମ୍ଭ ହୋଇଛି। ପୂର୍ବରୁ ଚାଲୁଥିବା କିଛି ଛାତ୍ରବୃତ୍ତି ଯୋଜନାକୁ ଏକତ୍ର କରି ଏକ

0: ତେବେ ଭାଇ ଆହୁରି ଭଉଣୀମାନେ, ଆଗାମୀକାଲି ଆମର ରବିବାର ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଆଜିର ବିଚାର କଥାରେ କଥାରେ, ଆଉ ଆପଣମାନେ ପଠାଇଥିବା ମେସେଜ ଆଉ ଭଏସ୍ ମେସେଜର ପ୍ରତ୍ୟୁତ୍ତର, ତାହା ସହିତ କିଛି ଜାଣିବା କଥା। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ତାହାର ମତାମତ ଦେବାକୁ ଯେମିତି ଭୁଲିବେ ନାହିଁ। ଆମକୁ ମେସେଜ କରିବାର ଆମ ନମ୍ବରଟି ହେଉଛି 8252203280। ଆଉ ଆମକୁ ଇମେଲ କରିବାର ଆମ ଇମେଲ ଆଇଡିଟି ହେଉଛି airjaipur@gmail.com।
1: ହେଲେ ସାଥୀ, ଆପଣଙ୍କ ମତାମତ ଅପେକ୍ଷା ରହିଲୁ ଆମେ ଦୁହେଁ। ଆଜିର କାର୍ଯ୍ୟକ୍ରମ ଦାୟିତ୍ୱରେ ଥିଲୁ ମୁଇ ସାଇ ସ୍ୱସ୍ତିକ ପାଢ଼ୀ,
0: ଆହୁରି ମୁଇ ସ୍ମୃତି ପ୍ରଜ୍ଞା ପାତ୍ର।
1: ରହିଲୁ ସାଥୀ, ଜୁହାର।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଯୁବବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ରାଜୁ ପ୍ରଧାନୀ।

0: ରାଣୀ ପଟ୍ଟନାୟକ, ସୁଜାତା ପଟ୍ଟନାୟକ, ରାଜକୁମାରୀ ମହାନ୍ତି, ସୂର୍ଯ୍ୟ ନାରାୟଣ ସାହୁ, ରାଜୁ ପ୍ରଧାନୀ, ବର୍ଷା ପଟ୍ଟନାୟକ, ବର୍ଷା ମହାପାତ୍ର, ସ୍ମୃତିମୟୀ ପାଇଁ ଗ୍ରାହୀ ଆରି ପଞ୍ଚାନନ ଦାସ।
1: ବୁଦ୍ଧି ନାଇଁ ଏବେ ମୋର ବେଡ଼ାଇ ତିନିଟା ଠାବାର ବସିବେ ଗୋଟେ ଠାବାର ଲଗେ 30,000 ଲେଖା ଦେବାଇବେ
0: କାଇ ଠାବାର ଆଲେ ଏବେ ତ କେଡେ ଡୋଲ ପାଠ ପଡ଼ିଲାନି ଆମକେ ତ ପାଠ ଛାଡ଼ାଇ କରି ବରବାଦ କଲୁ
1: ପିଲା ଶୁଣବାର ଅଛେ ଶୁଣବାର ନାଇଁ କାଲି କାତା ଉପରେ ଖାତା ସେଇଲାନି ଦେଖନି ଏବେ ଟାବାର ବସିଲା ବୋଇଲେ ଗୋଟେ ଟାବାର ଲଗେ ଗୋଟେ ଗୋଟେ ଚାକିରି ଆରି ଭାଇ 15,000 ଲେଖା ମିଳିଛି ସେଠି ତ ଚାକିରି କରିବେ ଆରେ ଖାଇ ପାଠ ପଢିକରି ଚାକିରି କଜି ବୁଲୁଛି ହେଲେ
0: ନାଇଁ ସେ ପାଠ ପଢ ଆମକେ ତ ପାଠ ଛାଡ଼ାଇ କରି ବରବାଦ କଲୁ
1: ବା ନାଇଁ ବୋଇଲେ ନାଇଁ ସେ
0: ମଦ ଖାଇ ବେଡ଼ା ବୁଡ଼ାଇଲୁ 4 ଏକରା କି 5 ଏକରା 40 ବରଷ ନ ହେଲାର ବାବା ହେଇ ଗାଲୁସ ବେ ତୁଇ ଡକରା
1: ବାଗ ପିଲା ପରା ଅଛି ମଗାର ଡଙ୍ଗରା ବୋଇଲାନି ଦେଖନି ଚିଚି
0: ପିଲାବେଳେ ବିବାହ କରାଇଲୁ ଲେଖାଇ ପଢାଇ ନ କରି ଦାରୁ ବୟ ଆଟା ବସି ଗଲା ଆଖିର ପାଣି ଗାଲା ଝରି
1: ଆଖି ଆଟା ବସି ଗଲାନି ହେ ପିଲା ବେଳେ ଆମେ ବୋଇଲୁନି ଦେଖନି ହେ ଆମର ଆଟା ବସେ ନାଇନି
0: ସେ ପିଲା ପାଠ ପଢବେ ନ କର କାଇ ତାକେ ମାନା ମୁଇଁ ତାକେ ନ ଡାକି ଯାଏ କାଇ କରସୁ ତକେ ଜାନା
1: ବା ଗୋଟେ କାତା ନିଆ ଶୁଣବା ନାଇଁ ଏମାନେ ଫସି କରି ଚି ଚି ଚି ଫାସ୍ ପଡ଼ସିବେ ମୁଇଁ ବୁଝି ନା ପାରିଲିନି ଏ ପିଲା ମୋର ବୁଦ୍ଧି କେ ଏବେ ହେଇଥିଲେ କମଳ ପିଲାରେ ଖନ୍ଦି ଗଲା ରେ କମଳ ସଜ ଯାଇକରି ଦୌନା ଯାଇକରି ଜିଜ୍ଞାନ ତ ଯା ଯା ସଜ ଯା।

0: ଦରକାର।
1: ମ୍ୟାଡାମ ଆଙ୍କୁ ଦ୍ୱିପାହାର ଦେଲେ ଯାଇକି ସାଇଦେବେ ଏମାନେ, ଏମାନେ ସିଧା ସିଧା କହିବେନି।
0: ବାଦଲ ଦେବାସ ମୁଇଁ ଚାରିଦେବି, ମୁଇଁ ମିଶା ଚେରକା ପୁଟ ଲେବର ରିଲି।
2: ଆକୁ ନିଅ ସାଙ୍ଗେ ସାଙ୍ଗେ ଏବେ ନେଇକି ଆକୁ ହାଜତରେ ବସାଅ।
1: ଠିକ ଅଛି ମ୍ୟାଡାମ।
0: ଗରିଚନ୍ଦ୍ର ଶିଖାଇ ଦେଲା, ମୁଁ ଜବର ସେ କଣ୍ଡା ପାଇଦେଲି।
3: ଏବର ସୁଧର ଶିବିରେ
4: ବାଟେ ଘାଟେ ଏକଟା ଦେଖିଲେ ଏନ୍ତା କଥା ନ କୁହା, ଆଜିକାଲି ମଦ ଖାଏ ନାଇଁ, ବୁଦ୍ଧି ଶିଖିଲାନି ମୋର ବୁଆ। ଏବର ଆମର ବୁଆ କେ ବୁଦ୍ଧି ଆଇସିବେ।
2: ଏଲେ ଭାଇ ଭଉଣୀ ମନ, ଗାଁର ପାଠ ଅଧିକ ନାଟ ହେ, ଗାଁର ପାଠ କେନ୍ତିଟା ଶୁଣି ଦେବା ସେବେ ତମକେ କେନ୍ତି ଲାଗଲା ଆମକେ ଫୋନ କରି ଆମର ହାଲ ଚୈତି ଜନ ଲାଗେ ଆମକେ ଜନେଇବା ସତିକି ନାଇଁ। ଆଜି ତ ଆରି ବେଲ ନାଇଁ ନି ହେ, ଆରି ଗୋଟେ ଦିନେ ଆଇବୁ ଆରି ଏମିତି ତମର ସାଙ୍ଗେ ବେଟ ଘାଟ ହବୁ ଗଲୁନି ତେବେ ଜୁହାର ଲାଗ।
4: ଜୁହାର ଲାଗ।

0: ଶୁଣିଲେ ଚୈତିଜହ୍ନ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆସନ୍ତୁ ଶୁଣିବା ଗୋଟିଏ ବିଜ୍ଞାପନ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ଶୁଣନ୍ତୁ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପରିବାରର କୁପ୍ରଭାବ ସମ୍ପର୍କରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାରବାଦନ ଶୁଣିବେ ରାତି 8:30। ରାତି 9:30 ଶୁଣିବେ ଜାତୀୟ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଥିରେ ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:05 ପ୍ରଚାର କରିବୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ରାଜଲକ୍ଷ୍ମୀ ସାହୁ, ଭିକାରୀ ଚରଣ ବଳ, ଇତିଶ୍ରୀ ଦାସ, ଅଲେଖ ଚନ୍ଦ୍ର ସାମଲ ଏବଂ ଶୈଳଭାମା ମହାପାତ୍ର। 7:25 ଶୁଣିବେ ଟିକି ରାଇଜ କାର୍ଯ୍ୟକ୍ରମ, ଏଥିରେ ମୁଁ ଯେବେ ଛୋଟ ଥିଲି କ୍ରମରେ ରାମଚନ୍ଦ୍ର ପଣ୍ଡାଙ୍କ ସହ ସାକ୍ଷାତକାର। 9:00 ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। 11:00 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ମନ୍ କି ବାତ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ, ଏବଂ ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ ଗୋଟାଏ ବାଜି 5 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଭକ୍ତି ଗୀତ। ଦିନ ଗୋଟାଏ ବାଜି 20 ପ୍ରଚାର କରିବୁ ଘର ଅଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ପର୍ଯ୍ୟଟନ ସ୍ଥଳ ସ୍ୱଚ୍ଛତା କ୍ଷେତ୍ରରେ ନାରୀ, ଏବଂ ପରେ ପ୍ରତିକ୍ରିୟାରେ ଶୁଣିବେ ବାଲ୍ୟ ବିବାହ ମହିଳାଙ୍କ ଭବିଷ୍ୟତ ପାଇଁ ଏକ ବାଧା କି। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30 ଶୁଣିବେ ଚୈତି ଜହ୍ନ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ, ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀମାନେ ହେଲେ ସୁମନ ରାୟ, ଶିଲା ନିଗମ ଏବଂ ବାଲକୃଷ୍ଣ ଦାସ। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7:00। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ, ରାତି 8:00 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ପ୍ରଚାର କରିବୁ ଲୋକଗୀତ କ୍ରମରେ ଶୁଣିବେ ଖଞ୍ଜଣୀ ଭଜନ, ଧୁଡ଼ୁକି ଗୀତ ଏବଂ କେନ୍ଦ୍ରା ଗୀତ। ଶିଳ୍ପୀମାନେ ହେଲେ ବିକଳ ସାହୁ, କିଶୋର ଚନ୍ଦ୍ର ନାୟକ, ବ୍ରହ୍ମାନନ୍ଦ ପାତ୍ର, ହଜାରୀ ସେଠୀ, ରବିନାରାୟଣ ନାଥ ଏବଂ ବୀରକିଶୋର ଶର୍ମା। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ଶ୍ରୀମତୀ ଧୁନ୍ଦତାଇ କୁଲକର୍ଣ୍ଣୀଙ୍କ ଗାୟନ ଶୁଣିବେ। ତେବେ ଶ୍ରୋତାବନ୍ଧୁ ଶୁଣିଲେ ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ, ପ୍ରଥମ ଗୀତ ନେଇଛୁ କଥାଚିତ୍ର ଶର୍ମିଲିରୁ। ଶିଳ୍ପୀ କିଶୋର କୁମାର, ଗୀତ ରଚନା କରିଛନ୍ତି ନିରଜ, ସଙ୍ଗୀତରେ ସଜାଇଛନ୍ତି ଏସ୍ ଡି ବର୍ମନ। କଥାଚିତ୍ର ଶର୍ମିଲି।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 208ତମ ଭାଗ।

ନୃସିଂହଙ୍କର ବର ପ୍ରଦାନ କଥା ଶୁଣି ପ୍ରହ୍ଲାଦ କହିଲେ, ଯଦି ବର ଦେବାକୁ ଚାହୁଁଛନ୍ତି ତେବେ ଏପରି ବର ଦିଅନ୍ତୁ ଯେପରି ଆପଣଙ୍କ ମାୟାରୁ ମୁଁ ତରିଯିବି। ପ୍ରହ୍ଲାଦଙ୍କ ଭକ୍ତିରେ ମୁଗ୍ଧ ହୋଇ ନୃସିଂହ କହିଲେ, ଦୈତ୍ୟ ମେଳରେ ରହି ତୁମେ ସଂସାର ଭୋଗ କର, ଯୋଗ ବଳରେ କର୍ମବନ୍ଧନ ବିନାଶୀ ଅନ୍ତକାଳରେ ତୁମେ ମୋର ପଦପ୍ରାପ୍ତ ହେବ। ପୁତ୍ରର କର୍ତ୍ତବ୍ୟ ପାଳନ ସ୍ୱରୂପ ପ୍ରହ୍ଲାଦ ନିଜ ପିତାଙ୍କୁ ପାପପଙ୍କର ଉଦ୍ଧାର କରିବାକୁ ପ୍ରାର୍ଥନା କରିବାରୁ ନୃସିଂହ ସନ୍ତୁଷ୍ଟ ହୋଇ କହିଲେ ଯେ, ତାଙ୍କ ଅଙ୍ଗସ୍ପର୍ଶରେ ହିରଣ୍ୟ ମୁକ୍ତି ଲାଭ କରିଛି। ବେଦବାକ୍ୟ ଅନୁସାରେ ତୁମେ ତୀର୍ଥରେ ପିତୃତର୍ପଣ କରି ପିଣ୍ଡଦାନ ଦ୍ୱାରା ପିତାଙ୍କୁ ଉଦ୍ଧାର କର।

ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 208ତମ ଭାଗ। ଏଥର ଶୁଣନ୍ତୁ ହିନ୍ଦୀ ଭଜନ। ଭଜନର ପ୍ରଥମ ଗୀତର ଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ସୁରଦାସ, ସଙ୍ଗୀତ ନିର୍ଦ୍ଦେଶନା ହୃଦୟନାଥ ମଙ୍ଗେସ୍କର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନଟି ନେଇଛୁ ମହମ୍ମଦ ରଫିଙ୍କର କଣ୍ଠରୁ। ଗୀତ ରଚନା କରିଛନ୍ତି ମଧୁକର ରାଜସ୍ଥାନୀ, ସଙ୍ଗୀତରେ ସଜାଇଛନ୍ତି ଖୟାମ।

ପଚାରକଲୁ ହିନ୍ଦୀ ଭଜନ ଆକାଶବାଣୀ ଜୟପୁର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ପରେ ଆଜିର ପ୍ରସଙ୍ଗ ଲେଖିଲୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରଠାରେ ଚାରୋଟି ବିଭାଗର 1101 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ଭାଷାକୁ ଜ୍ଞାନ ଓ ନବସୃଜନରେ ପରିଣତ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ସମ୍ବଲପୁରଠାରେ ଉତ୍ତରାଞ୍ଚଳ ଜୋନ୍ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଶ୍ରୀଜୀଉଙ୍କ ସୁନାବେଶ ପାଇଁ ନୂତନ ଅଳଙ୍କାର ସେଟ୍ ତିଆରି କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଉଭୟ ପୁରୁଷ ଓ ମହିଳା କବାଡ଼ି ଦଳକୁ ସ୍ୱର୍ଣ୍ଣ। ନିଯୁକ୍ତି ମେଳା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଯୁବବର୍ଗଙ୍କ ସ୍ୱପ୍ନକୁ ସାକାର ଓ ବିଶ୍ୱାସକୁ ସମ୍ପୂର୍ଣ୍ଣ କରିବାର ଦୃଢ଼ ପ୍ରତିଶ୍ରତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟଠାରେ ମୁଖ୍ୟମନ୍ତ୍ରୀ ଆଜି ନୂତନ ଭାବେ ଚୟନ ହୋଇଥିବା ଚାରୋଟି ବିଭାଗର 1101 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି କହିଛନ୍ତି, ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଥମିକତା ଦେଇ ସରକାର ଏବେ ସୁଦ୍ଧା 46,550 ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଗଠନରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନର ଆକାଂକ୍ଷୀ ଯୁବ ସମାଜ ଭବିଷ୍ୟତର ସ୍ୱଚ୍ଛତା, ରୋଜଗାର, ସାମାଜିକ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ସରକାରଙ୍କୁ ଅଧିକ ଦାୟିତ୍ୱବାନ ଓ ତତ୍ପର କରିଛି। ଆର୍ଥିକ ଓ ସାମାଜିକ ସୁରକ୍ଷା ସହ ରାଜ୍ୟ ଏବଂ ସମାଜ ପାଇଁ କର୍ତ୍ତବ୍ୟ ସମ୍ପାଦନ କରିବାର ଗୁରୁଦାୟିତ୍ୱ ଆଜିଠାରୁ ଆରମ୍ଭ ହୋଇଛି ବୋଲି ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଚାରୋଟି ବିଭାଗର ସ୍ୱାସ୍ଥ୍ୟ ବିଭାଗରେ 814 ଜଣ ମେଡିକାଲ ଅଫିସର ଏବଂ 92 ଜଣ ଆସିଷ୍ଟାଣ୍ଟ ପ୍ରଫେସର, ସମୁଦାୟ 906 ଜଣ ସ୍ୱାସ୍ଥ୍ୟ ବିଭାଗରେ, ଓଡ଼ିଶା ପ୍ରଶାସନିକ ସେବାରେ 30 ଜଣ, ଓଡ଼ିଶା ରାଜସ୍ୱ ସେବାରେ 42 ଜଣ, ଓଡ଼ିଶାର ଅର୍ଥ ସେବାରେ 46 ଜଣ, ଓଡ଼ିଶା ଟିକସ ଏବଂ ହିସାବ ସେବାରେ 60 ଜଣ ଏବଂ ସମବାୟ ସେବାରେ 17 ଜଣ ଅଧିକାରୀଙ୍କୁ ମିଶାଇ ସମୁଦାୟ 1101 ଜଣ ନବନିଯୁକ୍ତ ଅଧିକାରୀମାନଙ୍କୁ ମୁଁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଯେଉଁମାନେ ଆଜି ଆପଣମାନେ ଏଠି ନିଯୁକ୍ତି ପତ୍ର ପାଇ ଆପଣଙ୍କର କର୍ମପଥରେ ଆଗେଇ

0: ପାଇଁ ସଂକଳ୍ପ ନେଇକରି ବାହାରିଛନ୍ତି।
1: ଏହି ଅବସରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କିତ ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ପୁସ୍ତକର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଓଡ଼ିଆ ଭାଷାକୁ ଜ୍ଞାନ, ଦକ୍ଷତା, ନବସୃଜନ ଓ ସୁଯୋଗର ଭାଷାରେ ବିକଶିତ କରିବା ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ଆମ ଭାଷା ଆମ ଗର୍ବ ଓ ବିକଶିତ ଓଡ଼ିଶା 2036 ପାଇଁ ଦୃଷ୍ଟିଭଙ୍ଗୀ ଶିକ୍ଷକ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଓଡ଼ିଆ କହିବା ସହିତ ଏହି ଭାଷାରେ ଜ୍ଞାନ ହାସଲ, ଦକ୍ଷତା ବିକାଶ, ନୂଆ ସୁଯୋଗ ସୃଷ୍ଟି କରିବାର ଭାଷାର ପ୍ରକୃତ ସଶକ୍ତିକରଣ। ଓଡ଼ିଆରେ ଗୁଣାତ୍ମକ ଶିକ୍ଷା ସାମଗ୍ରୀ ବିଶେଷକରି ବୈଷୟିକ, ବୈଜ୍ଞାନିକ ଓ ବୃତ୍ତିଗତ ବିଷୟ ପୁସ୍ତକ ଉପଲବ୍ଧ ହେବା ଆବଶ୍ୟକ। ଆଇନ, ସରକାରୀ ଯୋଜନା ଓ ଜରୁରୀ ସରକାରୀ ଦସ୍ତାବିଜକୁ ମଧ୍ୟ ସରଳ ସହଜ ଓଡ଼ିଆରେ ଅନୁବାଦ କରାଯିବା ଦରକାର ବୋଲି ରାଜ୍ୟପାଳ କହିଛନ୍ତି। ମାତୃଭାଷା ଏକ ଜାତିର କଳ୍ପନା, ମୂଲ୍ୟବୋଧ ଓ ସାମୂହିକ ଆକାଂକ୍ଷାକୁ ପ୍ରତିଫଳିତ କରିଥାଏ। ଏହା ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ସମାଜରେ ଜ୍ଞାନ ବିନିମୟ ଓ ସାମାଜିକ ଆର୍ଥିକ ଜୀବନରେ ସଫଳ ଭାବେ ଅଂଶଗ୍ରହଣ କରିବାରେ ସହାୟକ ହୁଏ। ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବା ସମୟରେ ଓଡ଼ିଆକୁ ଜ୍ଞାନ ଓ ନବସୃଜନର ଏକ ଗତିଶୀଳ ଭାଷାରେ ପରିଣତ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱର ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଗ୍ରୱାଲ ପଶ୍ଚିମ ଓଡ଼ିଶାରେ 1000 ଶଯ୍ୟା ବିଶିଷ୍ଟ ହସ୍କିଟାଲ ନିର୍ମାଣ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ବେଦାନ୍ତ ଝାରସୁଗୁଡ଼ାରେ 2 ମିଲିୟନ୍ ଟନ୍ର ସ୍ମେଲ୍ଟର ପ୍ଲାଣ୍ଟ ନିର୍ମାଣ ସହ 1,00,000 କୋଟି ଟଙ୍କା ନିବେଶ କରିବ। ପ୍ଲାଣ୍ଟ ପାଇଁ ରାଜ୍ୟ ସରକାର 500 ଏକର ଜାଗା ଯୋଗାଇ ଦେଇଛନ୍ତି। ସିଜିମାଳି ଓ କର୍ଲାପାଟ ଖଣିକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ନେଇ ମଧ୍ୟ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 138ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ସବୁଜ ଭବିଷ୍ୟତ ପାଇଁ ଏକ ପେଡ୍ ମା' କେ ନାମ 3.0 ଅଭିଯାନ ଓଡ଼ିଶାର ସାମୂହିକ ସଂକଳ୍ପର ପ୍ରତିଫଳନ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ସେବା ସଂକଳ୍ପ ଅଭିଯାନ ଅଧୀନରେ ଗତକାଲି ରାଜ୍ୟରେ ଗୋଟିଏ ଦିନରେ 47 ଲକ୍ଷରୁ ଉର୍ଦ୍ଧ୍ୱ ଚାରାରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ଗ୍ରାମାଞ୍ଚଳର ଅଂଶଗ୍ରହଣ ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନ ପାଇଁ ଓଡ଼ିଶାବାସୀଙ୍କ ସାମୂହିକ ସଂକଳ୍ପକୁ ଏହା ପ୍ରତିଫଳିତ କରୁଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଲିସ୍ ମହାନିର୍ଦ୍ଦେଶକ ବିନୟତ ମିଶ୍ର ଆଜି ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜି କାର୍ଯ୍ୟାଳୟଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ 5ଟି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ସହ ସମୀକ୍ଷା କରିଛନ୍ତି। ବୈଠକରେ ସାଇବର ଅପରାଧ, ଅବୈଧ ନିଶା କାରବାର ବନ୍ଦ ଓ ପ୍ରତ୍ୟେକ ଜିଲ୍ଲାରେ ସାଇବର ଥାନା ଖୋଲିବା ସମ୍ପର୍କରେ ଆଲୋଚନା କରାଯାଇଛି। ଚାର୍ଜସିଟ୍ ଦାଖଲରେ ଅବହେଳା କରି ଅପରାଧୀ ବେଲ୍ ପାଇଲେ ତଦନ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି।
2: ବିଭିନ୍ନ ବଟାଲିୟନ୍ର 1027ଟା ପିଲା ପାସ୍ ଆଉଟ୍ କରିଛନ୍ତି। ତାଙ୍କର ସିଲେକ୍ସନ୍ ସମସ୍ତଙ୍କର 24 ନଭେମ୍ବର ମାସରେ ଆରମ୍ଭ ହୋଇଥିଲା। ଆମେ ତାଙ୍କୁ ବିଭିନ୍ନ ପ୍ରାକ୍ଟିକାଲ ଏକ୍ସପୋଜର ପାଇଁ ରଥଯାତ୍ରା, ଶୀତଳ ଷଷ୍ଠୀ ସବୁଠି ପଠାଉଥିଲୁ। ଇଭେନ୍ ଆସେମ୍ବଲି ଡ୍ୟୁଟିରେ ପଠାଗଲା ଯେ ପ୍ରାକ୍ଟିକାଲ ରୂପେ ଦେଖିପାରେ। ଆମ ପାଇଁ ବହୁତ ଖୁସିର ସମୟ, ବହୁତ ଠିକ୍ ସମୟରେ ଆସିଛନ୍ତି। ଆପଣ ଜାଣିଛନ୍ତି ବର୍ତ୍ତମାନ ପର୍ବାଣୀର ସମୟ ହେଉଛି। ଓଡ଼ିଶା ପୁଲିସକେ ଏଇଟା ବହୁତ ସମ୍ବଳ ଦେବ, ଷ୍ଟ୍ରେଙ୍ଥ ଦେବ, ଆର୍ ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆମେ ଲୋକକୁ ଭଲ ସେବା ଯୋଗାଇ ପାରିବୁ।
1: ପୂର୍ବାହ୍ନରେ ଶ୍ରୀ ମିଶ୍ର ପ୍ରାଥମିକ ପ୍ରଶିକ୍ଷଣ ଅନୁଷ୍ଠାନ ବିଦ୍ୟାଇ ବୁର୍ଲାଠାରେ ପଞ୍ଚମ ବ୍ୟାଚ୍ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2025-26 ଆର୍ଥିକ ବର୍ଷର ଅଟକଳ ରିପୋର୍ଟ ଉପସ୍ଥାପନ କରାଯାଇ ଆଲୋଚନା ହୋଇଥିଲା। ଆଦର୍ଶ ଗୁରୁକୁଳ ନିର୍ମାଣ, ସେବକ ସେବକ ନିଯୋଗ, ମଠର ପ୍ରଚାର ପ୍ରସାର, ତତ୍ତ୍ୱ ଗବେଷଣା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରାଯାଇଛି। ଶ୍ରୀମନ୍ଦିର ପ୍ରମୋଦ ଉଦ୍ୟାନ, ଶ୍ରୀଜଗନ୍ନାଥ ସଂସ୍କୃତି କେନ୍ଦ୍ର ଏବଂ ରଘୁନନ୍ଦନ ପାଠାଗାର, ସେବାୟତ ବାସଗୃହ, ହରଚଣ୍ଡୀ ସାହିରେ ଥିବା ଜାଗା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀଜଗନ୍ନାଥ ଭୂମି ପରିଚାଳନା ଯୋଜନା ଅଧିନିୟମ 2026 ପାଇଁ ଅନ୍ଲାଇନ୍ ପୋର୍ଟାଲ୍ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ବୈଠକରୁ ସୂଚନା ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶ୍ରୀଜୀଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍ ତିଆରି କରାଯିବ। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିସାରିଛି।

0: 30 ତାରିଖରୁ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ସକାଳ 6ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଖୋଲାଯିବ। ପ୍ରଥମ ତିନି ଦିନ ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହାପରେ 10 ଟଙ୍କା ଲେଖାଏଁ ଶୁଳ୍କ ଆଦାୟ କରାଯିବ। ବରିଷ୍ଠ ନାଗରିକ ଓ ଶିଶୁଙ୍କ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
1: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ସମ୍ବନ୍ଧରେ ଆମେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅବଗତ କରିଥିଲୁ। ଶ୍ରୀମନ୍ଦିର ପରିଚାଳନା କମିଟି ଆମେ ଯେହେତୁ ସ୍ୱଚ୍ଛତାର ସହିତ ମହାପ୍ରଭୁଙ୍କ ଆଶୀର୍ବାଦରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ଓପି ଅନୁଯାୟୀ ଯାହା ବି ହେଉଛି ତାକୁ ଅବଗତ କଲାପରେ ସମସ୍ତେ ସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟମାନେ ବିଭିନ୍ନ ସେବାୟତ କଲ୍ୟାଣ ଯୋଜନା ଉପରେ ବିଶେଷ ଭାବରେ ଗୁରୁତ୍ୱ ଦେଇଥିଲେ।
0: ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହେବାରେ ଲାଗିଛି। ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଉଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାନି 20 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବର୍ଷାଜନିତ ବନ୍ୟା ପରିସ୍ଥିତିର କ୍ଷୟକ୍ଷତି ଆକଳନ କରି କହିଛନ୍ତି ବର୍ଷା ଯୋଗୁଁ 10 ଜିଲ୍ଲା ପ୍ରଭାବିତ ହୋଇଛି। ମୁଣ୍ଡଳିଠାରେ ଆଜି ମଧ୍ୟରାତ୍ରି ସୁଦ୍ଧା 6 ଲକ୍ଷ କ୍ୟୁସେକ୍ ବନ୍ୟା ପ୍ରବାହିତ ହେବାର ସମ୍ଭାବନା ରହିଛି। ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର 20 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଶାଳନ୍ଦୀ ନଦୀର ରାଜଘାଟ ଓ ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଧାୟକ ଗୌରୀଶଙ୍କର ମାଝୀ ଆଜି ନବରଙ୍ଗପୁର ସଦର ବ୍ଲକ ଓ କୋଷାଗୁମୁଡ଼ା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେଇ କହିଛନ୍ତି ଖେଳୁଆଡ଼ ମନୋଭାବ ଏବଂ ଭାଇଚାରା ସୁସ୍ଥ ସମାଜର ମୂଳଦୁଆ। ଖେଳ ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ଏକ ସମନ୍ୱୟ ସ୍ଥାପନ ହୋଇଥାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚୀନ୍ଠାରେ ଅନୁଷ୍ଠିତ ଜୁନିୟର ଏସିଆ କପ୍ ହକି 2026ରେ ଚାମ୍ପିୟନ୍ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା 10 ଜଣ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରତ୍ୟେକ ଖେଳାଳିଙ୍କୁ 1,25,00,000 ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ। ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା 2026ରେ ଉଭୟ ଭାରତୀୟ ପୁରୁଷ ଓ ମହିଳା କବାଡ଼ି ଦଳ ଫାଇନାଲ୍ରେ ଇରାନ୍କୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱରଠାରେ 4ଟି ବିଭାଗର 1,101 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ଭାଷାକୁ ଜ୍ଞାନ ଓ ନବସୃଜନରେ ପରିଣତ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଉଭୟ ପୁରୁଷ ଓ ମହିଳା କବାଡ଼ି ଦଳକୁ ସ୍ୱର୍ଣ୍ଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ।
3: ଆଜିର ପ୍ରସଙ୍ଗ ବିଷୟ ଶ୍ରୀମଦ୍ ଭାଗବତ ପାଲଟିଛି ପ୍ରତ୍ୟେକ ଓଡ଼ିଆଙ୍କ ଆଧ୍ୟାତ୍ମିକ ସ୍ପନ୍ଦନ। ଆଲେଖ୍ୟ ସନ୍ତୋଷ କୁମାର ଦାସ, ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଭାଦ୍ରବ ମାସ ପୂର୍ଣ୍ଣିମାକୁ ଇନ୍ଦୁ ପୂର୍ଣ୍ଣିମା କୁହାଯାଉଥିବା ବେଳେ ଏହି ଦିନ ଓଡ଼ିଆରେ ଶ୍ରୀମଦ୍ ଭାଗବତ ରଚନା କରାଯାଇଥିବା ବିଶ୍ୱାସ କରାଯାଇଥାଏ। ଏଣୁ ଇନ୍ଦୁ ପୂର୍ଣ୍ଣିମା ଦିନ ଶ୍ରୀ ଭାଗବତ ଜନ୍ମଦିବସ ପାଳନ ହୋଇଥାଏ। ଆମ ରାଜ୍ୟରେ ଏମିତି କେଉଁ ଗାଁ ନାହିଁ ଯେଉଁଠି ଭାଗବତ ଗାଦି ଓ ଟୁଙ୍ଗି ନାହିଁ। ଓଡ଼ିଆ ଶ୍ରୀମଦ୍ ଭାଗବତ ପୋଥିକୁ ସମସ୍ତେ ଭଗବାନ ବୋଲି ମନେକରି ପୂଜା କରିଆସୁଛନ୍ତି। ଏଣୁ ଏହି ଗ୍ରନ୍ଥ ଏକମାତ୍ର ଗ୍ରନ୍ଥ ଯାହାକୁ ଭାଗବତ ଗୋସାଇଁ ବୋଲି ସମ୍ବୋଧନ କରାଯାଉଥିବା ବେଳେ ଏହି ଗ୍ରନ୍ଥର ଜନ୍ମ ଉତ୍ସବ ପାଳନ କରାଯାଏ। ଆଜି ହେଉଛି ଶ୍ରୀମଦ୍ ଭାଗବତର ଜନ୍ମତିଥି। ପୁଣ୍ୟାତ୍ମା ଜଗନ୍ନାଥ ଦାସ ହେଉଛନ୍ତି ଏହି ଓଡ଼ିଆ ଭାଗବତର ରଚୟିତା। ସେ ସଂସ୍କୃତ ଭାଗବତକୁ ଆକ୍ଷରିକ ଓଡ଼ିଆ କରିନାହାନ୍ତି, କିନ୍ତୁ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ଓଡ଼ିଆ ଭାଗବତକୁ ଏପରି ଲେଖିଛନ୍ତି ଯେ ତାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥାଏ। ପ୍ରାୟ 5ଶ୍ଚ ଶତାବ୍ଦୀରେ ଉତ୍କଳରେ ପଞ୍ଚସଖାଙ୍କ ଆବିର୍ଭାବ ଘଟିଥିଲା, ଯେଉଁମାନେ ଆଧ୍ୟାତ୍ମିକ ସାହିତ୍ୟକୁ ଶିଖରକୁ ନେଇଯାଇଥିଲେ। ଜଗନ୍ନାଥ ଦାସ ଥିଲେ ପଞ୍ଚସଖା ପଣ୍ଡିତମାନଙ୍କ ମଧ୍ୟରୁ ଅନ୍ୟତମ। ଜଗନ୍ନାଥ ଦାସଙ୍କ ଭାଗବତ ହେଉଛି ଓଡ଼ିଆ ଜାତୀୟତାର ପ୍ରତୀକ। ଓଡ଼ିଆ ଜାତିକୁ ଏହି ଭାଗବତ ଏକତା ସୂତ୍ରରେ ବାନ୍ଧି ରଖିଛି। ଯେଉଁଠି ଓଡ଼ିଆ, ଯେଉଁଠି ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର, ସେଇଠି ରହିଛି ଏହି ଓଡ଼ିଆ ଭାଗବତ। ଏବେ ବି ମେଦିନୀପୁର ଅଞ୍ଚଳରେ ବଙ୍ଗଳା ଅକ୍ଷରରେ ଜଗନ୍ନାଥ ଦାସଙ୍କ ଓଡ଼ିଆ

0: ଭାଗବତ ଛପାଯାଇ ପାଠ କରାଯାଉଛି। ପଣ୍ଡିତ ଜଗନ୍ନାଥ ଦାସ ରାଧାଷ୍ଟମୀରେ ଜନ୍ମ ହୋଇଥିବାରୁ ଲୋକେ ତାଙ୍କୁ ସାକ୍ଷାତ୍ ରାଧାଙ୍କ ଅବତାର ବୋଲି ମାନ୍ୟ କରୁଥିଲେ। ବାଲ୍ୟକାଳରୁ ଜଗନ୍ନାଥ ଦାସ ଥିଲେ ଅଗାଧ ଜ୍ଞାନର ଅଧିକାରୀ। ପ୍ରାଥମିକ ଶିକ୍ଷା ଲାଭ କରୁଥିବା ସମୟରେ ସେ ପିତାଙ୍କଠାରୁ ଅମରକୋଷ ସମେତ ଅନ୍ୟ ବ୍ୟାକରଣ ପୁସ୍ତକ ଅଧ୍ୟୟନ କରି ସଂସ୍କୃତ ଓ ଓଡ଼ିଆ ଭାଷାରେ ପ୍ରବୀଣ ହୋଇଯାଇଥିଲେ। 18 ବର୍ଷ ବୟସରେ ସେ ପୁରାଣ ଶାସ୍ତ୍ରରେ ଅଦ୍ୱିତୀୟ ପଣ୍ଡିତ ଭାବେ ଖ୍ୟାତି ଅର୍ଜନ କରିଥିଲେ। ବୟସ ବୃଦ୍ଧି ଫଳରେ ପ୍ରତ୍ୟହ ଶ୍ରୀକ୍ଷେତ୍ରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଭାଗବତ ପଢ଼ିବାରେ ଲାଗିଲେ। ବଡ଼ ଦେଉଳର ଦକ୍ଷିଣ ଦିଗରେ ବଟ ଗଣେଶଙ୍କ ପାଖରେ ପୁରାଣ ପାଠ ପାଇଁ ତାଙ୍କ ନିମନ୍ତେ ସ୍ଥାନ ନିର୍ଦ୍ଦିଷ୍ଟ କରିଦିଆଗଲା। ପ୍ରତ୍ୟହ ତାଙ୍କ ମୁଖରୁ ଭାଗବତ ଶୁଣିବା ପାଇଁ ସେଠାରେ ଲୋକେ ରୁଣ୍ଡ ହେଲେ, ଫଳରେ ପୁରାଣ ପାଠ ପାଇଁ ରାଜା ତାଙ୍କ ନିମନ୍ତେ ବୃତ୍ତି ଖଞ୍ଜିଦେଲେ। ଏବେ ବି ସେହି ବୃତ୍ତି ଖଞ୍ଜା ହୋଇ ରହିଛି। ଜଗନ୍ନାଥ ଦାସଙ୍କୁ 19 ବର୍ଷ ହୋଇଥିବା ବେଳର କଥା। ଏହି ସମୟରେ ବଙ୍ଗଦେଶରୁ ଶ୍ରୀଚୈତନ୍ୟ ଆସିଲେ ଶ୍ରୀକ୍ଷେତ୍ର ପୁରୀକୁ। ଶ୍ରୀମନ୍ଦିରର ବଟମୂଳରେ ଶ୍ରୀଚୈତନ୍ୟଙ୍କ ସହ ଜଗନ୍ନାଥ ଦାସଙ୍କ ସାକ୍ଷାତ ହେଲା। ସେତେବେଳେ ଜଗନ୍ନାଥ ଦାସ ଭାଗବତ 10ମ ସ୍କନ୍ଧର ବ୍ରହ୍ମାସ୍ତୁତି ଗାୟନ କରୁଥାନ୍ତି। ତାଙ୍କର ଜ୍ଞାନ ଗାରିମା ଦେଖି ଶ୍ରୀଚୈତନ୍ୟ ତାଙ୍କ ଅନୁଗାମୀମାନଙ୍କୁ କହିଲେ, ଏ ଜଗନ୍ନାଥ ଦାସ ଏମିତି ସେମିତି ବ୍ୟକ୍ତି ନୁହନ୍ତି, ସେ ମହାପ୍ରଭୁ ଜଗନ୍ନାଥଙ୍କର ସଙ୍ଗୀ। ଜଗନ୍ନାଥ ଦାସ ଶ୍ରୀଚୈତନ୍ୟଙ୍କୁ ଗୁରୁ ଭାବରେ ସମ୍ମାନ ପ୍ରଦର୍ଶନ କରିବାରେ ଲାଗିଲେ, ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ। ପଞ୍ଚସଖାର ଅନ୍ୟତମ ପଣ୍ଡିତ ବଳରାମ ଦାସ ଶ୍ରୀଚୈତନ୍ୟଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ଦାସଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ, ଫଳରେ ଜଗନ୍ନାଥ ଦାସ ଶ୍ରୀଚୈତନ୍ୟ ଓ ବଳରାମ ଦାସଙ୍କୁ ଗୁରୁ ରୂପରେ ମାନିବାରେ ଲାଗିଲେ। ଜଗନ୍ନାଥ ଦାସଙ୍କ ଅସାଧାରଣ ପ୍ରେମ ଭକ୍ତି ଦେଖି ଦିନେ ଶ୍ରୀଚୈତନ୍ୟ ନିଜର ଗୈରିକ ଉତ୍ତରୀୟକୁ ଜଗନ୍ନାଥ ଦାସଙ୍କ ମୁଣ୍ଡରେ ବାନ୍ଧିଦେଲେ। ସେହି ଦିନଠାରୁ ଲୋକେ ତାଙ୍କୁ ଅତି ବଡ଼ି ଗୋସ୍ୱାମୀ ଭାବରେ ସମ୍ବୋଧନ କରିବାରେ ଲାଗିଲେ। 1547 ମସିହା ମାଘ ଶୁକ୍ଳ ସପ୍ତମୀ ଚନ୍ଦ୍ରଭାଗା ସ୍ନାନ ଯୋଗ ତିଥିରେ ସାତ ଲହଡ଼ି ମଠରେ ଜଗନ୍ନାଥ ଦାସ ଶରୀର ତ୍ୟାଗ କରିଥିଲେ। ଜଗନ୍ନାଥ ଦାସ ଥିଲେ ଜଣେ ଉଚ୍ଚକୋଟୀର ସିଦ୍ଧ ସାଧକ। ତାଙ୍କ ଦୃଷ୍ଟିରେ ବୃନ୍ଦାବନ, ଅଯୋଧ୍ୟା, ଗୋପ, ଦ୍ୱାରକା, ବଦ୍ରିକା, କାଶୀ, ଗଙ୍ଗା, ଯମୁନା, ଗୋଦାବରୀ, ସିନ୍ଧୁ ସମନ୍ୱିତ କ୍ଷେତ୍ର ହେଉଛି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ପୁରୀ। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିନା ତାଙ୍କ ହୃଦୟରେ ଅନ୍ୟ କାହାର ସ୍ଥାନ ନଥିଲା। ତାଙ୍କ ରଚିତ ଓଡ଼ିଆ ଭାଗବତ ଓଡ଼ିଶାର ଘରେ ଘରେ ପୂଜା ପାଇଲା। ଗାଁ ଗାଁରେ ସ୍ଥାପନା ହେଲା ଭାଗବତ ଟୁଙ୍ଗି। ଭାଗବତ ଟୁଙ୍ଗିମାନଙ୍କରେ ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀମଦ୍ ଭାଗବତ ପାଠ ହେଲା। ଗାଁ ଗହଳିର ନିରକ୍ଷର ଗରିବ ଲୋକଟିଏ ଶ୍ରୀମଦ୍ ଭାଗବତରେ ରହିଥିବା ବାଣୀ ସବୁକୁ ବୁଝି ନିଜ ଜୀବନଶୈଳୀକୁ ଉତ୍ତମ କରିବାରେ ଲାଗିଲା। ଏହାର ବାଣୀ ଶୁଣି ଜାଣି ଲୋକମାନେ ସଚେତନ ହେଲେ। ଶ୍ରୀମଦ୍ ଭାଗବତ ପାଲଟିଗଲା ପ୍ରତ୍ୟେକ ଓଡ଼ିଆଙ୍କ ଆଧ୍ୟାତ୍ମିକ ସ୍ପନ୍ଦନ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଶ୍ରୀମଦ୍ ଭାଗବତ ପାଲଟିଛି ପ୍ରତ୍ୟେକ ଓଡ଼ିଆଙ୍କ ଆଧ୍ୟାତ୍ମିକ ସ୍ପନ୍ଦନ। ସନ୍ତୋଷ କୁମାର ଦାସ, ଉପସ୍ଥାପନା ସୁକନ୍ୟା ଜେନା।
2: ଶୁଣିଲେ ଆଞ୍ଚଳିକ ସମ୍ବାଦ କ୍ରମରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ କଥାଚିତ୍ର ତୋ ଆଖି ମୋ ଆଇନାରୁ। ଦ୍ୱୈତ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ପାମିଲା ଜୈନ ଗୀତ ରଚନା କରିଛନ୍ତି ଦେବଦାସ ଟ୍ରାଏ। ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

କାର୍ଯ୍ୟକ୍ରମ ଶେଷ ଗୀତର ଶିଳ୍ପୀ କୁମାର ବାପି, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ସ୍ୱରୂପ ନାୟକ। କଥାଚିତ୍ର ନାରୀ ନୁହେତୁ ନାରାୟଣୀ।

0: ପଚାର ଖୋଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କ୍ରମରେ ଜିଲ୍ଲା ହାଲଚାଲ ଏବଂ ପରେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷନବାଣୀ ଏସବୁ କାର୍ଯ୍ୟକ୍ରମ ଉଲ୍ଲେଖରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ମହିଳା ଉଦ୍ୟୋଗୀଙ୍କୁ ବଜାର କ୍ଷେତ୍ର ସହ ସଂଯୋଗ କରିବାରେ ସିମାର୍ଟ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏସ୍ଆଇଆର୍ ପ୍ରକ୍ରିୟାରେ ନୋଟିସ୍ ଦିଆଯାଇଥିବା ଭୋଟରଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବେ ବୁଥ୍ସ୍ତରୀୟ ଅଧିକାରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସୋମବାରଠାରୁ ଆରମ୍ଭ ହେଉଥିବା ଧର୍ମଘଟ ଦୃଷ୍ଟିରୁ ଆସନ୍ତାକାଲି ରବିବାର ଖୋଲା ରହିବ ବ୍ୟାଙ୍କ ଏବଂ ଏସୀୟ କ୍ରୀଡ଼ାରେ ଉଭୟ ପୁରୁଷ ଓ ମହିଳା ବର୍ଗ କବାଡ଼ି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ନୀଳ ଅର୍ଥନୀତି କ୍ଷେତ୍ରରେ କେରଳମ୍ ପାଇଁ ବ୍ୟାପକ ସୁଯୋଗ ରହିଛି। ସମବାୟ କ୍ଷେତ୍ର ଏହାକୁ ଉପଯୋଗ କରିବା ଲାଗି ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। କେରଳମର କୁଣ୍ଡାରାଠାରେ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଏନ୍ସିସିଏଫ୍ ଅଧୀନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚପାରୁଛି। ସିମାର୍ଟ ପଦକ୍ଷେପ ମହିଳା ଉଦ୍ୟୋଗୀଙ୍କୁ ବଜାର କ୍ଷେତ୍ର ସହ ସଂଯୋଗ କରିବାରେ ଏକ ଉପଯୋଗୀ ପ୍ଲାଟଫର୍ମ ସାବ୍ୟସ୍ତ ହୋଇଛି। ଶ୍ରୀ ଶାହା କହିଛନ୍ତି 25,000ରୁ ଅଧିକ ଖୁଚୁରା ବ୍ୟବସାୟ ଏନ୍ସିସିଏଫ୍ ମାଧ୍ୟମରେ ହାସଲ କରାଯିବ। ଏହି ଅବସରରେ ଶ୍ରୀ ଶାହା ସମବାୟ କ୍ଷେତ୍ର ଆଧାରିତ ବିଭିନ୍ନ ଉତ୍ପାଦ ପ୍ରଦର୍ଶନୀ ମଣ୍ଡପ ବୁଲି ଦେଖିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ନୋଟିସ୍ ଦିଆଯାଇଥିବା ଭୋଟରଙ୍କଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବା ପାଇଁ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଗସ୍ତ କରିବେ। ସଂଗୃହୀତ ତଥ୍ୟକୁ ଇସିଆଇ ନେଟ୍ ପ୍ଲାଟଫର୍ମରେ ଅପ୍ଲୋଡ୍ କରିବାକୁ ଅଧିକାରୀମାନଙ୍କୁ ନିର୍ବାଚନ କମିଶନ କହିଛନ୍ତି। ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜିତ ଏ ସଂକ୍ରାନ୍ତ ଏକ ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ଭୋଟରଙ୍କୁ କାର୍ଯ୍ୟାଳୟକୁ ନ ଡାକିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ଲାଇନ୍ ମାଧ୍ୟମରେ ଶୁଣାଣି ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେଇଛନ୍ତି।

ଆବଶ୍ୟକସ୍ଥଳେ ପରିବାରର ବୟସ୍କ ସଦସ୍ୟଙ୍କ ଶୁଣାଣି ପାଇଁ ଉପସ୍ଥିତ ରହିବାକୁ ଅନୁମତି ଦେବାକୁ ବୁଥ୍ସ୍ତରୀୟ ଅଧିକାରୀଙ୍କୁ କମିଶନ କହିଛନ୍ତି। ବିହାର ପଶ୍ଚିମବଙ୍ଗ ସମେତ 20 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଶେଷ ହୋଇସାରିଛି। ସର୍ବସମ୍ମତିକ୍ରମେ ଏସ୍ଆଇଆର୍ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କମିଶନଙ୍କ ପକ୍ଷରୁ କୁହାଯାଇଛି। ତାଲିକାରୁ ବାଦ୍ ପଡ଼ିଥିବା ପ୍ରତ୍ୟେକ ବ୍ୟକ୍ତି ସାମିଲ ହେବା ପାଇଁ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ଆବେଦନକାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି। ଶ୍ରମିକ, ଗରିବ, ବାସହୀନ ତଥା ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଶିବିର ଆୟୋଜନ କରିବାକୁ କୁହାଯାଇଛି। ଏସ୍ଆଇଆର୍ ଦାବି ନେଇ ଏବଂ ଆପତ୍ତି ଦାଖଲ କରିବାର ସମୟସୀମା 30 ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅଭିଯୋଗଗୁଡ଼ିକର ସମାଧାନର ସମୟସୀମା 30 ନଭେମ୍ବରକୁ ଧାର୍ଯ୍ୟ ହୋଇଛି। ନ୍ୟାୟ ପ୍ରକ୍ରିୟାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିହାର ପାଟନାଠାରେ ଦେଶର ପ୍ରଥମ ପୀଡ଼ିତ ଅଧିକାର କେନ୍ଦ୍ରକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନ ବିଚାରପତି ନ୍ୟାୟ ପାଇବା ପାଇଁ କୌଣସି ବ୍ୟକ୍ତି ଅପେକ୍ଷା କରିବା ଉଚିତ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଦେଶର ଅନେକ ପୀଡ଼ିତ ବ୍ୟକ୍ତି ସେମାନଙ୍କ ଆଇନଗତ ଅଧିକାର ସମ୍ପର୍କରେ ଅଜ୍ଞ ଏବଂ ସେମାନଙ୍କ ପାଖରେ ସହାୟତା ପହଞ୍ଚିବାର ଆବଶ୍ୟକତା ରହିଛି। ଏହି କେନ୍ଦ୍ର ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଆଇନଗତ ଅଧିକାର ପ୍ରଦାନ କରିବାକୁ ସହଯୋଗ କରିବ। ଏଥିପାଇଁ ସମୟସୀମା ଧାର୍ଯ୍ୟ ହେବା ସହ କାର୍ଯ୍ୟାନ୍ୱୟନ ନେଇ ନିୟମିତ ସମୀକ୍ଷା କରାଯିବା ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ଦେଇଛନ୍ତି। ବିହାର ରାଜ୍ୟ ଆଇନସେବା ପ୍ରାଧିକରଣ ପରିସରରେ ଉଦ୍ଘାଟିତ ହୋଇଥିବା ଏହି କେନ୍ଦ୍ର ଅପରାଧ ପୀଡ଼ିତଙ୍କୁ ଆଇନଗତ ସହାୟତା ଓ ପରାମର୍ଶ ପ୍ରଦାନ କରିବ। ଏହି ଅବସରରେ ପ୍ରଧାନ ବିଚାରପତି ତୃତୀୟ ଲିଙ୍ଗୀଙ୍କ ପାଇଁ ଏକ ସହାୟତା ନମ୍ଘର ଶୁଭାରମ୍ଭ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଦିନିକିଆ କେରଳ ଗସ୍ତରେ ଯିବେ। ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ମାତା ଅମୃତାନନ୍ଦମୟୀଙ୍କ 73ତମ ଜନ୍ମଦିବସ ସମାରୋହରେ ଯୋଗଦେବେ। କୋହ୍ଲମର ମାତା ଅମୃତାନନ୍ଦମୟୀ ମଠରେ ବିଶ୍ୱ ସେବା ଦିବସ ପାଳନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଅବସରରେ କେତେକ କଲ୍ୟାଣକାରୀ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ ମାଧ୍ୟମରେ ଭାରତ 10%ରୁ ଅଧିକ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ। ଆଇଆଇଟି ମାଡ୍ରାସ୍ର ଆଲୁମିନି ସଂଘର ସମାବେଶକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ ଦେଶର ଅଭିବୃଦ୍ଧି, ଆତ୍ମନିର୍ଭରତା ଏବଂ ବିକଶିତ ଭାରତ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି। ଏଥିପାଇଁ ପ୍ରତ୍ୟେକ ଅଂଶୀଦାରଙ୍କ ପ୍ରୟାସ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଷ୍ଟାର୍ଟଅପ୍ କ୍ଷେତ୍ରଗୁଡ଼ିକର ଅବଦାନ ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଆଧାରିତ ନବସୃଜନ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେଇଛନ୍ତି। ସାର ବଣ୍ଟନରେ ପିଓଏସ୍ ମେସିନ୍ର ବ୍ୟବହାର ଉପରେ ଆଲୋକପାତ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଏହା ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ଏବଂ ସାର କଳାବଜାରୀଙ୍କୁ ରୋକିବାରେ ସହାୟତା କରିବ। ଅତ୍ୟଧିକ ସାର ତଥା କୀଟନାଶକର ବ୍ୟବହାରକୁ ପ୍ରତିହତ କରିବା ଏବଂ ମୃତ୍ତିକା ଓ ଜଳ ପ୍ରଦୂଷଣକୁ ହ୍ରାସ କରିବାରେ ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ମିଳିତ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ ଦାବି ନେଇ ଆସନ୍ତା ସୋମବାରରୁ ବୁଧବାର ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ। ଗ୍ରାହକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରବିବାର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମେତ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ଖୋଲା ରଖିବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କ ଶାଖା, କାର୍ଯ୍ୟାଳୟ, ଏଟିଏମ୍ ଏବଂ କରେନ୍ସି ଚେଷ୍ଟଗୁଡ଼ିକ ଆସନ୍ତାକାଲି ପୂର୍ଣ୍ଣ ଭାବେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଧର୍ମଘଟ ଜାରି ରହିବା 3 ଦିନ ଏଟିଏମ୍ କାରବାର କ୍ଷେତ୍ରକୁ ଦେୟମୁକ୍ତ କରିବା ପାଇଁ ଅଧିକାଂଶ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ

0: ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପରୀକ୍ଷା ପେ ଚର୍ଚ୍ଚା ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପରୀକ୍ଷା ପେ ଚର୍ଚ୍ଚା ପଦକ୍ଷେପ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ବର୍ଷ ବିଦ୍ୟାର୍ଥୀ ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଭାବ ବିନିମୟ କରନ୍ତି। ଏହା ପରୀକ୍ଷାର ଚାପକୁ ହ୍ରାସ କରିବା ସହ ସମାଜକୁ ସକାରାତ୍ମକ ଉତ୍ସାହ ପ୍ରଦାନ କରିଥାଏ। 2018 ମସିହାରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଦେଶବ୍ୟାପୀ ଯୁବବର୍ଗଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ପରୀକ୍ଷାକୁ ସମ୍ମୁଖୀନ ହେବାରେ ପ୍ରେରଣା ପ୍ରଦାନ କରୁଛି। ପରୀକ୍ଷା ଏକ ଆହ୍ୱାନ ନୁହେଁ, ବରଂ ସୁଯୋଗ ଭାବରେ ଗ୍ରହଣ କରିବାକୁ ଶ୍ରୀ ମୋଦି ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି।
1: हमने अपने आप को एक तो किसी भी प्रकार के प्रेशर को झेलने के लिए सामर्थ्यवान बनाना चाहिए। मान के चलना चाहिए कि जीवन में आता रहता है, दबाव बनता रहता है, तो खुद को तैयार करना पड़ता है। तो मन से आप तैयार करते हैं तो धीरे धीरे तो लगता है पहुंचने का, कभी लगता है यार मैंने तो सोचा था उससे तो ठंड कम है, क्योंकि आपने मन से तय कर लिया है। दबाव को मन से एक बार इस स्थिति से जीतना है, एक तो संकल्प करना होता है।
0: ଏହି ପଦକ୍ଷେପ ଯୁବବର୍ଗଙ୍କ ମଧ୍ୟରେ ସାମଗ୍ରିକ ବିକାଶକୁ ପ୍ରାଥମିକତା ପ୍ରଦାନ କରୁଛି। ଏସୀୟ କ୍ରୀଡ଼ାରେ ଆଜି ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ କବାଡ଼ି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଜାପାନର ଆଇଜି ନାଗୋୟାଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳ ଇରାନକୁ 40-34 ପରାସ୍ତ କରି ଏହି ସଫଳତା ହାସଲ କରିଛି। ସେହିପରି ମହିଳା ଦଳ ମଧ୍ୟ ଇରାନକୁ 37-34 ପରାସ୍ତ କରିଛି। ଏହି ପ୍ରତିଯୋଗିତାରେ ଆଜି ଭାରତ ମୋଟ 6 ପଦକ ହାସଲ କରିଛି। କବାଡ଼ି ସମେତ ଦୌଡ଼କୁଦ, ବନ୍ଧୁକ ଚାଳନା, ସ୍କ୍ୱାସ୍ ଏବଂ ସର୍ଟପୁଟ୍ ପ୍ରତିଯୋଗିତାରେ ଭାରତ ଏହି ପଦକ ହାସଲ କରିଛି। ତେଜିନ୍ଦର ପାଲ୍ ସିଂ ତୁର ପୁରୁଷ ବର୍ଗ ସର୍ଟପୁଟ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା 400 ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରାଚୀ ଚୌଧୁରୀ କାଂସ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଭାରତ ମୋଟ 30 ପଦକ ହାସଲ କରି ତାଲିକାର 10ମ ସ୍ଥାନରେ ରହିଛି। ସେଥିମଧ୍ୟରେ 4 ସ୍ୱର୍ଣ୍ଣ, 12 ରୌପ୍ୟ ଏବଂ 14 କାଂସ୍ୟ ପଦକ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହିଳା ଉଦ୍ୟୋଗୀଙ୍କୁ ବଜାର କ୍ଷେତ୍ର ସହ ସଂଯୋଗ କରିବାରେ ସିମାର୍ଟ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏସ୍ଆଇଆର୍ ପ୍ରକ୍ରିୟାରେ ନୋଟିସ୍ ଦିଆଯାଇଥିବା ଭୋଟରଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବେ ବୁଥ୍ ସ୍ତରୀୟ ଅଧିକାରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସୋମବାରଠାରୁ ଆରମ୍ଭ ହେଉଥିବା ଧର୍ମଘଟ ଦୃଷ୍ଟିରୁ ଆସନ୍ତାକାଲି ରବିବାର ଖୋଲା ରହିବ ବ୍ୟାଙ୍କ ଏବଂ ଏସୀୟ କ୍ରୀଡ଼ାରେ ଉଭୟ ପୁରୁଷ ଓ ମହିଳା ବର୍ଗ କବାଡ଼ି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଗଣେଶ କୁମାର ରାଜୁ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଗଜପତି ଜିଲ୍ଲାର ଶିଶୁ ସୁରକ୍ଷା କେନ୍ଦ୍ର ପକ୍ଷରୁ ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ସେଥିମଧ୍ୟରୁ ଚାଇଲ୍ଡ ହେଲ୍ପଲାଇନ୍ର ଦେୟମୁକ୍ତ ନମ୍ଘର 109 ସେବା ଯୋଗାଇ ଦିଆଯାଇଛି। ଏହି ଟୋଲ୍ ଫ୍ରି ନମ୍ଘର ସେବା ସମ୍ପର୍କରେ ଅଧିକ ସୂଚନା ଦେଇ ଗଜପତି ଜିଲ୍ଲା ସୁରକ୍ଷା କେନ୍ଦ୍ରର ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି,
4: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ସେଥିମଧ୍ୟରୁ ଚାଇଲ୍ଡ ହେଲ୍ପଲାଇନ୍ର ଟୋଲ୍ ଫ୍ରି ନମ୍ଘର 108 ଅନ୍ୟତମ। ଏହି ସେବା 24x7 ଗତ କିଛି ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଲ୍ଲାଖେମୁଣ୍ଡିରେ କାର୍ଯ୍ୟରତ ଅଛି। ଯେତେବେଳେ କୌଣସି ଶିଶୁ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକରେ ଆପଣମାନେ 108କୁ କଲ୍ କରନ୍ତି। ଏହି କାର୍ଯ୍ୟାଳୟରେ ଡେଡିକେଟେଡ୍ 8 କର୍ମଚାରୀ 24x7 କାର୍ଯ୍ୟରତ ଅଛନ୍ତି। ଏହି ଟିମ୍ ଜିଲ୍ଲାପାଳଙ୍କର ଡାଇରେକ୍ଟ ସୁପରଭିଜନରେ କାର୍ଯ୍ୟ କରନ୍ତି। ପ୍ରତି କଲ୍ ପରେ କିପରି ଶିଶୁ ଯତ୍ନ ଏବଂ ସୁରକ୍ଷା ପାଇବେ, ଏହି ଟିମ୍ ସରକାରଙ୍କର ବିଭିନ୍ନ ବିଭାଗର ସହଯୋଗ ନେଇ କାମ କରନ୍ତି। ପ୍ରତି ପିଲାଙ୍କୁ ଉଦ୍ଧାର କଲା ପରେ ଶିଶୁ ମଙ୍ଗଳ ସମିତି ପାଖରେ ଉପସ୍ଥାପନ କରାଯାଏ। ସେମାନଙ୍କର ନିଷ୍ପତ୍ତି ଅନୁସାରେ ଶିଶୁଟିକୁ ଥଇଥାନ କରିବା ସହ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ଶିଶୁଟିର ଅଧିକାରକୁ ସୁନିଶ୍ଚିତ କରାଯାଏ। ଯେଉଁ କେସ୍ରେ ପ୍ରୋସିକ୍ୟୁସନର ଆବଶ୍ୟକ ରହେ ତାହା ବି ପୋଲିସର ସହାୟତା ନେଇ ସୁନିଶ୍ଚିତ କରାଯାଏ। ଏହି ଟିମ୍ 10-9-8ର ବ୍ୟବହାର ଏବଂ ଆବଶ୍ୟକତାକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରନ୍ତି। ଯେତେବେଳେ ଆପଣ ଯେକୌଣସି ଶିଶୁ ପାଇଁ ସୁରକ୍ଷା ଏବଂ ଯତ୍ନ ଆବଶ୍ୟକ କରନ୍ତି, ଦୟାକରି 10-9କୁ କଲ୍ କରନ୍ତୁ, ଯାହାକି ଦେଶର ଭବିଷ୍ୟତ ଗଢ଼ିବାରେ ଆପଣଙ୍କର

0: ଗଜପତି ଜିଲ୍ଲାର ଆର୍ ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରିସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆର୍ ଉଦୟଗିରି ଏସ୍ଡିପିଓ ରାକେଶ କୁମାର ସାହୁ, ସିଡିପିଓ ଲଳିତା ପୂଜାରୀ ପ୍ରମୁଖ ଯୋଗଦେଇ ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ସୁଦୃଢ଼ କରିବା ସହ ବାଲ୍ୟ ବିବାହର କୁପ୍ରଭାବ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରାଇଥିଲେ। ଜିଲ୍ଲାର ଗୁମା ବ୍ଲକ ଅନ୍ତର୍ଗତ ମୁନିସିଂହ ଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପୋକ୍ସୋ ଆଇନ ଏବଂ ପୀଡ଼ିତା କ୍ଷତିପୂରଣ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ବିମଳ ରାଉଳ ଯୋଗଦେଇ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା, ପୋକ୍ସୋ ଆଇନ ଅନ୍ତର୍ଗତ ପୀଡ଼ିତମାନଙ୍କ ପାଇଁ ଉପଲବ୍ଧ କ୍ଷତିପୂରଣ ବ୍ୟବସ୍ଥା, ଅନ୍ୟାନ୍ୟ ଅପରାଧର ଶିକାର ମହିଳା ଓ ପୀଡ଼ିତା ପାଇଁ କ୍ଷତିପୂରଣ ଯୋଜନା 2018 ଏବଂ ଏସିଡ୍ ଆକ୍ରମଣ ପୀଡ଼ିତା ପାଇଁ ଆଇନଗତ ସେବା ଯୋଜନା 2016 ସମ୍ପର୍କରେ ସଚେତନ କରାଯାଇଥିଲା। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସେବକପୁରସ୍ଥିତ ପରଶୁରାମ ଗୁରୁକୁଳ ମହାବିଦ୍ୟାଳୟରେ ଭାରତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ଅଧୀନରେ ବିକଶିତ ଭାରତ ଯୁବ କନେକ୍ଟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନିଶାମୁକ୍ତ ଅଭିଯାନ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କୁ ସଚେତନ କରାଯିବା ସହ ନିଶାଦ୍ରବ୍ୟ ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥର ଅପବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟ, ଶିକ୍ଷା, ପରିବାର ଓ ଭବିଷ୍ୟତ ଉପରେ ପଡ଼ୁଥିବା କୁପ୍ରଭାବ ବିଷୟରେ ସଚେତନ କରାଯାଇ ଏକ ସୁସ୍ଥ, ଶୃଙ୍ଖଳିତ ଓ ସକାରାତ୍ମକ ଜୀବନଶୈଳୀ ଆପଣାଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ପ୍ରସ୍ତୁତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମୋହନା ସଂରକ୍ଷିତ ଓ ପାରାଳାଖେମୁଣ୍ଡି ରହିଛି। ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସଂଖ୍ୟା 232,662 ଥିବାବେଳେ 1,14,374 ଜଣ ପୁରୁଷ, 1,18,284 ଜଣ ମହିଳା ଓ 4 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ସେହିଭଳି ପାରାଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା 201,290 ଜଣ ଥିବାବେଳେ 1,04 ଜଣ ପୁରୁଷ, 1,01,173 ଜଣ ମହିଳା ଓ 13 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ଗଣେଶ କୁମାର ରାଜୁ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନା ବିନ୍ଧ୍ୟବାସିନୀ ପରିଜା ଏବଂ ରମାକାନ୍ତ ପ୍ରଧାନ।

0: ଜଗତେ। ଓ କି ବଢିଆ ପଦ, ମନ ସତରେ ଶାନ୍ତି ହେଇଗଲା। ଆଉ ପଦେ ପଢିଦବା। ଇନ୍ଦ୍ରିୟ ଅର୍ଥ ନ ଜାଣନ୍ତି, ସତ୍ୟ ଯେ ନିତ୍ୟ ପ୍ରକାଶନ୍ତି।
1: ବୈଠକ ଘରେ କାହା ସ୍ୱର ଶୁଭୁଛି ବା?
2: ଆରେ ଏ ତ ମାଗୁଣୀ, ଆଖି କଣ ନ ଦେଖିଲା ଆଉ କାନ କଣ ନ ଶୁଣୁଛି।
0: ହାଏ ଅପା, ଜୁହାରେ ଜୁହାରେ। ଇଏ ତମେ କେତେବେଳେ ଆସିଲ?
2: ଏଇବା ମୁଁ ତ ଏଇନେ ଆସିକି ପହଞ୍ଚିଲି, ଆଉ ଭାଗବତ ଶୁଣୁଥିଲି।
0: ଆ ଭଲ ହେଲା ଆଉ। ଇଏ ବସ ଏଠି, ତମେ ବି ମୋ ସାଙ୍ଗରେ ଟିକେ ଭାଗବତ ପଢ।
2: ହେ ଜଗନ୍ନାଥ, ଆଜି ତ ଗାଁରେ ବଡ ଘଟଣା, ମାଗୁଣୀ ମୋବାଇଲ ଛାଡି ଭାଗବତ ଧରିଛି।
0: କଣ ହେଲା ବା ଏତେ ଆଶ୍ଚର୍ଯ୍ୟ? କାହିଁକି
2: ଆଶ୍ଚର୍ଯ୍ୟ ହେବିନି, ତୁ ସେଇ ମାଗୁଣୀ ନା ଯିଏ ସକାଳୁ ଉଠିବାକୁ ପାଞ୍ଚ ଥର ଡାକିଲେ ବି ଉଠେନି, ଯିଏ କାମ କହିଲେ ଆଉ ପାଞ୍ଚ ମିନିଟ କରି ଘଣ୍ଟାଏ ଲଗାଏ।
0: ବୁଝିଲ ଅପା, ଇଏ ତମେ ଯାହା କହୁଛ ଠିକ, ହେଲେ ଆଜି ମୁଁ ପରିବର୍ତ୍ତନ ହେଇଯାଇଛି। ଆଜି ସକାଳୁ ମୋ ମନଟା କହିଲା ଟିକେ ନିଜକୁ ବଦଳାଇବା ଦରକାର, ତେଣୁ ସେଇଥିପାଇଁ ଆଜି ଚୌପାଢିକୁ ଆସିଛି ଆଉ ଭାଗବତ ଟିକେ ପଢୁଛି।
2: ବାଃ ମାଗୁଣୀ, ଭଲ କଥାଟେ କହିଲୁ। ହେଲେ ତୁ ଜାଣିଛୁ କି, ଯେଉଁ ଭାଗବତ ଆଜି ତୋ ହାତରେ ତାର ପଛରେ କେତେ କଥା ଅଛି?
0: ଇଏ କି କଥା ବା, ମୁଁ ତ କିଛି ଜାଣିନି, ଟିକେ କହିଲ କହିଲ, ଟିକେ ବୁଝେଇ କହିଲ।
2: ହଉ କହୁଛି ଶୁଣ, ଆମ ଓଡିଆ ଭାଗବତର ମୂଳ ସଂସ୍କୃତ ଶ୍ରୀମଦ ଭାଗବତ ପୁରାଣ, କିନ୍ତୁ ସେ ସମୟରେ ସବୁ ସାଧାରଣ ଲୋକ ସଂସ୍କୃତ ବୁଝିପାରୁନଥିଲେ, ତେଣୁ ଭାଗବତର ଭାବ ଓ କଥା ସରଳ ଓଡିଆରେ ଲୋକଙ୍କ ପାଖକୁ ନେଇଯିବାରେ ଅତିବଡି ଜଗନ୍ନାଥ ଦାସଙ୍କର ବଡ଼ ଭୂମିକା ଥିଲା।
0: ଓହୋ, ମାନେ ଅପା ଇଏ ଯୋଉ ଭାଗବତଟି ଆମର ଜଗନ୍ନାଥ ଦାସ ଲେଖିଛନ୍ତି ଆଉ ଓଡିଆ ମାନଙ୍କ ବୁଝିବା ଭାଷାରେ ଲେଖିଛନ୍ତି ନା କି?
2: ହଁ, ଆଉ ସେଇଥିପାଇଁ ଭାଗବତ ଗାଁ ଗାଁକୁ ଗଲା, ଘରେ ଘରେ ପଢା ଗଲା, ଗାଁରେ ଭାଗବତ ଟୁଙ୍ଗି ହେଲା। ଆଉ ତୁ ଜାଣିଛୁ ଆମ ପରମ୍ପରା ଅନୁସାରେ ଭାଦ୍ରବ ପୂର୍ଣ୍ଣିମା ଦିନ ଭାଗବତ ରଚନାର ଆରମ୍ଭ ହୋଇଥିଲା, ଆଉ ଏଇ ଦିନଟିକୁ ଭାଗବତ ଜନ୍ମ ଭାବରେ ସାରା ଓଡିଶାରେ ପାଳନ କରାଯାଏ, ଏବଂ ଆଜିର ଦିନରେ ଘରେ ଘରେ ଆଉ ଭାଗବତ ଟୁଙ୍ଗି ମାନଙ୍କରେ ଭାଗବତ ଗାଦି ପୂଜା ହୁଏ। ଆଜିଠାରୁ ସାତ ଦିନ ପର୍ଯ୍ୟନ୍ତ ଭାଗବତ ସପ୍ତାହ ମଧ୍ୟ ପାଳନ କରାଯାଏ।
0: ଓହୋ, ତା ମାନେ ତମେ କହିବାକୁ ଚାହୁଁଛ ଗାଁରେ ଜ୍ଞାନର ଗନ୍ତା ଘର ଥିଲା ଏଇ ଭାଗବତ ଟୁଙ୍ଗି ନା କି?
2: ହଁ।
0: ହେଲେ ଅପା, ଆମ ଯୁବପିଢ଼ି ତ ଏବେ ଭାଗବତ ପଢିବାକୁ ଇଚ୍ଛା କରୁନାହାନ୍ତି, ସେମାନେ ସବୁବେଳେ ମୋବାଇଲରେ ବ୍ୟସ୍ତ, ତାହେଲେ କଣ କରିବା କହିଲ ଅପା?
2: ମୋବାଇଲକୁ ନିଜର ସାଧନ କର, ତାକୁ ମାଲିକ କରନି। ମୋବାଇଲରେ ଭଲ କଥା ଶୁଣି ହେବ, ଭାଗବତ ଶୁଣି ହେବ, ଭଲ ବହି ପଢି ହେବ, ଜ୍ଞାନ ମଧ୍ୟ ନେଇ ହେବ, କିନ୍ତୁ ସାରା ଦିନ ଅର୍ଥହୀନ ଭିଡିଓ ଦେଖି ସମୟ ନଷ୍ଟ କରିବା ଉଚିତ ନୁହେଁ।
0: ଠିକ କଥା କହିଛ, ଇଏ ଟୋକା ଟାକିଲିଆ ଏବେ ବା ଖାଲି ମୋବାଇଲରେ ଇଏ ରିଲ୍ସ କରିବାରେ ବ୍ୟସ୍ତ, ସବୁବେଳେ ଖାଲି ରିଲ୍ସ ରିଲ୍ସ ରିଲ୍ସ, ଇଏ କଣ ମୋବାଇଲକୁ କଣ ଠିକ ବାଟରେ ଲଗାଉଛନ୍ତି? ତାହେଲେ ତମେ କହିବାକୁ ଚାହୁଁଛ ତାହେଲେ ଆମ ମନ ପରିବର୍ତ୍ତନ ହବ, ମନ ଭଲ ବାଟକୁ ଆସିବ ଇଏ ଭାଗବତ ପଢିଲେ ନା କି?
2: ହଁ ଠିକ ଧରିଛୁ, ଠିକ ବୁଝିଛୁ।
0: ଇଏ ଏବେ କଥାଟା ମୋ ମୁଣ୍ଡରେ ପଶିଲା, ଅପା ବୁଝେଇବ ମାନେ ମୁଣ୍ଡରେ ପଶିବନି, ଏ ବଢିଆ କଥା କହିଲ ଆଉ। ଇଏ ଅପା,
2: ହଁ,
0: ଇଏ ଆମର ଯୁବବର୍ଗ ଟିକେ ଭାଗବତ ପ୍ରେମୀ ହେବା ଦରକାର, ହେଲେ ମତେ ଟିକେ ଅପା କହିଲ, ଇଏ ଯୁବବର୍ଗ ଯଦି ଭାଗବତ ପ୍ରେମୀ ହୁଅନ୍ତି କଣ କଣ ତାଙ୍କର ଲାଭ ହବ?
2: ଭାଗବତ ପ୍ରେମୀ ହେବା ମାନେ ମା ବାପାଙ୍କୁ ସମ୍ମାନ କରିବା, ବଡ଼ମାନଙ୍କ କଥା ଶୁଣିବା, ଛୋଟ ମାନଙ୍କୁ ସ୍ନେହ କରିବା, ପଡ଼ୋଶୀର ଦୁଃଖରେ ପାଖରେ ଠିଆ ହେବା, ଅନ୍ୟାୟ ଦେଖି ଚୁପ୍ ନ ରହିବା, ଲୋଭ ରାଗ ଅହଙ୍କାର କମେଇବା, ଆଉ ସବୁଠାରୁ ବଡ କଥା ହେଲା ଭାଗବତ ଯାହା କହୁଛି ତାକୁ ଜୀବନରେ ଆଣିବା।
0: ଓହୋ, ମାନେ ଅପା ମୁହଁରେ ହରିନାମ ଆଉ ଘରେ ଗାଳି, ସେଇଟା କେବେ ବି ଭାଗବତ କୁହେ ନାହିଁ।
2: ହଁ ରେ, ସେଇଟା ହେଲା ମୁହଁରେ ଭାଗବତ ବ୍ୟବହାରରେ ମହାଭାରତ।
0: ପୁରା ଠିକ କଥା କହିଛ, ଆଉ ଏଇ ଯୋଉ ଗୁରୁତ୍ୱପୂର୍ଣ୍ଣ ପଦଟି କହିଲ ଏଟା ଚାରିଆଡେ କାନ୍ଥ ବାଡରେ ଲେଖା ହବା ଦରକାର, ଏପଟେ ଭାଗବତ ପଢିବେ ସେପଟେ ଘରୁ ଯାଉ ଯାଉ ବାଡିଆ ପିଟା ଲାଗିବେ ନା କି?
2: ହଁ ସେଇଟା ପରା ସବୁଦିନେ ଦେଖିବାକୁ ମିଳୁଛି।
0: ହଉ, ଇଏ ଅପା।

0: ଇଏ ମୋ ମନର ଗୋଟେ ଭୁଲ ଧାରଣା ଥିଲା। ମୁଁ ଭାବୁଥିଲି ଭାଗବତ ମାନେ ଖାଲି ଏଇ ବୁଢା ବୁଢ଼ୀଙ୍କ ବହି, ହେଲେ ଏବେ ବୁଝିଲି ଭାଗବତ ତ ଆମ ଯୁବପିଢ଼ିଙ୍କ ପାଇଁ ବି ଦରକାର। ଏ ଯୁବପିଢ଼ିଙ୍କୁ ପରିବର୍ତ୍ତନ ପାଇଁ ଭାଗବତର ଭୂମିକା ଅତ୍ୟନ୍ତ ଜରୁରୀ ଅଟେ। କାରଣ ଆମ ପାଖରେ ମୋବାଇଲ ଅଛି, ଇଣ୍ଟରନେଟ୍ ଅଛି, ଆଉ ଏ ଦୁନିଆର ଖବର ମଧ୍ୟ ଅଛି। ହେଲେ ମନକୁ କେମିତି ଠିକ ରଖିବୁ ସେ କଥା ଶିଖିବାକୁ ପଡିବ। ସେଇଟା ଆମକୁ କେବଳ ଭାଗବତ ହିଁ ଶିଖେଇବ, ନା କଣ ପା?
1: ବାଃ, ତୁ ଠିକ କଥା କହିଲୁ ମାଗୁଣୀ। ମୋବାଇଲ ଛାଡି 5 ମିନିଟ୍ ଭାଗବତ ପଢିଲୁ, ତୋ ମୁଣ୍ଡରେ ଜ୍ଞାନ ପଶିଲା।
0: ହଁ ପରା ଆପା, ଇଏ ଅନେକ କଥା ମୁଁ ଆଜି ଶିଖିଲି, ମନକୁ କିଭଳି ଶାନ୍ତି କରିହବ ଏ କଥା ମଧ୍ୟ ଜାଣିଲି।
1: ଏଇ କଥାଟା ହିଁ ଆଜିର ଯୁବପିଢ଼ି ମନେ ରଖିବା ଦରକାର।
0: ତେବେ ଆଜିଠୁ ଆମେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭାଗବତ ଟିକେ ପଢିବା, ନା କଣ ପା?
1: ହଁ, ତୁ ଠିକ କଥା କହିଲୁ। ଏବେ ସନ୍ଧ୍ୟାବେଳଟା, ତୋ ପାଇଁ ଗୋଟେ ଭଜନଟେ ରଖିଛି, ଚାଲ ଶୁଣିବା।
0: ହଉ।

0: ଇଏ ଅପା ଭଜନଟା ତ ପୁରା ମନକୁ ଛୁଇଁଲା ଆଉ। ହେଲେ ସବୁଦିନ ଭଳି ଗୋଟେ ଆମର ଆଲୋଚନାର ବିଷୟ ଥାଏ, ଯେହେତୁ ଆମେ ଚାଷୀ ବନ୍ଦୀ ଲୋକ, ତେଣୁ ଆଜି ତ ଆଲୋଚନା ଗୋଟେ କୌଣସି ଥିବ, ତେଣୁ ସେ ଆଲୋଚନାର ବିଷୟ କଣ ଆଉ ମହାଶୟ କିଏ ଟିକେ ଆମକୁ ବୁଝେଇ କୁହ।
1: ଆଜିର ବିଷୟବସ୍ତୁଟି ହେଉଛି ତୈଳବୀଜ ଫସଲ ପାଇଁ ଜମି ପ୍ରସ୍ତୁତି। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ସହ ବିଶେଷଜ୍ଞ ଭାବରେ ଅଛନ୍ତି ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ର ବିହନ ବିଜ୍ଞାନ ବିଭାଗର କାର୍ଯ୍ୟକ୍ରମ ସହାୟକ ଶ୍ରୀଯୁକ୍ତ ନିରଜ କୁମାର ଜେନା।
0: ହଉ ଅପା, ଇଏ ତମେ ମହାଶୟଙ୍କ ସହିତ ଏ ବିଷୟରେ ଆଲୋଚନା କର, ଆଉ ମୁଁ ମନ ଦେଇକି ଶୁଣିଲି, ଆମ ଶ୍ରୋତା ବନ୍ଧୁ ମଧ୍ୟ ମନ ଦେଇକି ଶୁଣୁଥାନ୍ତୁ।
1: ସାର୍ ନମସ୍କାର। ସାର୍ ଆପଣଙ୍କୁ ଆମ କିଷାନ ବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ତୈଳବୀଜ ଜାତୀୟ ଫସଲ କାହାକୁ କୁହାଯାଏ ଆଉ ଆମ ରାଜ୍ୟରେ ଚାଷ କରାଯାଉଥିବା ମୁଖ୍ୟ ତୈଳବୀଜ ଫସଲ କଣ କଣ?
2: ତୈଳବୀଜ ଫସଲ କହିଲେ ଯେଉଁ ଫସଲର ମଞ୍ଜିରେ ଥିବା ତେଲ ଅଂଶ ପାଇଁ ଆମେ ଚାଷ କରୁ ସେହି ଫସଲକୁ ହିଁ ତୈଳବୀଜ ଜାତୀୟ ଫସଲ କୁହାଯାଏ। ସାଧାରଣତଃ ତୈଳବୀଜ ଜାତୀୟ ଫସଲ ଗୁଡ଼ିକ ମଧ୍ୟରେ ତେଲ ଅଂଶ ସୋୟାବିନ୍ ଭଳି ଫସଲରେ 20% ରୁ ଆରମ୍ଭ କରିକି

0: ସୂର୍ଯ୍ୟମୁଖୀ ଫସଲରେ 40% ମଧ୍ୟ ରହିଥାଏ। ଏବଂ ଆମ ରାଜ୍ୟରେ ଯେଉଁ ମୁଖ୍ୟ ତୈଳବୀଜ ଫସଲ ଚାଷ କରାଯାଏ ତନ୍ମଧ୍ୟରୁ ଚିନାବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ଅଳସୀ ଇତ୍ୟାଦି ରବି ଋତୁରେ ଏବଂ ଖରିଫ ଋତୁରେ ମଧ୍ୟ ଚାଷ କରାଯାଇଥାଏ।
1: ଏ ଯେଉଁ ଖରିଫ ଓ ରବି ଋତୁରେ ଚାଷ କରାଯାଉଥିବା ତୈଳବୀଜ ଜାତୀୟ ଫସଲ ଗୁଡିକ କଣ କଣ କରିପାରିବେ?
0: ସାଧାରଣତଃ ଆମ ରାଜ୍ୟରେ ଖରିଫ ଋତୁରେ ରାଶି ଏବଂ ଅଳସୀ ଭଳି ତୈଳବୀଜ ଫସଲ ଚାଷ କରାଯାଉଥିବା ବେଳେ ମୁଖ୍ୟତଃ ରବି ଋତୁରେ ଚିନାବାଦାମ ଓ ସୋରିଷ ଭଳି ଅର୍ଥକରୀ ଫସଲ ଚାଷ କରାଯାଇଥାଏ। ଏହା ସହିତ କିଛି ଅଞ୍ଚଳରେ ସୂର୍ଯ୍ୟମୁଖୀ ଏବଂ କୁସୁମୀ ଭଳି ତୈଳବୀଜ ଫସଲ ମଧ୍ୟ ଚାଷୀମାନେ ଚାଷ କରୁଛନ୍ତି।
1: ବର୍ତ୍ତମାନ ସମୟରେ

0: ଭଳି ତୈଳବୀଜ ଫସଲ ଚାଷ କରାଯାଉଥିବା ବେଳେ ମୁଖ୍ୟତଃ ରବି ଋତୁରେ ଚିନାବାଦାମ ଓ ସୋରିଷ ଭଳି ଅର୍ଥକରୀ ଫସଲ ଚାଷ କରାଯାଇଥାଏ। ଏହା ସହିତ କିଛି ଅଞ୍ଚଳରେ ସୂର୍ଯ୍ୟମୁଖୀ ଏବଂ କୁସୁମୀ ଭଳି ତୈଳବୀଜ ଫସଲ ମଧ୍ୟ ଚାଷୀମାନେ ଚାଷ କରୁଛନ୍ତି।
1: ଯୋଉ ବର୍ତ୍ତମାନ ସମୟରେ ତୈଳଜାତୀୟ ଫସଲର ଅମଳ କମିବାରେ ଲାଗିଛି, ଏହାର କାରଣ ଗୁଡିକ କଣ କଣ ହେଇପାରେ?
0: ଚାଷୀ ଭାଇମାନେ ଜାଣି ରଖିବା ଦରକାର ଯେ ଆଜିକାଲି ଯୋଉ ଅସନ୍ତୁଳିତ ଭାବରେ ରାସାୟନିକ ସାରର ମାତ୍ରାଧିକ ପ୍ରୟୋଗ ହେଉଛି, ଯାହାଦ୍ୱାରା ଫସଲକୁ ସୁଷମ ଖାଦ୍ୟସାର ମିଳିପାରୁନାହିଁ। ୟୁରିଆ ବା ଅନ୍ୟାନ୍ୟ ଯବକ୍ଷାରଜାନ ଜାତୀୟ ସାରର ବହୁଳ ବ୍ୟବହାର କରାଯାଉଛି ଏବଂ ଏହା ସହିତ ପଟାସ ବା ଫସ୍ଫରସ୍ ଜାତୀୟ ସାରର ବ୍ୟବହାର କମ୍ କରାଯାଉଛି, ଯାହାଦ୍ୱାରା ମାଟିର ଭୌତିକ ଗୁଣ ମଧ୍ୟ କ୍ଷୟ ହେଉଛି। ଏହା ସହିତ ଅମଳ ମଧ୍ୟ ଧୀରେ ଧୀରେ କମିଯାଉଛି।
1: ସାଂସ୍କୃତିକ ସମୟରେ ମାଟି ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି, ଏହାର ମଧ୍ୟ କାରଣ ଗୁଡିକ କଣ ହେଇପାରେ?
0: କେବଳ ରାସାୟନିକ ସାରର ଅଧିକ ବ୍ୟବହାର ପାଇଁ ଖରାପ ହେଉନି, ଅନ୍ୟାନ୍ୟ ବହୁତ କିଛି କାରଣ ରହିଛି, ଯେଉଁଟାକି ଜମିରେ ଚାଷୀମାନେ ବହୁତ କମ୍ ପରିମାଣରେ ଗୋବର ଖତ ବା କମ୍ପୋଷ୍ଟ ବ୍ୟବହାର କରୁଛନ୍ତି। ବାରମ୍ବାର ସମାନ ଫସଲ ଯେପରିକି ଧାନ ବର୍ଷା ଦିନେ ଏବଂ ଶୀତ ଦିନେ ବା ଖରାଦିନେ ମଧ୍ୟ ଚାଷ କରୁଛନ୍ତି। ମାତ୍ରାଧିକ ପରିମାଣରେ ରାସାୟନିକ ବିଷ ପ୍ରୟୋଗ ହେଉଛି, ଯାହାଦ୍ୱାରା କି ଜିଆ ଏବଂ ଉପକାରୀ ଅଣୁଜୀବମାନଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏହା ସହିତ ସମସ୍ୟାଯୁକ୍ତ ମାଟି ଯାହାକି ଅମ୍ଳୀୟ ମାଟି ବା କ୍ଷାରିଆ ମାଟିର ସଠିକ୍ ପରିଚାଳନା ଅଭାବ ହେତୁ ଆମେ ତୈଳବୀଜ ଫସଲରୁ ଆଶାନୁରୂପ ଅମଳ ପାଇପାରୁନୁ।
1: ତୈଳବୀଜ ଫସଲ ଚାଷୀମାନେ ଚାଷ ଆରମ୍ଭରୁ କେଉଁ ପଦକ୍ଷେପ ନେଇପାରିବେ, ଏହା ବିଷୟରେ ଟିକେ କହିବେ?
0: ସାଧାରଣତଃ ଆମର ମୁଖ୍ୟ ତୈଳବୀଜ ଫସଲ ଗୁଡିକ ରବି ଋତୁରେ ଚାଷ କରାହେଉଛି। ଧାନ ପରେ ଯେଉଁ ତୈଳଜାତୀୟ ଫସଲ ଚାଷ କରାହେଉଛି, ସେ ଚାଷ ପୂର୍ବରୁ ଚାଷୀମାନେ ମାଟି ପରୀକ୍ଷା ନିତ୍ୟାନ୍ତ ଭାବେ କରାଇ ନେବା ଆବଶ୍ୟକ, ଯାହାଦ୍ୱାରା ମାଟିର ଫଳାଫଳକୁ ଲକ୍ଷ୍ୟ କରି ସେମାନେ ସୁଷମ ଖାଦ୍ୟସାର ପ୍ରୟୋଗ କରିପାରିବେ। ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ରକ୍ଷା ହେବା ସହିତ ଅମଳ ମଧ୍ୟ ଆଶାନୁରୂପ ଭାବେ ପାଇପାରିବେ।
1: ସାର୍, ଯୋଉ ମାଟି ପରୀକ୍ଷାଟା କେମିତି କରାଯାଏ?
0: ସାଧାରଣତଃ ମାଟି ପରୀକ୍ଷା ଆପଣଙ୍କର ଜମିରୁ ଚାଷ ପୂର୍ବରୁ ମାଟି ସଂଗ୍ରହ କରି ଆପଣଙ୍କର ମୃତ୍ତିକା ପରୀକ୍ଷାଗାରରେ ମାଟି ପରୀକ୍ଷା କରାଯାଏ, ଯେଉଁଥିରୁ ଆପଣମାନେ ମାଟିରେ ଥିବା ଅମ୍ଳତ୍ୱ, କ୍ଷାରତ୍ୱ ବା ଦ୍ରବଣୀୟ ଲବଣ ବିଷୟରେ ଜାଣିପାରିବେ। ଏହା ସହିତ ଆପଣଙ୍କର ମାଟିରେ ଥିବା ଜୈବିକ ପଦାର୍ଥ ଯାହାକି ଅର୍ଗାନିକ ମ୍ୟାଟର, ଏହା ସହିତ ମାଟିରେ ଗଚ୍ଛିତ ଥିବା ମୁଖ୍ୟ ସାର ଯେମିତିକି ଯବକ୍ଷାରଜାନ, ଫସ୍ଫରସ୍, ପଟାସ, ତା ସହିତ କିଛି ଗୌଣ ସାର ଯେଉଁଟାକି କ୍ୟାଲସିୟମ, ମାଗ୍ନେସିୟମ ଏବଂ ସଲଫର, ଏହା ସହିତ କିଛି ଅଣୁସାର ଯେମିତିକି ଆପଣଙ୍କର ଲୁହା, ମାଙ୍ଗାନିଜ, ଆପଣଙ୍କର ଦସ୍ତା, ତମ୍ବା, ବୋରନ, ମଲିବଡନ ବଧି ଆପଣଙ୍କର ମାଟିରେ ଥାଏ ଏବଂ ମାଟି ପରୀକ୍ଷା ଫଳାଫଳରୁ କେତେ ପରିମାଣର ଅଛି ଏହା ଆପଣ ଜାଣିପାରିବେ।
1: ତାହେଲେ ସାର୍, ମାଟି ପରୀକ୍ଷାରୁ ଏସବୁ ଜିନିଷ ଆମେ ଜାଣିପାରିବା?
0: ଆଜ୍ଞା।
1: ଚାଷୀମାନେ କେଉଁଠାରେ ମାଟି ପରୀକ୍ଷା କରିପାରିବେ?
0: ସାଧାରଣତଃ ତୈଳବୀଜ ଜାତୀୟ ଫସଲ ଚାଷ ଯେଉଁମାନେ କରୁଛନ୍ତି ସେମାନେ ନିଜ ଜିଲ୍ଲାର ଆପଣଙ୍କର କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଯେଉଁ ଆପଣଙ୍କର ଜିଲ୍ଲାର ମୃତ୍ତିକା ପରୀକ୍ଷାଗାର ଅଛି ସେଠାରେ ଆପଣଙ୍କର ନମୁନା ମାଟି ସଂଗ୍ରହ କରି ଦେଇକି ପରୀକ୍ଷା କରିପାରିବେ। ଏହା ସହିତ ପ୍ରତି ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରମାନଙ୍କ ମଧ୍ୟ ଆପଣଙ୍କର ମୃତ୍ତିକା ପରୀକ୍ଷାଗାର ଅଛି, ସେଠାରେ ମଧ୍ୟ ମୃତ୍ତିକା ପରୀକ୍ଷା କରାଇପାରିବେ। ଏହାଛଡ଼ା ଆଜିକାଲି ବିଭିନ୍ନ ଜିଲ୍ଲାରେ ଆପଣଙ୍କର ବିଭିନ୍ନ କମ୍ପାନୀ ଯେମିତିକି ଇଫ୍କୋ କମ୍ପାନୀ ବା ବିଭିନ୍ନ ପ୍ରାଇଭେଟ୍ ପାର୍ଟନରସିପ୍ରେ ଯେଉଁ ସବୁ କମ୍ପାନୀମାନେ ଅଛି ସେମାନେ ବି ଆପଣଙ୍କର ମୃତ୍ତିକା ପରୀକ୍ଷାଗାର ଖୋଲିଲେଣି, ସେଠାରେ ମଧ୍ୟ ଆପଣ କିଛି ସ୍ୱଳ୍ପ ଦେୟ ଦେଇ ନିଜର ମାଟିକୁ ପରୀକ୍ଷା କରାଇ ନେଇପାରିବେ।
1: ଏହି ଯୋଉ ମାଟି ପରୀକ୍ଷାଟା ଆମେ କଣ ପ୍ରତିବର୍ଷ କରିବାକୁ ପଡିବ ନା କେମିତି କଣ କରିବା?
0: ସାଧାରଣତଃ ମାଟି ପରୀକ୍ଷା ଆମକୁ ତିନି ବର୍ଷରେ ଥରେ ଲେଖା କରିବା ନିତ୍ୟାନ୍ତ ଆବଶ୍ୟକ। ମାଟି ପରୀକ୍ଷା କଲାପରେ ଯେଉଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆପଣମାନଙ୍କୁ ମିଳିଥାଏ ତାହା ତିନି ବର୍ଷ ଯାଏ ଆପଣ ତାକୁ ଲକ୍ଷ୍ୟ କରି ସାର ପ୍ରୟୋଗ କରିପାରିବେ। ଏଥିପାଇଁ ପ୍ରତିବର୍ଷ ଜମିରୁ ମାଟି ପରୀକ୍ଷା କରିବାର ଆବଶ୍ୟକତା ନାହିଁ।
1: ଏଇ ଯୋଉ କହିଲେ ମାଟି ପରୀକ୍ଷା କଥା, ତାହେଲେ ଏଇ ଯୋଉ ନମୁନା ମାଟି ସଂଗ୍ରହ ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ଅବଗତ ଟିକେ କରାନ୍ତୁ।
0: ଠିକ ଅଛି, ଚାଷୀମାନେ ନିଜେ ଚାହିଁଲେ ନିଜର ପ୍ଲଟରୁ ନମୁନା ମାଟି ସଂଗ୍ରହ କରି ପରୀକ୍ଷା କରାଇପାରିବେ। ସାଧାରଣତଃ ପ୍ରତି ପାଞ୍ଚ ଏକର ଜାଗାରୁ ଏକ ନମୁନା ମାଟି ସଂଗ୍ରହ ହୋଇଥାଏ। ଗୋଟିଏ ସ୍ଥାନରୁ ମାଟି ସଂଗ୍ରହ ନ କରି ଜମିର 15-20 ବଛା ବଛା ସ୍ଥାନରୁ ମାଟି ସଂଗ୍ରହ କରି ଏକାଠି ମିଶାଇ ନମୁନା ମାଟି ପ୍ରସ୍ତୁତ କରାଯାଏ। ସାଧାରଣ ଭାବେ ଆମେ ଯଦି ତୈଳବୀଜ ଫସଲକୁ ଦେଖିବା ତାହେଲେ ଆପଣ 6 ଇଞ୍ଚ ବା 15 ସେଣ୍ଟିମିଟର ଗଭୀରରୁ ହିଁ ମାଟି ନେବା କଥା। ପ୍ରଥମେ ନିରୂପିତ ସ୍ଥାନରୁ ଆପଣ କୋଦାଳ ସାହାଯ୍ୟରେ ମାଟି ଉପରେ ଥିବା ଘାସ, ଅନ୍ୟାନ୍ୟ ଅଳିଆ ଆବର୍ଜନା ସଫା କରିବେ। ଏହା ସହିତ ଆପଣ ଭି ଆକାରର ଏକ ଖାତ କରିବେ, ଯେଉଁ ଖାତର ଏକ ପାର୍ଶ୍ୱରୁ ଆପଣ ପାଖାପାଖି 1.5 ସେଣ୍ଟିମିଟର ବହଳର ମାଟି ଖୁରୁପି ସାହାଯ୍ୟରେ ଆପଣ ସେଠୁ ଆପଣ ମାଟି ନେବେ ଏବଂ ତାକୁ ମିଶାଇ ଆପଣ ନମୁନା ମାଟି ପ୍ରସ୍ତୁତ କରିବେ। ଯଦି ଆପଣଙ୍କର ମାଟି ଓଦାଳିଆ ଅଛି ତାହେଲେ ସେ ମାଟି ଶୁଖିଗଲା ପରେ ତାକୁ ଗୁଣ୍ଡ କରି ପଲିଥିନରେ ଭର୍ତ୍ତି କରିବେ ଏବଂ ସେହି ମାଟିର ସୂଚନା ଯେପରିକି ଆପଣଙ୍କର ଚାଷୀର ନାଁ, ଆପଣଙ୍କର ସଂଗ୍ରହ ତାରିଖ, ଜାଗାର ସ୍ଥାନୀୟ ନାମ, ଫସଲର ପୂର୍ବ ଇତିହାସ, ଜଳସେଚନ ଏବଂ ବର୍ତ୍ତମାନ ପ୍ରୟୋଗ କରୁଥିବା ସାରଖତ ବିଷୟରେ ଆପଣ ବିବରଣୀ ଉଲ୍ଲେଖ କରି ଆପଣ ମୃତ୍ତିକା ପରୀକ୍ଷାଗାରକୁ ପଠାଇ ପାରିବେ।
1: ତାହେଲେ ସାର୍ ଆମେ ଏ ଯୋଉ ମାଟି କେଉଁ ସ୍ଥାନରୁ ସଂଗ୍ରହ କରିବା ନାହିଁ?
0: ସାଧାରଣତଃ ଆମର ଯୋଉ ସ୍ଥାନରେ ଅଧିକା ଖତ ପ୍ରୟୋଗ କରୁଛେ, ଯେମିତିକି ଆପଣଙ୍କର ହିଡ଼ ପାଖ ସ୍ଥାନ, ଯେମିତିକି ଆପଣଙ୍କର ଗଛ ତଳ ଯୋଉ ଛାଇ ଜାଗା ଥିବ, ଯୋଉ ଜାଗା ସନ୍ତସନ୍ତିଆ ଥିବ, ଜମିର ମଧ୍ୟଭାଗରେ ଯୋଉଠି ଗାଡ଼ି ଆପଣଙ୍କର ଯାଇଥିବ,

0: ଜମିରେ ଆପଣଙ୍କର ଯୋଉଠି ଖତ ଗଦା କରି ରଖିଥିବେ ଏବଂ ଆପଣଙ୍କ ନିକଟ ଅତୀତରେ ଯୋଉଠି ସାର ବେଶୀ ପ୍ରୟୋଗ କରିଥିବେ ସେହିଭଳିଆ ଜାଗାରୁ ଆପଣ ମୃତ୍ତିକା ସଂଗ୍ରହ କରିବା ଉଚିତ ନୁହେଁ। ଏହା ସହ ଧାଡ଼ିରେ ଲଗାଯାଇଥିବା ଫସଲରୁ ଧାଡ଼ିରୁ ମଧ୍ୟ ମାଟି ସଂଗ୍ରହ କରିବା ଉଚିତ ନୁହେଁ।
1: ଆମର ଯୋଉ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଅଛି ତାକୁ ଆମେ ସଏଲ ହେଲ୍ଥ କାର୍ଡ କହୁଛୁ। ସଏଲ ହେଲ୍ଥ କାର୍ଡ ତୈଳବୀଜ ଚାଷୀକୁ କେଉଁ ପ୍ରକାର ସହାୟତା କରିପାରିବ?
0: ସାଧାରଣତଃ ମାଟି ପରୀକ୍ଷା କଲା ପରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବା ସଏଲ ହେଲ୍ଥ କାର୍ଡ ମିଳିଥାଏ। ତୈଳବୀଜ ଜାତୀୟ ଚାଷୀମାନେ ଯଦି ଆପଣଙ୍କର ମାଟି ସମସ୍ୟା ଯୁକ୍ତ ଅଛି ଏହି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରରେ ଆପଣଙ୍କର ମାଟିର ସୁପରିଚାଳନା କରିବେ। ସାଧାରଣତଃ ମାଟି ଯଦି ସମସ୍ୟା ଯୁକ୍ତ ଅର୍ଥାତ୍ ଆପଣଙ୍କର ଅମ୍ଳିଆ ମାଟି ଯଦି କ୍ଷାରାମ୍ଳ 6.5ରୁ କମ୍ ଥିବ ବା ଆପଣଙ୍କର କ୍ଷାରୀୟ ବା ଲୁଣିଆ ମାଟି ଯୋଉଠି ଆପଣଙ୍କର 7.5ରୁ ଅଧିକା ଥିବ ସେହି ଜାଗାରେ ତୈଳବୀଜ ଫସଲର ବୃଦ୍ଧି ବାଧାପ୍ରାପ୍ତ ହୁଏ, ଗଛ ଠିକ୍ ପରିମାଣରେ ବଢ଼ିପାରେ ନାହିଁ ଏବଂ ଅମଳ ମଧ୍ୟ କମିଯାଇଥାଏ। ସେଥିପାଇଁ ଆପଣଙ୍କ ଯଦି ମାଟି ପରୀକ୍ଷା ଫଳାଫଳରୁ ଜାଣିପାରୁଛନ୍ତି ଯେ ମାଟିରେ ସମସ୍ୟା ଅଛି ତାହେଲେ ଆପଣ ମାଟିକୁ ଚାଷ ଆରମ୍ଭରୁ ଜମି ପ୍ରସ୍ତୁତି ସମୟରେ ହିଁ ମାଟି ଶୋଧନ କରିବେ ଯାହାଦ୍ୱାରା କି ଆପଣଙ୍କୁ ଅଧିକ ଅମଳ ମିଳିପାରିବ।
1: ସବୁଜ ସାର ପାଇବା ପାଇଁ ତୈଳବୀଜ ଚାଷୀକୁ କ'ଣ କରିବାକୁ ପଡିବ?
0: ସାଧାରଣତଃ ଆମେ ଜମି ପ୍ରସ୍ତୁତି କଲାବେଳେ ରାସାୟନିକ ସାର ବହୁଳ ପ୍ରୟୋଗ ହେଉଛି। ଏହି ରାସାୟନିକ ସାରର ପରିମାଣକୁ କମେଇବା ପାଇଁ ଏବଂ ମାଟିର ଯଦି ଆପଣଙ୍କର କିଛି ଅମ୍ଳୀୟ ରହିଛି ବା କ୍ଷାର ରହିଛି ତାକୁ ଶୋଧନ କରିବା ପାଇଁ ଆମେ ସବୁଜ ସାର ବା ଯାହାକୁ ଆମେ ଗ୍ରୀନ ମାନ୍ୟୁରିଂ କ୍ରପ କହୁଛୁ ତାକୁ ଆମେ ଚାଷ କରିପାରିବା। ଯେମିତି ମୁଖ୍ୟ ଫସଲ ଆପଣ ଧର ସୋରିଷ ଚାଷ କରୁଛନ୍ତି ବା ସୂର୍ଯ୍ୟମୁଖୀ କରୁଛନ୍ତି ତାକୁ ବୁଣିବାର 30 ଦିନ ପୂର୍ବରୁ ଆପଣଙ୍କ ସବୁଜ ସାର ହିସାବରେ ଧଣିଚା ହେଉ, ଛଣି ହେଉ, ବରଗୁଡ଼ି ହେଉ ବା ଅଣଛୁଣୀ ଜାତୀୟ ଯେତିକି ଫସଲ ରହିଛି ଯେମିତିକି ଆପଣଙ୍କର ଜୁଆର ହେଉ, ଓଟ ହେଉ ବା ମକା ତାକୁ ମଧ୍ୟ ବୁଣି ଚାଷ କରିପାରିବେ। ଗଛର ଆପଣଙ୍କର 4 ସପ୍ତାହ ମଧ୍ୟରେ 28ରୁ 30 ଦିନ ମଧ୍ୟରେ ତାକୁ ଗଛ କଞ୍ଚାଳିଆ ଥିବା ବା କଅଁଳିଆ ଥିବା ଅବସ୍ଥାରେ ତାକୁ ମାଟିରେ ମିଶାଇ ଦେଇପାରିବେ ଯାହାଦ୍ୱାରା କି ସବୁଜ ଖତ ଆମକୁ ମିଳିପାରିବ, ଆମର ରାସାୟନିକ ସାରର ଖର୍ଚ୍ଚ କମ୍ ହେବ ଏବଂ ଆମେ ତୈଳବୀଜ ଫସଲରୁ ଅଧିକ ଅମଳ ମଧ୍ୟ ପାଇପାରିବା।
1: ସବୁଜ ସାର ଫସଲ ଚାଷ ପାଇଁ କେତେ ବିହନ ଆବଶ୍ୟକ ପଡିଥାଏ?
0: ସାଧାରଣତଃ ଆମେ ସବୁଠାରୁ ସହଜରେ ଧଣିଚା ଚାଷ କରିଥାଉ, ଧାନ ପୂର୍ବରୁ ମଧ୍ୟ କରିପାରିବା ଏବଂ ତୈଳଜାତୀୟ ଫସଲ ପୂର୍ବରୁ ମଧ୍ୟ କରିପାରିବା। ଏକର ପ୍ରତି ଆମେ 15ରୁ 20 କେଜି ବିହନ ଆବଶ୍ୟକ ହୋଇଥାଏ ଆଉ ଆପଣ ଚାଷ କଲାର ଯେମିତି କହିଲି 30ରୁ 40 ଦିନ ମଧ୍ୟରେ କଅଁଳିଆ ଥିବା ଅବସ୍ଥାରେ ଯଦି ମାଟିରେ ମିଶାଇ ଦେଉଛେ 15 ଟନ୍ ପାଖାପାଖି ଆପଣଙ୍କର ସବୁଜ ପଦାର୍ଥ ଯେଉଁଥିରେ କି ଆପଣଙ୍କର 0.4% ଯବକ୍ଷାରଜାନ ଅଛି ତାହା ମାଟିକୁ ମିଳିଥାଏ ଯାହାକି ଆମକୁ ବାହାରୁ ରାସାୟନିକ ସାରର ଖର୍ଚ୍ଚ କମ୍ ହୋଇଥାଏ।
1: ଜମି ପ୍ରସ୍ତୁତି ସମୟରେ ଘାସ ନିୟନ୍ତ୍ରଣ ପାଇଁ କ'ଣ କରାଯାଇ ପାରିବ?
0: ସାଧାରଣତଃ ତୈଳବୀଜ ଜାତୀୟ ଫସଲରେ ଆମେ ବିଭିନ୍ନ ପ୍ରକାର ଘାସ ଦେଖୁଥାଉ ଯାହାକି ଆମର ଅମଳ କମେଇ ଦେଇଥାଏ। ଯେମିତିକି ଆପଣ ଘାସ ମଧ୍ୟରେ ସୁଆଁ ଦେଖୁ, ମୁଥା ଦେଖୁ, କୁଆଗଡ଼ିଆ ଘାସ ଦେଖୁ, ଅନ୍ୟାନ୍ୟ ପ୍ରକାର ଘାସର ମଞ୍ଜି ମଧ୍ୟ ରହିଥାଏ ଯାହାକି ଯଦି ସେ ଘାସ ଗଛ ଆପଣଙ୍କର ମୁଖ୍ୟ ଫସଲ ସହିତ ରହିବ ତାହେଲେ ଆମର ଅମଳ କମିଯିବ। ସେଥିପାଇଁ ଯେତେବେଳେ ଆମେ ଶେଷ ଓଡ଼ ଚାଷ କରୁଛେ ସେତେବେଳେ ଆମର ଟୋଟାଲ କିଲର ବା ଆପଣଙ୍କର ଗ୍ଲାଇଫୋସେଟ୍ ନାମକ ତୃଣନାଶକକୁ 1 ଲିଟରରୁ 1.5 ଲିଟର ପାଖାପାଖି 30 କେଜି ବାଲିରେ ମିଶି ଆମେ ଜମିରେ ପ୍ରୟୋଗ କରିପାରିବା ଯାହାଦ୍ୱାରା କି ବିଭିନ୍ନ ପ୍ରକାରର ଆପଣଙ୍କର ଚଉଡ଼ାପତ୍ର ଘାସ, ଏକପତ୍ରିଆ, ଦୁଇପତ୍ରିଆ ଘାସ ସବୁ ପ୍ରକାର ଘାସକୁ ସିଏ ଦମନ କରିପାରିବ ଯାହାଦ୍ୱାରା କି ଆମର ପରବର୍ତ୍ତୀ ଅବସ୍ଥାରେ ଘାସ ବଛା ପାଇଁ ଆମର ଅତ୍ୟଧିକ ଖର୍ଚ୍ଚ ହେବ ନାହିଁ।
1: ଚିନାବାଦାମ ଫସଲରେ ଜମି ପ୍ରସ୍ତୁତି ବେଳେ କେଉଁ ସାର ଦିଆଯିବ?
0: ଆମର ତୈଳଜାତୀୟ ଫସଲ ଓଡ଼ିଶା ରାଜ୍ୟକୁ ଦେଖିଲେ ଚିନାବାଦାମ ମଧ୍ୟ ବହୁ ଅଞ୍ଚଳରେ ଚାଷ କରାଯାଉଛି ବହୁତ ଅଞ୍ଚଳରେ। ସେଥିପାଇଁ ଚିନାବାଦାମ ହେଉଛି ଯଦି ତୈଳବୀଜ ଜାତୀୟ ଫସଲ ଏହା ମଧ୍ୟ ଏକ ଡାଲି ଜାତୀୟ ଫସଲ ଏବଂ ଏହାର ଚେରରେ ଯେମିତି ମୁଗ ବିରି ଭଳିଆ ଭାତୁଡ଼ି ସୃଷ୍ଟି ହୁଏ ସେଥିପାଇଁ ଚିନାବାଦାମ ଚାଷରେ ଆମକୁ ଯବକ୍ଷାରଜାନ ଜାତୀୟ ସାର ଅନ୍ୟ ତୈଳବୀଜ ଅପେକ୍ଷା କମ୍ ଆବଶ୍ୟକ ହୁଏ। ସେଥିପାଇଁ ଏକର ପ୍ରତି ଆମେ 8 କିଲୋ ଯବକ୍ଷାରଜାନ, 16 କେଜି ଫସ୍ଫରସ୍ ଏବଂ 16 କେଜି ପଟାସ ସାରକୁ ଆମେ 5 ସେଣ୍ଟିମିଟର ଗହିରରେ ସିଆରରେ ପ୍ରୟୋଗ କରିକି ମାଟିରେ ମିଶାଇ ଦେଇପାରିବା।
1: ରାଶି ଫସଲରେ ପ୍ରାଥମିକ ଅବସ୍ଥାରେ ଖାଦ୍ୟ ସାର କ'ଣ ଦିଆଯିବ?
0: ସାଧାରଣତଃ ରାଶି ଫସଲ ଆମର ଶୀତଦିନେ ବି ଚାଷ କରାହେଉଛି ଆଉ କିଛି ଅଞ୍ଚଳରେ ସୋରିଷ ଚାଷ ପରେ ଖରାଟିଆ ହିସାବରେ ମଧ୍ୟ ରାଶି ଚାଷ କରାଯାଉଛି। ସେଥିପାଇଁ ଏକର ପ୍ରତି ଆପଣଙ୍କର 6 କେଜି ଯବକ୍ଷାରଜାନ, 8 କେଜି ଫସ୍ଫରସ୍ ଏବଂ 8 କେଜି ପଟାସକୁ ଆମେ ଖତ ସହିତ ମିଶାଇ ସିଆରରେ ପ୍ରୟୋଗ କରିପାରିବା ଯାହାଦ୍ୱାରା କି ରାଶିରୁ ଆମେ ଆସନ ରୂପ ଅମଳ ପାଇପାରିବା।
1: ସୂର୍ଯ୍ୟମୁଖୀ ଚାଷ ପାଇଁ ଜମି ପ୍ରସ୍ତୁତି ବେଳେ କେଉଁ ସାର ପ୍ରୟୋଗ କରିବେ?
0: ଆଜିକାଲି ଦେଖିବେ ଆମର ବହୁତ ଚାଷୀ ତେଲ ପାଇଁ ଆମର ସୂର୍ଯ୍ୟମୁଖୀ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ସରକାର ମଧ୍ୟ ସୂର୍ଯ୍ୟମୁଖୀ ଚାଷକୁ ଅଏଲ ସିଡ୍ ମିଶନ ମାଧ୍ୟମରେ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ସୂର୍ଯ୍ୟମୁଖୀର ଯୋଉ ଶଙ୍କର ବା ହାଇବ୍ରିଡ୍ କିସମ ଅଛି ଏକର ପ୍ରତି ଆମେ ସେଥିରେ 16 କେଜି ଯବକ୍ଷାରଜାନ ଦେଇପାରିବା, 32 କେଜି ଫସ୍ଫରସ୍ ସାର ଆଉ ଏବଂ 24 କେଜି ପଟାସ ସାର ବା ଯୋଉଟାକୁ ନାଲି ସାର କୁହାଯାଉଛି ତାକୁ ମଧ୍ୟ ଖତ ସହିତ ମିଶାଇ ପ୍ରୟୋଗ କରିପାରିବା।
1: ତୈଳବୀଜ ଫସଲର ଅମଳ ବୃଦ୍ଧି ପାଇଁ ଅଣୁସାର ଚାଷ ଆରମ୍ଭରେ ଦିଆଯିବ କି?
0: ନିହାତି ତୈଳବୀଜ ଯେହେତୁ ମୁଁ ପ୍ରଥମରୁ କହିଛି ତୈଳବୀଜ ଫସଲ ଆମେ ତେଲ ପାଇଁ ହିଁ ଚାଷ କରୁ। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯେ ଚାହୁଁଛନ୍ତି ଆମ ଦେଶ ଏବେ ତୈଳ ଉତ୍ପାଦନରେ ସେଲ୍ଫ ସଫିସିଏଣ୍ଟ ହେବା ପାଇଁ, ସେଥିପାଇଁ ଯଦି ଆମେ ତୈଳବୀଜ ଚାଷରେ କିଛି ଅଣୁସାର ଅଛି ତାକୁ ଯଦି ଚାଷ ଆରମ୍ଭରେ ନଦେବା ତାହେଲେ ମଞ୍ଜି ବି

0: ହବ ନାହିଁ, ଆଉ ସେଥିରୁ ତେଲ ଅଂଶ ବି ବାହାରିବ ନାହିଁ। ସେଥିପାଇଁ ପ୍ରଥମେ ମୁଁ କହିଦେଉଛି ଯେ ଆପଣଙ୍କର ତୈଳବୀଜ ଫସଲରେ ଯୋଉ ମୁଖ୍ୟ ଅଣୁସାର ହେଉଛି ସେଟା ହେଉଛି ବୋରନ ଜାତୀୟ ଅଣୁସାର। ବୋରନ ଅଣୁସାର ଆପଣଙ୍କର ଫୁଲ ଫଳ ଆସିବାରେ ସାହାଯ୍ୟ କରେ, ମଞ୍ଜି ବଡ଼ ହେବାରେ ମଧ୍ୟ ସାହାଯ୍ୟ କରେ। ଏଥିପାଇଁ ଜମି ପ୍ରସ୍ତୁତି ସମୟରେ ଏକର ପିଛା 4 କେଜି ବୋରନ ଅଣୁସାରକୁ ଆମେ ମାଟିରେ ପ୍ରୟୋଗ କରିପାରିବା। ଏହା ସହିତ ଆମେ ଯଦି ମାଟିରେ ପରୀକ୍ଷା ଅନୁସାରେ ଜିଙ୍କ ବା ଦସ୍ତା ଯଦି ଆମ ମାଟିର ଅଭାବ ରହିଛି ଯାହାକି ଆପଣଙ୍କର ଡାଳ ବାହାରିବାରେ ସାହାଯ୍ୟ କରେ, ଏକର ପ୍ରତି 2-5 କେଜି ଜିଙ୍କ ସଲଫେଟ୍ ଯାହାକି ଆପଣଙ୍କର 33% ଜିଙ୍କ ବା 21% ଜିଙ୍କ ହିସାବରେ ବଜାରରେ ଉପଲବ୍ଧ, ତାକୁ ମଧ୍ୟ ମାଟିରେ ମିଶାଇ ପ୍ରୟୋଗ କରିପାରିବା। କିନ୍ତୁ ଦେଖିବାକୁ ପଡିବ ଜିଙ୍କ ସାରକୁ ଆମେ ଫସ୍ଫରସ ସାର ସହିତ ମିଶାଇବା ନାହିଁ, କାହିଁକି ଜିଙ୍କ ଏବଂ ଫସ୍ଫରସ ସାର ଇଣ୍ଟରଲକ୍ ହୋଇଯିବ, ଦୁଇଟା ଯାକ ସାର ଗଛକୁ ମିଳିବ ନାହିଁ, ନଷ୍ଟ ହୋଇଯିବ।
1: ମଞ୍ଜିରେ ତେଲ ଅଂଶ ବୃଦ୍ଧି ପାଇଁ କ'ଣ କରାଯାଇପାରିବ?
0: ସାଧାରଣତଃ ଆମେ ତୈଳବୀଜ ଫସଲ ଯୋଉଗୁଡା କହିଲି ଆପଣଙ୍କର ସୂର୍ଯ୍ୟମୁଖୀ, ସୋରିଷ, ରାଶି, ଏମାନଙ୍କୁ ଆମେ ତେଲ ଅଂଶ ପାଇଁ ହିଁ ଚାଷ କରୁଛୁ। ଲକ୍ଷ୍ୟ ରହିଛି ଆମର ତେଲ ଅଂଶ ବଢ଼ାଇବା ପାଇଁ। ଯଦି ଆପଣଙ୍କର ମାଟିରେ ଗନ୍ଧକ ବା ସଲଫର ଯଦି ଅଭାବ ରହୁଛି ତାହେଲେ ଆମର ମଞ୍ଜିରେ ତେଲ ଅଂଶ ବଢ଼ିପାରିବ ନାହିଁ। ପ୍ରଥମରୁ କହିଲି ଯଦି ଆପଣଙ୍କର ମାଟି ଅମ୍ଳୀୟ ଅଛି ବା କ୍ଷାରି ଅଛି, ମାଟିରେ ଗନ୍ଧକ ଥିଲେ ମଧ୍ୟ ଗଛ ନେଇପାରିବ ନାହିଁ। ସେଥିପାଇଁ ଆମକୁ ପ୍ରଥମେ ଚୂନ ଦେଇକି ହଉ ବା ଜିପ୍ସମ ଦେଇକି ମାଟିକୁ ଆମକୁ ଶୋଧନ କରିବାକୁ ପଡିବ। ଦ୍ୱିତୀୟତଃ ଆମକୁ ବାହାରୁ ମଧ୍ୟ ଗନ୍ଧକ ବା ସଲଫର ଜାତୀୟ ଅଣୁସାର ପ୍ରୟୋଗ କରିବାକୁ ପଡିବ। ସେଥିପାଇଁ ଆପଣଙ୍କର ଏକର ପ୍ରତି 10 କେଜି ସଲଫର ଆପଣଙ୍କର ଗ୍ରୋମର 90% ସଲଫର ବା ସଲଫା ମ୍ୟାକ୍ସ ନାଁରେ ବଜାରରେ ଉପଲବ୍ଧ ହେଉଛି, ତାକୁ ଆମେ ପ୍ରୟୋଗ କରିପାରିବା। ଏହା ସହିତ ଆପଣଙ୍କର ଯଦି ସେତେବେଳେ କମ୍ ଦେଇଛନ୍ତି ବା କିଛି ଅସୁବିଧା ବଶତଃ ଦେଇପାରୁନାହାନ୍ତି, ଯେତେବେଳେ ଫୁଲରୁ ଫଳ ହେଉଛି ସେତେବେଳେ ତରଳ ସଲଫର ଯାହା ବା ଲିକ୍ୱିଡ ସଲଫରକୁ ମଲ୍ଟିପ୍ଲେକ୍ସର ଲିକ୍ୱିଡ ସଲଫର ବଜାରରେ ଉପଲବ୍ଧ ଅଛି, 2 ml ଲେଖା ପ୍ରତି ଲିଟର ପାଣିରେ ମିଶାଇ ତାକୁ ପତ୍ର ସିଞ୍ଚନ କରିପାରିବା। କେତେବେଳେ କରିବା? ଆପଣଙ୍କର ଫୁଲରୁ ଯେତେବେଳେ ଆପଣ ଫଳ କଷି ଆସୁଛି, ସେହିଭଳି ଆପଣ ବୋରନ ଅନୁସାରକୁ ମଧ୍ୟ ଫୁଲ ଯେତେବେଳେ ଆସିଥିବ 50% ଗଛରେ ଫୁଲ ଆସିଯାଉଛି, ସେତେବେଳେ ବୋରନର 20% ବୋରନ ଅନୁସାରକୁ ଆପଣ ସ୍ପ୍ରେ ସିଞ୍ଚନ କରିପାରିବେ, ଯାହାଦ୍ୱାରା କି ଅଧିକ ଫୁଲ ଆସିବ ଏବଂ ଫଳ କଷି ଆସିଲା ବେଳେ ଆପଣ ସଲଫର ଅନୁସାରକୁ ସ୍ପ୍ରେ କରିବେ, ଯାହାଦ୍ୱାରା କି ଆପଣଙ୍କର ମଞ୍ଜିରେ ତେଲ ଅଂଶ ବୃଦ୍ଧି ପାଇବ। ସାଧାରଣ ଭାବେ ଦେଖାଯାଇଛି ଯେଉଁ ଜମିରେ ଆମେ ବୋରନ ଏବଂ ସଲଫର ପ୍ରୟୋଗ କରୁନାହୁଁ ସେ ଜମିରେ ଆପଣଙ୍କର ମଞ୍ଜିରୁ ତେଲ ବାହାରୁନାହୁଁ, ଯେଉଁଟାକି ଆମେ କୃଷି ବିଜ୍ଞାନ କେନ୍ଦ୍ର ବାଲେଶ୍ୱରରୁ ବି ଆମେ କିଛିଟା ଡେମୋନ୍ଷ୍ଟ୍ରେସନ ମାଧ୍ୟମରେ ଚାଷୀଙ୍କୁ ଦେଖାଯାଇଛି ଯେ ଯେଉଁଠି ପୂର୍ବରୁ ଆପଣଙ୍କର ସୋରିଷ ଫସଲରେ ସେମାନେ ଗନ୍ଧକ ଏବଂ ଆପଣଙ୍କର ବୋରନ ପ୍ରୟୋଗ କରୁନଥିଲେ, 1 kg ଆପଣଙ୍କର ମଞ୍ଜି ପେଡ଼ିଲେ ସେଥିରୁ 200-250 ml ତେଲ ମିଳୁଥିଲା, କିନ୍ତୁ ବିଗତ 2-3 ବର୍ଷ ମାଧ୍ୟମରେ ସେମାନେ ଯଦି ସଲଫର ଆଉ ବୋରନ ଅନୁସାରକୁ ପ୍ରୟୋଗ କରିଛନ୍ତି ମାଟିରେ ହଉ ବା ସିଞ୍ଚନ ଆକାରରେ ହଉ, ତାପରେ ଦେଖାଯାଇଛି ଏବେ ସେମାନେ ସେ ସମାନ 1 kg ତେଲ ପେଡ଼ିଲା ପରେ ସେଥିରୁ 350 ml ପାଖାପାଖି ତେଲ ପାଉଛନ୍ତି। ସେଥିପାଇଁ ଆପଣଙ୍କର ତେଲ ଅଂଶ ବଢ଼ାଇବା ପାଇଁ ବା ଅମଳ ବଢ଼ାଇବା ପାଇଁ ଅନୁସାରର ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତୈଳବୀଜ ଫସଲରେ।
1: ସାର୍, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଆମ ଚାଷୀ ଭାଇମାନଙ୍କୁ ବହୁତ ଉପାଦାୟ କଥା ସବୁ କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ।
2: ଇଏ ଅପା ଆମ ମହାଶୟ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ଇଏ ତୈଳବୀଜ ଚାଷ କଲେ କେତେ କଣ ଲାଭ ହବ ସେ ବିଷୟରେ ବୁଝେଇ କହିଲେ, ଏବଂ ଇଏ ଯୁବବର୍ଗ ମଧ୍ୟ କିଭଳି 2 ପଇସା ଅଧିକା ରୋଜଗାର କରିବେ ସେ ବିଷୟରେ ମଧ୍ୟ କହିଲେ। ତେଣୁ ଆମ ବୈଠକ ତରଫରୁ ମହାଶୟଙ୍କୁ ଅନେକ ଅନେକ ସାଧୁବାଦ। ହେଇଟି ଅପା, ଏବେ ଟିକେ ବଜାର ଦର ବିଷୟରେ ଜାଣିବା, କୋଉ ପରିବା କେତେ ଦର ଅଛି ସେ ବିଷୟରେ ଟିକେ ଶୁଣିବା, ନା କଣ କହୁଛ?
1: ହଉ, ବଜାରରେ ଦରଦାମଟା ଶୁଣି ନେବା।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 20-30 ଟଙ୍କା, ପିଆଜ କିଲୋ ପ୍ରତି 25-35 ଟଙ୍କା, ଟମାଟୋ କିଲୋ ପ୍ରତି 30-40 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-90 ଟଙ୍କା, ଭେଣ୍ଡି କିଲୋ ପ୍ରତି 50-70 ଟଙ୍କା, କଖାରୁ କିଲୋ ପ୍ରତି 30-40 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 50-60 ଟଙ୍କା, ଜହ୍ନି କିଲୋ ପ୍ରତି 50-60 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଗାଜର କିଲୋ ପ୍ରତି 50-70 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 60-80 ଟଙ୍କା ରହିଛି। ମନେ ରଖନ୍ତୁ, ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶୀ ହେବାର ସମ୍ଭାବନା ରହିଛି। ହଉ ଅପା, ମୁଁ ଏବେ ଉଠିଲି, ଯାଉଛି।
1: ଉଠିଲେ କଣ, ପାଣିପାଗ ପରେ ଅଛି।
2: ଓହୋ, ପାଣିପାଗ ଠିକ, ପାଣିପାଗ ଶୁଣିବା ତାପରେ ଯାଇ ଉଠିବା।
1: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର 3 ଜିଲ୍ଲା ବିଶେଷ କରି ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଉ କେତେକ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ।

କାର୍ଯ୍ୟକ୍ରମର ଶେଷ ଗୀତରେ ଶୁଣନ୍ତୁ କଥାଚିତ୍ର ଆମ ଭିତରେ କିଛି ଅଛି କି। ଦ୍ୱୈତକଣ୍ଠ ଶିଳ୍ପୀ ସୁରେଶ ବାଡେକର ଏବଂ ନଗ୍ନିତା ଅଗ୍ରୱାଲ ଗୀତ ରଚନା କରିଛନ୍ତି। ଦେବୀ ଦତ୍ତ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଶୁଣିଲି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଆରତୀ ସାହୁ।

କାନର ଯତ୍ନ ନେବା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ। କାନ ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ ହୋଇଥିବାରୁ ଏହାର ସଠିକ୍ ଯତ୍ନ ନେବା ଆବଶ୍ୟକ। ଯେମିତିକି କାନ ସଫା କରିବା ସମୟରେ ସାବଧାନତା, କାନ ଭିତରକୁ କଟନ୍ ବଡ୍ସ, ଦିଆସିଲି କାଠି, କୁଟା କିମ୍ବା କୌଣସି ଧାରୁଆ ଜିନିଷ ପୂରନ୍ତୁ ନାହିଁ। ଏହାଦ୍ୱାରା କାନର ପରଦା ଫାଟିଯିବାର ଆଶଙ୍କା ଥାଏ। କାନରେ ତିଆରି ହେଉଥିବା ମଇଳା ବା ୱାକ୍ସ ପ୍ରକୃତରେ କାନକୁ ବାହାର ଧୂଳିମାଟି ଓ ସଂକ୍ରମଣରୁ ରକ୍ଷା କରେ। ଏହା ନିଜେ ନିଜେ ଧୀରେ ଧୀରେ ବାହାରକୁ ଚାଲିଆସେ। କେବଳ କାନର ବାହାର ପାଖକୁ ଏକ ନରମ ଓଦା କପଡ଼ାରେ ସଫା କରନ୍ତୁ। ଅତ୍ୟଧିକ ଉଚ୍ଚ ଶବ୍ଦ ହେଉଥିବା ସ୍ଥାନ ଯେପରିକି ଡିଜେ, ବାଣ ଫୁଟିବା, କାରଖାନା ଠାରୁ ଦୂରେଇ ରୁହନ୍ତୁ। ଯଦି ସେଭଳି ସ୍ଥାନକୁ ଯାଉଛନ୍ତି ତେବେ ଇୟର୍ ପ୍ଲଗ୍ ବ୍ୟବହାର କରନ୍ତୁ।

0: ଶ୍ରୋତା ଭଉଣୀ, ଗର୍ଭାବସ୍ଥାରେ ପୋଷଣର ଅଭାବ ଦେଖାଯାଇଥାଏ, ତା ସଙ୍ଗେ ସଙ୍ଗେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ ମଧ୍ୟ ରହିଥାଏ। ଶରୀରରେ ସମନ୍ୱିତ ଭାବେ ହେଉଥିବା ଅସଂଖ୍ୟ ଜୈବ ରାସାୟନିକ ପ୍ରକ୍ରିୟା ଯୋଗୁଁ ଜୀବନର ଧାରା ଅବ୍ୟାହତ ରହିଥାଏ। ଏହିସବୁ ପ୍ରକ୍ରିୟା ପାଇଁ ଶକ୍ତି ଆବଶ୍ୟକ। ତା ଛଡ଼ା କୋଷ, ଟିସୁ ତଥା ଅଙ୍ଗ ପ୍ରତ୍ୟଙ୍ଗର ଗଠନ ଅର୍ଥାତ୍ ଶରୀର ଗଠନ ପାଇଁ ଏବଂ ଶରୀରର ବୃଦ୍ଧି ଓ ମରାମତି କ୍ଷୟ ପୂରଣ ନିମନ୍ତେ ବିଭିନ୍ନ ଉପାଦାନ ଦରକାର। ତାହେଲେ ଶ୍ରୋତା ଭଉଣୀ, ଗର୍ଭାବସ୍ଥାରେ ପୋଷଣ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ କିପରି ରହିଛି ଚାଲନ୍ତୁ ଜାଣିବା। ମ୍ୟାଡମ୍ ନମସ୍କାର, ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ମ୍ୟାଡମ୍ ଆପଣଙ୍କ ପରିଚୟ।
2: ମ୍ୟାଡମ୍ ନମସ୍କାର, ମୁଁ ଦମୟନ୍ତୀ ମୁଦୁଲି, ପିଏଚ୍ୟୁ ହରିଗୁଣା।
0: ଆଜିର ବିଷୟ ରହିଛି ଗର୍ଭାବସ୍ଥାରେ ପୋଷଣ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ, ଏହା ଉପରେ ଆପଣ କଣ କହିବେ?
2: ଆକ୍ଚୁଆଲି ଆମର ଗର୍ଭାବସ୍ଥାରେ ଆମର ପୋଷଣ ଆଉ ସ୍ୱାସ୍ଥ୍ୟ ଯତ୍ନ ଆମେ କିପରି ନେବା ସେ ବିଷୟରେ ଜାଣିବା ନିହାତି ଆବଶ୍ୟକ। ଯେ ଆମେ ଗର୍ଭାବସ୍ଥାରେ ଯେତେବେଳେ ଆମେ ଗୋଟେ ନାରୀରୁ ଗୋଟେ ପରିପକ୍ୱ ଅବସ୍ଥାରେ ମା ହେବାର ଗୋଟେ ସୌଭାଗ୍ୟ ମିଳିଥାଏ, ସେଇ ସମୟରେ ଆମ ଗର୍ଭାଶୟରେ ଗୋଟେ ନୂତନ ବୀଜ ଯୋଉଟାକି ଆମର ମାନେ ଭବିଷ୍ୟତର ଉଜ୍ଜଳ ଆମର

ଅବସର ଭିତରେ ଯୋଉ ଗର୍ଭାଶୟରେ ଜନ୍ମ ନେଇଥାଏ ତାହାକୁ ଆମେ କିପରି ଭବିଷ୍ୟତରେ ତାକୁ ଉତ୍ତମ ଏବଂ ସୁସ୍ଥ ଆଉ ସ୍ୱାସ୍ଥ୍ୟ ସବୁର ଉନ୍ନତି ନେଇକି ସେ ଆମର ଏଇ ଧରାପୃଷ୍ଠକୁ ଆସିବ, ସେଥିପାଇଁ ଆମେ ତାର ଯତ୍ନ ବିଷୟରେ କିଛି ଜାଣିବା ଆଉ କିପରି ଆମେ ପୋଷଣର ଯତ୍ନ ନେବା ଯାହାଦ୍ୱାରା କି ସେ ସୁସ୍ଥ ଶିଶୁ ହୋଇ ଜନ୍ମ ହବ, ସେଥିପାଇଁ ଆମେ ପ୍ରଥମେ ଜାଣିବା ଦରକାର ଯେ ଆମେ ଗୋଟେ ଗର୍ଭାବସ୍ଥାରେ ଗୋଟେ ଗର୍ଭବତୀ ମା ସେ ଜାଣିପାରିବା ଉଚିତ ଯେ ମୁଁ ଗର୍ଭ ଅଛି, ଯେତେବେଳେ କି ସେ ଜାଣେ ମୋର ମେନ୍ସୁରେସନ ପିରିୟଡ ବନ୍ଦ ହେଇଯାଇଛି ସେ ଜାଣିପାରିବ ଯେ ମୁଁ କାଳେ ମୁଁ ଗର୍ଭ ଧାରଣ କରିଛି, ତେଣୁ ସେଇ ସମୟରେ ସେ ସାଙ୍ଗେ ସାଙ୍ଗେ ନିଜର ନିକଟସ୍ଥ ଗାଁ ଗହଳିରେ ହଉଥିବା VHND କିମ୍ବା RI ପଏଣ୍ଟରେ ଯୋଉ NM ଦିଦି କିମ୍ବା ଆମର ଆଶା ଦିଦି ମାନଙ୍କ ଜରିଆରେ ଏକ ସଭା ହେଇଥାଏ ଯୋଉଟା କି ଆମେ ଗ୍ରାମ ସ୍ୱାସ୍ଥ୍ୟ ଦିବସ ବୋଲି କହିଥାଉ, ସେଇଠାରେ ଫାର୍ଷ୍ଟ ପଞ୍ଜୀକରଣ କରିବା ଉଚିତ। ପଞ୍ଜୀକରଣ କରିବା ସାଙ୍ଗେ ସାଙ୍ଗେ ସେଇଠି ଆମର NM ଦିଦି ମାନେ କଣ କରନ୍ତି, ସେମାନଙ୍କର ଗର୍ଭାବସ୍ଥାର ଯତ୍ନ ନେଇଥାନ୍ତି। ଏହି ଗର୍ଭାବସ୍ଥାରେ ଯତ୍ନ ନେବା ନିହାତି ଆବଶ୍ୟକ କାହିଁକି ନା ଯେତେବେଳେ ଆମ ଗର୍ଭାଶୟରେ ଗୋଟେ ଶିଶୁର ଉତ୍ପତ୍ତି ହେଇଥାଏ ସେତେବେଳେ ସେ ବୃଦ୍ଧି କରିବା ନିମନ୍ତେ ଆମକୁ ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ କରିବାକୁ ପଡିଥାଏ, ତେଣୁ ଆମେ ଜାଣିବା ଉଚିତ ଯେ ସେହି ସମୟରେ ଆମେ କି ପ୍ରକାର ଖାଦ୍ୟ ଖାଇବା ଉଚିତ। ପ୍ରଥମେ ହେଲା ଆମେ କିପରି କଣ ଖାଇବା, ଯେ ଆମେ ଶିଶୁର ଗଠନ ନିମନ୍ତେ ପ୍ରଥମେ ଆମେ ବିଭିନ୍ନ ପ୍ରକାର ବାଲାନ୍ସ ଯାଏ ଯେମିତିକି ଆମର ପରିପୂରକ ଖାଦ୍ୟ ଅଧିକାଂଶ ଦେଖିବେ ଗୁଡ ଖାଇପାରିବେ, ତାପରେ ଭେଜିଟେବୁଲ ମାନେ ବିଭିନ୍ନ ପ୍ରକାର ସବୁଜ ପନିପରିବା ଆଉ କ୍ଷୀର ଅଣ୍ଡା ମାଛ ମାଂସ ଏବଂ ତା ସହିତ ଆମେ କିଛି ନଟ୍ସ ଜାତୀୟ ମାନେ ଆମର ଡାଲି ଜାତୀୟ ଯୋଉଠିକି ଆମର ପୁଷ୍ଟିସାର ଖାଦ୍ୟ ମିଳିଥାଏ ଡାଲି ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ, ତା ସହିତ ଆମେ ପ୍ରଚୁର ପରିମାଣରେ ପାଣି ପିଇବା ଉଚିତ। ଏହିସବୁ ଖାଦ୍ୟ ଖାଇବା ସାଙ୍ଗେ ସାଙ୍ଗେ ଆମେ ବିଭିନ୍ନ ପ୍ରକାର ଶାଗ ମଧ୍ୟ ଖାଇବା ଉଚିତ, କାରଣ ଶାଗ ଖାଇବା ଦ୍ୱାରା ଆମର କଣ ହଉଛି ଦୃଷ୍ଟି ଶକ୍ତିଟା ବଢିଥାଏ। ଆଉ ଆମେ କଣ କରିବା ଦରକାର, ଖାଦ୍ୟ ଖାଇବା ସାଙ୍ଗେ ସାଙ୍ଗେ ଯୋଉ ଗାଁ ଗହଳିରେ ଆମର କଣ ହେଇଥାଏ ଟେବ୍ଲେଟ ଯାକ ଦେଇଥାନ୍ତି ଯୋଉଟା କି ଆମେ କହିବା ଆଇରନ୍ ଟେବ୍ଲେଟ ଆଉ କ୍ୟାଲସିୟମ ଟେବ୍ଲେଟ, ଏଇ ଟେବ୍ଲେଟ ମଧ୍ୟ ଖାଇବା ଉଚିତ। ତା ସହିତ ଅଧିକାଂଶ ପାଣି ମଧ୍ୟ ପିଇବା ଦରକାର। ଆଉ ଆମେ ପ୍ରଥମେ ଦେଖିବା ଗାଁ ଗହଳିର ଅଧିକାଂଶ ମହିଳାମାନେ କଣ କରନ୍ତି, ସ୍ମୋକିଂ କରିଥାନ୍ତି ଯୋଉଟା କି ଆମର ଢୁଙ୍ଗିଆ ଗୁଟକା ଗୁଡାକୁ ଏସବୁ ଗ୍ରହଣ କରିଥାନ୍ତି, ସେସବୁକୁ ଏଭଳି ମାନେ ତାଠୁ ଦୂରରେ ରହିବା ଆବଶ୍ୟକ ଏବଂ ଆମର ଯେତିକି ପୁଷ୍ଟିକର ଖାଦ୍ୟ ଖାଇବା ସାଙ୍ଗେ ସାଙ୍ଗେ ତା ସହିତ ଆମେ ଲୁଣ ମଧ୍ୟ ଯୋଉଟା କି ଆମର ଆୟୋଡାଇଜ ଲବଣ କହିବେ ଯୋଉଠି ଆମର ଆୟୋଡିନ ଯୁକ୍ତ ଲବଣ ଥାଏ ସେଇ ଲୁଣ ଖାଇବା ଆବଶ୍ୟକ। ଏସବୁ ହେଲା ଆମର ଗର୍ଭାବସ୍ଥାରେ ଖାଦ୍ୟର ଗୁରୁତ୍ୱ, କିନ୍ତୁ ଏଇ ଖାଦ୍ୟର ଗୁରୁତ୍ୱ ସାଙ୍ଗେ ସାଙ୍ଗେ ଆମେ ତାର ଯତ୍ନ କିପରି ନେବା ଜାଣିବା ଉଚିତ। ହେଲେ ଆମେ ଯେତେବେଳେ ଗର୍ଭବତୀର ପ୍ରଥମ ଷ୍ଟେଜରେ ପହଞ୍ଚିଥାଉ ସେତେବେଳେ ଆମକୁ ଆମ କିଛି ନହେଲେ ଆମକୁ 12 ସପ୍ତାହ କିମ୍ବା 4 ସପ୍ତାହ କ୍ରସ୍ କରିଯାଇଥାଏ, ତାପରେ ଆମେ ପ୍ରକୃତି ଆମର ଗର୍ଭାଶୟରେ କିପରି ଶିଶୁ ବଢୁଛି ନା ନାହିଁ ଜାଣିବା ପାଇଁ ପ୍ରଥମେ ଆମକୁ ବିଭିନ୍ନ ପ୍ରକାର ଚେକଅପ୍ କରିବାକୁ ପଡିଥାଏ। ସେଇ ଚେକଅପ୍ ଭିତରେ ହେଲା ଆମର BP ଜାଣିବା ଦରକାର, BP ମାନେ ଯୋଉଟା କି ଆମର ବ୍ଲଡ ମାନେ ଆମର ରକ୍ତର ଚାପ ଯୋଉଟା କି BP ବୋଲି କହିବା, ଆଉ ଓଜନ ହେମୋଗ୍ଲୋବିନ ଯୋଉଟା କି ଆମର ରକ୍ତର ପରିମାଣ କେତେ ଅଛି ଏବଂ ତା ସହିତ ଆମର କଣ ହଉଛି HIV ସଂକ୍ରମଣ ହେଇଛି କି ନାହିଁ ବୋଲି HIV ଟେଷ୍ଟ ମଧ୍ୟ ହୁଏ, Hepatitis B ଯୋଉଟା କି ଆମର ହେପାଟାଇଟିସ ରୋଗରୁ ମଧ୍ୟ କାଳେ ଏଫେକ୍ଟ ହେଇଛୁ ବା ସଂକ୍ରମିତ ହେଇଛୁ କି ବୋଲି ଆମର ଏହି ପ୍ରକାର ଟେଷ୍ଟ ଗୁଡିକ କରିଥାନ୍ତି, ବିଭିନ୍ନ ପ୍ରକାର ଟେଷ୍ଟ ମଧ୍ୟ ହେଇଥାଏ। ତା ସାଙ୍ଗେ ସାଙ୍ଗେ ଆମେ କଣ କରିବା ଦରକାର, ଏହିସବୁ ଟେଷ୍ଟ ହେଲା ବାଦେ ଆମେ ଇଞ୍ଜେକ୍ସନ ଆମର ନେବାକୁ ପଡିଥାଏ ଯୋଉଟା କି ଆମେ କହିଥାଉ ଟିଟାନସ୍ ଟକ୍ସଏଡ୍ ଇଞ୍ଜେକ୍ସନ ବୋଲି କହୁ, ଯୋଉଟା କି ଆମର 4 ସପ୍ତାହ ଏବଂ ତା ମାସେ ଗେପ୍ରେ ସେକେଣ୍ଡ ଡୋଜ୍ ପୁଣି ଥରେ ଟିଟାନସ୍ ଟକ୍ସଏଡ୍ ସେକେଣ୍ଡ ଡୋଜ୍ ନେବାକୁ ପଡିଥାଏ। ଏସବୁ ନେଲା ପରେ ଆମେ କଣ କରିବା ଦରକାର, ସେମାନେ ଯେପରି ଛୁଆ ଆମର ସେଫ୍ ଅଛି କି ନାହିଁ, ପେଟ ଭିତରେ ଠିକ ଭାବରେ ବୃଦ୍ଧି ହେଉଛି କି ନାହିଁ, ଠିକ ଭାବରେ ଖାଦ୍ୟ ଗ୍ରହଣ କରିଛି କି ନାହିଁ, ସେସବୁ ମାନେ ତାର ମାର ଗୋଟେ ଗର୍ଭବତୀ ମାର ଗର୍ଭ ଠିକ ଭାବରେ ବୃଦ୍ଧି ହେଉଛି

0: କେମିତି ଜାଣିବା ଯେ ଆମର ଗର୍ଭାଶୟର ଉଚ୍ଚତା, ଯୋଉଟା କି ଆମର ପେଟ ଅବଡୋମିନାଲ, ଯୋଉ ପେଟର ଉଚ୍ଚତା ବଢୁଛି କି ନାହିଁ ଜାଣିବା ପାଇଁ ଆମେ ପ୍ରଥମେ ଚାରିଟା ଚେକଅପ୍ କରିବାକୁ ପଡିଥାଏ, ଯୋଉଟା କି ଆମେ ଅଲଟ୍ରାସାଉଣ୍ଡ ବୋଲି କରିଥାଉ। ଚାରିଟି ଗର୍ଭ ପରୀକ୍ଷା କରାଯାଇଥାଏ, ପ୍ରଥମେ ହେଉଛି 4 ସପ୍ତାହରେ, ତାପରେ ହେଉଛି 24 ସପ୍ତାହରେ, ଆଉ 28 ସପ୍ତାହ, ତାପରେ ଆମର ହେଉଛି 32 ରୁ 34 ସପ୍ତାହ। ଏହିପରି ଆମର ଚାରିଟା ଅଲଟ୍ରାସାଉଣ୍ଡ କରିବାକୁ ପଡିଥାଏ। ଏହି ଭିତରେ ଆମେ ଜାଣିବାକୁ ପାଇବା ଯେ ଆମ ପେଟ ଭିତରେ ଥିବା ଶିଶୁର କିପରି ବୃଦ୍ଧି ହେଉଛି, କେତେ ଓଜନରେ ଅଛି, ଛୁଆର ଗତିବିଧି କିପରି ରହିଛି, ସେ ଠିକ ଭାବରେ ଅଛି କି ନାହିଁ, ତାପରେ ମାର ମଧ୍ୟ ପାଣି, ତା ପେଟ ଭିତରେ ଯୋଉ ପାଣି ଅଂଶ ଅଛି, ସେ ପାଣି ଅଂଶ ଠିକ ଭାବରେ ଅଛି କି ନାହିଁ, ଏହିସବୁ ଜାଣିବା ପାଇଁ ଆମର ପ୍ରଥମେ ଏଇ ଚାରିଟା ଚେକଅପ୍ ଆମର ନିହାତି ଆବଶ୍ୟକ। ତା ସହିତ ଆଉ ଗୋଟେ ଜିନିଷ ରହିଲା ଆମର, ଯେ ବିଭିନ୍ନ ପ୍ରକାର ଯୋଉ ମେଡିସିନ ଯାକ ଆମେ ଗ୍ରହଣ କରୁଛେ ଠିକ ଭାବରେ, ଯେମିତି ଆମକୁ କ୍ୟାଲସିୟମ ଆଉ ଆଇରନ କେମିତି ଫାଷ୍ଟ କିଛି ଆମର କଣ କହିବି ସେଟାକୁ ସ୍ନାକ୍ସ ଯୋଉଟା ଟିଫିନ ଟିଫିନ ଖାଇକି ଆମେ କିପରି ଆଇରନ୍ ଟାବଲେଟ ଖାଇବା, ତାର 1 ଘଣ୍ଟା କିମ୍ବା 2 ଘଣ୍ଟା ଗ୍ୟାପରେ ଆମେ କିପରି କ୍ୟାଲସିୟମ ଟାବଲେଟ ଖାଇବା ସକାଳେ ଏବଂ ସନ୍ଧ୍ୟା, ତାର କିପରି ସମୟ ବ୍ୟବଧାନରେ ଆମେ ଠିକ ମେଡିସିନ ଖାଇବା, ଏହା ମଧ୍ୟ ଆମେ ଜାଣିବା ନିହାତି ଆବଶ୍ୟକ। କାହିଁକି ନା ଆମେ ଖାଦ୍ୟ ଖାଇବା ସାଙ୍ଗେ ସାଙ୍ଗେ ଚେକଅପ୍ ସହିତ ଆମେ ମେଡିସିନ ମଧ୍ୟ ଠିକ ଭାବରେ ଖାଇବା ଉଚିତ। ତାପରେ ରହିଲା ଆମର ଗର୍ଭାବସ୍ଥାରେ କିଛି ଡେଞ୍ଜର ସାଇନ, ଯୋଉଟା କି ଆମେ କହିପାରିବା ମାର କିଛି ବିପଦ ଲକ୍ଷଣ ଜାଣିବା, ଯାହାଦ୍ୱାରା ଆମେ ସେ ବିପଦ ଲକ୍ଷଣ ସବୁ ଜାଣିବା ସାଙ୍ଗେ ସାଙ୍ଗେ କିପରି ଆମେ ନିକଟସ୍ଥ ଡାକ୍ତରଖାନା କିମ୍ବା ନିଜର ସମ୍ପର୍କୀୟ ଏନ୍ଏମ୍ ଦିଦି କିମ୍ବା ଆଶା କର୍ମୀଙ୍କୁ ସାଙ୍ଗେ ସାଙ୍ଗେ ଜଣେଇ କିଛି ଉପର ମେଡିକାଲକୁ ଆମେ ଯେପରି ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚି ପାରିବା। ସେଇ ଡେଞ୍ଜର ସାଇନ ଗୁଡିକ ହେଲା, ପ୍ରଥମେ ଆମେ ଜାଣିବା ଯେ ଗର୍ଭବତୀ ମାର ଭାଜାଇନାରୁ କିଛି ବ୍ଲିଡିଂ ହଉଛି କି, କିମ୍ବା ସେ ଭୀଷଣ ମୁଣ୍ଡ ବ୍ୟଥାରେ ଆକ୍ରାନ୍ତ ହୋଇଛି କି, କିମ୍ବା ତାର ଆଖି ଠିକ ଭାବରେ ଦେଖାଯାଉଛି କି ନାହିଁ। ଦେଖିବେ ଗର୍ଭବତୀ ମା ମାନଙ୍କୁ ଦିନ ସାରା ଠିକ ଥିବ, ସନ୍ଧ୍ୟା ଟାଇମରେ ସେମାନଙ୍କୁ ଟିକେ ଝାଉଁଳିଆ ଝାଉଁଳିଆ ଦେଖାଯାଏ। ଏହାର ଗୋଟେ ରିଜନ ହଉଛି ମାର ଯେତେବେଳେ ଭିଟାମିନ ଏ ର ଅଭାବ ହୁଏ ସେତେବେଳେ ସେ ସନ୍ଧ୍ୟା ସମୟରେ ତାକୁ ଟିକେ ଦେଖିବାକୁ ଅସୁବିଧା ହୁଏ। ସେଥିପାଇଁ ଆମେ କହୁ ଯେ ଗର୍ଭବତୀ ମା ମାନେ ଶାଗର ପରିମାଣ ବଢେଇବା ଉଚିତ, ଆଉ ଅଧିକାଂଶ ପାଣି ମଧ୍ୟ ପିଇବା ଉଚିତ। ତେଣୁ ଏହି ସମୟରେ ଆମର ଆଖି ଦେଖିବାର ସମସ୍ୟା ମଧ୍ୟ ଦେଖାଯାଇଥାଏ। ତାପରେ କଣ ହଉଛି, କେତେ ଜଣ ମହିଳାଙ୍କର କଣ ହୁଏ, ମୁହଁ ପାଦ ଆଉ ତାଙ୍କର ଯୋଉ ଏଡି ତଳେ ସବୁ ଗୋଡ ଯାକ ଫୁଲିବାର ମଧ୍ୟ ଦେଖାଯାଇଥାଏ। ଆଉ ସିଧିଅର ତଳି ପେଟ, ଆମର ଯୋଉ ପେଟର ତଳଭାଗଟା ଅଧିକାଂଶ ଜ୍ୱରରେ ବଥା ହେଇଥାଏ, ମାନେ ଅଧିକ ପରିମାଣରେ ଜଣ ଜଣଙ୍କୁ ପେନ୍ ହେଇଥାଏ, ଏବଂ ଜଣ ଜଣଙ୍କୁ ବିପି ମାନେ ବ୍ଲଡ ପ୍ରେସର ଯେତେବେଳେ ଅଧିକ ହେଇଯାଏ ସେତେବେଳେ କଣ ହୁଏ, ସେମାନେ ମୁଣ୍ଡ ବୁଲେଇବା ସହିତ ସେମାନେ ଥରିଯାନ୍ତି, ମାନେ ହାତ ଗୋଡ ପୁରା ଥରିଯାଇ ବେଳେବେଳେ ମୂର୍ଚ୍ଛା ହେଇକି ମଧ୍ୟ ପଡିଯାନ୍ତି। ଏହିସବୁ ଲକ୍ଷଣ ଆପଣମାନେ ଅନୁମାନ କରିବେ। ତା ସହିତ ଆଉ ଗୋଟେ ଜିନିଷ ହଉଛି ଛୁଆର ମୁଭମେଣ୍ଟ, ମାନେ ଗର୍ଭ ଭିତରେ ଛୁଆ ଠିକ ଭାବରେ ବିଚରଣ କରିପାରୁଛି କି, ବୁଲୁଛି କି ନାହିଁ, ଯଦି ମନେକର ସେ ବୁଲିବାରେ କିଛି ଅସୁବିଧା ହଉଛି କି, ଯଦି ୱାନ୍ ସାଇଡ୍ ହେଇକି ରହିଯାଇଛି, ମାକୁ ସିଭିୟର ପେଟ ପେନ୍ ହଉଛି କି, କିମ୍ବା ଗର୍ଭବତୀ ମାର ଭାଜାଇନାରୁ ପାଣି ଅଂଶ କିଛି ବାହାରି ଯାଉଛି କି, ଏହିସବୁ ଲକ୍ଷଣ ଯଦି ଆପଣମାନେ ଦେଖିବେ ସେତେବେଳେ ସାଙ୍ଗେ ସାଙ୍ଗେ ଆପଣମାନେ କଣ କରିବେ, ନିକଟସ୍ଥ ଡାକ୍ତରଖାନାକୁ ଯେତେ ସମ୍ଭବ ଆପଣମାନେ ଯାଇ ସେଠାରେ ଉପସ୍ଥିତ ହେବେ ଏବଂ ତାର ଠିକ ଟ୍ରିଟମେଣ୍ଟ କରିବେ ଏବଂ ଗୋଟେ ସୁସନ୍ତାନ ପାଇପାରିବେ ବୋଲି ଆମେ ଆଶା କରୁଛୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ ଆଜି ଆମ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ, ରହୁଛୁ, ନମସ୍କାର।
0: ନମସ୍କାର
2: ଶ୍ରୋତା ଭଉଣୀ, ଆପଣମାନେ ତ ଶୁଣିଲେ ଯେ ଗର୍ଭାବସ୍ଥାରେ ପୋଷଣ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ।

ଏବେ ଜାଣିବା କିଛି ଟିପ୍ସ ଲୁଣ ଏବଂ ଚିନିର ଅଧିକ ବ୍ୟବହାରର କୁପ୍ରଭାବ। ଅତିରିକ୍ତ ଲୁଣ ଏବଂ ଚିନି ସେବନ କରିବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର କ୍ଷତିକାରକ ପ୍ରଭାବ ପଡ଼ିଥାଏ। ଲୁଣ ଅଧିକ ଖାଇଲେ ରକ୍ତଚାପ ବୃଦ୍ଧି ପାଏ, ଯାହା ହୃଦଘାତ ଏବଂ ପକ୍ଷାଘାତର ଆଶଙ୍କା ବଢ଼ାଇଥାଏ। ଅତିରିକ୍ତ ଲୁଣକୁ ଛାଣିବା ପାଇଁ କିଡ୍ନିକୁ ଅଧିକ ପରିଶ୍ରମ କରିବାକୁ ପଡ଼େ, ଯାହାଫଳରେ କିଡ୍ନି କାର୍ଯ୍ୟବଳି ପ୍ରଭାବିତ ହୁଏ। ଶରୀରରେ ଜଳୀୟ ଅଂଶ ଜମି ରହି ହାତ, ଗୋଡ଼ ଓ ପାପୁଲି ଫୁଲିଯିବାର ସମସ୍ୟା ଦେଖାଯାଏ।

ଚିନି ଅଧିକ ଖାଇଲେ କଣ କ୍ଷତି ହୋଇଥାଏ? ନା, ଚିନିରେ ପ୍ରଚୁର ପରିମାଣରେ କ୍ୟାଲୋରୀ ଥାଏ, ଯାହା ଶରୀରର ଓଜନ ଏବଂ ଚର୍ବି ବଢ଼ାଇଥାଏ। ଅଧିକ ଚିନି ଖାଇବା ଦ୍ୱାରା ଇନ୍ସୁଲିନ୍ ପ୍ରତିରୋଧ ସୃଷ୍ଟି ହୁଏ ଏବଂ ସୁଗର ଲେବଲ୍ ବଢ଼ିଯାଏ। ଏହା ମୁହଁରେ କ୍ଷତିକାରକ ବ୍ୟାକ୍ଟେରିଆ ବୃଦ୍ଧି କରି ଦାନ୍ତ ନଷ୍ଟ କରିଥାଏ ଏବଂ ଦାନ୍ତରେ ଯନ୍ତ୍ରଣା ହୁଏ। ଅତିରିକ୍ତ ମିଠା ଯକୃତ ଏବଂ ଅଗ୍ନାଶୟର କାର୍ଯ୍ୟକ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ।

ତେବେ ଶ୍ରୋତା ଭଉଣୀ, ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ପାଇଁ ବିଦାୟ ନେଉଛି, ରହୁଛି, ନମସ୍କାର।

ପ୍ରଚାର କଲୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀ ପଣ୍ଡିତ ନିଖିଲ ବ୍ୟାନାର୍ଜୀ ପରିବେଷଣ କରିଛନ୍ତି ସୀତାର ବାଦନ। ଏଥିରେ ଶୁଣନ୍ତୁ ରାଗ ମିଶ୍ରକାର।

ସମୟ ବର୍ତ୍ତମାନ ରାତି 11:10। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ରାଜଲକ୍ଷ୍ମୀ ସାହୁ, ଭିକାରୀ ଚରଣ ବଳ, ଇତିଶ୍ରୀ ଦାସ, ଅଲେଖଚନ୍ଦ୍ର ସାମଲ ଏବଂ ଶୈଳଭମ ମହାପାତ୍ର। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ କୁନ୍ତି ବେହେରା। ପୂର୍ବାହ୍ନ 10:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଦିନ 11:00 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ମନ୍ କି ବାତ୍ ଲେଖରୁ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର ଲେଖରୁ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କଥାରେ କଥାରେ ଏସ୍ଏମ୍ଏସ୍ର ଉତ୍ତର ଏବଂ ଜାଣିବା କଥା। ଅପରାହ୍ନ 5:30 ଶୁଣିବେ ଚୈତି ଜହ୍ନ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ରାତି 8:00 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ। ରେଲିକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00 ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ। ଏଥିରେ ଶ୍ରୀମତୀ ଧୁନ୍ଦତାଇ କୁଲକର୍ଣ୍ଣିଙ୍କ ଗାୟନ ଶୁଣିବେ। ଏଥିରେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଏଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ।